ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 26 ସେକେଣ୍ଡ। ଆଜି ସୋମବାର 1948 ଶତାବ୍ଦ ବୈଶାଖ ମାସର 21ତମ ଦିନ 2026 ମସିହା ମଇ ମାସର 11 ତାରିଖ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନର ପ୍ରସାରଣ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ୍ଜ୍ ଯୋଗେ। ଶ୍ରୋତାବନ୍ଧୁ ଏହି କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ଏଫ୍ଏମ୍ ମହାନଦୀ ଯୋଗେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

ଏଥର ଶୁଣନ୍ତୁ ବିଜୟ ଭାସ୍କର ସାମନ୍ତରାୟ ଗାଇଥିବା ଏହି ଭକ୍ତିଗୀତଟି। ଗୀତ ରଚନା ସଫିକ୍ ଅହମ୍ମଦ ସିଦ୍ଦିକୀ।

ପରବର୍ତ୍ତୀ ଭକ୍ତିଗୀତଟି ବଳରାମ ହୋତାଙ୍କ ରଚନାରୁ ଶୁଣନ୍ତୁ। ଗୀତଟିକୁ ଗାଇଛନ୍ତି କୁମାରୀ ପ୍ରଣତୀ ବସନ୍ତ ରାୟ।

କାର୍ଯ୍ୟକ୍ରମ ଶେଷରେ ସମ୍ବଲପୁରୀ ଭକ୍ତିଗୀତଟିଏ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ରାଜକୁମାର ଜାଲ, ଗୀତ ରଚନା ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନାରେ ଶୁଣିଲେ ପୀତାମ୍ବର ମିଶ୍ର, ଯଶୋବନ୍ତ, ସଫିକ ଅହମ୍ମଦ ସିଦ୍ଦିକି, ବଳରାମ ହୋତା ଏବଂ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ରଚନାରୁ କେତୋଟି ଗୀତ। କଣ୍ଠଦାନ କଲେ ସଂଯୁକ୍ତ ପାତ୍ର, ସୁମିତ୍ରା ମଲ୍ଲିକ, ବିଜୟ ଭାସ୍କର ସାମନ୍ତରାୟ, କୁମାରୀ ପ୍ରଣତୀ ବସନ୍ତରାୟ ଏବଂ ରାଜକୁମାର ଜାଲ।

ମଣିଷର ସମସ୍ତ ସାଂସାରିକ ଗତିବିଧିକୁ ସାମାନ୍ୟ ବିଶ୍ଳେଷଣ କରି ଯଦି ଦେଖାଯାଏ, ତେବେ ଗୋଟିଏ କଥା ସୁସ୍ପଷ୍ଟ ହେଉଠେ ଯେ ପ୍ରତ୍ୟେକ ମଣିଷ ଯେଉଁ ଜିନିଷଟି ପାଇବା ପାଇଁ ଉଦ୍ୟମରତ, ତାର ନାଁ ହେଲା ସଫଳତା। ଏ ବିରାଟ ସଂସାରରେ କଳା ଅଛି, ବିଜ୍ଞାନ ଅଛି, ପୁଣି ଅଛି କୃଷି, ବାଣିଜ୍ୟ ଇତ୍ୟାଦି ଅଗଣିତ କଥା। ଯେଉଁ ଦିଗରେ ବି ମଣିଷ କାମ କରୁ, ସିଏ ସଫଳତା ପାଇବା ପାଇଁ ଚାହେଁ। ପୁଣି ବର୍ତ୍ତମାନ ଦୁନିଆରେ ଯିଏ କେହି ବି ସହଜରେ ଅନୁଭବ କରିପାରିବ ଯେ ପୂର୍ବର ସମୟ ଅପେକ୍ଷା ପ୍ରତିଯୋଗିତା ହୋଇଉଠିଛି ଅଧିକ ତୀବ୍ର। ପ୍ରତ୍ୟେକ ସ୍ତରରେ ଭୟାବହ ପ୍ରତିଯୋଗିତା, ସମସ୍ତେ ଚାହାନ୍ତି ସଫଳ ହେବାକୁ, ମାତ୍ର ସଫଳତା ମିଳିଥାଏ ଖୁବ୍ କମ୍ ମଣିଷଙ୍କୁ। ତେବେ ସଫଳ ହେବାର ଗୁପ୍ତ ସୂତ୍ରଟି କ'ଣ, ଏ ସମ୍ପର୍କରେ ସମସ୍ତେ ଜାଣିବାକୁ ଆମେ ଚାହୁଁ। ବାହ୍ୟ ଜଗତର ପ୍ରତିଯୋଗିତାରେ ସଫଳତା ଯେତେ ଲୋକଙ୍କୁ ମିଳେ, ବିଫଳତା ମିଳେ ତାଠାରୁ ବେଶୀ ଲୋକଙ୍କୁ। ଅନ୍ତର୍ଜଗତକୁ ଜାଣିବା ପାଇଁ ପ୍ରୟାସ କରୁଥିବା ମଣିଷର ପ୍ରତିଯୋଗୀ ନଥାନ୍ତି ସତ, ମାତ୍ର ସିଏ ବି ସଫଳ ହେବା ପାଇଁ ଉଦ୍ୟମରତ। ସଫଳତା ପ୍ରାପ୍ତି ସମ୍ବନ୍ଧରେ ଆଲୋଚନା କଲା ସମୟରେ ପତଞ୍ଜଳିଙ୍କ ଯୋଗସୂତ୍ର ପୁସ୍ତକର ଗୋଟିଏ ସୂତ୍ର କଥା ବିଚାରକୁ ନେବା ଉପଯୋଗୀ ହେବ। ସେହି ସୂତ୍ର କହୁଛି, ସଫଳତା ସେହିମାନଙ୍କ ନିକଟତମ ହୁଏ ଯାହାର ପ୍ରୟାସ ତୀବ୍ର, ପ୍ରଗାଢ଼ ଏବଂ ସତ୍ୟ ହୋଇଥାଏ। ତେଣୁ ଉଦ୍ୟମର ପ୍ରଗାଢ଼ତା ହିଁ ମଣିଷକୁ କୌଣସି ବି କ୍ଷେତ୍ରରେ ସଫଳତା ପ୍ରାପ୍ତି ଦେଇପାରେ। ପୁନଶ୍ଚ ଉଦ୍ୟମର ପ୍ରଗାଢ଼ତା ସହିତ ଆବଶ୍ୟକ ସତତ ପ୍ରୟାସ। ନିରନ୍ତର ଉଦ୍ୟମ ଜାରି ନ ରହିଲେ ପ୍ରୟାସ ଦୁର୍ବଳ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସାମାନ୍ୟ ଜଳବୁନ୍ଦାଟାଏ ଯଦି ପଥର ଉପରେ ବି ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ପଡ଼େ, ପଥରରେ ଗର୍ତ୍ତ ସୃଷ୍ଟି ହୁଏ। ନିରନ୍ତର ଉଦ୍ୟମର ମହତ୍ତ୍ୱ କଥାକୁ ବୁଝିବାକୁ ଯାଇ ସନ୍ଥ ଜଲାଲୁଦ୍ଦିନ ରୁମି ତାଙ୍କ ଶିଷ୍ୟମାନଙ୍କୁ ନେଇ ଗୋଟିଏ ବିରାଟ ବଗିଚାରେ ବୁଲେଇଥିଲେ। ସେଇଠି ସେ ଦେଖାଇଥିଲେ ଜଣେ କୃଷକର କୂଅ ଖୋଳିବାର ଦୃଶ୍ୟ। କୃଷକ ଜଣକ ଗୋଟିଏ ଜାଗାରେ 10 ଫୁଟ ଖୋଳିବା ପରେ ପାଣି ନ ବାହାରିବାରୁ ପୁଣି ଅନ୍ୟ ଏକ ଜାଗାରେ 10 ଫୁଟ ଗଭୀର ଗାତ ଖୋଳିଥିଲେ। ଏଭଳି ସେ 8ଟି ଜାଗାରେ ଖୋଳିଥିଲେ, ମାତ୍ର ଗୋଟିଏ ବି ଜାଗାରୁ ପାଣି ବାହାରି ନଥିଲା। ସବୁ କୂଅ ବେକାର ହୋଇ ପଡ଼ିଥିଲା। ତାହା ଦେଖାଇ ଜଲାଲୁଦ୍ଦିନ ରୁମି କହୁଥିଲେ, ଦେଖ, ଏ କୃଷକ ପରି କାମ ତମେ କେବେ କରିବ ନାହିଁ। ଯଦି ସେ ଗୋଟିଏ ସ୍ଥାନରେ ନିରନ୍ତର ଉଦ୍ୟମ ଜାରି ରଖିଥାନ୍ତା, ସେ ଅତି କମ୍ରେ 80 ଫୁଟର ଗୋଟିଏ କୂଅ ଖୋଳି ପାରିଥାନ୍ତା। ମାତ୍ର ଅଧୈର୍ଯ୍ୟ ହୋଇ ଜାଗା ବଦଳାଇବାରୁ ପରିଶ୍ରମ କରିବି ଅସଫଳ ହେଲା। ଜଲାଲୁଦ୍ଦିନ ରୁମିଙ୍କ ଏକ ଛୋଟ ବିଦ୍ୟାଳୟ ଥିଲା, ଯାହାର ନାଁ ଥିଲା ବୋଧର ବିଦ୍ୟାଳୟ। ଆଧ୍ୟାତ୍ମିକ ବିକାଶ ପାଇଁ ଆଗ୍ରହୀ ଥିବା ଶିଷ୍ୟମାନଙ୍କୁ ସେ କହୁଥିଲେ, ଆତ୍ମିକ ବିକାଶ ପାଇଁ ଲୋଡ଼ା ପ୍ରଗାଢ଼ ଅବିରତ ଉଦ୍ୟମ ତଥା ଧୈର୍ଯ୍ୟ। ତେଣୁ ମଣିଷ ଯେଉଁ କ୍ଷେତ୍ରରେ ବି କାର୍ଯ୍ୟରତ ଥାଉ ନା କାହିଁକି, ସଫଳତାର ଏହି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ସଚେତନ ହେଲେ ସଫଳତା ଆସିବ, ଏଥିରେ ସନ୍ଦେହ ନାହିଁ।

ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 377ତମ ଭାଗ।

ଧନୁର୍ଭଙ୍ଗ ଆଉ ସେନାନିପାତ ବାର୍ତ୍ତା ଶୁଣିବାରୁ କଂସର ରାତ୍ରିରେ ବହୁ ସମୟ ପର୍ଯ୍ୟନ୍ତ ନିଦ ହୋଇନାହିଁ। ସେ ଜାଗ୍ରତ ଅବସ୍ଥାରେ ଆଉ ସ୍ୱପ୍ନରେ ବହୁତ ଅପସ୍ୱପ୍ନ ଦେଖିଲା, ଯାହା ମୃତ୍ୟୁ ସୂଚକ ଥିଲା। ସକାଳେ କିନ୍ତୁ ସେ ରଙ୍ଗସଭାରେ ବିଜେ କଲା, ମଞ୍ଚ ପ୍ରସ୍ତୁତ। ସେ ଏବେ ରାମକୃଷ୍ଣଙ୍କୁ ଧରି ଆଣିବାକୁ ଆଜ୍ଞା ଦେଇଛି। ରଙ୍ଗଭୂମିର ଦ୍ୱାରଦେଶରେ ଉପସ୍ଥିତ ହୋଇଛନ୍ତି ଦୁଇ ଭାଇ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ। ସମସ୍ତଙ୍କ ସହ
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ବିଶ୍ୱ ଆର୍ଥିକ ପ୍ରତିବନ୍ଧକ, ଯୋଗାଣ ଶୃଙ୍ଖଳ ସମସ୍ୟା ଆଉ ଅନ୍ତର୍ଜାତୀୟ ସଂଘର୍ଷ ଲାଗି ଦେଖାଦେଇଥିବା ସ୍ଥିତିର ମୁକାବିଲା କରବାର୍କେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସାମୁହିକ ଚେଷ୍ଟା ଲାଗି ଆହ୍ୱାନ ଦେଇଛନ୍। ଗଲାକାଲି ହାଇଦ୍ରାବାଦଠାରେ ଗୋଟିଏ କାର୍ଯ୍ୟକ୍ରମଟି ସମ୍ବୋଧନ କରିକି ଶ୍ରୀ ମୋଦି ପେଟ୍ରୋଲ ଡିଜେଲର ବ୍ୟବହାର କମାବାର ସହିତ ସାର୍ବଜନୀନ ପରିବହନ, କାର୍ ପୁଲିଂ ଆଉ ବୈଦ୍ୟୁତିକ ଗାଡ଼ି ବ୍ୟବହାର ବଢ଼ାବାର୍କେ ପରାମର୍ଶ ଦେଇଛନ୍। ଇତାର ସହିତ ବିଦେଶୀ ମୁଦ୍ରା ସଂରକ୍ଷଣ, ସ୍ୱଦେଶୀ ଦରବକେ ପ୍ରାଥମିକତା, ଚାଷ କ୍ଷେତ୍ରଟି ରାସାୟନିକ ସାରର ବ୍ୟବହାରକେ କମାବାର ଦରକାର, ନାଇଥିଲେ ସୁନା ନାଇଁ କିଣବାର ଆଉ ବିଦେଶ ଯାତ୍ରା ନାଇଁ କରବାର୍କେ ଲୋକଙ୍କୁ ପରାମର୍ଶ ଦେଇଛନ୍। କୋଭିଡ୍ ସମୟ ବାଗିର ଘରୁ କାମ ଆଉ ଅନ୍ଲାଇନ୍ ବୈଠକ ବ୍ୟବସ୍ଥାକେ ଫେରଘାଏ ମୂଲ କରବାର୍କେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍। ଦେଶର ପହିଲା ଜ୍ୟୋତିର୍ଲିଙ୍ଗ ଗୁଜରାତର ସୋମନାଥ ମନ୍ଦିରର ଉସତ ଉଷ୍ଣାକିଥି ସୋମନାଥ ଅମୃତ ପର୍ବ 2026 ମୂଲ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ଆଜି ସେଠାରେ ଧ୍ୱଜପୂଜା ଆଉ ମହାପୂଜା କରାଯିବା। 1026 ମସିହାଥି ସୋମନାଥ ମନ୍ଦିର ଉପରେ ପହିଲା ଥର ଲାଗି ଆକ୍ରମଣ କରାଯାଇଥିଲା। ଏ ବଛ ତାହାକେ ହଜାରେ ବର୍ଷର ପୁରିଛି। 1991 ମସିହାଥି ସୋମନାଥ ମନ୍ଦିର ଫେରଘାଏ ଖୋଲାଯାଇଥିଲା। ଚଳିତ ବଛର ତାର 75 ନମ୍ବର ବାର୍ଷିକୀ ପାଳନ କରାଯାଉଛି। ଦେଶର ପହିଲା ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ସେ ସମୟଥି ଇତାକି ଦେଶ ଉଦ୍ଦେଶ୍ୟଥି ଉତ୍ସର୍ଗ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରଠାରେ ସୋମନାଥ ସ୍ୱାଭିମାନ ପର୍ବ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟର ଆଇନ ଶୃଙ୍ଖଳା ଆଉ ଅପରାଧ ନିୟନ୍ତ୍ରଣକେ ଆହୁରି ବରକସ କରବାର ଲାଗି ଗଲାକାଲି ଭୁବନେଶ୍ୱରର ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍। ଏ ଅବସରରେ ରାଜ୍ୟର ସବୁ ଆରକ୍ଷୀ ଅଧୀକ୍ଷକମାନଙ୍କୁ ଅପରାଧ ବିରୋଧୀ ଖାସ୍ ପଦକ୍ଷେପ ନେବାର ସହିତ ଲୋକଙ୍କ ସାଙ୍ଗେ ପୁଲିସ୍ର ଆସ୍ଥାକେ ମଜବୁତ କରବାର୍କେ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍। ଜରୁରୀକାଳୀନ ସହାୟତା ଯାନ ଇଆର୍ଭିଥି କାମ କରୁଥିବା ସବୁ କର୍ମଚାରୀମାନଙ୍କୁ ବୃତ୍ତିଗତ ଆଉ ବ୍ୟବହାରିକ ତାଲିମ ଦେବାର୍କେ ସେ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ସବୁଦିନ ସକାଳ 9 ବଜେ ଆଗନୁ ରାଜ୍ୟର ସବୁ ଥାନାନ ନିୟମିତ ଭାବେ ବ୍ରିଫିଂ ପରେଡ୍ କରବାର୍କେ ଭି ନିର୍ଦ୍ଦେଶ ଦେଇଛନ୍। ଆଇବା 15 ଦିନ ଭିତରେ ପୁଲିସ୍ର ସକାରାତ୍ମକ କାମ ଆଉ ଜନସେବାମୂଳକ ଭୂମିକା ବାବଦେ ଲୋକେ ଅବଗତ ହେବେ ବୋଲି ଶ୍ରୀ ଖୁରାନିଆ ଏ ଅବସରରେ କହିଛନ୍। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ନଥିବା ରତ୍ନ ଅଳଙ୍କାରମାନଙ୍କର ଗଣତି ମଣତି କାମ ଆଇଷ୍ଠାନୁ ମୂଲ ହେବା। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରଥି ମଧ୍ୟାହ୍ନ ଧୂପ ଉତ୍ରୁ ଭିତର ରତ୍ନଭଣ୍ଡାର ରତ୍ନ ଗଣତି କାମ କରାଯିବା। 2 ଦିନ ଧରିକରି ଏ ଗଣତି କାମ କରାଯିବା। ଅକ୍ଷୟ ତୃତୀୟା ଦିନ ମହାପ୍ରଭୁମାନଙ୍କର ବାହାର ଚନ୍ଦନ ଯାତ୍ରା ଲାଗି ଏ କାମ ସ୍ଥଗିତ ରଖାଯାଇଥିଲା।

ଶ୍ରୀକ୍ଷେତ୍ର ପୁରୀ ନ ଗଲାକାଲ ମହାପ୍ରଭୁମାନଙ୍କର ବାହାର ଚନ୍ଦନ ଯାତ୍ରା ଶେଷ ହୋଇଥିବାର ବେଳେ ଆଇଷ୍ଠାନୁ ମନ୍ଦିର ଭିତର ଚନ୍ଦନ ଯାତ୍ରା ମୂଲ ହେବା। ଆକାଶବାଣୀର 90 ବର୍ଷର ପୂର୍ତ୍ତି ଅବସରରେ ଆଇବାକାଲ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫ ଲୋକସଙ୍ଗୀତ ସମାରୋହ ନୂଆ 90ର ଆୟୋଜନ କରାଯାଉଛି। ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟନ ବେଲବୁଡ଼ର 6:30 ବଜେ ହେବାର୍କେ ଥିବା ସମାରୋହଟି ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଳାକାର ମିନତୀ ପାଣିଗ୍ରାହୀ, ଲିପିକା ବିଭାର, ଶତ୍ରୁଘ୍ନ ଲୁହା ଆଉ ଗଗନ ବାଗ ପ୍ରମୁଖ ଲୋକସଙ୍ଗୀତ ପରିବେଷଣ କରିବେ। ଇତାର ସହିତ ଦୀପାଲୀ ଚୌଧୁରୀ ଆଉ ତାଙ୍କର ସାଥୀମାନେ ସମ୍ବଲପୁରୀ ନାଚ ଆଉ ବୁଦ୍ଧଦେବ ବୁଦୁଲା ଆଉ ତାଙ୍କର ଦଲ କିଷାନ ଆଦିବାସୀ ନାଚ ପ୍ରସ୍ତୁତ କରିବେ। ବରଗଡ଼ ଜିଲ୍ଲାନ ଆଇଷ୍ଠାନୁ ଡାଲୁଆ ଧାନ ଘିନା ମୂଲ ହେବା। ଏଥିଲାଗି ଜିଲ୍ଲା ପ୍ରଶାସନ ତରଫ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲାର ବରଗଡ଼, ଅତାବିରା ଆଉ ପଦମପୁର ନିୟନ୍ତ୍ରିତ ବଜାର କମିଟି ଆର୍ଏମ୍ସି ଅଧୀନ ଥିବା 183 ମଣ୍ଡି ଜରିଏ ଧାନ ଘିନାଯିବା। ଇଥର ଧାନ ବିକିବାର ଲାଗି ଜିଲ୍ଲାନ ମୋଟ 1,05,494 ଜଣ ଚାଷୀ ପଞ୍ଜୀକରଣ କରିଛନ୍। ଗଲା ମାସ 24 ହୋଇଥିବା ଧାନ ଘିନା କମିଟି ବୈଠକ ଭିନ୍ ଭିନ୍ ଦିଗ ଉପରେ ଆଲୋଚନା କରାଯାଇଥିଲା। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପରିସନ୍ନ ମହିଳା ଆଉ ଶିଶୁ ଅପରାଧ ନିରାକରଣ ଶାଖା ଆଉ ୟୁନିସେଫ୍ର ମିଳିତ ସହଯୋଗଥି ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନ୍ତର୍ଗତ କିଶୋର କିଶୋରୀମାନଙ୍କ ଲାଗି ଗୋଟିଏ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଯାଇଛି। ପୁଲିସ୍ ଆଉ ସାଧାରଣ ଲୋକଙ୍କ ଭିତରେ ଭଲ ସମ୍ପର୍କ, ସାମାଜିକ ଗଣମାଧ୍ୟମରୁ ଶିଖିବାର ଜିନିଷ, ସାଇବର ଅପରାଧ ସହିତ ସମାଜର ଦେଖାଦେଉଥିବା ଭିନ୍ ଭିନ୍ ସମସ୍ୟାମାନଙ୍କର ଆପୋଷ ସମାଧାନ ଦିଗେ ପୁଲିସ୍ର ସହଯୋଗ ବାବଦେ ଆଲୋଚନା କରାଯାଇଥିଲା। ଆଜି ହେଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ। 1998 ମେ ମାସର ଆଜି ଦିନେ ସେବେଲର ପ୍ରଧାନମନ୍ତ୍ରୀ ଅଟଲ ବିହାରୀ ବାଜପେୟୀଙ୍କ ନେତୃତ୍ୱ ଭାରତ ତରଫ ରାଜସ୍ଥାନର ପୋଖରାନଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରାଯାଇଥିଲା। ସେଥିଲାଗି ଭାରତର ଇ ସାହସକେ ବିଶ୍ୱ ଦରବାରନ ପହଞ୍ଚାବାର ଲାଗି ଫି ବଚନ ଆଜିର ଦିନକେ ଜାତୀୟ ପ୍ରଯୁକ୍ତି ଦିବସ ଭାବେ ପାଳନ କରାଯାଉଛି। ଆଜିର ଦିନେ ପ୍ରଯୁକ୍ତି ବିଦ୍ୟା ସଂସ୍ଥା ଓ ବୈଜ୍ଞାନିକମାନଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ଆଉ ଜାତୀୟ ପ୍ରଯୁକ୍ତି ପୁରସ୍କାର ଦିଆଯାଉଛି। ଦକ୍ଷିଣ ଆଣ୍ଡାମାନ ସାଗର ଆଉ ତାର ପାଖର ଇଲାକାନ ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପଥି ବଦଲିବା। ଏତାର ପ୍ରଭାବଥି ରାଜ୍ୟ ବର୍ଷାର ପରିମାଣ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଉଛି। ଏବେ 24 ଭିତରେ ବିଜୁଳି ଗଡ଼ଗଡ଼ି ସହିତ ବର୍ଷା ହେବା ବୋଲି 15 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

ସଂସ୍କୃତରେ ସମ୍ବାଦ ଶୁଣିଲେ ରିଲେକୁଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଆଜିର ଅଧିବେଶନଗୁଡ଼ିକରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

ଦିନ 11:10 ସମୟରେ ସୋମନାଥ ଅମୃତ ପର୍ବ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ। ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ସକାଳ 7:10 ସ୍ୱାସ୍ଥ୍ୟ ସୂଚନାରେ ରହିଛି ବିଷୟ, 5 ବର୍ଷରେ 7 ଥର ଟିକାକରଣର ମହତ୍ତ୍ୱ। ଏ ବିଷୟରେ କହିବେ ଡାକ୍ତର ସ୍ମିତା କୁମାରୀ ପଣ୍ଡା। ପରିବେଶ ସୂଚନା 7:30 ପ୍ରାକୃତିକ ବିପର୍ଯ୍ୟୟ ଓ ହିମାଳୟ ଉପତ୍ୟକା, ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ ସକାଳ 7:35 ସମୟରେ ଶିଳ୍ପୀ ଦିଲୀପ ରାଉତ ଏବଂ ସଙ୍ଗୀତ ମାସି, ଗୀତ ରଚନା ନିର୍ମଳ ନାୟକ, ସଙ୍ଗୀତ ସଂଯୋଜନା ବିଜୟ କୁମାର ବେହେରା। ସକାଳ 7:50 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ନିରାକର ଦେହୁରୀ ଏବଂ ଚିତ୍ତରଞ୍ଜନ ବେହେରା। ସେହିପରି 8:30 ସମ୍ବଲପୁରୀ ଗୀତ ଶୁଣିପାରିବେ କଣ୍ଠଶିଳ୍ପୀମାନେ ବିଥିକା ଚାଟାର୍ଜୀ, ବୀରେନ୍ଦ୍ରନାଥ ନାଗ ଏବଂ ସୂର୍ଯ୍ୟମଣି ସାହୁ। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ସକାଳ 8:45 କଣ୍ଠଶିଳ୍ପୀ ହେଲେ ଶ୍ୱେତା ରାୟ, ବାବୁରାମ ନାୟକ ଓ ରାଧାମଣି ମହାପାତ୍ର। ଦିନ 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, ଶିଳ୍ପୀ ପାର୍ବତୀ ଜେନା, ଯଦୁମଣି ପାଢ଼ୀ, ଅକ୍ଷୟ କୁମାର ପଣ୍ଡା ଏବଂ ସୌଦାମିନୀ ମେହେର। ହିନ୍ଦୀ କଥାଚିତ୍ରର ଗୀତ ଖୋଲା ଝରକା ଦିନ 11:30 ସମୟରେ ଏବଂ ବାତାୟନ ଦିନ 12 ସମୟରେ। 12:30 ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି କ୍ୟାପ୍ସୁଲ। ଦିନ 1:05 ସୁଗମ ସଙ୍ଗୀତ ଶୁଣିପାରିବେ କଣ୍ଠଶିଳ୍ପୀ ହେଲେ ନବକିଶୋର ମହତମ ଏବଂ ରୀନା ଦାସ। ଘର ସଂସାର କାର୍ଯ୍ୟକ୍ରମରେ ଆଜି ରହିଛି ମନୋରମା, ଏଥିରେ ପଦ୍ମିନୀ ପ୍ରଧାନଙ୍କ କବିତା ଶୁଣିପାରିବେ ଦିନ 1:20 ସମୟରେ। ଅପରାହ୍ନ 2:45 ହିନ୍ଦୀ କଥାଚିତ୍ର ଗୀତ। ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା, ପ୍ରଯୋଜନା ତଥା ଉପସ୍ଥାପନା ସନ୍ତୋଷ ପିଂ। ଅପରାହ୍ନ 4:02 ସମୟରେ ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁର ତରଙ୍ଗ। ଅପରାହ୍ନ 4:30 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, ଶିଳ୍ପୀ ପ୍ରତ୍ୟୁଷ କୁମାର ଶତପଥୀ ଏବଂ ବିଜୟ ଲକ୍ଷ୍ମୀ ନନ୍ଦ, ଚନ୍ଦ୍ରଭାନୁ ଭୋଇ, ସୂର୍ଯ୍ୟକାନ୍ତ ଉର୍ମା ଏବଂ ଦୁଃଖୀଶ୍ୟାମ ତ୍ରିପାଠୀ। ଲୋକଗୀତର କାର୍ଯ୍ୟକ୍ରମ ସନ୍ଧ୍ୟା 5:02 ସମୟରେ, ଏଥିରେ ଶୁଣିପାରିବେ ଦାସକାଠିଆ, ପରିବେଷଣ ଗୌରହରି ଖମାରୀ ଏବଂ ସାଥୀ। ଶ୍ରୋତାବନ୍ଧୁ, ଏଥିଲା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସମୟ ମଧ୍ୟରେ। ରିଲେ କରିବେ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆର୍ଥିକ ଆହ୍ୱାନ, ଯୋଗାଣ ଶୃଙ୍ଖଳ ସମସ୍ୟା ଏବଂ ଆନ୍ତର୍ଜାତିକ ସଂଘର୍ଷ ଯୋଗୁଁ ଉପୁଜୁଥିବା ସ୍ଥିତିର ମୁକାବିଲା ପାଇଁ ସାମୁହିକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି। ହାଇଦ୍ରାବାଦଠାରେ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ କରି ଶ୍ରୀ ମୋଦି ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ସହ ସାର୍ବଜନୀନ ପରିବହନ, କାର୍ ପୁଲିଂ ଏବଂ ବୈଦ୍ୟୁତିକ ଯାନ ବ୍ୟବହାର ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ଦେଶୀୟ ପର୍ଯ୍ୟଟନକୁ ପ୍ରୋହାହନ ଦେଇ ବିଦେଶୀ ମୁଦ୍ରା ସଂରକ୍ଷଣରେ ସହଯୋଗ କରିବା, ସ୍ଥାନୀୟ ଉତ୍ପାଦ ବ୍ୟବହାର, ଅନାବଶ୍ୟକ ସୁନା କ୍ରୟ ଓ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ମଧ୍ୟ ଶ୍ରୀ ମୋଦି ଅନୁରୋଧ କରିଛନ୍ତି।
1: ଏନର୍ଜି ସିକ୍ୟୁରିଟି କା କ୍ୟା ମହତ୍ତ୍ୱ ହେ ୟେ ଆଜ ଦୁନିଆ କା ହର ବ୍ୟକ୍ତି ମହସୁସ କର ରହା ହେ। इसलिए भारत की एनर्जी सिक्योरिटी पर हमारी केंद्र सरकार अभूतपूर्व निवेश कर रही। मलकापुर में इंडियन ऑयल के नए टर्मिनल का उद्घाटन इसी दिशा में एक बड़ा कदम है। बीते सालों में सोलर पावर के मामले में भारत दुनिया के टॉप देशों में पहुंचा। ऐसे तमाम प्रयासों के कारण भारत इस बहुत बड़े वैश्विक ऊर्जा संकट का सामना कर रहा है। जो एनर्जी प्रोडक्ट हम विदेशों से मंगाते हैं, हमें प्रयास करना है कि जितनी जरूरत है उतना ही उपयोग करें। इससे विदेशी मुद्रा की भी बचत होगी और युद्ध के संकट से होने वाले दुष्प्रभाव को भी कम किया जा सकेगा।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ସୋମନାଥ ଅମୃତ ପର୍ବ 2026ରେ ଅଂଶଗ୍ରହଣ କରିବେ। ଭାରତର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। ଶ୍ରୀ ମୋଦି ପ୍ରଭୁ ସୋମନାଥଙ୍କ ଦର୍ଶନ କରିବା ସହ ସେଠାରେ ପ୍ରାର୍ଥନା ଏବଂ କୁମ୍ଭାଭିଷେକ ରୀତି ସମ୍ପନ୍ନ କରିବେ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରଠାରେ ଆଜି ପୂର୍ବାହ୍ନରେ ସୋମନାଥ ସ୍ୱାଭିମାନ ପର୍ବ କାର୍ଯ୍ୟକ୍ରମ ଆୟୋଜନ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱରରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟରେ ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଏବଂ ଲୋକାଭିମୁଖୀ ପୁଲିସିଂ ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଛି। ଶ୍ରୀ ଖୁରାନିଆ ସମସ୍ତ ଜିଲ୍ଲା ଏସ୍ପି ଓ ରେଞ୍ଜ ଅଧିକାରୀମାନଙ୍କୁ ଅପରାଧ ନିୟନ୍ତ୍ରଣ, ଜନସାଧାରଣଙ୍କ ସହ ପୁଲିସ୍ର ସମନ୍ୱୟ ବୃଦ୍ଧି ଏବଂ ଜରୁରୀକାଳୀନ ସହାୟତା ଯାନ କର୍ମଚାରୀଙ୍କୁ ବୃତ୍ତିଗତ ତାଲିମ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁତର ଅପରାଧ ମାମଲାର ତ୍ୱରିତ ତଦନ୍ତ, ଶୀଘ୍ର ଗିରଫଦାରୀ ଏବଂ ଆଇନସମ୍ମତ ଦଣ୍ଡାଦେଶ ସୁନିଶ୍ଚିତ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଏହି ଶୁଣାଣି କାର୍ଯ୍ୟକୁ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆଜିଠାରୁ ପୁଣି ଥରେ ଆରମ୍ଭ ହେଉଛି। ଭିତର ଚନ୍ଦନ ଯାତ୍ରା ସମୟରେ ଗଣତି ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହେବ। ଏହି ସମୟରେ ଅପରାହ୍ନ ପ୍ରାୟ 4:00 ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ଭିତର କାଠ ନିକଟରୁ ସାଧାରଣ ଦର୍ଶନ ବନ୍ଦ ରହିବ, ତେବେ ବାହାର କାଠଠାରୁ ଦର୍ଶନ ବ୍ୟବସ୍ଥା ଜାରି ରହିବ। ନୟାଗଡ଼ ଜିଲ୍ଲାର କଣ୍ଟିଳୋ ଶ୍ରୀ ନୀଳମାଧବ ପୀଠରେ ଅକ୍ଷୟତୃତୀୟାରୁ ଆରମ୍ଭ ହୋଇଥିବା 21-ଦିନିଆ ବାହାର ଚନ୍ଦନଯାତ୍ରା ଭଉଁରୀ ଉତ୍ସବ ଉଦ୍ଯାପିତ ହୋଇଛି। ରୀତିନୀତି ଅନୁଯାୟୀ ଶ୍ରୀବିଗ୍ରହଙ୍କ ସାହି ପରିକ୍ରମା, ଚାଚେରୀ ଭୋଗ ଓ ଚନ୍ଦନ ପୋଖରୀରେ ପାରମ୍ପରିକ ଚାପ ଖେଳ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକରେ ଉତ୍ପାଦିତ ହଳଦୀ ପାଇଁ ଓର୍ମାସ୍ ବୈଷୟିକ ସହାୟତା ଓ ବଜାର ସୁବିଧା ଯୋଗାଇଦେବ। ବ୍ଲକରେ 25 ଏକର ଜମିରେ ଚାଷ ହୋଇଥିବା ହଳଦୀରୁ ପ୍ରାୟ 150 ଟନ୍ ଉତ୍ପାଦନ ହୋଇଥିବା ବେଳେ ଏହାକୁ ବିଭିନ୍ନ ବଜାରରେ ବିକ୍ରି ପାଇଁ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଆଜି ପାଳନ କରାଯାଉଛି। 1998 ମଇ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ରାଜସ୍ଥାନର ପୋଖରାନ୍ଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ। ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଞ୍ଚାଇଥିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳ ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆଜି ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ପ୍ରାୟ ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ତଳେ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେକୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ 5 ବର୍ଷରେ 7 ଥର ଟିକାକରଣର ମହତ୍ତ୍ୱ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସ୍ମିତା କୁମାରୀ ପଣ୍ଡା।
3: ଟିକା ବା ଭ୍ୟାକ୍ସିନ୍ ଚିକିତ୍ସା ବିଜ୍ଞାନର ଏକ ଚମତ୍କାରୀ ଉଦ୍ଭାବନ। ଶିଶୁ ମୃତ୍ୟୁହାରକୁ କମ୍ କରିବା ଉଦ୍ଦେଶ୍ୟରେ ଭାରତ ସରକାର ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଉଛନ୍ତି। ଜନ୍ମରୁ 5 ବର୍ଷ ଭିତରେ ଶିଶୁକୁ 12 ଭୟଙ୍କର ରୋଗରୁ ରକ୍ଷା କରିବା ପାଇଁ ଟିକାକରଣ କରାଯାଇଥାଏ। 5 ବର୍ଷରେ ଛୁଆଟି ଟିକାକରଣକୁ ନିହାତି 7 ଥର ଯିବା ଆବଶ୍ୟକ, ଯଥା ଜନ୍ମ ସମୟରେ PCG, ପୋଲିଓ ଏବଂ ହେପାଟାଇଟିସ୍ ବି'ର 0 ମାତ୍ରା ଦିଆଯାଇଥାଏ। 6 ସପ୍ତାହ କିମ୍ବା 1.5 ମାସ ସମୟରେ ଛୁଆକୁ ପେଣ୍ଟାଭେଲେଣ୍ଟର ପ୍ରଥମ ଟିକା, ରୋଟା ଭାଇରସ୍ର ପ୍ରଥମ ଟିକା, ପୋଲିଓର ପ୍ରଥମ ଟିକା ଏବଂ IPV ବା ଇଞ୍ଜେକ୍ଟେବୁଲ ପୋଲିଓର ପ୍ରଥମ ଟିକା ଏବଂ ତା ସାଙ୍ଗରେ PCV ବା ନିମୋକକାଲ ଭ୍ୟାକ୍ସିନ୍ର ପ୍ରଥମ ଟିକା ମଧ୍ୟ ଦିଆଯାଇଥାଏ। ତାପରେ 10 ସପ୍ତାହ ବା 2.5 ମାସ ବୟସରେ ଛୁଆଟିକୁ ପେଣ୍ଟାଭେଲେଣ୍ଟର ଦ୍ୱିତୀୟ ମାତ୍ରା, ରୋଟା ଭାଇରସ୍ ଭ୍ୟାକ୍ସିନ୍ର ଦ୍ୱିତୀୟ ମାତ୍ରା ଏବଂ OPV ଭ୍ୟାକ୍ସିନ୍ ବା ଓରାଲ୍ ପୋଲିଓ ଭ୍ୟାକ୍ସିନ୍ର ଦ୍ୱିତୀୟ ମାତ୍ରା ଦିଆଯାଇଥାଏ। 14 ସପ୍ତାହ ବା 3.5 ମାସର ଛୁଆକୁ ଆମେ OPV ତୃତୀୟ ମାତ୍ରା, ପେଣ୍ଟାଭେଲେଣ୍ଟର ତୃତୀୟ ମାତ୍ରା ଏବଂ ରୋଟା ଭାଇରସ୍ ଭ୍ୟାକ୍ସିନ୍ର ତୃତୀୟ ମାତ୍ରା ଦେଇଥାଉ। ତା ସଙ୍ଗେ ନିମୋକକାଲ ଭ୍ୟାକ୍ସିନ୍ର ଦ୍ୱିତୀୟ ମାତ୍ରା ଏବଂ ଇଞ୍ଜେକ୍ଟେବୁଲ ପୋଲିଓ ଭ୍ୟାକ୍ସିନ୍ର ଦ୍ୱିତୀୟ ମାତ୍ରା ମଧ୍ୟ ଦିଆଯାଇଥାଏ। ତାପରେ 9 ମାସ ପୁରିଲେ ଛୁଆକୁ MR ଭ୍ୟାକ୍ସିନ୍, ଯେଉଁଟାକୁ ଆମେ ମିଜିଲ୍ସ ଆଣ୍ଡ ରୁବେଲା କହୁ, ତା'ର ପ୍ରଥମ ମାତ୍ରା, ଜାପାନିଜ୍ ଏନ୍କାଭାଲାଇଟିସ୍ ଭ୍ୟାକ୍ସିନ୍ର ପ୍ରଥମ ମାତ୍ରା ଏବଂ ନିମୋକକାଲ ଭ୍ୟାକ୍ସିନ୍ର ତୃତୀୟ ମାତ୍ରା, ଯେଉଁଟାକି ଆମେ ବୁଷ୍ଟର ଡୋଜ୍ କହୁ, ଏବଂ IPV ବା ଇଞ୍ଜେକ୍ଟେବୁଲ ପୋଲିଓ ଭ୍ୟାକ୍ସିନ୍ର ତୃତୀୟ ମାତ୍ରା ମଧ୍ୟ ଦିଆଯାଇଥାଏ। ତାପରେ ଆମେ ଦେଖିବା 16-24 ମାସ ମଧ୍ୟରେ ଛୁଆକୁ MR ବା ମିଜିଲ୍ସ ରୁବେଲା ଭ୍ୟାକ୍ସିନ୍ର ଦ୍ୱିତୀୟ ମାତ୍ରା, JE ବା ଜାପାନିଜ୍ ଏନ୍କେଫାଲାଇଟିସ୍ର ଦ୍ୱିତୀୟ ମାତ୍ରା ଏବଂ DPT ବୁଷ୍ଟରର ପ୍ରଥମ ମାତ୍ରା ଓ ପୋଲିଓ ବୁଷ୍ଟର ଦିଆଯାଇଥାଏ। ତାପରେ 5 ବର୍ଷର ଛୁଆକୁ ଆମେ DPT ବୁଷ୍ଟରର ଦ୍ୱିତୀୟ ମାତ୍ରା ଦେଇଥାଉ। ଏହି କ୍ରମରେ ଟିକାକରଣ କରାଯାଇଥାଏ। ଏହି ସାମୂହିକ ଟିକାକରଣ ଶିଶୁକୁ 12 ରୋଗ ବିରୁଦ୍ଧରେ ରକ୍ଷା କବଚ ଭାବରେ କାମ କରିଥାଏ। ସେହି ରୋଗଗୁଡ଼ିକ ହେଲା ଯକ୍ଷ୍ମା, ପୋଲିଓ, ହେପାଟାଇଟିସ୍ ବି, ହେମୋଫିଲସ୍ ଇନ୍ଫ୍ଲୁଏଞ୍ଜା ବି, ଡିପ୍ଥେରିଆ, ହୁପିଂ କଫ୍, ନିମୋନିଆ, ଡାଇରିଆ, ମିଳିମିଳା ବା ମିଜିଲ୍ସ, ରୁବେଲା, ଟିଟାନସ୍ ଏବଂ ଜାପାନିଜ୍ ଏନ୍କେଫାଲାଇଟିସ୍। MCP କାର୍ଡ଼ରେ ଟିକାଦାନର ତାରିଖ ଅଙ୍ଗନୱାଡ଼ି କର୍ମୀ ଆଗରୁ ସୂଚିତ କରିଥାନ୍ତି। ଏହିସବୁ ଟିକା ପ୍ରାୟ ବୁଧବାର ଦିନ ଟିକାଦାନ କେନ୍ଦ୍ରରେ ଟିକାକରଣ କରାଯାଇଥାଏ। ANM ବା ମହିଳା ସ୍ୱାସ୍ଥ୍ୟକର୍ମୀ ଟିକାକରଣ କେନ୍ଦ୍ରରେ ଟିକାଦାନ କରିଥାନ୍ତି। ଏହିସବୁ ଟିକାରେ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ପ୍ରାୟ ନଥାଏ। ବେଳେବେଳେ ସାମାନ୍ୟ ଜ୍ୱର ହୁଏ ଏବଂ ଟିକା ନେବା ଜାଗାରେ ଟିକେ ଫୁଲିଯାଏ। ନିଜର ଶିଶୁକୁ ଟିକା ଦେବାରେ ଡେରି କରନ୍ତୁ ନାହିଁ, ଗୋଟିଏ ବି ଟିକାର ଡୋଜ୍ ଭୁଲନ୍ତୁ ନାହିଁ। ଆମେ କହିପାରିବା, ନିଅନ୍ତୁ ସବୁ ଟିକା, ପାଆନ୍ତୁ ସମ୍ପୂର୍ଣ୍ଣ ସୁରକ୍ଷା।
2: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ 5 ବର୍ଷରେ 7 ଥର ଟିକାକରଣର ମହତ୍ତ୍ୱ। ଏ ବିଷୟରେ କହିଲେ ଡାକ୍ତର ସ୍ମିତା କୁମାରୀ ପଣ୍ଡା।

0: ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସୋମନାଥ ଅମୃତ ପର୍ବ 2026ରେ ଆଜି ଯୋଗଦେଇ କୁମ୍ଭାଭିଷେକ ନୀତିରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ। ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ସହିତ ଅନାବଶ୍ୟକ ସୁନା କ୍ରୟ ଏବଂ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଆସାମରେ ସରକାର ଗଠନ ଲାଗି ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କଲେ ରାଜ୍ୟପାଳ। ଆମେରିକା ଅଗ୍ରାହ୍ୟ କଲା ଇରାନ୍ର ସଦ୍ୟତମ ଶାନ୍ତି ପ୍ରସ୍ତାବ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ଦୁଇଟି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗ୍ସ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୋମନାଥ ଅମୃତ ପର୍ବ 2026ରେ ଅଂଶଗ୍ରହଣ କରିବେ। ଭାରତର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। ଶ୍ରୀ ମୋଦି ପ୍ରଭୁ ସୋମନାଥଙ୍କ ଦର୍ଶନ କରିବା ସହ ସେଠାରେ ପ୍ରାର୍ଥନା ଏବଂ କୁମ୍ଭାଭିଷେକ ରୀତି ସମ୍ପନ୍ନ କରିବେ। ଏହାପରେ ଏକ ଜନସମାବେଶକୁ ସମ୍ବୋଧନ ଏବଂ ଏକ ରୋଡ୍ ଶୋରେ ମଧ୍ୟ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସହ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ଉପସ୍ଥିତ ରହିବେ। ଶ୍ରୀ ମୋଦି ଜାମନଗରରୁ ବିମାନ ଯୋଗେ ସୋମନାଥରେ ପହଞ୍ଚବେ। ହେଲିପ୍ୟାଡ୍ରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ବୀର ହମିରାଜ ଗୋହିଲି ସର୍କଲ ପର୍ଯ୍ୟନ୍ତ ଏକ ରୋଡ୍ ଶୋରେ ଯୋଗଦେବେ। ଶ୍ରୀ ମୋଦି ସୋମନାଥ ମନ୍ଦିର ପୁନଃନିର୍ମାଣର ପରିକଳ୍ପନା କରିଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ମନ୍ଦିରରେ ସ୍ୱତନ୍ତ୍ର ପ୍ରାର୍ଥନା ଏବଂ କୁମ୍ଭାଭିଷେକ ସମାରୋହ ଓ ମନ୍ଦିର ଶିଖରରେ ଧ୍ୱଜା ଉତ୍ତୋଳନ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଯୋଗଦେବେ। ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ପକ୍ଷରୁ ଏକ ଏୟାର ଶୋ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଜନସମାବେଶକୁ ସମ୍ବୋଧନ କରିବା ଅବସରରେ ଶ୍ରୀ ମୋଦି ଏକ ସ୍ୱତନ୍ତ୍ର ସ୍କାରକୀ ଡାକ ଟିକଟ ଏବଂ 75 ଟଙ୍କା ବିଶିଷ୍ଟ ଏକ ସ୍ୱତନ୍ତ୍ର ସ୍କାରକୀ ମୁଦ୍ରାକୁ ମଧ୍ୟ ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଥମଥର ପାଇଁ ସୋମନାଥ ମନ୍ଦିରରେ 11ଟି ତୀର୍ଥସ୍ଥଳୀରେ ସଂଗୃହୀତ ହୋଇ ଆସିଥିବା ପବିତ୍ର ଜଳରେ କୁମ୍ଭାଭିଷେକ କରାଯିବ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଭଦୋଦରା ଯାତ୍ରା କରିବେ। ସେଠାରେ ସର୍ଦ୍ଦାରଧାମ ଛାତ୍ରାବାସର ଉଦ୍ଘାଟନ କରିବା ସହ ଏକ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆର୍ଥିକ ଆହ୍ୱାନ, ଯୋଗାଣ ଶୃଙ୍ଖଳ ସମସ୍ୟା ଏବଂ ଆନ୍ତର୍ଜାତିକ ସଂଘର୍ଷ ଯୋଗୁଁ ଉପୁଜୁଥିବା ସ୍ଥିତିର ମୁକାବିଲା ପାଇଁ ସାମୁହିକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି। ହାଇଦ୍ରାବାଦଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଶ୍ରୀ ମୋଦି ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ହ୍ରାସ କରିବା ସହ ସାର୍ବଜନୀନ ପରିବହନ, କାର୍ ପୁଲିଂ ଏବଂ ବୈଦ୍ୟୁତିକ ଯାନ ବ୍ୟବହାର ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ଦେଶୀୟ ପର୍ଯ୍ୟଟନକୁ ପ୍ରୋହାହନ ଦେଇ ବିଦେଶୀ ମୁଦ୍ରା ସଂରକ୍ଷଣରେ ସହଯୋଗ କରିବା, ସ୍ଥାନୀୟ ଉତ୍ପାଦ ବ୍ୟବହାର, ଅନାବଶ୍ୟକ ସୁନା କ୍ରୟ ଏବଂ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ମଧ୍ୟ ଶ୍ରୀ ମୋଦି ଅନୁରୋଧ କରିଛନ୍ତି।
2: ଯୋ ଏନର୍ଜି ପ୍ରଡକ୍ଟ ହମ୍ ବିଦେଶୋ ସେ ମଙ୍ଗାତେ ହେଁ, ହମେ ପ୍ରୟାସ କରନା ହେ କି ଜିତନି ଜରୁରତ ହେ ଉତନା ହି ଉପଯୋଗ କରେ। ଇସସେ ବିଦେଶୀ ମୁଦ୍ରା କି ଭି ବଚତ ହୋଗି ଔର ଯୁଦ୍ଧ କେ ସଂକଟ ସେ ହୋନେ ୱାଲେ ଦୁଷ୍ପ୍ରଭାବ କୋ ଭି କମ୍ କିଆ ଜା ସକେଗା।
1: ଆସାମରେ ନବନିର୍ବାଚିତ ବିଜେପି ତଥା ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମାଙ୍କୁ ସରକାର ଗଠନ ଲାଗି ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଆମନ୍ତ୍ରଣ କରିଛନ୍ତି। ଆସାମରେ କ୍ରମାଗତ ତୃତୀୟ ଥର ପାଇଁ ଏନ୍ଡିଏ ସରକାର ଗଠନ କରିବାକୁ ଯାଉଛି। ବିଜେପି ନେତୃତ୍ୱାଧୀନ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳର ନେତା ଭାବେ ମନୋନୀତ ହେବା ପରେ ଶ୍ରୀ ବିଶ୍ୱଶର୍ମା ଲୋକଭବନରେ ରାଜ୍ୟପାଳଙ୍କୁ ଭେଟି ଆନୁଷ୍ଠାନିକ ଭାବେ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଥିଲେ। ଖାନପଡ଼ାର ପଶୁ ଚିକିତ୍ସା ମହାବିଦ୍ୟାଳୟ ଖେଳପଡ଼ିଆ ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଶ୍ରୀ ବିଶ୍ୱଶର୍ମା ଏବଂ ନୂତନ ମନ୍ତ୍ରୀ ପରିଷଦର କେତେକ ସଦସ୍ୟଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସମେତ ବିଜେପି ତଥା ଏନ୍ଡିଏ ଶାସନାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଗଣ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। 2021 ମସିହାରେ ପ୍ରଥମଥର ପାଇଁ ଅଣକଂଗ୍ରେସ ନେତା ଭାବେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ଶ୍ରୀ ବିଶ୍ୱଶର୍ମା କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଜେପି, ଆସାମ ଗଣପରିଷଦ ଏବଂ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟକୁ ନେଇ ଗଠିତ ଏନ୍ଡିଏ ନିର୍ବାଚନରେ ମୋଟ 126

ଆସନ ମଧ୍ୟରୁ 102 ଆସନରେ ବିଜୟ ହାସଲ କରିଛି। ବିଜେପି 82 ଆସନ ଅକ୍ତିଆର କରିଥିବା ବେଳେ ଆସାମ ଗଣପରିଷଦ ଏବଂ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ 10 ଲେଖାଏଁ ଆସନରେ ବିଜୟ ଲାଭ କରିଛନ୍ତି। ବିଧାୟକ ଦଳ ନେତା ନିର୍ବାଚନ ନେଇ ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ବୈଠକରେ ଯୋଗ ଦେଇଥିଲେ। ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଶ୍ରୀ ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ନୀତି ପ୍ରତି ଜନସାଧାରଣଙ୍କ ସମର୍ଥନକୁ ନିର୍ବାଚନ ଫଳାଫଳ ପ୍ରତିପାଦନ କରୁଛି। ଇରାନ ପକ୍ଷରୁ ପ୍ରଦତ୍ତ ସଦ୍ୟତମ ଶାନ୍ତି ପ୍ରସ୍ତାବକୁ ଆମେରିକା ଅଗ୍ରାହ୍ୟ କରିଛି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ଇରାନ କହିଥିଲା, ପଶ୍ଚିମ ଏସିଆରେ ସଂଘର୍ଷର ପରିସମାପ୍ତି ଲକ୍ଷ୍ୟ ନେଇ ଯୁକ୍ତରାଷ୍ଟ୍ର ଆମେରିକାକୁ ପାକିସ୍ତାନ ମାଧ୍ୟମରେ ପ୍ରସ୍ତାବ ପଠାଯାଇଛି। ଇତିମଧ୍ୟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପଙ୍କ ସହ ଇରାନର ପ୍ରସ୍ତାବ ଉପରେ ମତ ବିନିମୟ କରିଥିବା ଜଣାପଡ଼ିଛି। ଶ୍ରୀ ନେତାନ୍ୟାହୁ କହିଛନ୍ତି, ତେହେରାନର ଅତ୍ୟଧିକ ସମୃଦ୍ଧ ୟୁରାନିୟମ ଭଣ୍ଡାରକୁ ଅପସାରଣ କରିବା ନେଇ ରାଷ୍ଟ୍ରପତି ଟ୍ରମ୍ପ ସହମତ ହୋଇଛନ୍ତି। ନବୀକରଣୀୟ ଶକ୍ତି ସ୍ଥାପନ କ୍ଷେତ୍ରରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ପହଞ୍ଚିଛି। ମୋର୍ଗାନ୍ ଷ୍ଟାନ୍ଲେ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ସୂଚନା ପ୍ରଦାନ କରାଯାଇଛି। ଭାରତର ନବୀକରଣୀୟ ଶକ୍ତି ପରିବର୍ତ୍ତନ ବାହ୍ୟ ନିର୍ଭରଶୀଳତା ହ୍ରାସ କରିବାରେ ସହଯୋଗ ପ୍ରଦାନ କରିବ। ତେବେ ସୌର ସେଲ୍, ୱେବ୍ସ ଏବଂ ପଲିସିଲିକନ୍ ଭଳି ସୌରଶକ୍ତି କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡ଼ିକ ସ୍ଥାନୀୟକରଣ ଉପରେ ସ୍ଥାୟୀ ନିରନ୍ତରତା ନିର୍ଭର କରିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦେଶରେ ଘରୋଇ କ୍ଷେତ୍ରରେ ସୌର ମଡ୍ୟୁଲ୍ କ୍ଷମତା ପାଖାପାଖି 2 ଗୁଣ ହୋଇଛି। ଗତ 2024 ମାର୍ଚ୍ଚ ମାସରେ ଏହା 38 ଗିଗାୱାଟ୍ ରହିଥିବା ବେଳେ ଗତ ମାର୍ଚ୍ଚ ମାସରେ 74 ଗିଗାୱାଟ୍କୁ ବୃଦ୍ଧି ପାଇଛି। ସୌର ସେଲ୍ କ୍ଷମତା ମଧ୍ୟ 2 ଗିଗାୱାଟ୍ରୁ 25 ଗିଗାୱାଟ୍ରେ ପହଞ୍ଚିଛି। ରିପୋର୍ଟ କହିଛି, ଭାରତ ଏବେ ମଧ୍ୟ ପ୍ରମୁଖ ଅପ୍ଷ୍ଟ୍ରିମ୍ ଉତ୍ପାଦନ ପାଇଁ ଆମଦାନୀ ଉପରେ ନିର୍ଭର କରୁଛି। ଗତ ଆର୍ଥିକ ବର୍ଷରେ ଭାରତ ପ୍ରାୟ 1.6 ବିଲିୟନ୍ ଆମେରିକୀୟ ଡଲାର ମୂଲ୍ୟର ପ୍ରାୟ 35 ନିୟୁତ ସୌର ମଡେଲ ଆମଦାନୀ କରିଥିଲା। ସେଥିମଧ୍ୟରୁ ପାଖାପାଖି 60-80% ଚୀନ୍ର ଆମଦାନୀ ହୋଇଥିବା କୁହାଯାଇଛି। ସାମଗ୍ରିକ ଭାବରେ ଭାରତରେ ଅଣଜୀବାଶ୍ମ ଇନ୍ଧନ କ୍ଷମତା ଏବେ ସ୍ଥାପନ କରାଯାଇଥିବା ନବୀକରଣୀୟ ଶକ୍ତି କ୍ଷମତାର 50% ଅତିକ୍ରମ କରି 262.7 ଗିଗାୱାଟ୍ରେ ପହଞ୍ଚିଛି। ନବୀକରଣୀୟ ଶକ୍ତି ମଧ୍ୟରେ ଅଧିକାଂଶ ସୌର ଏବଂ ପବନ ଶକ୍ତି ଅନ୍ତର୍ଭୁକ୍ତ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଅଗ୍ନି ସୁରକ୍ଷା ନିରାପତ୍ତା ସଚେତନତା, ବିପଦ ହ୍ରାସ ଓ ବିପର୍ଯ୍ୟୟ ପ୍ରଶମନ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସୁରକ୍ଷା ମନ୍ତ୍ରଣାଳୟ ଅଗ୍ନି ପରାମର୍ଶଦାତା ପ୍ରଶାନ୍ତ ଲୋଙ୍କର ଏବଂ ଦିଲ୍ଲୀ ଅଗ୍ନିସେବା ନିର୍ଦ୍ଦେଶକ ଅତୁଲ ଗର୍ଗ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01-2371-7117, 2331-4441 ଏବଂ 2371-7106 ନମ୍ଘରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 92890-94044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। କୁନୋ ଜାତୀୟ ଉଦ୍ୟାନରେ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ 2 ଚିତାବାଘ ଛାଡ଼ିବେ। 2022 ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଅଣାଯାଇଥିବା 8 ଚିତାବାଘକୁ ରଖିବା ସହ ପ୍ରୋଜେକ୍ଟ ଚିତା ପଦକ୍ଷେପ ଆରମ୍ଭ କରିଥିଲେ। ନାମିବିଆରୁ ଚିତାବାଘ ଆସିବା ବିଶ୍ୱର ପ୍ରଥମ ଅନ୍ତର୍ମହାଦେଶୀୟ ଚିତା ସ୍ଥାନାନ୍ତର ପଦକ୍ଷେପ ରହିଥିଲା। 2023 ଦକ୍ଷିଣ ଆଫ୍ରିକାରୁ 12 ଏବଂ ଗତ ଫେବୃୟାରୀ ମାସରେ ବୋତ୍ସୁଆନାରୁ ଆସିଥିବା 9 ଚିତାବାଘକୁ ମଧ୍ୟ ସେଠାରେ ଛଡ଼ାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ରାୟପୁରଠାରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2 ପରାସ୍ତ କରିଛି। ଟସ୍ ଜିତି ବେଙ୍ଗାଲୁରୁ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ 20 ଓଭରରେ 7 ବିନିମୟରେ 166 ରନ୍ ସଂଗ୍ରହ କରିଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଭୁବନେଶ୍ୱର କୁମାର 4 ଅକ୍ତିଆର କରିଥିଲେ। 167 ରନ୍ର ବିଜୟ ଲକ୍ଷ୍ୟକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 8 ବିନିମୟରେ ହାସଲ କରିପାରିଥିଲା। ଭୁବନେଶ୍ୱର କୁମାରଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଗତକାଲିର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ 5 ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଥିଲା। ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ।
ସୋମନାଥ ଅମୃତ ପର୍ବ 2026ରେ ଆଜି ଯୋଗଦେଇ କୁମ୍ଭାଭିଷେକ ନୀତିରେ ଅଂଶଗ୍ରହଣ କରିବେ।

0: ପ୍ରଧାନମନ୍ତ୍ରୀ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ସହିତ ଅନାବଶ୍ୟକ ସୁନାକ୍ରୟ ଏବଂ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଆସାମରେ ସରକାର ଗଠନ ଲାଗି ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କଲେ ରାଜ୍ୟପାଳ ଆମେରିକା ଅଗ୍ରାହ୍ୟ କଲା ଇରାନ୍ର ସଦ୍ୟତମ ଶାନ୍ତି ପ୍ରସ୍ତାବ ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ଦୁଇଟି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗ୍ସ ବିଜୟୀ ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲିକୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
2: ଚାଷୀ ଭାଇ ଭଉଣୀମାନେ, ଫିଦିନିଆ ତୁନ୍ ତରକାରୀ ଭିତରେ ଛତି ତୁନ୍ ଗୋଟିଏ ଏନ୍ତା ତୁନ୍ ଏ ଯେନ୍ଟା ଖାଇବାର୍ ଲାଗି ମନ ଟକଟକ ହେଇଯାଏସି। ହେଥିର୍ଲାଗି ଚାଷୀ ଭାଇ ଭଉଣୀ ଛତି ଚାଷ କରବାର୍ ଲାଗି ଜହ ଆଗ୍କେ ଆସୁଛନ୍। ଛତି ଚାଷ୍ଟା କମ୍ ଖର୍ଚ୍ଚା, କମ୍ ମେହନତ ଆର୍ ଘରେ ଥାଇକରି ବି କରିହେଉଥିବାର୍ ଲାଗି ଇ ଚାଷ୍କେ ସଭେ ଅପନଉଥିବାର୍ ଦେଖ୍ବାର୍କେ ମିଲୁଛେ। ଛତି ଚାଷ୍ ଭିତରେ ଧିଙ୍ଗିରି ଛତି ଆଉ ପୁଆଲ ଛତିର ଚାହିଦାଟା ବଜାରରେ ଜହ ଥିବାର୍ ଲାଗି ଇ ଦୁଇ ପ୍ରକାର ଛତି କେନ୍ଥେ ଚାଷ୍ କର୍ମା ସେ ବାବଦେ ଚାଷୀ ଭାଇ ଭଉଣୀମାନେ ଜାଣି ରଖ୍ବାର୍ ଚାହିଁ। ପହେଲା ଆସୁନ୍ ଧିଙ୍ଗିରି ଛତି କେନ୍ଥେ ଚାଷ୍ କରସନ୍ ସେ ବାବଦେ ଜାନ୍ମା। ଆମର୍ ରାଜ୍ୟ ଧିଙ୍ଗିରି ଛତି ଜହ କରି ନଭେମ୍ବର ମାସନୁ ଫେବୃଆରୀ ମାସ ଭିତରେ ଲଗାହେସି। ହେଥିର୍ଲାଗି ଇ ପ୍ରକାର ଛତି ଚାଷ୍ କର୍ବାର୍ ଲାଗି ଯେନ୍ମାନେ ମନ କରିଛନ୍ ଏଭୁ ସଜବତର ହୋଇଯିବାର୍ କଥା। ଇ ଚାଷ୍ଟା ଜହ ଶୀତ ହେଲା ସମିହାତି ଚାଷ୍ କରାହେସି। ପାହାଡ଼ିଆ ଅଞ୍ଚଲମାନ୍କେ ଜୁନ୍ ମାସରୁ ମାର୍ଚ୍ଚ ମାସ ଭିତରେ ବି ଇ ଧିଙ୍ଗିରି ଛତିକେ ଚାଷ୍ କରି ବନ୍ବା। ଇ ଛତିର୍ ଲାଗି ଉଖୁମ୍ଟା 30°C ରହେବାର୍ ଚାହିଁ। ଆମେ ଯେନ୍ଠାନେ ଇ ଛତିକେ ଚାଷ୍ କରୁଛୁଁ ସେଠାନେ ଶକରା 65% ନଡ଼ାର ଉଦାପନ ରହିବାର କଥା ଆଉ ପବନ ଆନା ଜାନା ସାଙ୍ଗେ ଉକିଆ ପଡ଼ୁଥିବାର ଚାହିଁ। ଏଥିର୍ଲାଗି ଜୁହ୍ନା ପରା ମୂଲିଆ ନଡ଼ା ଚାରିବିଡ଼ା ଯାକ ଦରକାର ହେସି। ଇ ଚାରିବିଡ଼ା ନଡ଼ାର ଲାଗି 200 g ମୁଞ୍ଜି ଲାଗ୍ସି। ତାର୍ ସାଙ୍ଗେ 250 g ଗହମ, 80 cm ଲମ୍ବା ଆଉ 40 cm ଉଷାର ଜରି ଲାଗ୍ସି। ପହେଲା ନଡ଼ାନୁ କୁଟକୁଟି ନଡ଼ାକେ ବାହାର କରିଦଉନ୍। ତେହେରୁ ଜହ ସେ ଜହ 7 cm କରି ଖଣ ଖଣ କରି କାଟି ସଫା କରିଦଉନ୍। ସେ ନଡ଼ାକେ 10-12 ଘଣ୍ଟାର ଲାଗି ପାଣି ବୁତରେଇ ସାରିଲା ଉତାରୁ ଅଏନ୍ ପାନ୍ ଦି ଧୋଇ ପକଉନ୍। ଇତାରୁ ଉତାରୁ ତାହାକେ 0.5 ଘଣ୍ଟା ଲାଗି ସିଝେଇ ପକଉନ୍। ତେହେରୁ 10 L ପାଣି 75 g କାର୍ବେଣ୍ଡୋଜିମ୍ ନେହତ 22 ଆର୍ 10 mg ଫର୍ମାଲିନ୍ ମିଶେଇକରି ନଡ଼ାକେ 15 ଘଣ୍ଟା ଯାଏ ବୁତରେଇ କରି ବିଶୋଧନ କରି ପକଉନ୍। ଇତାରୁ ଉତାରୁ ସଫା ସମାନ ଜାଗାଥି ନେହତ ଜରି ସିଡ଼୍ର ଛାଏତି 2-3 ଘଣ୍ଟା ଉଷାର କରି ପକେଇଦଉନ୍। ଏନ୍ତା କଲେ ନଡ଼ାଥି ଯେନ୍ ପାନ୍ ଥିବା ସେଟା ନିଝରି ଯିବା। ନଡ଼ାକେ ଯଦି ଚିପ୍ପା ସେଟା ଉଦା ଲାଗୁଥିବା ଆର୍ ହାତେ ପାନ୍ ନାଇଁ ଲାଗୁଥିବା ବେଲେ ଜାଣିଯିବେ ଯେ ନଡ଼ାଥି ଛତି ଲଗାବାର୍ ଲାଗି ବତର ହୋଇଯାଇଛେ। ଇତାରୁ ତାରୁ ଗହମ୍କେ ୱେନ୍ କରି ସିଝେଇ ପକୁନ୍। ଭାତ ଫୁଟ୍ଲା ବତରିଆ ନାଇଁ ଫୁଟାବେ। ସିଝେଇ ସାରିଲା ଉତାରୁ ଗହମ୍ନୁ ପାନ୍ ଛାଡ଼ବାର୍ ଯାଏ ଶୁଖେଇ ଦଉନ୍। ଆଗରୁ ଆନିକରି ରଖିଥିବାର ବୋତଲର ଛତି ମୁଜିକେ ବାହାର କରି ତାହାକେ 4 ଭାଗ କରି ପକଉନ୍ ଆର୍ ନଡ଼ାକେ 5 ଭାଗ କରୁନ୍। ସିଝାଲା ଗହମ୍କେ 4 ଭାଗ କରି ପକଉନ୍। ଇତାରୁ ତାରୁ ଜରି ମୁନାର ଗୁଟେ ମୁଡ଼ିକେ ବାନ୍ଧି ପକଉନ୍। ମୁନାତି ଗୁଟେ ଭାଗ ନଡ଼ା 5-7 cm ମୋଟାତି ପୁରେଇ କରି ଥାକ୍ ଥାକ୍ କରି ଟିକେ ଦବେଇ ଦଉନ୍। ତେହେରୁ ରଖିଥିବା ମୁଞ୍ଜି ଭିତରୁ ଗୁଟେ ଭାଗ ମୁଞ୍ଜିକେ ନଡ଼ା ଉପରେ ଗୋଲ୍ କରି ବୁନି ଦଉନ୍। ତାରୁ ତାରୁ ଗୁଟେ ଭାଗ ଗହମ୍କେ ପକଉନ୍। ଏନ୍ତା କରି 4 ଥାକ୍ କରି ଭାଗ ଭାଗ କରୁନ୍। ଏନ୍ତା କଲା ପରେ ନଡ଼ା ଦେଇକରି ମୁନାର ମୁହଁକେ ବାନ୍ଧି ପକଉନ୍। ଜରିକେ ବାନ୍ଧିଲା ଉତାରୁ ସେଥି 10-15 କଣା କରି ପକଉନ୍। ତେହେରୁ ଏନ୍ତା ଠାନେ ସେ ଜରି ମୁନାକେ ରଖୁନ୍ ଯେନ୍ଠାନେ ଭଲ ଭାବେ ପବନ ଆନାଜାନା କରିପାରୁଥିବା। 2 ହପ୍ତାହ ଭିତରେ ସେ ମୁନା ଉପରେ ପରା ଫିମ୍ପି ପୁରା ଲାଗିଯାଇଥିସି। ଇତା ଋତୁରୁ ଜରି ମୁନାର ତଲର ପଟିକେ କାଟିକରି ଧୀରେ ଧୀରେ ଫୁଟିଥିବାର ପିଣ୍ଡୁ ଲାଗେ ବାହାର କରି ଆଣି ପକନ୍। ତାର ଆର ଦିନୁ ଦିନକ 2-3 ସେ ପିଣ୍ଡଲା ଉପରେ ପାନ୍ ଝିଟୁନ୍। ଏନ୍ତା କଲେ ଗୁଟେ ହପ୍ତାହ ଉତାରୁ ଛତି କୋଡ଼ ବାହାରି ଯାଏସି। ଆର ହପ୍ତାହ ଭିତରେ ଛତି ତା ଲାଗିଯାଏସି। ଧିଙ୍ଗିରି ଛତିର ଗୁଟେ ବେର୍ନୁ 1.5 kg ଯାକ ଛତି ବାହାରି ପାର୍ବା। ଧ୍ୟାନ ରଖିବେ ଛତି ଅମଲ କରବାର 12 ଘଣ୍ଟା ଆଗରୁ ବେଡ଼୍ଥି ପାନ୍ ଝିଟିବାର୍କେ ପଡ଼୍ସି। ଧିଙ୍ଗିରି ଛତି ଚାଷ୍ ଲାଗି ବେଡ଼୍ ପିଛା 15 ଖର୍ଚ୍ଚ ହେସି। ହେଲେ ଗୁଟେ ବେର୍ନୁ 300 ଯାକ ଆଦା ମିଲ୍ସି। କେଜେ ଶୁଖ୍ଲା ନଡ଼ାନୁ 1.5 kg ଯାକ ଛତି ମିଲିପାର୍ବା। ଯଦି ଛତି ଘରେ ଶକରା 85% ଯାକ ଉଦାପନ୍କେ ରଖାଯାଇ ପାର୍ବା ବଏଲେ ସେଲିୟମ୍ ପିଣ୍ଡୁଲାତି ପାନ୍ ଅଂଶ ରହିପାର୍ବା ଆଉ ଛତି 60 କେଁ ଯେ 3 ମାସ ଯାକ ଫୁଟିପାର୍ବା। ପୁଆଲ ଛତି ଆମର ରାଜ୍ୟ ଜହ କରି ଖରା ସମିଆତି ପୁଆଲ ଛତି ଚାଷ କରାଯାଇପାର୍ବା। ପୁଆଲ ଛତି ମାର୍ଚ୍ଚ ମାସର ଅଧାନୁ ଅକ୍ଟୋବର ମାସ ଅଧା ଯାକ କରାଯାଏସି। ପୁଆଲ ଛତି ଚାଷ ଲାଗି ସୂର୍ଯ୍ୟକିରଣ ନାଇଁ ପଡ଼ୁଥିବାର ଝରକା ଥିଲା ଘର ଦରକାର। ହେଲେ ଘରକେ ପବନ ଆନାଜାନା ସାଙ୍ଗେ ଉକିଆ ପଡ଼ୁଥିବାର ଚାହିଁ। ଇ ଛତି

0: ପାହାଡ଼ରୁ ପ୍ରବଳ ବର୍ଷା ଦ୍ୱାରା ଅତଡ଼ା ଖସି ନଦୀ ସ୍ରୋତରେ ମିଶୁଛି, ଜୀବନହାନି ଘଟୁଛି। ଥରେ ଭାବନ୍ତୁ, ହିମାଳୟର ଏହି ଦୁଃଖକୁ ଆମ ମଣିଷ ସମାଜ ଲାଘବ କରିବା କ'ଣ ଜରୁରୀ ନୁହେଁ? ପର୍ଯ୍ୟଟନ ନାଁରେ ଆମେ ଯେଉଁ ନିର୍ବିଚାର ଭାବରେ ପାହାଡ଼ ଢାଲୁରେ ହେଉ କି ନଦୀ ଅବବାହିକାରେ ଯେଉଁ କନଷ୍ଟ୍ରକ୍ସନ କାମ ସବୁ କରୁଛୁ, ତାକୁ ବନ୍ଦ କରିବାକୁ ପଡ଼ିବ। ଆହୁରି ମଧ୍ୟ ଏହାର ପାର୍ବତ୍ୟ ଅଞ୍ଚଳରେ କୌଣସି ଭିତ୍ତିଭୂମି ନିର୍ମାଣ, ବିଦ୍ୟୁତ ପ୍ରକଳ୍ପ ଇତ୍ୟାଦି ବନ୍ଦ କରିଦେବା ଦରକାର। ହିମାଳୟର ପରିସଂସ୍ଥା ଆମ ଜୀବଜଗତ ପାଇଁ କେତେ ଜରୁରୀ, ତା ବିଷୟରେ ସଚେତନତା କାର୍ଯ୍ୟକ୍ରମ କରାଯିବା ଦରକାର। ଆଉ ଏକ କଥା, ହିମାଳୟ ପାର୍ବତ୍ୟାଞ୍ଚଳରେ ଦେଓଦାର, ପାଇନ୍ ଓ ସ୍ପର୍ସ ପରି ଗଛ ଲଗାଇବା ସହ ତାହାର ରକ୍ଷଣାବେକ୍ଷଣ କରିବା ଆମର କର୍ତ୍ତବ୍ୟ ହେବା ଦରକାର। ଆମେ ଚାହିଁଲେ ହିଁ ଆମର ଏହି ସୁନ୍ଦର ପ୍ରକୃତିକୁ ମଳିନ ହେବାରୁ ରକ୍ଷା କରିପାରିବା।
1: ପରିବେଶ ସୂଚନାରେ ଡକ୍ଟର ସମାପିକା ଦାସଙ୍କଠାରୁ ଶୁଣିଲେ ପ୍ରାକୃତିକ ବିପର୍ଯ୍ୟୟ ଓ ହିମାଳୟ ଉପତ୍ୟକା ସମ୍ପର୍କରେ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛି ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ। ଆଜିର କଣ୍ଠଶିଳ୍ପୀମାନେ ହେଲେ ଦିଲୀପ ରାଉତ ଓ ସଙ୍ଗୀତା ମାସି, ଗୀତ ରଚନା ନିର୍ମଳ ନାୟକ, ସଙ୍ଗୀତ ସଂଯୋଜନା ବିଜୟ କୁମାର ବେହେରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ସଙ୍ଗୀତା ମାସିଙ୍କ କଣ୍ଠରେ।

ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ ଶୁଣୁଥିଲେ। ନିର୍ମଳ ନାୟକଙ୍କ ଗୀତଗୁଡ଼ିକୁ କଣ୍ଠଦାନ କଲେ ଦିଲୀପ ରାଉତ ଓ ସଙ୍ଗୀତ ମାସୀ, ସଙ୍ଗୀତ ସଂଯୋଜନା ବିଜୟ କୁମାର ବେହେରା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ କେତୋଟି ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନିରାକର ଦେହୁରୀଙ୍କ କଣ୍ଠରେ, ଗୀତ ରଚନା ଥବିର ସାହୁ।

0: ନିରାକାର ଦେହୁରୀ ଏବଂ ଚିତ୍ତରଞ୍ଜନ ବେହେରାଙ୍କ କଣ୍ଠରେ ଶୁଣିଲେ କେତୋଟି ସମ୍ବଲପୁରୀ ଗୀତ। ଆକାଶବାଣୀ ସମ୍ବଲପୁର ସମୟ ସକାଳ 8 ହେବାକୁ ଯାଉଛି। କିଛି ସମୟ ମଧ୍ୟରେ ଶୁଣିପାରିବେ ହିନ୍ଦୀରେ ଓ ପରେ ପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी से समाचार प्रभात के साथ मैं विशाल शर्मा। मुख्य समाचार। प्रधानमंत्री नरेंद्र मोदी ने पश्चिम एशिया संकट के बीच नागरिकों से

0: ଦେଶ ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଶ୍ରୋତାବନ୍ଧୁ ଶୁଣୁଛନ୍ତି ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ବୀରେନ୍ଦ୍ରନାଥ ନାଗଙ୍କ କଣ୍ଠରେ ଶୁଣନ୍ତୁ। ଗୀତ ରଚନା ଧର୍ମୁଣ୍ଡନ ସିନ୍ହା।

ଶ୍ରୋତାବନ୍ଧୁ ଶୁଣୁଥିଲେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ନେତ୍ରାନନ୍ଦ ବାରିକ, ଧର୍ମୁ ଡନସେନା, ହେମଚନ୍ଦ୍ର ଆଚାର୍ଯ୍ୟଙ୍କ ରଚନାରୁ କେତୋଟି ଗୀତ। କଣ୍ଠଦାନ କଲେ ବିଥିକା ଚାଟାର୍ଜୀ, ବୀରେନ୍ଦ୍ରନାଥ ନାଗ ଏବଂ ସୂର୍ଯ୍ୟମଣି ସାହୁ।

0: ଦେଶ ସେବାରେ ଆକାଶବାଣୀର 90 ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6ଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଆଜି ଦିନ 11:10 ସମୟରେ ସୋମନାଥ ଅମୃତ ପର୍ବ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ। ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଶ୍ୱେତା ରାୟ ଗାଇଥିବା ଏହି ଗୀତଟି। ଗୀତ ରଚନା କୃତିବାସ ନାୟକ।

0: ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗ ଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାଡ଼ସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: ଶ୍ରୋତା ବନ୍ଧୁ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ ପାରମ୍ପରିକ ରଚନାରୁ ଏ ଗୀତଟି। କଣ୍ଠଦାନ କରିଛନ୍ତି ବାବୁରାମ ନାୟକ।

ସୁଗମ ସଙ୍ଗୀତର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ କଥାଚିତ୍ର ହମ୍ ଆପକେ ଦିଲ୍ ମେ ରହତେ ହେଁର ଏହି ଗୀତଟି। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଓ ଅନୁରାଧା ପୋଡ଼ୱାଲ। ଗୀତ ରଚନା ସମୀର, ସଙ୍ଗୀତ ଅନୁ ମଲ୍ଲିକ।

ରାନୀ ମଲ୍ଲିକଙ୍କର ଗୀତ ରଚନାରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ଆସିକି। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଅନୁରାଧା ପୌଡ଼ୱାଲ ଓ କୁମାର ସାନୁ, ସଙ୍ଗୀତ ନଦୀମ ଶ୍ରବଣ।

ଏଥର ଶୁଣନ୍ତୁ ଇନ୍ଦିୱାରଙ୍କ ରଚନାରୁ ଜୁର୍ମ କଥାଚିତ୍ରର ଏହି ଗୀତଟି। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଓ ସାଧନା ସରଗମ। ସଙ୍ଗୀତ ରାଜେଶ ରୋଶନ।

ଜାଭେଦ ଅଖତରଙ୍କ ରଚନାରୁ ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ୟେସ୍ ବସ୍। ଗୀତଟିକୁ ସଙ୍ଗୀତରେ ସଜେଇଛନ୍ତି ଯତୀନ ଲଲିତ, କଣ୍ଠଦାନ କରିଛନ୍ତି କୁମାର ସାନୁ ଓ ଅଲକା ୟାଗ୍ନିକ।

0: ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗ ଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାସୀ ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ ଆନନ୍ଦ ବକ୍ସିଙ୍କ ରଚନାରୁ ଏ ଗୀତଟି। ଗୀତଟିକୁ ସଙ୍ଗୀତର ରୂପ ଦେଇଛନ୍ତି ନଦୀମ ଶ୍ରବଣ। କଥାଚିତ୍ର ପରଦେଶ କଣ୍ଠଦାନ କରିଛନ୍ତି କୁମାର ସାନୁ ଓ ଅଲକା ୟାଗ୍ନିକ।

ଏଥର ଶୁଣନ୍ତୁ ରୋଜା କଥାଚିତ୍ରର ଏହି ଗୀତଟି। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଏସ୍ପି ବାଲସୁବ୍ରମଣ୍ୟମ ଓ ଚିତ୍ରା। ଗୀତ ରଚନା ପିକେ ମିଶ୍ର, ସଙ୍ଗୀତ ଏ ଆର୍ ରେହମାନ।

ଇବ୍ରାହିମ ଇସ୍କଙ୍କ ରଚନାରୁ କଥାଚିତ୍ର କହୋ ନା ପ୍ୟାର ହେର ଏହି ଗୀତଟି ଶୁଣନ୍ତୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ସଙ୍ଗୀତ ରାଜେଶ ରୋଶନ।

ଦେଶ ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି।

0: ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଇହାଦେ ଶୁଣୁନ୍ ଚାନ୍ଦିନୀ ଆଇ ମିସ୍ ୟୁ କଥାଚିତ୍ରର ଏଇ ଗୀତଟା। ଗୀତକେ ଗାଇଛନ୍ ସୌରଭ ନାୟକ ଆଉ ତପୁ ମିଶ୍ର, ଗୀତିକାର ବସନ୍ତରାଜ ସାମଲ, ସଙ୍ଗୀତ ପ୍ରେମାନନ୍ଦ।

ଇହାଦେ ଆସନ୍ ଶୁନ୍ମା ଗୀତିକାର ଅରୁଣ ମନ୍ତ୍ରୀଙ୍କ ଲେଖାଥୁ କଥାଚିତ୍ର ଆକାଶେ କି ରଙ୍ଗ ଲାଗିଲାର ଏହି ଗୀତଟାକେ ଗାଇଛନ୍ ଅଭିଜିତ୍, ସଙ୍ଗୀତ ବିକାଶ ଦାସ।

0: ଦେଶ ସେବାରେ ଆକାଶବାଣୀର 90 ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6ଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: କାର୍ଯ୍ୟକ୍ରମର ଶେଷ ଗୀତଟା ଶୁଣୁନ, କଥାଚିତ୍ର ବେବି। ଗୀତଟାକେ ଗାଇଛନ୍ ହ୍ୟୁମାନ ସାଗର ଆଉ ଅନନ୍ୟା ଶ୍ରୀତମ ନନ୍ଦ। ଗୀତଟା ଲେଖିଛନ୍ ସୁବ୍ରତ ସ୍ୱାଇଁ, ସଙ୍ଗୀତ ପ୍ରେମାନନ୍ଦ।

ଇନୁ ଶେଷ ହେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇହାଦେ ସ୍ୱାଗତ ହିନ୍ଦୀ ସିନେମା ଗୀତ କେ ନେଇକରି ଆମର କାର୍ଯ୍ୟକ୍ରମ ଥି। ଗୋଟେ ହିନ୍ଦୀ ସିନେମା ଗୀତର କ୍ରମ ଥି। ଆଜି ଦେବତା ସୁନମାନୁ ଶୁଣବେ କେତେଟା ଗୀତ। ଗୀତମାନଙ୍କୁ ସଙ୍ଗୀତ ଦେଇଛନ୍ ଇସ୍ମାଇଲ ଦରବାର, ଲେଖା ନୁସରତ ବତର ଆର୍ ପ୍ରକାଶ କପାଡ଼ିଆ। ପହଲା ଗୀତକେ ଗାଇଛନ୍ କବିତା କୃଷ୍ଣମୂର୍ତ୍ତି ଆର୍ କେକେ।

0: ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗ ଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାଡ଼ସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବି ସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମଟି ଇହାଦେ ଗୀତକେ ଗାଇଛନ୍ ପଣ୍ଡିତ ବିର୍ଜୁ।

0: ଦେଶ ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ହେଲେ ନବକିଶୋର ମହତ୍ତମ ଏବଂ ରୀନା ଦାସ, ଗୀତ ରଚନା ମୀନକେତନ ମିଶ୍ର।

ଆଜି ହେଉଛି ଜିଦ୍ଦୁ କୃଷ୍ଣମୂର୍ତ୍ତିଙ୍କର ଜନ୍ମ ଜୟନ୍ତୀ। ଜଣେ ବିଶ୍ୱବିଖ୍ୟାତ ଭାରତୀୟ ଦାର୍ଶନିକ, ଚିନ୍ତକ ଏବଂ ବକ୍ତା ଥିଲେ, ଯିଏ ବିନା କୌଣସି ସଂଗଠନ ବା ଧର୍ମର ସାହାଯ୍ୟରେ ସତ୍ୟର ସନ୍ଧାନକୁ କରିବାକୁ କହିଥିଲେ। ସେ 1895 ମସିହାରେ ଆନ୍ଧ୍ରପ୍ରଦେଶର ମଦନପଲ୍ଲୀ ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜୀବନ ଓ ଚିନ୍ତାଧାରା ମାନବ ସମାଜକୁ ଶାନ୍ତି, ସତ୍ୟ ଓ ସ୍ୱାଧୀନ ଚିନ୍ତନର ପଥ ଦେଖାଇଛି। ସେ କହିଥିଲେ, ସତ୍ୟ ଏକ ପଥହୀନ ଭୂମି। ତାଙ୍କ ଶିକ୍ଷା ବ୍ୟକ୍ତିଗତ ମୁକ୍ତି, ମାନସିକ ସ୍ଥିତି ଏବଂ ଜୀବନର ଗଭୀର ବୋଧ ଉପରେ ଆଧାରିତ।

0: ଏକ ବିହଙ୍ଗାବଲୋକନ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ପଦ୍ମିନୀ ପ୍ରଧାନ।
1: ଭାରତୀୟ ନାରୀ ଏକ ବ୍ୟଙ୍ଗାବଲୋକନ। ଏତେ ବଡ଼ ଏ ସଂସାର, ଏ ସଂସାରକୁ ମମତାର ଡୋରରେ ଯିଏ ବାନ୍ଧି ରଖିପାରେ ସେ ହେଉଛି ନାରୀ। ଜୀବନର ଉଠାଣି ଗଡ଼ାଣି ରାସ୍ତାରେ ଥିବା ଛାଇ ଆଲୁଅର ପଥକୁ ଅସୀମ ସାହସ ଓ ଧୈର୍ଯ୍ୟର ସହ ଯିଏ ଆଗକୁ ପାଦ ବଢ଼େଇପାରେ ସେ ହେଉଛି ନାରୀ। ବିଭିନ୍ନ ସମ୍ପର୍କର ଫୁଲକୁ ମମତାର ଡୋରରେ ବାନ୍ଧିବାର ସାହସ ରଖେ ଯେ ସେ ହେଉଛି ନାରୀ। ସେ ନୀଳ କଇଁ ପରି ସୁକୁମାରୀ, ଆକାଶ ପରି ଗମ୍ଭୀର ଏବଂ ସାଗର ପରି ଚଳଚଞ୍ଚଳ। ସେ ସଂସାରରୁ ଟିକେ ସ୍ନେହର ଆଶା ରଖେ, ଆଉ ଯେତେବେଳେ ତାର ମର୍ଯ୍ୟାଦାର ହାନି ହୁଏ ସେ ପାଲଟିଯାଏ ଦୁର୍ଗା, ରଣଚଣ୍ଡୀ, ସଂଘାରିଣୀ। ସେହି ନାରୀ ଜାତିକୁ ମୋର ସଶ୍ରଦ୍ଧ ପ୍ରଣାମ। ଯେମିତି ଆକାଶର ପରିଚୟ ତାର ନୀଳ ରଙ୍ଗରୁ, ଗୋଟିଏ ବୃକ୍ଷର ପରିଚୟ ତାର ସୁସ୍ୱାଦୁ ଫଳରୁ, ସେମିତି ଗୋଟିଏ ସମାଜର ପରିଚୟ ସେଠାରେ ବସବାସ କରୁଥିବା ଏବଂ ସଂସ୍କୃତି ସାହିତ୍ୟକୁ ଭଲ ପାଉଥିବା ମଣିଷମାନଙ୍କଠାରୁ, ଆଉ ଗୋଟିଏ ମଣିଷର ପରିଚୟ ତାର ନୀତି ଓ ଆଦର୍ଶରୁ, ସେ ପୁରୁଷ ହେଉ ଅବା ନାରୀ। କାରଣ ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ, ନର ଓ ନାରୀଙ୍କ ସମନ୍ୱୟରେ ହିଁ ସଂସାରର ବିକାଶ। ପୁରାଣକାରମାନଙ୍କ ମତରେ ମନୁଙ୍କଠାରୁ ସୃଷ୍ଟି ହୋଇଛନ୍ତି ମାନବ ସଂସାର। ମନୁ ଥିଲେ ସମାଜ ବ୍ୟବସ୍ଥାର ବିଶିଷ୍ଟ ବ୍ୟବସ୍ଥାପକ। ନର ଓ ନାରୀ ଉଭୟଙ୍କ ମହନୀୟ ସମାବେଶରେ ସମାଜ ଜୀବନ ମହାନ ହୋଇଉଠେ ବୋଲି ସେ ମତ ଦେଇଛନ୍ତି। ତାଙ୍କ ମତରେ ଯେଉଁ ସ୍ଥାନରେ ନାରୀମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରାଯାଏ ସେଠାରେ ସର୍ବାଙ୍ଗୀନ ବିକାଶ ସମ୍ଭବ। ସେଇଥିପାଇଁ ସେ କହୁଥିଲେ, ଯସ୍ୟାଂ ନାର୍ଯ୍ୟଃ ସୁପୂଜ୍ୟନ୍ତେ ତତ୍ର ଶ୍ରୀବର୍ଷତି ସଦା। ନାରୀ ପାଇଁ ଏ ସୃଷ୍ଟି, ସେ ସୃଷ୍ଟିକାରିଣୀ, ମଙ୍ଗଳମୟୀ ମା ସେ, ସ୍ନେହମୟୀ ଭଗିନୀ ଏବଂ ମମତାମୟୀ ପତ୍ନୀ ସେ। ଯାବତୀୟ ଦୁଃଖ ଯନ୍ତ୍ରଣାର ଦହନ ଭିତରେ ନାରୀ ବାଣ୍ଟି ଦିଏ ସ୍ନେହ, ମମତା ଏବଂ ସୁଖର ସମ୍ପଦ। ସେ ମହାଲକ୍ଷ୍ମୀ, କୁଳଲକ୍ଷ୍ମୀ ସେ। ସମସ୍ତ ପ୍ରକାର ତ୍ୟାଗ ସ୍ୱୀକାର କରି ସ୍ୱାମୀ, ସନ୍ତାନ ଏବଂ ପରିବାର ମଙ୍ଗଳ ମନାଶ କରେ। ସେଇଥିପାଇଁ ଶାସ୍ତ୍ରକାରମାନେ ତାକୁ ସ୍ୱର୍ଗଠାରୁ ଅଧିକ ଗରିଅସି ବୋଲି ଦର୍ଶାଇ କହିଛନ୍ତି, ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି। ନାରୀ ସୃଷ୍ଟିକାରିଣୀ, ମଙ୍ଗଳମୟୀ, କଲ୍ୟାଣକାରୀ ସେ। ସଭ୍ୟତାର ଆଦି ପର୍ଯ୍ୟାୟରେ ନାରୀମାନେ ସ୍ୱତନ୍ତ୍ର ମର୍ଯ୍ୟାଦାର ଅଧିକାରୀ ଥିଲେ। ଏହି ଜ୍ଞାନଭୂମି, ଦେବଭୂମି, ପବିତ୍ର ଭାରତବର୍ଷରେ ନାରୀ ତର୍କ, ନ୍ୟାୟ, ମୀମାଂସା, ଦର୍ଶନ, ଗଣିତ, ଜ୍ୟୋତିଷ, ଆୟୁର୍ବେଦରେ ପ୍ରବୃତ୍ତା ଥିଲେ। ଗାର୍ଗୀ, ମୈତ୍ରେୟୀ, ଲୋପାମୁଦ୍ରା, ବିଶ୍ୱବାରା, ଲୀଳାବତୀ ପ୍ରଭୃତି ମନସ୍ୱିନୀମାନେ ସମାଜରେ ଉଚ୍ଚ ସ୍ଥାନ ଅଧିକାର କରିଥିଲେ। ମହର୍ଷି ବାଲ୍ମୀକି ଓ କୁଳପତି କର୍ଣ୍ଣଙ୍କ ଆଶ୍ରମରେ ନାରୀମାନେ ଶିକ୍ଷାର୍ଜନ କରିବା ସମ୍ବାଦ ପୁରାଣ ପୃଷ୍ଠାମଣ୍ଡନ କରିଛି। କପିଳ ମୁନିଙ୍କ ଜନନୀ ଦେବହୂତି ଆପଣାର ଜ୍ଞାନ ପାଇଁ ଖ୍ୟାତି ଅର୍ଜନ କରିଥିଲେ। ଉନ୍ନତ ଚରିତ୍ର ଗଠନ, ନୀତିବୋଧ, ଆଦର୍ଶର ସୁରକ୍ଷା ଇତ୍ୟାଦି ସେମାନଙ୍କର ଶିକ୍ଷାଗତ ସଂସ୍କାରର ଜ୍ୱଳନ୍ତ ଦୃଷ୍ଟାନ୍ତ, ଯାହାକୁ ପିଢ଼ିକୁ ପିଢ଼ି ଧରି ପ୍ରେରଣାର ଉତ୍ସ ହୋଇ ରହିଥିଲା ଏବଂ ରହିବ ମଧ୍ୟ। ବେଦ, ଉପନିଷଦ, ପୁରାଣ ଯୁଗର ନାରୀମାନଙ୍କର ଶିକ୍ଷା, ସଂସ୍କାର ଓ ସହଯୋଗରେ ଉନ୍ନତ ସମାଜ ସଂଗଠିତ ହେବାର ରାଶି ରାଶି ଦୃଷ୍ଟାନ୍ତ ତ ବିଦ୍ୟମାନ। ସଂସାରର ଉନ୍ନତିରେ ନାରୀମାନଙ୍କର ଅସୀମ ତ୍ୟାଗ ଓ ପରାକାଷ୍ଠା ଯୋଗୁଁ ତ ଭାରତୀୟ ନାରୀ ଆଦ୍ୟାଶକ୍ତିଙ୍କର ଅନ୍ତର୍ଭୁତ ବୋଲି ବର୍ଣ୍ଣିତ। ସଂସାରର ବିଶେଷ ପରିବର୍ତ୍ତନ ଆଣିବାକୁ ହେଲେ ଆଦ୍ୟାଶକ୍ତି ସ୍ୱୟଂ ନାରୀମାନଙ୍କ ପ୍ରତିନିଧି ହୋଇ ଦୁର୍ଗା ରୂପେ ପ୍ରକଟ ହୋଇ ଅସୁରମର୍ଦ୍ଦନ କରନ୍ତି। କିନ୍ତୁ ସଂସାରରେ ଆଦର୍ଶ ଓ ପ୍ରେମ ସ୍ଥାପନ କରିବାକୁ ହେଲେ ପାର୍ଥିବ ଶରୀରରେ ସୀତା, ସାବିତ୍ରୀ, ରାଧା ଆଦି ରୂପେ ଅବତାର ନେଇ ପତିଭକ୍ତି, ପତିବ୍ରତା, ଧର୍ମ ତଥା ଭଗବତ ପ୍ରେମ ସ୍ଥାପନ କରନ୍ତି। କହିବା ବାହୁଲ୍ୟ, ସେମାନଙ୍କର ତପଶକ୍ତି ଦ୍ୱାରା ସଂସାରରେ ସତ୍ୟ ପ୍ରତିଷ୍ଠା ହୁଏ। କିନ୍ତୁ ସଭ୍ୟତାର କ୍ରମ ବିକାଶରେ ମଣିଷର ମାନସ ମନୀଷାରେ ଦେଖାଦେଲା ଅନେକ ପରିବର୍ତ୍ତନ। ଅତୀତର ଗୌରବମୟ ସମ୍ପୂର୍ଣ୍ଣ ନିର୍ବାପିତ ନ ହେଲେ ମଧ୍ୟ ନିର୍ଲିପ୍ତ ହେବାକୁ ବସିଲା। ତଥାପି ପରମ୍ପରା ପ୍ରାପ୍ତ ଶିକ୍ଷାପ୍ରଦ ସଙ୍ଗୀତ, କାହାଣୀ, ଆଦର୍ଶ ମାଧ୍ୟମରେ ସେମାନେ ଜୀବନ ଗଢ଼ୁଥିଲେ। ଆଦର୍ଶ ମାତୃତ୍ୱ, ଚରିତ୍ର, ସତୀତ୍ୱର ଆଦର ସମ୍ମାନ ସମାଜରେ ଯଥେଷ୍ଟ ଥିଲା। ସଚ୍ଚରି

ହଁ, ଏହି ମାଟି ସତୀ ସୀତା ସାବିତ୍ରୀର ଦେଶ। ବାଲ୍ମୀକି ବ୍ୟାସ ବିଶ୍ୱାମିତ୍ରଙ୍କୁ ଜନ୍ମ ଦେଇଥିବା ସୌଭାଗ୍ୟବତୀ ବୀର ପ୍ରସବିନୀର ଦେଶ। କ'ଣ ଥିଲା ସେ ଦେଶ, କ'ଣ ହେଲାଣି ଆଜିର ଅବସ୍ଥା? ସେଇଥିପାଇଁ ତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବି ଲେଖିଦେଲେ, କିସ ପୁଣି ଦେଖା ନ ଯାଏ ବଞ୍ଚିଥିଲେ ଜୀବରେ, ବିଷମ ସମସ୍ୟା ସାଧନ ହେବ ଏହି ଠାବରେ। ଆଜି ଆମେ ଏକବିଂଶ ଶତାବ୍ଦୀରେ ପଦାର୍ପଣ କରିସାରିଲୁଣି, କିନ୍ତୁ ସମଗ୍ର ବିଶ୍ୱରେ ନାରୀ ନିର୍ଯାତନାର ବିଭତ୍ସ ଘଟଣାଗୁଡ଼ିକ ତୁଳନାରେ ଭାରତବର୍ଷରେ ନାରକୀୟ ନାରୀ ନିର୍ଯାତନା ବିଭତ୍ସ ଦୃଶ୍ୟ ଗଣମାଧ୍ୟମରେ ଯେପରି ପ୍ରଦର୍ଶିତ ହେଉଛି, ଆମ ବିବେକକୁ ତାହା କ୍ଷତାକ୍ତ କରିଦେଉଛି। ଜଠରରୁ ଜୁଇ ପର୍ଯ୍ୟନ୍ତ ଯେକୌଣସି ବୟସରେ ଯେକୌଣସି ପରିସ୍ଥିତିରେ ନାରୀଟିଏ ଶୋଷଣର ଶିକାର ହେଉଛି, ତାର ଅଧିକାର ହରାଇ ବସୁଛି। ସମାଜର ମଧ୍ୟଯୁଗୀୟ ଚଦର ତଳେ ଢାଙ୍କି ହୋଇଯାଏ ତାର ସ୍ୱପ୍ନ, ସମ୍ଭାବନା, ତାର ସ୍ୱାଧୀନତା ଓ ସ୍ୱଚ୍ଛନ୍ଦା। ତେବେ ଏହାର କାରଣ ଓ ନିରାକରଣ ପ୍ରତ୍ୟେକ ସଚେତନଶୀଳ ନାଗରିକଙ୍କୁ ଖୋଜିବାକୁ ପଡ଼ିବ। ଆତ୍ମଚିନ୍ତନ, ଆତ୍ମବିଶ୍ଳେଷଣାତ୍ମକ ଅନୁଧ୍ୟାନ କରି ମାର୍ଗ ବା ଅବସ୍ଥା ଅନୁଯାୟୀ ବ୍ୟବସ୍ଥା କରିବାକୁ ପଡ଼ିବ। ଏହି ପରିପ୍ରେକ୍ଷୀରେ ଆମ ସଭ୍ୟତା ଓ ସଂସ୍କୃତିର ନାରୀର ସ୍ଥିତି, ପରିଚିତିର ଅବତାରଣା ଓ ସଂକ୍ଷିପ୍ତ ଆଲୋଚନା ପ୍ରାସଙ୍ଗିକ ମନେହୁଏ। ସମୟର ବିଘୁନ୍ନିତ ଗତିଧାରା ମଧ୍ୟରେ ମଧ୍ୟଯୁଗୀୟ ଭାରତୀୟ ସମାଜରେ ନାରୀ ହୋଇଗଲା ଏକ ଅସ୍ପଷ୍ଟ ଚିତ୍ର ଓ ଅବ୍ୟକ୍ତ ଅସ୍ତିତ୍ୱ, ଏଇଥିପାଇଁ ଯେ ନାରୀର ପରିଚିତି ପୁରୁଷ ହିଁ ନିର୍ମାଣ କରିବସିଲା। ନୀରବ ନିଘନ ନୈପଥ୍ୟକୁ କୋଳେଇ ନେଇ ଆଦରି ନେଲା ନିଘନ ଦୁଃଖ, ତା ପାଇଁ ଜୀବନ ପାଲଟିଗଲା ସତେ ଯେମିତି ଅନୁଚାରିତ ଅଭିମାନଟିଏ। ପାରିବାରିକ ଶୃଙ୍ଖଳା, ଘରର ଚାରିକାନ୍ଥ ଭିତରେ ବନ୍ଦିନୀ ହୋଇ ଗୃହକର୍ମ, ରନ୍ଧନ, ସନ୍ତାନ ପ୍ରସବ ପାଳନ ଏବଂ ଅନ୍ୟାନ୍ୟ କଳାଶିଳ୍ପ ସାଧନରେ ସୀମିତ ରହିଲା ତାର ଶିକ୍ଷା। ହେଲେ ଗତି ବଦଳିଲେ ଶ୍ରୁତ ବଦଳେ, ବାଦ୍ୟ ବଦଳିଲେ ନୃତ୍ୟ ବଦଳେ, ସମୟ ବଦଳିଲେ ଋତୁ ବଦଳେ, ଶାସନ ବଦଳିଲେ ସମାଜରେ ଆସେ ପରିବର୍ତ୍ତନ। ଭାରତବର୍ଷରେ ଦୀର୍ଘ ଦିନର ଇଂରେଜ ଶାସନର ଏକ ମଧୁମୟ ଫଳ ଥିଲା ନାରୀ ଶିକ୍ଷାର ବିକାଶ, ଯାହାକି ରକ୍ଷଣଶୀଳତାର ଅବରୁଦ୍ଧ ବନ୍ଦୀଶାଳରୁ ଉଦ୍ଧାର କରି ମୁକ୍ତି ମଶାଲ ପ୍ରଜ୍ୱଳନ କରିଥିଲା। ନିଜକୁ ପ୍ରମାଣିତ କରିଦେଲା ଯେ ନାରୀତ୍ୱ ନିୟତି ନିର୍ଦ୍ଧାରିତ ଅଥବା ଅବଧାରିତ ନୁହେଁ, ପୁରୁଷତ୍ୱ ପରି ସ୍ୱୟଂ ସମ୍ପୂର୍ଣ୍ଣ ସେ, ପ୍ରସାରଣଶୀଳ ଓ ଉତ୍ତରଣଶୀଳ। ନାରୀ ତାର ସ୍ଥିତି, ପରିଚିତି ଓ ଅସ୍ତିତ୍ୱକୁ ଯେଉଁ ଆବରଣ ଭିତରେ ରଖିବା ପାଇଁ ଦିନେ ବାଧ୍ୟ ହୋଇଥିଲା, ସେ ଆବରଣକୁ ଆଜି ଅନାବୃତ କରିପାରିଛି। ନିଜ ସତ୍ତାକୁ ବିସ୍ମରି ଯାଇଥିବା ନାରୀ ଆଜି ତାର ସାଂସ୍କୃତିକ ସ୍ଥାନ ଓ ସାମାଜିକ ଭୂମିକାକୁ ଖୋଜି ନିଜର ପ୍ରଗତି ପଥକୁ ଉନ୍ମୁକ୍ତ କରିପାରିଛି। ଆଜିର ପ୍ରତିଦ୍ୱନ୍ଦ୍ୱିତାମୂଳକ ସମାଜରେ ନାରୀ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷର ସମକକ୍ଷ। ଶିକ୍ଷା, ସାହିତ୍ୟ, ସ୍ୱାସ୍ଥ୍ୟ, ବିଜ୍ଞାନ, ରାଜନୀତି, ମହାକାଶ ଗବେଷଣା, ପ୍ରତିରକ୍ଷା ଆଦି ପ୍ରତ୍ୟେକ କ୍ଷେତ୍ରରେ ସେ ଇତିହାସ ରଚନା କରୁଛି। ରାଜନୀତି କ୍ଷେତ୍ରରେ ତ ଅନେକ ନାରୀ ବର୍ତ୍ତମାନ ମଧ୍ୟ ଜାଜୁଲ୍ୟମାନ, ତାରକା ସଦୃଶ, ତାହା ତ ସମସ୍ତଙ୍କୁ ଜଣା। ନିକଟ ଅତୀତରେ କଲୋନେଲ ସୋଫିଆ କ୍ୱେରେସି ଓ ୱିଙ୍ଗ କମାଣ୍ଡର ଭୂମିକା ସିଂହଙ୍କର ଅପରେସନ ସିନ୍ଦୁରରେ ଯେଉଁ ସାହସିକତା ପ୍ରଦର୍ଶନ କରିଥିଲେ ତାହା ତ ଅଲିଭା। ରକେଟ୍ ଓମେନ୍ ଅଫ୍ ଇଣ୍ଡିଆ ନାମରେ ପରିଚିତ ଡକ୍ଟର ରିତୁ କରିଡାଲ, ଯିଏକି ବର୍ତ୍ତମାନ ଚନ୍ଦ୍ରୟାନ 3ର ସହପ୍ରକଳ୍ପ ନିର୍ଦ୍ଦେଶକ ଭାବରେ ନିୟୋଜିତା। ସାହିତ୍ୟ କ୍ଷେତ୍ରରେ ଅଧୁନା ଗୀତାଞ୍ଜଳି ଶ୍ରୀ, ମୀନା କଣ୍ଡାସ୍ୱାମୀ, ଅନୁଜା ଚୌହାନ ଜଣେ ଜଣେ ସଫଳ ଲେଖିକା। କିରଣ ଦେଶାଇ ଦ ଇନହେରିଟେନ୍ସ ଅଫ୍ ଲସ୍ ପାଇଁ ଇଣ୍ଟରନ୍ୟାସନାଲ ବୁକର ପ୍ରାଇଜ୍ ଲାଭ କରିଛନ୍ତି। ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଡକ୍ଟର ରିତୁ ବିନାନୀ ହାଇ ୱେଜ୍ ବିୟଣ୍ଡ କ୍ୟାନ୍ସର ଉପରେ କାର୍ଯ୍ୟ କରି ଆନ୍ତର୍ଜାତିକ ସ୍ତରରେ ବେଶ୍ ପ୍ରଶଂସା ସାଉଁଟିଛନ୍ତି। ତାଙ୍କର ଗବେଷଣା କାର୍ଯ୍ୟଟି ଟିବି ଏବଂ HIV ଉପରେ, ଯାହାକି WHO ଦ୍ୱାରା ମଧ୍ୟ ପ୍ରଶଂସିତ। ଏହିସବୁ ଅନୁଭବଗୁଡ଼ିକ ନାରୀ ସଶକ୍ତିକରଣର ପଥକୁ ବର୍ତ୍ତମାନ ପ୍ରଶସ୍ତ କରୁଛି। ଏହା ନିଶ୍ଚିତ ଭାବରେ ସମାଜ ଏବଂ ରାଷ୍ଟ୍ର ପାଇଁ ଶୁଭ ସଂକେତ। ଏହି ବୌଦ୍ଧିକ ସଂଗ୍ରାମ ନିର୍ବାପିତ ନ ହେଉ, ହେଲେ ଏହି ନାରୀ ସ୍ୱାଧୀନତା ବା ସଶକ୍ତିକରଣର ବାସ୍ତବ ଅର୍ଥକୁ ବୁଝିବାର ବେଳ ମଧ୍ୟ ଉପଗତ। ଏହାର ବାସ୍ତବ ଅର୍ଥକୁ ବୁଝି ପରିବାର, ସମାଜ ଓ ରାଷ୍ଟ୍ରର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ହେବାର ଆବଶ୍ୟକତା ରହିଛି। ସଶକ୍ତିକରଣ ମାନେ ନୁହେଁ ସ୍ୱାଧୀନତା, ବା ସ୍ୱାଧୀନତାର ଅର୍ଥ ନୁହେଁ ଉଚ୍ଛୃଙ୍ଖଳତା। ନିଜ ଶିକ୍ଷା, ଜ୍ଞାନ ଓ ଦକ୍ଷତାର ବିକାଶ କରି ପୁରୁଷର ସମକକ୍ଷ ହୋଇ ନିଜର ସ୍ୱାଭିମାନ, ଆତ୍ମସମ୍ମାନକୁ ସୁରକ୍ଷିତ ରଖିବା,
তথা সমাজ ও রাষ্ট্রর সর্বাঙ্গীন উন্নতি নিমন্তে নিষ্পত্তি।

ନେବାର କ୍ଷମତା ବା ଅଧିକାରକୁ ବାସ୍ତବରେ ସଶକ୍ତିକରଣ କୁହାଯାଏ। ନିଜର ମାତୃଭାଷା, ସଂସ୍କାର ଓ କଳା ପରମ୍ପରାକୁ ସମ୍ମାନ ଦେବା ସହିତ ନିଜ ପରିବାର, ସମାଜ, ଜାତି, ରାଜ୍ୟ ଓ ଦେଶର ସମ୍ମାନକୁ ଅକ୍ଷତ ରଖିବାକୁ ମଧ୍ୟ ସଶକ୍ତିକରଣ କୁହାଯାଏ। ଏହି ପ୍ରସଙ୍ଗରେ ନାରୀମାନଙ୍କୁ ସମ୍ମାନର ସର୍ବୋଚ୍ଚ ଶିଖରରେ ରଖି ଗାନ୍ଧୀ ମତବ୍ୟକ୍ତ କରିଥିଲେ ଯେ ନାରୀଟିଏ ଅଭୂତପୂର୍ବ ସହନଶୀଳତା, ତ୍ୟାଗ, ନମ୍ରତା, ବିଶ୍ୱାସ ଓ ବୃହତ୍ତର ଜ୍ଞାନର ମୂର୍ତ୍ତିମନ୍ତ ପ୍ରତୀକ ଏବଂ ନୈତିକ ବଳକୁ ଯଦି ମନୁଷ୍ୟର ଶକ୍ତି ଭାବେ ଗ୍ରହଣ କରାଯାଏ ତେବେ ଜଣେ ମହିଳା ପୁରୁଷଠାରୁ ବହୁ ଗୁଣରେ ଉର୍ଦ୍ଧ୍ୱରେ ଥାଏ। କାରଣ ଜଣେ ମହିଳା ତାର ଚରିତ୍ରକୁ ହିଁ ତାର ଅଳଙ୍କାର ବୋଲି ବିବେଚନା କରିଥାଏ। ବାସ୍ତବରେ ନାରୀ ସଶକ୍ତିକରଣ କଥା ମହାତ୍ମା ଗାନ୍ଧୀ ହିଁ ପ୍ରଥମେ କହିଥିଲେ। କେବଳ କହିନଥିଲେ, ସେ ନିଜ ଘରୁ, ନିଜ ପରିବାରରୁ ହିଁ ଆରମ୍ଭ କରିଥିଲେ। ସେତେବେଳର ରକ୍ଷଣଶୀଳ ସମାଜରେ ସେ ପ୍ରଥମେ କସ୍ତୁରବା ଗାନ୍ଧୀଙ୍କୁ ସ୍ୱାଧୀନତା ସଂଗ୍ରାମରେ ସାମିଲ କରାଇଥିଲେ। ବର୍ତ୍ତମାନ ନାରୀମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଗ୍ରାମ୍ୟ ସ୍ତରରୁ ଆରମ୍ଭ କରି ଅନ୍ତରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ ମାଳମାଳ ଯୋଜନା, ସେମାନଙ୍କର ସ୍ୱାଧୀନତା, ସମ୍ମାନ ଓ ସୁରକ୍ଷା ପାଇଁ କେତେ କ'ଣ ଆଇନର ବ୍ୟବସ୍ଥା ହେଲେ ଆଜି ପ୍ରତିଟି ସ୍ତରରେ ଅଧିକାଂଶ ବିବେକ ଓ ମାନବିକତାକୁ ହତ୍ୟା କରି ଯାବତୀୟ ନାରକୀୟ କାଣ୍ଡକାରନାମା କରିଚାଲିଛନ୍ତି, ଯାହାକି ପ୍ରତିଦିନ ଖବରକାଗଜର ପୃଷ୍ଠାମୁଣ୍ଡନ କରୁଛି। ଗୋଟିଏ ପଟେ କନ୍ୟା ସନ୍ତାନକୁ ରତ୍ନ ଭାବରେ ସମାଜରେ ଉଚ୍ଚ ଆସନ ଦିଆଯାଉଥିବା ବେଳେ ଅନ୍ୟପଟେ ରତ୍ନ ବିକ୍ରି ହେଉଛି ପଥର ଭଳି। କେଉଁଠି ଯୌତୁକ ଜନିତ ଆକ୍ଷେପ, କେଉଁଠି ପୋଡ଼ିଦେବା, କେଉଁଠି ଏସିଡ୍ ଆକ୍ରମଣ, ତ କେଉଁଠି ଯୌନ ନିର୍ଯାତନା, ପୁଣି କେଉଁଠି ଝିଅଟେ ଦୁନିଆର ଆଲୋକ ଦେଖିବା ପୂର୍ବରୁ ମା ଗର୍ଭରୁ ଉଭାନ ହୋଇଯାଏ। କାଳେ କାଳେ ନାରୀ ନିର୍ଯାତିତା ହେଲେ, ଅସମ୍ମାନିତା ହେଲେ ନିଆଁ ଜଳେ, ମହାଧ୍ୱଂସ ସଂଘଟିତ ହୁଏ। ଏହାର ଦୃଷ୍ଟାନ୍ତ ଅନେକ। ଏହି ଦେଖୁନାହାନ୍ତି, ମହାଭାରତର ଯୁଦ୍ଧ ପଡ଼ିଆରେ ଦୁଃଶାସନର ବାହା ଉପଡ଼ା ଓ ତା ରକ୍ତସଲବଲ ହାତକୁ ଧରି ଭୀମସେନ ଧାଇଁଲେ ଶିବିରକୁ ଦ୍ରୌପଦୀଙ୍କ ପ୍ରତିଜ୍ଞା ସୃଷ୍ଟ ମୁକ୍ତ କେଶ ବାନ୍ଧିବାକୁ। କି ଭୟଙ୍କର କଥା ଲୋ ମା, ସେମିତି ସୀତାଙ୍କୁ ଅପହରଣ କରି ଏଡ଼େ ପଣ୍ଡିତ, ଏଡ଼େ ପ୍ରତାପୀ ରାବଣର କି ଦାରୁଣ ପରିଣତି। ଚଣ୍ଡୀ ସପ୍ତସତୀରେ ଯା ଦେବୀ ସର୍ବଭୂତେଷୁ ଶକ୍ତି ଶାନ୍ତି ମାତୃ ଚଣ୍ଡୀ ଓ ଦେବୀ ଆଦି ରୂପ ଓ ଭାବରେ ସଂସ୍ଥିତ କୁହାଯାଏ, ତାଙ୍କର ଧ୍ୟାନ କରାଯାଏ। ସେ କୋପ କଲେ ସଂସାର ରହିବଟି? ଦେଖୁନାହାନ୍ତି, ମହିଷାସୁରକୁ ମାରିବା ପରେ ଦେବୀ ନିଜକୁ ଅପମାନିତା ଓ ଦେବତାଙ୍କର ଇଏ କୁଟ ବୋଲି ଭାବି ଆହୁରି ଭୟଙ୍କର ରୂପ ହୋଇ ବିଶ୍ୱଧ୍ୱଂସ ଅବସ୍ଥାକୁ ଆସିଗଲେ। କମ୍ପିଲା ଚଉଦ ବ୍ରହ୍ମାଣ୍ଡ, କିଏ ତାଙ୍କ ସମ୍ମୁଖୀନ ହେବ? ମହାଦେବ ତ ତାଙ୍କ ସ୍ୱାମୀ, ସେ ଯିବାକୁ ଅମଙ୍ଗ ହେଲେ, କାରଣ ସେ ଜାଣିଛନ୍ତି ଅବସ୍ଥା କ'ଣ ହେବ। ତେଣୁ ଠେଲି ପେଲି ଗୋଡ଼ ତଳେ ପଡ଼ି ଦେବତାଏ ପଠାଇଲେ। ଭୟଙ୍କର ରୂପରେ ମାଡ଼ି ଆସୁଛନ୍ତି ଚଣ୍ଡୀ, ଶିବ ତାଙ୍କୁ ବୁଝେଇବେ କ'ଣ? ତାଙ୍କ ଧାସରେ ଚାରିକାତ ହୋଇ ତଳେ ପଡ଼ିଗଲେ। ଯେଉଁ ଫୋର୍ସ ସ୍ପିଡ଼ରେ ଦେବୀ ପଳାଉଥିଲେ, ସେ କୋଉ ସ୍ୱାଇଁ ଫାମି ମାନିବା ବେଳ, ସେ ବି କୁଦା ପକେଇଦେଲେ ତାଙ୍କ ଉପରେ, ତାପରେ ଜିଭ କାମୁଡ଼ି ପକେଇ ପ୍ରକୃତିସ୍ଥ ହେଲେ। ନିଜେ ଜଗାବଳିଆ ଦି ଭାଇ ଲକ୍ଷ୍ମୀଙ୍କ ଉପରେ ଆକ୍ଷେପ କରି ବାର ବର୍ଷ କେମିତି ଭିକ ମାଗି ବାରଦ୍ୱାର ଶୁଣ୍ଡିପିଣ୍ଡା ହେଲେ, ସେଟା ତ ସମସ୍ତେ ଜାଣନ୍ତି। ଏମିତି କେତେ କଥାରେ ଦେଶର ସଂସ୍କୃତି ପୃଷ୍ଠ ଓ ସ୍ନାତ। ଏଇ ଯୁଗରେ ଜୋସେଫାଇନ୍, ଆଙ୍ଗ୍ରିଆପ୍ପା, କ୍ଲିଓପାଟ୍ରା ଓ ରାଣୀ ଏଲିଜାବେଥ୍ ଆଦିଙ୍କ କଥା ଇତିହାସର ଧାରା ଓ ମୋଡ଼ ବି କେମିତି ବଦଳାଇ ଦେଇଛି, ତା ତ ଅଲିଭା ହୋଇ ରହିଛି। ସେମିତି ଯୁଗପୁରୁଷ ଗାନ୍ଧୀଙ୍କ କଥା ଭାବିଲା ବେଳେ ତାଙ୍କ ମା କସ୍ତୁରୀବାଈ, ଛତ୍ରପତି ଶିବାଜୀଙ୍କ କଥା ଭାବିଲା ବେଳେ ତାଙ୍କ ମା ଜିଜାବାଈ ଆଦିଙ୍କ କଥା ଆଖିକୋଣରେ ଲୁହ ଜକେଇ ଦିଏ। ସାରା ଜୀବନ ଜଣେ ପ୍ରବୀଣ ସାଧକଙ୍କ ସେବାରେ ନିୟୋଜିତା ସ୍ୱାମୀ ସୁଖରୁ ବଞ୍ଚିତା ଭାମତା ତ ଆଜି ଗପ। ରାଜପୁତ କାହାଣୀ ଓ ଇତିହାସରେ ଧାଇ ପାନ୍ନା ସିଂହାସନ ଲୋଲୁପା କକାଙ୍କ ହତ୍ୟା ଚକ୍ରାନ୍ତରୁ ଶିଶୁପୁତ୍ର ବାପାଙ୍କୁ ରକ୍ଷା କରିବାକୁ ନିଜର 6 ମାସର ପୁତ୍ରଙ୍କୁ ତାଙ୍କ ସ୍ଥାନରେ ଶୁଆଇ ଦେଇ ଖଣ୍ଡାରେ ଦିଗଡ଼ ହେବାର ଦାରୁଣ ପରିଣତି ଗ୍ରହଣ କରିନେଇଥିଲା। ଏ କଥା ତ ଉପନ୍ୟାସ ନୁହେଁ, ଏହା ତ ଇତିହାସ। ନିଜ ମା ପଣରେ ଦାଗ ଲଗେଇ ଦେଇ ତରଳ ମାତୃହୃଦୟକୁ ଅକର୍ମାଶିଳା ବନେଇ ଆଉ ଗୋଟିଏ ଅସହାୟ ଶିଶୁର ଜୀବନ ରକ୍ଷା ପାଇଁ ସେବିକାର ଦାୟିତ୍ୱକୁ ସେ ସ୍ୱର୍ଗକୁ ଉଠାଇ ନେଲେ। ତାଙ୍କ ପୂଜା ଆଜି କାହିଁ? ପାନ୍ନା ଆଜି ବିସ୍ମୃତ। ହାୟରେ ଆମ ଦେଶର ବ୍ୟବସ୍ଥା! ନାରୀ ସଶକ୍ତିକରଣ, ନାରୀ ସ୍ୱାଧୀନତା ଆଜି ଗଗନ ପବନ କମ୍ପେଇ ଦେଉଛି। ବାଣୁଆ ଜାଲ ବିଛେଇ ତା ଉପରେ ଗୁଡ଼ିଏ ସୁସ୍ୱାଦୁ ଫଳ ଥୋଇ ନିରୀହ ପକ୍ଷୀମାନଙ୍କୁ ଆକର୍ଷିତ କରି ଜାଲରେ ଧରିବା ପରି ଗୁଡ଼ିଏ ଏମିତି

0: ମନୋରୋଚକ ଆବାଜରେ ସରଳା ନାରୀଙ୍କୁ ଆକର୍ଷିତ କରିବା ହିଁ ଏହାର ପରିଣତି ହେଉଛି ବୋଲି ମନେ ହୁଏ। ଆଇନ ଯେଉଁ ଯେଉଁ କଡ଼ା ହେଉଛି, ନିର୍ଯାତନା ତହୁଁ ତହୁଁ ବଢ଼ୁଛି। ପରିବେଶ କିପରି ଛାରଖାର ବିଲିବିଲା ହୋଇଯାଉଛି। ନାରୀ ନିର୍ଯାତନାର ନାରକୀୟ ବିଭତ୍ସତା ତ ଏବେ ଗୀତା ଭାଗବତ ଭଳି ସବୁଦିନ ସବୁରି ମୁଖରେ। ପୁରୁଣା କାଳିଆ କଥାଗୁଡ଼ା, କୁଆଡ଼େ ନାରୀ ନିର୍ଯାତନା ଆମ ସମାଜରେ ଥିଲା। ଅଭୂତପୂର୍ବ ଭାବେ ଦେବରାଜ ଇନ୍ଦ୍ର ଗୌତମୀ ଅହଲ୍ୟାଙ୍କୁ କପଟ ବେଶରେ ଧର୍ଷଣ କଲାପରେ କି ଭୟଙ୍କର ଫଳ ଲଭିଲେ କିଏ ନ ଜାଣେ। ନାରୀ ଭୋଗର ଏ ଅଶ୍ଳୀଳ ମନୋଭାବକୁ ଦୃଢ଼ ଭାବେ ଅସ୍ୱୀକାର କରାଯାଇଥିଲା। ଗୃହସ୍ଥ ଜୀବନରେ ବି ବ୍ରହ୍ମଚର୍ଯ୍ୟର କୋଠରତା ସର୍ବାନୁସୃତ ଥିଲା। ଚାଣକ୍ୟ କହିଲେ, ଲଜ୍ଜା ନାରୀଣାଂ ଭୂଷଣ, ଅର୍ଥ କଣ? କମ୍ବଳ ଘୋଡ଼େଇ ନାରୀଙ୍କୁ ଦ୍ୱାର କୋଣରେ ରଖିବା, ଏହା ଭାବର ବିକୃତିକରଣ ଓ ଏହାକୁ ଉଠେଇ ଦେବାର ଏକ ପରିହାସାତ୍ମକ ବ୍ୟଙ୍ଗୋକ୍ତି। ନମନ୍ୟା ସମ୍ଭ୍ରମତା ସମ୍ପନ୍ନ ନାରୀଟିଏ, ଯୁବତୀଟିଏ ବୁଝିଛି ଲଜ୍ଜା ଭୂଷଣ କଣ। କିନ୍ତୁ ଏକଥା ବି ସତ୍ୟ ଯେ ଏ ବାରମିଶା ସଂସ୍କୃତିର ପ୍ରଭାବରେ ନାରୀ ତାର ମୋହନୀୟତାକୁ ଭୁଲିବାକୁ ବସିଲାଣି। ପୁରୁଣା ସଂସ୍କୃତିକୁ ପେଡ଼ିରେ କେବଳ ସାଇତା ହୋଇ ରହିଛି। ନମସ୍କାର ପ୍ରଣାମ ବଦଳରେ ଏବେ ହ୍ୟାଲୋ ହାଏ ଟାଟା ବାଏର ଉତ୍କଟ ଉଚ୍ଚାରଣ ଓ ବିଚିତ୍ରର ଏକ ଭାବ ମନକୁ ଅସହାୟ ବାଳାମାନଙ୍କର ବିଳାସ କ୍ଷେତ୍ର ଥିଲା। ନାରୀର ପତନରେ, ମର୍ଯ୍ୟାଦାହାନିରେ ଦେଶ ଭ୍ରଷ୍ଟାଚାରୀଙ୍କ ସୂଚିକାଳୟ ବନିଯିବ। ଅର୍ଜୁନ ତ କହିଲେ, ସ୍ତ୍ରୀ ସୁ ଦୁଷ୍ଟାସୁ ବାସ୍ନେ ଆଶ୍ୱାସନାର ବିଷୟ। କବି ଚନ୍ଦ୍ରଶେଖରଙ୍କ ଲେଖା ମନେ ପଡ଼େ, ଅନସୁଆ ସାବିତ୍ରୀ ପ୍ରସୁଗୃହିଣୀ, ଜନକ ନାନକ ବୁଦ୍ଧ ଗାନ୍ଧୀ ବ୍ୟାସ ଶଙ୍କର ଜନନୀ, ଆର୍ଯ୍ୟର ଆଗାର ପୀଠ ଲକ୍ଷ୍ମୀ, ଲଜ୍ଜାବତୀ ସମାନ ଧର୍ମିଣୀ, ଲକ୍ଷ୍ମୀ ଲଜ୍ଜାବତୀ ସମାନ ଧର୍ମିଣୀ, ପ୍ରାଣପୀଠେ ରହିବ କି ଆହା, ଲୁପ୍ତ ଶ୍ରୋତା ସଂସ୍କୃତିର ସୁରତରଙ୍ଗିଣୀ। ପୂର୍ଣ୍ଣ ପରିବର୍ତ୍ତନର ସମୟ। ଏହି ପରିବର୍ତ୍ତନ ନାରୀ ଦ୍ୱାରା ହିଁ ସମ୍ଭବ, କାରଣ ସେ ଜାୟା ଜନନୀ ଭଗିନୀ, ସେ ଆଦ୍ୟାଶା ଯୋଗମାୟା, ସର୍ବଂଶୁହା ଧରିତ୍ରୀ ସଂଘାରିଣୀ। ରଣଚଣ୍ଡ କରି ସ୍ୱାଧୀନତାର ପ୍ରକୃତ ଅର୍ଥ ବୁଝି ଏକ ନୂତନ ସ୍ୱପ୍ନର ବାରିଧି ପାଇଁ ନିଜକୁ ପ୍ରସ୍ତୁତ କରୁ। ଏଭଳି ଏକ ସ୍ୱପ୍ନ ଯେଉଁ ସ୍ୱପ୍ନର ସମାଧି ନଥିବ, ନିଜକୁ ସୀମାବଦ୍ଧତାରୁ ମୁକ୍ତ କରିବାର ସାଂସ୍କୃତିକ ଚେତନାର ଜାଗୃତି ପାଇଁ ନିଜର ଜ୍ଞାନ ଓ ଦକ୍ଷତା ବଦଳରେ ପୁରୁଷର ସହଭାଗୀ ହୋଇ କାର୍ଯ୍ୟ କଲେ ସଂସାର ମଧୁମୟ ହୋଇ ଉଠିବ। ସୃଷ୍ଟି ହେବ ଏକ ନୂତନ ସଂରଚନା ଅମରାବତୀ, ଯେଉଁଠାରେ ନାରୀର ସ୍ୱର କ୍ଷୀଣ କିମ୍ବା ଅସ୍ପଷ୍ଟ ହୋଇନଥିବ। ଶୂନ୍ୟତାର ଘନକୃଷ୍ଣ ବିଜନତା ତାଠାରୁ ଦୂରେଇ ଯାଇଥିବ। ଅନବରତ ଏକ ଦୁଃସ୍ୱପ୍ନର ଛାୟା ନୃତ୍ୟ ତାକୁ ଆଶଙ୍କିତ କରୁନଥିବ। ଏହାଦ୍ୱାରା ଗଠିତ ହେବ ଏକ ପ୍ରଗତିଶୀଳ ସମାଜ। ନୂତନ
1: ଶୁଣିଲି ମନୋରମା ବିଭାଗରେ ଆଲୋଚନା, ଭାରତୀୟ ନାରୀ ଏକ ବିହଙ୍ଗାବଲୋକନ। ଏ ସମ୍ପର୍କରେ ଆଲୋଚନା କରିଥିଲେ ପଦ୍ମିନୀ ପ୍ରଧାନ।

0: ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଆକାଶବାଣୀ ସମ୍ବଲପୁର, ସମୟ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ତା ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୋମନାଥ ମନ୍ଦିର ହେଉଛି ବିଶ୍ୱାସ, ଭକ୍ତି ଓ ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ମହାଦେବଙ୍କ ପୂଜାର୍ଚ୍ଚନା ଓ କୁମ୍ଭାଭିଷେକ କଲେ ଶ୍ରୀ ମୋଦି। ଜୁଲାଇ ଏକ ତାରିଖରୁ କାର୍ଯ୍ୟକାରୀ ହେବ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଭିବି ରାମଜୀ, କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି। ଦେଶକୁ ସୁଦୃଢ଼ କରିବା ଲାଗି ସାତସୂତ୍ରୀ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପୋଖରାନ୍ ପରମାଣୁ ପରୀକ୍ଷଣର ସ୍କୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ ହୋଇ ରହିଛି। ଆଜି ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026ରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି ସୋମନାଥର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍କରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ସୋମନାଥ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ 11ଟି ତୀର୍ଥସ୍ଥଳୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଜଳାଭିଷେକ କରାଯାଇଥିଲା। ଏହି ଅବସରରେ ଶ୍ରୀ ମୋଦି ସେଠାରେ ଏକ ପତାକା ଉତ୍ତୋଳନ ଉତ୍ସବରେ ଯୋଗ ଦେଇଥିଲେ।
3: ହମାରି ଆସ୍ଥା ହମେ ଜୀବନ ଜିନେ କା ତରିକା ବି ସିଖାତି ହେ କ୍ୟୋକି ହମ ମାନତେ ହେ ସର୍ବମ ଖଳିତ୍ୱମ ବ୍ରହ୍ମ ଅର୍ଥାତ ସୃଷ୍ଟି କା ହରେକ ଘଟକ ଏ ସମ୍ପୂର୍ଣ୍ଣ ପ୍ରକୃତି ଭି ଈଶ୍ୱର କା ହି ସ୍ୱରୂପ ହେ। ଇସଲିଏ ହମାରି ଆସ୍ଥା ନଦିଓ ମେ ଭି ହେ, ବୃକ୍ଷ ମେ ଭି ହେ, ହମ ଜଙ୍ଗଲୋ କୋ ଭି ଶ୍ରଦ୍ଧା କି ଦୃଷ୍ଟି ସେ ଦେଖତେ ହେ, ହମ ପର୍ବତୋଁ ମେ ଭି ପବିତ୍ରତା କା ଭାବ ରଖତେ ହେ। ଔର ଆଜ ଜବ ଦୁନିଆ ପ୍ରାକୃତିକ ଜୀବନ ଶୈଳୀ କି ଓର ଲୌଟ ରହି ହେ, ହମେ ହମାରି ଶକ୍ତି କୋ ଭି ପହଚାନନା ହୋଗା। ହମ ହମାରେ ତୀର୍ଥୋଁ ଔର ମନ୍ଦିରୋ କେ ବିକାଶ କେ ସାଥ ସାଥ ଉନକି ଗରିମା କେ ଲିଏ ଜାଗରୁକ ହୋନା ହୋଗା। ହମେ ଏସା ଜୀବନ ଅପନାଏ ଜିସେ ପ୍ରାକୃତିକ ଓ ପର୍ଯ୍ୟାବରଣ କି ରକ୍ଷା ହୋ, ସାଥ ହି ହମ ହମାରେ ପୁଣ୍ୟ ସ୍ଥଳ କୋ ପୁରୀ ଦୁନିଆ କେ ଲିଏ ଏକ ଉଦାହରଣ କେ ରୂପେ ବିକଶିତ କରେ।
2: ଅମୃତ ପର୍ବ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏରୋବେଟିକ୍ସ ଟିମ୍ ପକ୍ଷରୁ ବିଭିନ୍ନ ପ୍ରଦର୍ଶନ କରାଯାଇଥିବା ବେଳେ ହେଲିକପ୍ଟର ସାହାଯ୍ୟରେ ସୋମନାଥ ମନ୍ଦିର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସୋମନାଥ ଅମୃତ ପର୍ବ ସମ୍ପର୍କିତ ଏକ ବିଶେଷ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବୁଲି ଦେଖିଥିଲେ। ଏହା ପୂର୍ବରୁ ଶ୍ରୀ ମୋଦି ଏକ ରୋଡ୍ ଶୋରେ ହମିରଜୀ ଗୋହିଲ ସର୍କଲ ପର୍ଯ୍ୟନ୍ତ ଯାଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। କେନ୍ଦ୍ର ସରକାର ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025କୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଜୁଲାଇ 1 ତାରିଖରୁ ଦେଶରେ ଏହି ଆଇନ କାର୍ଯ୍ୟ କରିବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିବିଜି ରାମଜୀ ଯୋଜନାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବ। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିବିଜି ରାମଜୀ ଯୋଜନା 20 ବର୍ଷ ପୁରୁଣା 2005 ମସିହାର ମହାତ୍ମା ଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ନୂଆ ଆଇନରେ 100 ଦିନ ବଦଳରେ ଗୋଟିଏ ଆର୍ଥିକ ବର୍ଷରେ 125 ଦିନର କର୍ମସଂସ୍ଥାନ ଯୋଗାଇବା ବ୍ୟବସ୍ଥା ରହିଛି। ଗ୍ରାମୀଣ ବିକାଶ ସହ ଗ୍ରାମୀଣ ପରିବାରଗୁଡ଼ିକୁ ସଶକ୍ତ କରିବା ଓ ଆୟ ସୁରକ୍ଷିତ ଭଳି ବ୍ୟବସ୍ଥା ନୂଆ ଆଇନରେ ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନଗଲେ ଭତ୍ତା ଦିଆଯିବାର ବ୍ୟବସ୍ଥା କରାଯାଇଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୀତ କରାଯାଇଥିବା କୁହାଯାଇଛି। ଏଥିରେ ଶ୍ରମିକଙ୍କ ଅଧିକ ଯୋଗଦାନ ନିଶ୍ଚିତ କରିବା ଲାଗି କାର୍ଯ୍ୟସ୍ଥଳୀରେ ଶିଶୁ ଯତ୍ନ ବ୍ୟବସ୍ଥା କରାଯାଇଛି। କର୍ମସ୍ଥଳୀରେ ଯଦି 5 ବର୍ଷ ବୟସରୁ ଅଧିକ 5ରୁ ଅଧିକ ଶିଶୁ ଥିବେ ସେଠାରେ ଜଣେ ମହିଳାଙ୍କୁ ସେମାନଙ୍କ ଯତ୍ନ ନେବା ଲାଗି ନିଯୁକ୍ତ କରାଯିବାକୁ ନୂଆ ଆଇନରେ ବ୍ୟବସ୍ଥା ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କ ହତ୍ୟା ଘଟଣାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ 3 ଜଣଙ୍କୁ ଗିରଫ କରିଛି। ଉତ୍ତରପ୍ରଦେଶରୁ ସମ୍ପୃକ୍ତ 3 ଜଣ ଅଧିକାରୀଙ୍କୁ ଠାବ କରାଯାଇଥିବା ଜଣାପଡ଼ିଛି। ସେହି 3 ଜଣ ସାର୍ପ ସୁଟର ବୋଲି କୁହାଯାଉଥିବା ବେଳେ ପୋଲିସ ସେମାନଙ୍କୁ ପଚରାଉଚରା ଜାରି ରଖିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟମୟ ପରିସ୍ଥିତି ମଧ୍ୟରେ ଦେଶକୁ ସୁଦୃଢ଼ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି ଦେଶବାସୀଙ୍କୁ 7ଟି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଇନ୍ଧନର ବ୍ୟବହାର ହ୍ରାସ କରି ସାର୍ବଜନୀନ ପରିବହନ ସେବା ବ୍ୟବହାର କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି, ଫଳରେ ଆମଦାନୀ ହେଉଥିବା ତୈଳର କମ୍ ଉପଯୋଗ ହେବ ଏବଂ ବୈଦେଶିକ ମୁଦ୍ରା ବିନିମୟ ପାଣ୍ଠି ସଂରକ୍ଷିତ ରହିପାରିବ। ପଶ୍ଚିମ ଏସିଆ ସଙ୍କଟ ଓ ହରମୁଜ ପ୍ରଣାଳୀ ବନ୍ଦ ରହିବା ପରିପ୍ରେକ୍ଷୀରେ ବ୍ୟାରେଲ୍ ପିଛା ଅଶୋଧିତ ତୈଳ ଦର $100 ଅଧିକ ରହିଥିବା ସମୟରେ ପ୍ରଧାନମନ୍ତ୍ରୀ ଏହି ଆହ୍ୱାନ ଦେଇଛନ୍ତି।
3: उसमें हमें विदेशी मुद्रा बचाने पर भी बहुत जोर देना होगा, क्योंकि दुनिया में पेट्रोल डीजल इतना ज्यादा महंगा हो गया है। तो हम सबका दायित्व है कि पेट्रोल डीजल की खरीद पर जो विदेशी मुद्रा खर्च होती है, हमें वो मुद्रा भी बचानी है। वैश्विक संकटों से जो चुनौतियां आई है, हमें उन चुनौतियों को
2: ଅନ୍ୟ ଏକ ଆହ୍ୱାନ ପୂର୍ବକ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଗୋଟିଏ ବର୍ଷ ପାଇଁ ବିଦେଶ ଗସ୍ତ ସମ୍ପର୍କରେ ଆଉଥରେ ଚିନ୍ତା କରିବା ଲାଗି କହିଛନ୍ତି। ଦେଶବାସୀଙ୍କୁ ବିଦେଶରେ ବିବାହ କ୍ଷେତ୍ରରେ ଖର୍ଚ୍ଚ ଓ ଅତ୍ୟଧିକ ସୁନା କ୍ରୟ ନ କରିବା ପାଇଁ ମଧ୍ୟ ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଖାଇବା ତେଲ କମ୍ ବ୍ୟବହାର କରିବା ଏବଂ କୃଷକମାନଙ୍କୁ ବିଦେଶରୁ ଆମଦାନୀ କରାଯାଉଥିବା ରାସାୟନିକ ସାର ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଅନୁରୋଧ କରିଛନ୍ତି। ସ୍ଥାନୀୟ ଉତ୍ପାଦକୁ ଅଧିକରୁ ଅଧିକ ପ୍ରୋହାହନ ଦେବା ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ଆତ୍ମନିର୍ଭରଶୀଳ ହେବା ପାଇଁ କହିଛନ୍ତି। ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାର ଭଟିଆତ୍ ସବ୍ଡିଭିଜନ ଅନ୍ତର୍ଗତ କାକିରା ଲାହୁର ରାସ୍ତାରେ ଦୁର୍ଘଟଣାରେ 6 ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଅନ୍ୟ 4 ଜଣ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ସେମାନେ ଯାଉଥିବା କାର୍ଟି ଦୁର୍ଘଟଣାରେ ସମ୍ମୁଖୀନ ହେବା ପରେ ଆହତମାନଙ୍କୁ ସେଠାକାର ସରକାରୀ ହସ୍କିଟାଲରେ ଭର୍ତ୍ତି କରାଯାଇଥିଲା। ମୃତକମାନଙ୍କ ମଧ୍ୟରୁ 5 ଜଣ ଗୁଜରାଟର ଅଧିବାସୀ ହୋଇଥିବା ବେଳେ ଚାଳକ ଜଣଙ୍କ ମଣ୍ଡି ଜିଲ୍ଲାର ବୋଲି ଜଣାପଡ଼ିଛି। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଉଛି। 1998 ଆଜିର ଦିନରେ ରାଜସ୍ଥାନର ପୋଖରାନ୍ଠାରେ ଭାରତ ସଫଳତାର ସହ ପରମାଣୁ ବୋମାର ପରୀକ୍ଷଣ କରିଥିଲା। ଏହି ଦିବସର ସ୍କୃତି ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ May 11 ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ଦିବସ ପାଳନ ଅବସରରେ ବୈଜ୍ଞାନିକ ବୈଷୟିକ ବିଶେଷଜ୍ଞ ଉଦ୍ଭାବକଙ୍କ ଅଦମ୍ୟ ଚେଷ୍ଟା ଏବଂ ପରିଶ୍ରମକୁ ସମ୍ମାନ ପ୍ରଦର୍ଶନ କରାଯାଉଛି। ଭାରତର ପ୍ରଥମ ଇଣ୍ଡିଜିନିୟସ୍ ଏୟାରକ୍ରାଫ୍ଟ Hansa 3 ମଧ୍ୟ ସେହିଦିନ କାର୍ଯ୍ୟକ୍ଷମ କରାଯାଇଥିଲା। ଦେଶରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଏବଂ ଏଥିରେ ଯୁବବର୍ଗଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସାମାଜିକ ପରିବର୍ତ୍ତନ ଏବଂ ପରିବର୍ତ୍ତିତ ଜୀବନଶୈଳୀକୁ ଦୃଷ୍ଟିରେ ରଖି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉନ୍ନତି ନେଇ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଜିର ଦିବସର ବାର୍ତ୍ତା ରହିଛି ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ବୈଜ୍ଞାନିକ ଇଞ୍ଜିନିୟର ନବସୃଜନକାରୀ ଏବଂ ଗବେଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଆତ୍ମନିର୍ଭର ତଥା ରଣନୈତିକ ସୁଦୃଢ଼ତା କ୍ଷେତ୍ରରେ ଦେଶର ବିକାଶ ଯାତ୍ରାରେ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଆଜିର ଦିନରେ 1998 ବୈଜ୍ଞାନିକମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁଁ ପୋଖରାନ୍ ପରୀକ୍ଷଣ ସଫଳ ହୋଇପାରିଥିଲା। ଦେଶର ସାମଗ୍ରିକ ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଏବଂ ଏହା ଦେଶକୁ ଆତ୍ମନିର୍ଭରଶୀଳ କରି ନବସୃଜନ କ୍ଷେତ୍ରରେ ନୂତନତ୍ୱ ଆଣିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସରକାର ବିଭିନ୍ନ ପରିବର୍ତ୍ତିତ ପଦକ୍ଷେପ ମାଧ୍ୟମରେ ଦେଶର ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କ୍ଷେତ୍ରକୁ ବୃଦ୍ଧି କରିଛନ୍ତି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ଦେଶର ବୈଜ୍ଞାନିକ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା

0: ବିକାଶ ଉପରେ ଦୃଷ୍ଟିପାତ କରି ପୋଖରାନ୍ ପରମାଣୁ ପରୀକ୍ଷଣର ସଫଳତା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଅଭୂତପୂର୍ବ ବିକାଶ ଘଟିଛି ଏବଂ ଦ୍ରୁତ ନବସୃଜନକୁ ଗତି ମିଳିପାରିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ 5 wicketରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଓ ଦ୍ୱିତୀୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2 wicketରେ ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ସୋମନାଥ ମନ୍ଦିର ହେଉଛି ବିଶ୍ୱାସ, ଭକ୍ତି ଓ ଅନ୍ତରାତ୍ମାର ନିଦର୍ଶନ, କହିଲେ ପ୍ରଧାନମନ୍ତ୍ରୀ। ମହାଦେବଙ୍କ ପୂଜାର୍ଚ୍ଚନା ଓ କୁମ୍ଭାଭିଷେକ କଲେ ଶ୍ରୀ ମୋଦି। ଜୁଲାଇ 1 ତାରିଖରୁ କାର୍ଯ୍ୟକାରୀ ହେବ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଭିଭି ରାମଜୀ। ଦେଶକୁ ସୁଦୃଢ଼ କରିବା ଲାଗି 7 ସୂତ୍ରୀ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପୋଖରାନ୍ ପରମାଣୁ ପରୀକ୍ଷଣର ସ୍କୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Is Akashvani and I am Valsa Williams with the midday news. The headlines. Prime Minister Narendra Modi says Somnath Temple Amrit Mahotsav will inspire country's vision for the next millennia. Performs Mahapuja on completion of 75 years of temple's restoration. West Bengal Chief Minister Shubhendu Adhikari announces transfer of land to BSF for border fencing, also launches Ayushman Bharat health scheme in the state. Centre notifies implementation of Viksit Bharat G. Ramji Act to be rolled out from the 1st of July. SBI Research says country's economy remains resilient amid global headwinds, projects growth at 6.6% in the current fiscal. And in IPL cricket, Punjab Kings to take on Delhi Capitals in Dharamshala this evening. Prime Minister Narendra Modi offered prayers and performed puja at Somnath Temple in Gujarat during the Somnath Amrit Parv celebrations. The Mahapuja marks 75 years since the inauguration of the restored temple. The Mahapuja was followed by the Kumbhabhishek and flag hoisting ceremony. Speaking on the occasion, the Prime Minister said the Somnath Temple stands as a beacon of unwavering faith, divinity and a sacred symbol of the country's eternal soul. He said, Somnath Amrit Parv is not just a festival to celebrate the past. It will be the country's inspiration for the next 1,000 years.
2: Aaj ke hi din Somnath Mandir ki punarsthapana, ye koi sadharan avsar nahi tha. Agar 1947 mein भारत आजाद हुआ था तो 1951 में सोमनाथ की प्राण प्रतिष्ठा ने भारत की स्वतंत्र चेतना का उद्घोष किया था। आजादी के समय सरदार साहब ने 500 से ज्यादा रियासतों को जोड़कर एक भारत का आधुनिक स्वरूप गढ़ा था, तो साथ ही सोमनाथ के पुनर्निर्माण से उन्होंने दुनिया को बताया था भारत केवल आजाद नहीं हुआ है, भारत अपने प्राचीन गौरव को पुनः हासिल करने के मार्ग पर भी अब आगे बढ़ चुका है।
1: The Prime Minister said Somnath reminds the people that any nation can remain strong for a long time only when it stays connected to its roots. He said no power in the world can make India bow down or suppress it. On National Technology Day, Prime Minister said on this day the first 3 nuclear tests were conducted and the country's scientists showcased India's capabilities to the entire world. He said these tests demonstrated to the world just how unwavering the country's political will truly is.
2: देश ने 11 मई को पहले 3 परमाणु परीक्षण किए। हमारे वैज्ञानिकों ने भारत की क्षमता को दुनिया के सामने रखा। दुनिया में तूफान आ गया, दुनिया भर की शक्तियां भारत को दबोचने के लिए मैदान में उतरी, अनेक प्रकार के बंधन लग गए। उस समय पूरी दुनिया का दबाव भारत पर था, लेकिन अटल जी के नेतृत्व में बीजेपी सरकार ने दिखाया था कि हमारे लिए राष्ट्र प्रथम है। दुनिया की कोई ताकत भारत को झुका नहीं सकती।
1: Earlier this morning, Prime Minister Modi

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ। ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

0: ଫେରୁ ସୂର୍ଯ୍ୟକିରଣ ଏରୋବାଟିକ୍ସ ଟିମ୍ ପକ୍ଷରୁ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରାଯାଇଥିବା ବେଳେ ହେଲିକପ୍ଟର ସାହାଯ୍ୟରେ ସୋମନାଥ ମନ୍ଦିର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସୋମନାଥ ଅମୃତ ପର୍ବ ସମ୍ପର୍କିତ ଏକ ବିଶେଷ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ। ଏହା ପୂର୍ବରୁ ଶ୍ରୀ ମୋଦି ଏକ ରୋଡ୍ ଶୋରେ ହମିର୍ଜୀ ଗୋହିଲ୍ ସର୍କଲ୍ ପର୍ଯ୍ୟନ୍ତ ଯାଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାସମ୍ମାନ ଅର୍ପଣ କରିଥିଲେ। ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଭୁବନେଶ୍ୱର ଏକାମ୍ରକ୍ଷେତ୍ରସ୍ଥିତ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ସୋମନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଥିବା ଅଦୃଶ୍ୟ ଏବଂ ଗଭୀର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଭାରତୀୟ ସଂସ୍କୃତିର ସୁରକ୍ଷା ଓ ଶୈବପୀଠଗୁଡ଼ିକର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ୱାରୋପ କରି କହିଛନ୍ତି, ସୋମନାଥ ମନ୍ଦିର 140 କୋଟି ଭାରତୀୟଙ୍କ ଆତ୍ମସମ୍ମାନର ପ୍ରତୀକ। ମନ୍ଦିର ପୁନରୁଦ୍ଧାରର 75 ବର୍ଷ ଭାରତର ସାଂସ୍କୃତିକ ପୁନଃଜାଗରଣର ନୂଆ ଅଧ୍ୟାୟ। ସୋମନାଥ ମନ୍ଦିରର ପୁନରୁଦ୍ଧାର ଥିଲା ଲୌହମାନବ ସର୍ଦ୍ଦାର ପଟେଲଙ୍କ ଭାରତୀୟ ସଭ୍ୟତାର ପୁନଃସ୍ଥାପନର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଦେଶରେ ସାଂସ୍କୃତିକ ପୁନଃଜାଗରଣ ଘଟୁଛି। ବିକାଶ ଓ ଐତିହ୍ୟକୁ ଏକତ୍ର କରି ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀ ଭାବେ ଗଢ଼ିତୋଳିବାକୁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର 330 କୋଟି ଟଙ୍କା ବିନିଯୋଗରେ ଏକାମ୍ରକ୍ଷେତ୍ରର ବିକାଶ ଏବଂ 1000 କୋଟି ଟଙ୍କା ବ୍ୟୟରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଭଳି ପ୍ରକଳ୍ପ ପାଇଁ ଖର୍ଚ୍ଚ କରିବେ। ସଂସ୍କୃତିଭିତ୍ତିକ ଅର୍ଥନୀତିକୁ ପ୍ରୋହାହନ ପ୍ରଦାନ କରି ପର୍ଯ୍ୟଟନ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଏବଂ ପ୍ରଭୁ ଶ୍ରୀ ସୋମନାଥଙ୍କର ମଧ୍ୟରେ ଏକ ଅଦୃଶ୍ୟ ତଥା ଗଭୀର ସମ୍ପର୍କ ନିବିଡ ଭାବରେ ପ୍ରତିଷ୍ଠା ହେଇ ଆସିଅଛି। ଗୁଜରାଟ ପଶ୍ଚିମ ତଟରେ ସୋମନାଥ ଯେମିତି ସମୁଦ୍ର ଗର୍ଜନ ସହ ଶିବ ତତ୍ତ୍ୱ ପ୍ରଚାର କରୁଛନ୍ତି, ଓଡ଼ିଶାର ସେହି ପୁଣ୍ୟଭୂମିରେ ଲିଙ୍ଗରାଜ ମହାପ୍ରଭୁ ସେମିତି କୋଟି କୋଟି ଓଡ଼ିଆଙ୍କର ଆସ୍ଥାକୁ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ଦେଇ ଆସିଅଛନ୍ତି। ଉଭୟ ସୋମନାଥ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଆମର ପ୍ରାଚୀନ ସ୍ଥାପତ୍ୟର ପ୍ରାଚୀନ କଳାର ଏକ ସ୍ୱତନ୍ତ୍ର ପରିଚୟ।
0: କାର୍ଯ୍ୟକ୍ରମରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ଭାରତର ସାଂସ୍କୃତିକ ପରମ୍ପରା ଓ ଶୈବପୀଠଗୁଡ଼ିକର ମହିମା ଉପରେ ଆଲୋଚନା କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଉଛି, ଏ ସମ୍ପର୍କରେ ଏକ ରିପୋର୍ଟ।
2: 1998 ମଇ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ରାଜସ୍ଥାନର ପୋଖରାନ୍ଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ। ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ଏକ ଆତ୍ମନିର୍ଭରଶୀଳ ଭାରତ ଗଠନରେ ଏକ ପ୍ରମୁଖ ସ୍ତମ୍ଭ ଭାବରେ ଉଭା ହୋଇଛି। 1998 ମସିହାର ସଫଳ ପୋଖରାନ୍ ପରୀକ୍ଷଣକୁ ଭାରତର ବୈଜ୍ଞାନିକ କ୍ଷମତା ଏବଂ ଆତ୍ମବିଶ୍ୱାସର ପ୍ରତୀକ ଭାବେ ଶ୍ରୀ ମୋଦି ବର୍ଷ୍ଣନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଦେଶର ବୈଜ୍ଞାନିକ, ନବପ୍ରବର୍ତ୍ତକ, ଇଞ୍ଜିନିୟର ଏବଂ ଯୁବ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହି ସମସ୍ତ ପ୍ରତିଭାଶାଳୀ ବ୍ୟକ୍ତିମାନେ ନିଜର ନବଉନ୍ମେଷ ଏବଂ ବୈଜ୍ଞାନିକ କୌଶଳ ମାଧ୍ୟମରେ ଭାରତର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବୈଜ୍ଞାନିକ ଏବଂ ଗବେଷକଙ୍କର ନିରନ୍ତର ପ୍ରୟାସ ଏକ ଆତ୍ମନିର୍ଭର, ସୁରକ୍ଷିତ ଏବଂ ଭବିଷ୍ୟତମୁଖୀ ଭାରତ ଗଠନ ପାଇଁ ଅତ୍ୟନ୍ତ ଆବଶ୍ୟକ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀୟା।
0: କେନ୍ଦ୍ର ସରକାର ବିକଶିତ ଭାରତ, ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025କୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଜୁଲାଇ 1 ତାରିଖରୁ ଦେଶରେ ଏହି ଆଇନ କାର୍ଯ୍ୟ କରିବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିବିଜି ରାମ ଯୋଜନାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବ। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କା ବ୍ୟୟ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆଜି ଅପରାହ୍ନ ପ୍ରାୟ 4:00 ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ 57 ଘଣ୍ଟାରୁ ଉର୍ଦ୍ଧ୍ୱ ରତ୍ନଭଣ୍ଡାର ଗଣତି ହୋଇସାରିଛି। ସମ୍ପୂର୍ଣ୍ଣ ପ୍ରକ୍ରିୟା ବ୍ୟବସ୍ଥାବଳୀ ଅନୁଯାୟୀ ସ୍ୱଚ୍ଛତା ଓ ଅଧିକୃତ ସେବକ ତଥା ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ମାଜିଷ୍ଟ୍ରେଟ୍ ଅଧିକାରୀଙ୍କ ଉପସ୍ଥିତିରେ

0: ମାଳତୀ ମାଳତୀ କରାଯାଉଛି। ସନ୍ଧ୍ୟାଧୂପ ଶେଷ ହେବା ପର୍ଯ୍ୟନ୍ତ ଭିତର କାଠଠାରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ବାହାର କାଠ ନିକଟରୁ ଦର୍ଶନ ବ୍ୟବସ୍ଥା ଜାରି ରହିବ। ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତି କାର୍ଯ୍ୟ ସମୟରେ ସମସ୍ତ ସେବକ ତଥା ଶ୍ରଦ୍ଧାଳୁମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ନିମନ୍ତେ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ନିବେଦନ କରିଛନ୍ତି। ପରବର୍ତ୍ତୀ ଗଣତି ଦିନଗୁଡ଼ିକ ସମ୍ବନ୍ଧରେ ସୂଚନା ଏହି ପର୍ଯ୍ୟାୟ ପରେ ଘୋଷଣା କରାଯିବ। ଏ ସମ୍ପର୍କରେ ମୁଖ୍ୟ ପ୍ରଶାସକ ଡକ୍ଟର ପାଢ଼ୀ କହିଛନ୍ତି,
1: ମଇ ମାସ 11 ତାରିଖ 2026 ମସିହା ଏବଂ ଆସନ୍ତାକାଲି ମଇ ମାସ 12 ତାରିଖ ଦୁଇ ଦିନ ଧରି ଚାଲିବ ଏବଂ ଆସନ୍ତା ସପ୍ତାହରେ ପୁଣି ଆମେ କମାଣ୍ଡର ଏବଂ ସେବକ ନିଜଙ୍କ ସହ ବାର୍ତ୍ତାଳାପ କରିକି ଯାହା ନୂତନ ନିର୍ଘଣ୍ଟ ପ୍ରସ୍ତୁତ କରିବୁ। ଏହି ସମୟ ଭିତରେ ଯାହା ବି ପୂର୍ବବତ୍ ଯେଉଁ ନିୟମ କାନୁନ ଥିଲା ସେହି ହିସାବରେ ହେବ। ତ ଶ୍ରଦ୍ଧାଳୁମାନେ ବାହାର କାଠରେ ଦର୍ଶନ କରିବେ, ମହାପ୍ରଭୁଙ୍କ ନୀତିକାନ୍ତରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ।
0: ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଜନସାଧାରଣଙ୍କ 18 ଅଭିଯୋଗର ଶୁଣାଣି କରିବା ସହ ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭଦ୍ରକ ଜିଲ୍ଲା 7 ଓଡ଼ିଶା ବାଟାଲିୟନ ଏନ୍ସିସି ପକ୍ଷରୁ ଜିଲ୍ଲା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅପରେସନ୍ ସିନ୍ଦୁରର ପ୍ରଥମ ବାର୍ଷିକୀ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ବାଟାଲିୟନର କମାଣ୍ଡିଂ ଅଧିକାରୀ କର୍ଣ୍ଣେଲ ଏସ୍ଏସ୍ ରଘୁବଂଶୀ କାର୍ଯ୍ୟକ୍ରମରେ ଯୋଗଦେଇ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ବହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ ଓ ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ ଏବଂ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ଧଡ଼କ। କଣ୍ଠଶିଳ୍ପୀ ହେଲେ ଅଜୟ ଗୁଗାଭ୍ଲି, ସଙ୍ଗୀତ ଅଜୟ ଅତୁଲ, ଗୀତ ରଚନା ଅମିତା ଭଟ୍ଟାଚାର୍ଯ୍ୟ।

0: ଦେଶ ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ଅଗ୍ନିପଥ, କଣ୍ଠଦାନ କରିଛନ୍ତି ସୋନୁ ନିଗମ, ସଙ୍ଗୀତ ଅଜୟ ଅତୁଲ, ଗୀତ ରଚନା ଅମିତା ଭଟ୍ଟାଚାର୍ଯ୍ୟ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। କଥାଚିତ୍ର ଜିନିୟସ୍ କଣ୍ଠଦାନ କରିଛନ୍ତି ଅରିଜିତ ସିଂ, ସଙ୍ଗୀତ ହିମେଶ ରଶ୍ମିଆ, ଗୀତ ରଚନା କୁମାର।

0: ଏଇଠି ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା।
1: ଜୁହାର। ନାମେ ସଂସାର ନୁ ନାମେ ରାଜି ନୁ ଏ ରାଖାତରାଲି ଯେ ଇଙ୍ଗି ହାଦୁସଣ୍ଟା ମନସ ନେକାଏ କୁକ୍କୁ ହାଦୁସଣ୍ଟା କୁକ୍କୁ ହାଦୁସଣ୍ଟା ମଞ୍ଜା ସାଲେ ଇଙ୍ଗି ବଂଶବୋଧ ବାଢ଼ର ଦିନେ ଆଉ ଏନ୍ କେଚକାନ ଚପକାନ କେରକାନ ହେଲେ ଏଙ୍ଗା ପିଣ୍ଡଦାନଣ୍ଟା କାମ ସିନେ ଇ ପ୍ରକାର ଭାବନା ଯେତିର ଗିଆଥିଲି ଆର ବଡ଼ ଭାଗି ଆଲାର ଚାହନାର ଯେ ପହିଲା ଇଙ୍ଗି କୁକ୍କୁ ହାଦୁସଣ୍ଟା ମାଞ୍ଚକୁ ଭଲ ମାନ ଦେନେ ବୋଲିକିରି ହେଲେ ପ୍ରକୃତିରେ ନାମେ କୁଣା ସମ୍ପ୍ରଦାୟର ଯେ ନାତଲନାର କୁକ୍କୁ ହାଦୁସ କେମିତି ଜହ ଭଲ ହାକନାର କୁକାଏ ହାଦୁନ କୁକାଏ ହାଦୁନଟା ମାଞ୍ଜା ହେଲେ ଯେତେର ଲକ୍ଷ୍ମୀ ବାକିଛି ବୋଲିକିରି ଖୁସି ବାସିନୁ ଆନନ୍ଦ ଉତ୍ସବ ବି କାମନାର ଇଦା ଜାଣା ଖାତିରି ହେତ୍କି ବାକେନ୍ ଯେ ନାମେ ଭିନ୍ ଭିନ୍ ଯେନ୍ କାର୍ଯ୍ୟକ୍ରମ ଗୁଠି ଆଥିଲି ଜନ୍ମାର୍କାନ୍ତି ଖିନାତକ ଆ ସାଂସ୍କୃତିକ କଥାବନ ଯଦି ନାମ ବିଚାର କାମ ଥିଲେ ଏରା ଖାତରାଲି ଯେ ଯେତେବେଳେ କୁକାଏ ହାଦୁଗେ ବେଞ୍ଜା ମାନାଲି ହୁ ବାକେନ୍ କୁକାଏ ହାଦୁଗେ ତାର୍ତି ଏକା ନେକିରି ଭାରା ମା ଖାତର କୁକାଏ ତାମ୍ବାସ ଏକା ନେକିରି ତାଙ୍କେ ହାଦୁବନ ଠିକ ହିସାବେ ବାଟିଅସ୍ ଆଦାନ ଚିନ୍ତା କାମିକିରି ନାମେ ପୁରୁଖାର କାପାଚି ଗୁଠିଆର ଇନ୍ନେ ବ୍ୟବସ୍ଥା କାମଚକାନାର ଯେ କୁକ୍କୁସ୍ ତାର୍ତି ଯେତେ କାଲି କୁକ୍କୁସ୍ ଆ କାନିଆ କୁକାଏବନ ଅନ୍ଦ୍ରାଗେ ଲାଗାନ ଯେନ୍ଟା ବିଧି ବ୍ୟବସ୍ଥା ଆଥିଲି ଇ କୁଣା ସମ୍ପ୍ରଦାୟର ଗେ ଆଦ୍ଗେ ଲାଗାନ କାନିଆ ମୁଲି ଚିଆଲ ଦାସ ସୁକ୍ମୁଲ ହେସୁ ଚିଆଲ ଦାସ ଯେତ୍କି ଜିନିଷ ମାଡ଼ୁଆନୁ ଲାଗି ଆଦ୍ଗେ ଭି ଖର୍ଚ୍ଚା ଇ କୁକ୍କୁସ୍ ତାର୍ତି କୁକାଏ ଗେ ତାରା କାଲି ତା ଇ କଥାନ୍ତି ଜାଣା ଖାତରାଲି ଯେ ନାମେ ଇ କୁଣା ସମ୍ପ୍ରଦାୟର ଗେ କୁକାଏ ଗୁଠିରି ଏକାନେ ଗୁରୁତ୍ୱ ଚିଆନ୍ନାର ତାମାନ ଏକାନିକିରି ଦୁଃଖ କଷ୍ଟ ମାମାନ ଆ କଥାନ ଭାବଚକାନାର ବୋଲିକିରି ଇ ପରମ୍ପରାବଧ ଏତା ବାରାଲି ତା ଇନ୍ନୁନ୍ତି ନାମେ କୁଣା ସମ୍ପ୍ରଦାୟର ଗେ କୁକାଏ ହାତଦାର ଗେ ଲାଗାନ ଯେନ୍ ସମ୍ମାନ ଆଥିଲି ଯେନ୍ ଭଲ ହାକନାଥିଲି ଆଦାଦ ଚଲୋ ଚଲୋ ଏଥରାଲି ଆର ହନ୍ନେ ଭି ଯଦି ନାମ ଭାବତ ହେଲେ କୁକାଏ ହାଦୁ ଗେ ଜନମ୍ବନ ଅଣ୍ଟା ବାଢ଼େଟେ ଆଶୀର୍ବାଦ ବୋଲିକିରି ବାନାର କୁକାଏ ହାଦୁ ନାମେ ଇ ସମାଜକେ ବହୁତ କିଛି କାମ ଆଙ୍ଗେ ଆଲାର ଭାବନାର କାନ ଯେ କୁକାଏ ହାଦୁ ଦଣ୍ଟା ଅବଳା ଦୁର୍ବଳା ବୋଲିକିରି କିନ୍ତୁ ତାଙ୍ଘେ ସାନ୍ ଯେନ୍ ଶକ୍ତି ଆଥିଲି ଏକା ସାନ୍ ହିଁ ମାନଲା ଦିନ ଆର ଇନ୍ନେ ଭି ଏରା ଖାତିର କିଛି ଯେ କୁକାଏ ହାଦୁ ଦଣ୍ଟା ଯେତ୍କି ବେଲେ ବେଞ୍ଜରାଲି ଆରୁ ତାଙ୍ଘେ ଶାସ ଶ୍ୱଶୁରକେ ଆଡ଼ପା କାଲି ଆ କୁକାଏ ଦଲହାଲି ଯେତେର ସାନ୍ ଗୁହାରୀ ମାନିକିରି ତାଙ୍ଘେ ବୁଆ ସାନ୍ ଓହ୍ଲାଲି ତାଙ୍ଘେ ମାତ ସାନ୍ ଓହ୍ଲାଲି ତାଙ୍ଘେ ଭାଇ ଭଉଣୀ ଯେତ୍କି ତାଙ୍ଘେ ସାଙ୍ଗସାଥି ଆତନାର ଯେତେର ସାନ୍ ଗୁହାରୀ କାମିକିରି ଓହ୍ଲାଲି ତାଙ୍ଘେ ମା ସାନ୍ ଯେତେବେଳେ ତାନ୍ ଓହ୍ଲି ତେଙ୍ଗି ଯେ ମାୟୋ ଏନେରା ହାଲେନ୍ ଯେ ନେନ୍ ଚାଲେର ନୋ ମା ଇନ୍ନେ ବୁଲିକିରି ହି ଆଦ ଓହ୍ଲି ଆରୁ ତାଙ୍ଘେ ଆଡ଼ପା ପାଲିନ

0: ଆ କଥା ବୁଣ୍ଡିକେ ତେଙ୍ଗର
1: ଆଜ୍ଞା, ଇ ଯୋଜନା ବୋଧ ସରକାର ଗେ ଆଉ ସରକାର ଗେ ସ୍କିମ ମନାଲି ପ୍ରଧାନମନ୍ତ୍ରୀ ସୁକନ୍ୟା ସମୃଦ୍ଧି ଯୋଜନା ବେଟି ବଚାଓ ବେଟି ପଢ଼ାଓ ମାନେ କୁକା ହାଦୁନଟା ଜନ୍ମ ମାନଙ୍କୁ ଜନ୍ମ ସ୍ତିନ ନିମ୍ ଏକାଉଣ୍ଟଟା ଖୁଲର ଯେ ଆର୍ ଯେତେବେଳେ ଏକୋଇଶ ବରଷ ମାନ ବ୍ୟଞ୍ଜନା ବରଷ ମାନ ଆ ଟାଇମ୍ ପଢ଼ା ବି ଆଙ୍ଗ ବ୍ୟଞ୍ଜରା ଆ ପାଇଛନ୍ତି ଆ ବ୍ୟଞ୍ଜରାଙ୍ଗ ହୁଦ୍ଗେ ଲାଗ ସରକାର ବି ଚିନ୍ତା କମ କିଛି
0: ଯେ କୁକା ହାଦୁ ଦଣ୍ଡା ଯେତେବେଳେ ଜନମ ମାନ ଆରୁ ଛୋଟେଟେ ର ଆଦ୍ଗେ ଲଗାନି ଯୋଜନା ଆସିଲି ଯେ ଛୋଟେଟେ ର ବା କେନ୍ତା ଆଦ କାମା ପଡ଼ିଲି ହେଲେ ଇଦାନ ଇ ଯୋଜନା କାମାଗେ ଲେଖାନ ନେ ନେ ବାରା ଅଙ୍ଗ
1: ଆଚ୍ଛା ଇନ୍ନୁ ମନାଲି ମା କା ବୁଆ ମାନେ ଯେନ୍ତା ଇଂଲିଶ ପେରେଣ୍ଟସ ବାଲନର ପେରେଣ୍ଟସ ବାଚକୁ ମା ନି ତେଙ୍ଗି ବୁଆ ସିକି ନି ତେଙ୍ଗି ମା ବୁଆର ନେତ ବି ଚାକିରି କାମକୁ ବି ମାନ ନେ ଚାଷୀ ବାସୀ ବାଲାର ବି ମାନ ନେ ଡେଲି ଦୁଇ ପଇସା କମାଣି କମାଲନର ଆର୍ ବି ଖୋଲା ଅଙ୍ଗର ଏନେକେ କୁକା ହାଦୁନଟା ଜନମ ମଞ୍ଚ ହେଲେ ବାର୍ଥ ସାର୍ଟିଫିକେଟ୍ ଅଥରା ଖାତର ଏକାଉଣ୍ଟକୁ ନ ଖୁଲାଗେ ଲାଗାନ ବାର୍ଥ ସାର୍ଟିଫିକେଟ୍ ବୋଧ ନିହାତି ଜରୁରୀ ଆଉ ବାର୍ଥ ସାର୍ଟିଫିକେଟ୍ ମଲା ହେଲେ ବ୍ୟାଙ୍କ ବୋଧ ନୁ ଆଦ ମା ଚାଲରେ
0: ଆଚ୍ଛା
1: ବୋଲେ କୁକାଗେ ବାର୍ଥ ସାର୍ଟିଫିକେଟ୍ ଦରକାର ଆଉ ସାଙ୍ଗେ ଫଟୋ ଯୋଡ଼େ ମାନେ ମା କା ବୁଆ ଦୁଇ ଜଣଙ୍କର ଭିତରୁ ନେତ ବି ନେଖେଗେ ନା ଖୁଲ ଆଉ ଦୁଇ ଲୋକରକେ କୁକା ହାତ ଦୁଗେନେ ଫଟୋ ମାନରୁ ବ୍ୟାଙ୍କ ନୁ ଖୁଲ ଏକାଉଣ୍ଟ
0: ଯେ ଇସନ ଆରୁଣ୍ଟା କଥା ଏମାନ ତେଙ୍ଗା ଯେ ଇ କୁକାଗେ ନା ମେନୁ ତା ମାନ ଆରୁ ତମେ ମା ବୁଆର ନେ ଦିନ ଭିର ତମେ ଜଏଣ୍ଟ ହିସାବ ନୁ ରହ ହେଲେ ଆ କୁକା ହାତ ଦୁଗେ ଇଓ ବଛର ମାଞ୍ଚି ରହିଲେ ଆଦାନ ଖୁଲା ମନି ଏ ଇଓ ବଛର ତି ଖୁଲା ଅଙ୍ଗସ ଆର ଇଓ ବଛର ତକ ଆବନ ଖୁଲା ଆଗେ ସୁବିଧା ଆତିଲି
1: ଇ ବଦମନାଲି ଜନମ ସ୍ତିନ ଖୁଲା ମାନ କିନ୍ତୁ ଜନମ ଉଲତି ତା ନାମ ସାର୍ଟିଫିକେଟ ନଥରା ପଲଦା ପନ୍ଦର ଦିନ କା କୋଡ଼ିଏ ଦିନ ଯାହା ହେଲେ ବି ଲାଗ ହସ୍ପିଟାଲ ତା ମାନନା କା ମ୍ୟୁନିସିପାଲିଟି ମାନନା ସାର୍ଟିଫିକେଟ ନଥର ନିମ ଯେନ୍ତା ଅଥର ନିକା ନିମ ବ୍ୟାଙ୍କ କେ କର ଫଟୋ ଫୁଟା କାମର ଚର ଯେତିକି ଜେରସ କପି କାମର ଚର ଆଉ ବ୍ୟାଙ୍କ କେ କର ତାଙ୍କେ ସ୍କିମ ବୋଧ ମନାଲି ଜନମ ସ୍ତି ଦଶ ବରଷ ଭିତରେ ମାନନା କଥା ଦଶ ବରଷ ତି ଅଧିକା ମାନଲି
0: ହଁ ହଁ ହଁ ହଁ ଯଦି ଦଶ ବରଷ ମାଞ୍ଜାକେ ହେଲେ ପାଚିଲି ଆରୁ
1: ଇ ସ୍କିମ ବୋଧ ଲାଗୁ ମାନେ
0: ଆଚ୍ଛା ଆଚ୍ଛା ବୋଲେ ଜନମ ତି ଦଶ ବରଷ ଭିତରେ ଇଦାନ କାମ ଖାତିରେ
1: ବୋଲେ
0: ହଁ ହଁ ହଁ ହେଲେ ଇସନ ଆରୁଣ୍ଡା କଥା ତେଙ୍ଗର ଯେ ବ୍ୟାଙ୍କ ଗେ କେକୁ ନେନ୍ଦ୍ର ମାନିକା ଯଦି ଏକାଉଣ୍ଟ ଖୋଲର ହେଲେ ପଇସା ଲାଗେ ହଁ ବୋଲେ ଇ ଯେନ୍ ସୁକନ୍ୟା ସମୃଦ୍ଧି ଯୋଜନା ବନ ଯଦି ଖୋଲା କରା ହେଲେ ଇଓ ଇଓ ପଇସା ଲାଗି ଯେତେବେଳେ ଆର୍ ଖୋଲର ବେଲେ
1: ଅତି କମ୍ରେ ହଜାରେ ଟଙ୍କା ବର୍ଷେକେ ସରକାରୀ ହିସାବରେ ଫାଇନାନ୍ସିଆଲ ମାନଲେ ଆଉ ମାନଲେ ଏପ୍ରିଲ ତି ମାର୍ଚ୍ଚ
0: ଆଚ୍ଛା
1: ଏପ୍ରିଲ ଏକ ତି ମାର୍ଚ୍ଚ ଏକତିରିଶ ତକ ଇ ଭିତରେ ନିମ୍ ଖୋଲର ଅତି କମ୍ରେ ହଜାରେ ଟଙ୍କା ମ୍ୟାକ୍ସିମମ୍ ମଦ ବନାଲି ଦେଢ଼ ଲକ୍ଷ ଟଙ୍କା ଇ ବାରଟା ଇନଷ୍ଟଲମେଣ୍ଟ ଗନି ଗନି କରି ବାରଟା ଇନଷ୍ଟଲମେଣ୍ଟ
0: ଆଚ୍ଛା
1: ନିମ୍ ଥରେ ବି ହଜାରେ ଚିଅର କା ଥରେ ବି ଦେଢ଼ ଲକ୍ଷ ଯଦି କମ୍ପ୍ଲିଟ୍ ଅଞ୍ଚା କରିଲେ ମୁଜୁରା କରା କିନ୍ତୁ ଦେଢ଼ ଲକ୍ଷ ଟି ଅଧିକା ଜମା କାମ କରିଲେ ଆମେ ଇଣ୍ଟରେଷ୍ଟ ମା କରେ
0: ଓହୋ ବୋଲେ ହଜାରେ ବି ଚିଚକୁନ ମାନ ଆର୍ ତାଙ୍କ ବେଶୀ ଚିଚକୁନ ହିଁ ମାନ ଆଙ୍ଗାଲି
1: ହଇ ହଇ
0: ହେଲେ ବାର ଥର ଚିଅର
1: ବାର ଥର ଗନି ଗନି କରି ବାର ଥର ହଇ ହଜାରେ ପାଞ୍ଚ ହଜାର କୋଡ଼ିଏ ହଜାର ପଚାଶ ହଜାର ଅନେକରି ଆଉ ମ୍ୟାକ୍ସିମମ୍ ଦେଢ଼ ଲକ୍ଷ ମାନ ଆଉ ଯଦି ଯଦି ବି ଚିଆ ପଲକାର ହଜାରେ ଟଙ୍କା ନିମ୍ ଏକାଉଣ୍ଟରୁ ମିନିମମ୍ ଜମା କମର
0: ଆଚ୍ଛା ହେଲେ ଏତିକି ଯେନ୍ତା ହେଲେ ବି ପ୍ରତି ମାସେ ଚିଆ ଖାତର ଯାହା
1: ଇନୁ ପ୍ରତି ମାସ ବୁଲିକି ମଲାଦିନ ଆର୍ ତେଙ୍ଗାଲି ବାରଟା ଇନଷ୍ଟଲମେଣ୍ଟ ସରକାରୀ ହିସାବ
0: ଓହୋ ଆଚ୍ଛା ଆଚ୍ଛା ଆଚ୍ଛା ଇନେ ଯଦି ଆଲାର ଯଦି ସୁକନ୍ୟା ସମୃଦ୍ଧି ଯୋଜନା ନୁ ସାମିଲ ମାନର ଆରୁ ଇନଟା ପାସବୁକ୍ ଅଣ୍ଟା ଖୁଲର କୁକା ହାଦୁକେ ଲାଗାନ ହେଲେ ତାମା ଏନ୍ଦିର ଏନ୍ଦିର ସୁବିଧା ଗୁଠି ହାକରାଗି ହନ୍ନେ ବ୍ୟବସ୍ଥା ଆତିଲି
1: ହଇ ନେ ଯଦି ଚାକିରିଆ ରର ଆନୁ ମାକ କା ବୁଆସ ଗାନେ ଯଦି ଖୁଲଚକାର ଯଦି ବୁଆସ ଚାକିରି ଆସନ୍ତୁ ଯଦି ବୁଆସ ଗାନେ ଯଦି ହାଦୁ ଖୁଲଚକିର ଯେନ୍ ଦେଢ଼ ଲକ୍ଷ ଟଙ୍କା ଜମା କମର ବର୍ଷେକି ପର ଫାଇନାନ୍ସିଆଲ ହେଉକି ଆର୍ ଡାଇରେକ୍ଟ ଇନକମ୍ ଟ୍ୟାକ୍ସ ଡିଡକ୍ସନ୍ ଅଣ୍ଡର ଏଟିସି ଅଣ୍ଡର ନୁ ଆଦ କାଇ ପିପିଏଫ୍ ଯେନ୍ତା କାଇ ଇ ବୋଧି ସୁକନ୍ୟା ସମୃଦ୍ଧି ବୋଧି ଏଟିସି ନୁ କାଇ
0: ଆଚ୍ଛା
1: ଦେଢ଼ ଲକ୍ଷ ଟଙ୍କା ତ ଡାଇରେକ୍ଟ ମାନେ ଇନକମ୍ କେ ବେନିଫିଟ୍ ଆର୍ ହୁଆଙ୍ଗର ମାନେ ଡାଇରେକ୍ଟ ମାଇନସ୍ ମାନଙ୍କ
0: ଆଚ୍ଛା ହେଲେ ଇସନ୍ ଇ ଯେନ୍ ପଇସା ଗୁଠି ଜମା କାମର ଆ କୁକା ହାତ ଦାର୍ଗେ ତାଙ୍କେ ମା ବୁଆ ଘର ହେଲେ ଆଜ୍ଞେ ମାନେ ଯେନ୍ ଇନ୍ଦ୍ର ବାନାର କା ଇଣ୍ଟରେଷ୍ଟ ଯେନ୍ ବାନାର ତାଙ୍କେ ସୁଧ ହନେ କିଛି ହାକରାଗେ ବ୍ୟବସ୍ଥା ଆତିଲି କେ
1: ଆତିଲି ମାନେ ଫାଇନାନ୍ସିଆଲ ଇୟର ଲାଷ୍ଟ କେ ଏକତିରିଶ ତାରିଖ ଖୁଲା ବ୍ୟାଙ୍କ ବଦ ଇଣ୍ଟରେଷ୍ଟ ଚି ଆଉ ଆଗେ ଇ ଏକାଉଣ୍ଟ କେ ଇଣ୍ଟରେଷ୍ଟ ବୋଧ ମାନଲି 7.6% ମାନେ ସାଢେ ଛଅ ପରସେଣ୍ଟ ଥି ଅଣ୍ଟା ପରସେଣ୍ଟ ଅଧିକା ମାନେ ଏକତିରିଶ ତାରିଖ ବୋଲେ ଏକତିରିଶ ତାରିଖ ନିମା ଖାତାନୁ ଚଢ଼ରକ
0: ଆଚ୍ଛା ବୋଲେ ଯେତିକି ପଇସାର ହୁଦ୍ଗେ ହିସାବ ନୁ 7.6 7.6 हिसाब नु जतकी पैसा मानो आनु तमे अकाउंट नु बुंगो
1: हां मूल संगे सुध हो भी

0: ମେସର
1: ମେସରକ ହେଲେ ଇ ଯେନ୍ ପଇସା ପତ୍ର ଏକଲା ଇଟା ପୂର୍ତ୍ତି ମାନ ତାଙ୍କେ ମେଚ୍ୟୁରିଟି ପିରିୟଡ଼ ଯେନ୍ ବାଲ୍ଦା ଯେ ତାଙ୍କେ
0: ଇନୁ ମନାଲି ଧରା ନିମ୍ ବର୍ଷେ କୁକା ହାତ ଦୁଃଖେ ବର୍ଷେ ଯଦି ନିମ୍ ଖୁଲ୍ଚକାର ତାଙ୍କେ ମାନେ ବ୍ୟାଙ୍କ ବାଲି ଯେ ଡେଟ୍ ଅଫ୍ ଓପନିଂସ୍ ତି 21 ବର୍ଷ ବନ୍ନା କମ୍ପ୍ଲିଟ୍ ବନ୍ନା କଥା ଆଉ ପଇସା ବତ୍ 14 ବର୍ଷ ତକ ଚିଆ ଲାଗ ଆଉ 14 ବର୍ଷ ତି ଯେନ୍ 21 ବର୍ଷ ମାନ ମାନେ ଡେଟ୍ ଅଫ୍ ଓପନିଂସ୍ ତି 14 ବର୍ଷ 14 ବର୍ଷ ତି 21 ମାନେ
1: 7 ବର୍ଷ
0: ଆଉ 7 ବର୍ଷ ବତ୍ ବନାଲି ଏକ୍ସଟେଣ୍ଡେଡ଼୍ ହେବୁ ଏନ୍ଦ୍ରି କି କୁକା ହେଦାର ଯେତେବେଳେ 18 ବର୍ଷ ମାନକ ଏକାଉଣ୍ଟ ଖୁଲ୍କିଲା ଆସିଛି 18 ବର୍ଷ ଆନୁ ବନାଲି 50% ତମ ଉଡ୍ର କାମା ଆଙ୍ଗର ଯେତିକି ଡିପୋଜିଟ୍ କମ କାରର
1: ଆଚ୍ଛା ବୋଲେ ମାଧ୍ୟମ ବି
0: ହଇ ଆ 50% ବତ୍ ମନାଲି କୁକା ହେତୁ ଯଦି ପ୍ଲସ୍ ଟୁ ପାଢ ହଇ 10 କ୍ଲାସ୍ ତକ ତ ଅନେ ଇଆ ଇଆ କରି ଚାରା କରା ପ୍ଲସ୍ ଟୁ ପାଢ ଭଲ ମାନେ କଲେଜ ନୁ ପାଢ ଆଦିଗିଲା ସରକାର ବି ବ୍ୟବସ୍ଥା କାମ ଦେଇଛି ଯେ 18 ବର୍ଷ କମ୍ପ୍ଲିଟ୍ ମଞ୍ଚା ବେଲେ ତାଙ୍କେ 50% ଉଡ୍ର କାମାଙ୍ଗର ଇ ଇ ସ୍କିମ୍ ନୁ ସୁକନ୍ୟା ସମୃଦ୍ଧି ସ୍କିମ୍
1: ଯେହେତୁ ଆ ସ୍କିମ୍ ବୋଧି ନିମ୍ ଟିକେ ଆଗଲିନ୍ ଦେଙ୍ଗାଲକାର ଯେ ବେଟି ବଚାଓ ବେଟି ପଢାଓ ହେଲେ ପଢାକେ ଲାଗାନି
0: ହଇ ପଢାକେ ଲାଗାନ ବୋଧି ଇ ସ୍କିମ୍ ବତାଦଲି ଯେ ହୁଦିଲା ତିଙ୍କି ଯେ ସରକାର ଯେ 18 ବର୍ଷ କମ୍ପ୍ଲିଟ୍ ମଞ୍ଚା ହେଲେ ନିମ୍ 50% ଉଡ୍ର କାମାଙ୍ଗର ମାନେ ଉଚ୍ଚ ଶିକ୍ଷା ଲାଗି ଲାଗା
1: ଆଚ୍ଛା ଆଚ୍ଛା ହେଲେ ଆରୁଣ୍ଡା କଥା ହେଇସାନ୍ ଟିକେ ଏମାନ ଆଉ ଟିକେ କ୍ଲିୟର କାମା ଯେ ଆ କୁକା ହାତକୁ ଯଦି ବର୍ଷେ ମାଞ୍ଜା ଆରୁ ଏକାଉଣ୍ଟଟା ଖୁଲ୍ଚାର ଆଉ 9 ବରଷ ମାଞ୍ଜା ଆରୁ ଏକାଉଣ୍ଟଟା ଖୁଲ୍ଚାର ବାକି ଏକା କୁକାଏ ବହୁତ ବର୍ଷେ ମାଞ୍ଜା ଆରୁ ଏକାଉଣ୍ଟ ଖୁଲ୍ଚାର ହେଲେ ଇଁ ବରଷ ତ ତାମଚିଆ ଖାତ
0: ଇ ଦନ ଆମେ କ୍ଲିଅର ତେଙ୍ଗମ ଚମ୍
1: ହଁ
0: ଇ ବୋଧ ମନାଲି ଯେହେତୁ ବେଟି ପଢାଓ ବେଟି ବଚାଓ ବର୍ଷେ ଭିତରେ ଖୁଲ୍ଚକୁନ୍ କୁକା ହାତ ଦୁଗି ଲାଭ ଆଦଲି
1: ଆଚ୍ଛା
0: ଏନ୍ଦ୍ରିକି ଆଉ 18 ବର୍ଷ ଇଏ ଲାଗାନ 50% ଉଦ୍ର କାମ ଆଙ୍ଗିଲି 21 ବର୍ଷ ନୁ ଆଦ ନିଜର ବେଞ୍ଜରା ଗେ ଲାଗାନ କା ଆହୁରି ହାୟର ଷ୍ଟଡି ଗେ ଲାଗାନ ଆନୁ ତ ପଇସା ବି ଉର୍ଖା କାଲି ମାନେ ମା ବୁଆର ଗେ ଆଉ ଚିନ୍ତା ମା ଲାଗି ହଇ ଆର୍ ଯେନ୍ ବର୍ଷକେ ବର୍ଷ ଯେନ୍ ଦେଢ଼ ଲାଖ ଟଙ୍କା ତକ ଏକାଉଣ୍ଟ ଚିକ୍କାର ଆବତ୍ ଆମେ ଉଚ୍ଚ ଶିକ୍ଷା ଗେ ଲାଗାନ କା ବେଞ୍ଜା ଗେ ଲାଗାନ ତାମେ ବି ଭାରମା ଖାତରି
1: ଆଉ ଧାରା କୁକା ହାତୁ ଗେ ବୟସ ବର୍ ଯଦି ମାନତେ ମାନତେ 9 ବର୍ଷ ମାଞ୍ଜା କରା ତାଙ୍କେ ମା ବୁଆ ଘର ପାଛିଲି ଆଖାର ଯେ ଓହୋ ଇନ୍ୟଟା ଯୋଜନା ଆତଲି ବୋଲିକିରି ବୋଲେ ଆର 9 ବରଷ ମାନାଲି ଆର ହୁଟ ସମୟାନ ଯଦି କାମଚାର ବାକି ଇଁ ବରଷ ତାମାଚିଆ ଖାତର ଆର ଏକଲା ମେଚ୍ୟୁରିଟି ମାନ
0: ହୁଦି ଆଉଣ୍ଟା ଦିନ ଡେଟ୍ ଅଫ୍ ଓପନିଂସ୍ ତି 14 ବରଷ ବନାଲି ପଇସା ଚୋର ଏକାଉଣ୍ଟ ଓପନିଂସ୍ ତି 14 ବରଷ ତକ ପଇସା ଚୋର ଆଉ 21 ବର୍ଷ ମେଚ୍ୟୁରିଟି ମାନ
1: ଆଚ୍ଛା ଆଚ୍ଛା ହନେ ଦେଉ
0: ହନେ ଦେଉ
1: ହଁ ବୋଲେ ଯେତିକି ଲେଟ୍ କାମ ଆଇ ଲେଟ୍ ମୂର୍ଖ
0: ହଁ ଲେଟ୍ କାମ ଲେଟ୍ ମୂର୍ଖ ନି ବର୍ଷେ ଭିତରେ ଯଦି ଖୁଲର ଆଉ ବେନିଫିଟ ବଢିଆ କରି ହୋର
1: ଠିକ ତେଙ୍ଗାଲ ହେଲେ ଯଦି ନାମ ଇନୁ ହେଲା କାମ ତାରୁ ଟିକେ ଲେଟ୍ କାମ ଅଛ ତାହେଲେ ଆଉ ଯେତେବେଳେ ପଇସା ହାକତ ହେତକି ବେଳେ ନାମେ ଜରୁରତ ମୁଞ୍ଜରା ଖେଳିକି ଆଉ ଯଦି ଠିକ ସମୟାନୁ ଯଦି ନାମ ଖୁର ତାହେଲେ ଯେତେବେଳେ ତାଙ୍କେ ଦରକାର କୁକା ହାତ ଦୁଗେ ଆଦାନ ଅଥରାଙ୍ଗ ତାରୁ ତାଙ୍କେ ଆଦାନ ବ୍ୟବହାର କାମ ଆଙ୍ଗ
0: ଇନୁ ଏକାଉଣ୍ଟ ଖୋଲାଗେ ଲାଗାନ କୁକା ହାତ ଦୁ ସାଙ୍ଗେ ନେତ ଖୁଲର ମା ଖୁଲନାର ବା ବୁଆସ ଖୁଲନା ଦୁହିଲ କରଗେ ଜଏଣ୍ଟ ଫଟୋ ମା ବୁଆର ଗେ ନେତ ଖୁଲର ଆର୍ଗେ ଆଧାର କାର୍ଡ ଆଉ ଆଧାର କାର୍ଡ ମା ରାଜକୁନ ବି ଏକାଉଣ୍ଟ ଖୁଲାଙ୍ଗର କିନ୍ତୁ ସବସିକ୍ୱେଣ୍ଟଲି ତମ ବ୍ୟାଙ୍କ ନୁ 6 ମାସ ଭିତରେ ପେନ୍ ନମ୍ବର ବନ୍ ଡିପୋଜିଟ୍ କମର ବ୍ୟାଙ୍କ
1: ଡିପୋଜିଟ୍
0: ଏନ୍ଦ୍ରକେ ଇନୁ ଯେନ୍ ATC ନୁ ଯେନ୍ ଆତଲି ଇନକମ୍ ଟ୍ୟାକ୍ସ ବେନିଫିଟ୍ ମାନେ ଡାଇରେକ୍ଟ ଡିଡକ୍ସନ୍ ବୁଆସ ଯଦି ଚାକିରି କାମଲା ଯଦି ବୁଆସ ଗେ ନାମେ ଯଦି ହାତ ଦୁଧ ଖୋଲାଲି ବୋଲେ ତାହିଁ ବୁଆସ ଆ ବେନିଫିଟ୍ ବନ୍ ହସ୍ ଏନ୍ଦ୍ରକେ ତାହିଁ ପର୍ସନାଲ PPF ଆକାଉଣ୍ଟ ମା ଖୋଲିକିରି ଇ ସକୁନ୍ୟା ସମୃଦ୍ଧିନ୍ତା ସ୍କିମ୍ ନୁ ଆସ 1.5 ଲକ୍ଷ ଟଙ୍କା ତକ ବେନିଫିଟ୍ ହୁଏ ଡାଇରେକ୍ଟ ମାନେ ଗ୍ରସ୍ ସାଲେରୀ ତାଙ୍କେ ଡିଡକ୍ସନ ମାନଙ୍କୁ
1: ଏଇ ପ୍ରକାର ସୁବିଧା ଆସିଲି ତା ତମେ ବି ଏଇ ପ୍ରକାର ମାନେ କାଗଜ ପତ୍ର ବି ଲାଗ
0: ହଁ
1: ହେଲେ ଆରୁଣ୍ଡା କଥା ତେଙ୍ଗା ଯେ ଏମିତି ଭାବାଲ ଦମ ଯେ ଖାଲି ବ୍ୟାଙ୍କ ନୁ ଖୋଲା ମାନ କା ଦୁସରା ଏକା ସାଙ୍ଗେ ଯଦି ବି ଆର ଚାହଁ ରହିଲେ ଖୋଲାଙ୍ଗର ଏନ୍ଦରକେ ଯେ ନାମେ ଆଲାର ଗୁଠି ହନେ ପାଦାନ ଗୁଠି ଆତଲନାର ଠିକ ସୁବିଧା ମାନଲା ଦିନ ଟାଉନ ଗେ 12 ଆରୁ ଖୁଲର କା ତମେ ଚାହନୁ ଏକା ବ୍ୟାଙ୍କ ଆତିଲି ଆସାନ ଖୁଲର ଏକା ଏକା ସାଙ୍ଗେ ଇଦନ ଖୁଲାଗେ ସୁବିଧା ଆତିଲି
0: ଇନୁ ଆଗଲି ଟିକେ ଅସୁବିଧା ରାଚା ଏମ୍ ଯେତେବେଳେ ଛୋଟ ଛୋଟ ରାଚା ନା ଆ ଟାଇମ୍ ନୁ ଖାଲି ଅଣ୍ଟା ନ୍ୟାସନାଲିଟି ବ୍ୟାଙ୍କ ଇଏ ଅଥରାଇଡ୍ ବ୍ରାଞ୍ଚ ଗୁଠି ରାଚା ଯେ ଏକାକା ବ୍ୟାଙ୍କ ନୁ ବ୍ୟାଙ୍କ କା ଗି ବ୍ରାଞ୍ଚ ନୁ ମାନେ ଗଭର୍ଣ୍ଣମେଣ୍ଟ ସ୍କିମ୍ ଗୁଠି ଆତିଲି ଯେ ଆସାନ ଏକାଉଣ୍ଟ ଖୁଲା ମାନ ଆଉ ଦୁସରା ବ୍ୟାଙ୍କ ନୁ ମାଲାରୁ ଆଜିକାଲି ଇଏ ବତାଉ ନାଲି ଯେନ୍ତା ନାମ ସେଭିଂସ ବ୍ୟାଙ୍କ ଆକାଉଣ୍ଟ ଖୁଲାଲା ହନେ ନ୍ୟାସନାଲ ବ୍ୟାଙ୍କ କେନ୍ସି ବି ଶାଖା ନୁ ନିମ୍ ଖୁଲାଙ୍ଗର ତାର ସାଙ୍ଗେ ସାଙ୍ଗେ ପୋଷ୍ଟ ଅଫିସ ନୁ ବି ଖୁଲାଙ୍ଗର
1: ଇ ସୁବିଧା ଦି
0: ଇ ସୁବିଧା ଦଉ ଆତଲି
1: ହଁ ବୋଲେ ଇଦନ ଆହନା କଥା ଏ କାମଲା ହେଲେ ଆରୁଣ୍ଡା କଥା ଯେ ନାମ ତା ନାମେ ସମାଜ ନୁ ଚାଲରାଲ ଦାତ ଆଉ ଇଦନ ତା ବାନାର ଦୁନିଆ ଇନ୍ନାନ୍ତା ଜିଆ ଦିନ ଲାଗେ ଭରସା ମାନଲା ଦିନ ଯଦି କେନ୍ସି କାରଣବଶତଃ ଯଦି ଆକୁ କାଗେ ମୃତ୍ୟୁ ମଞ୍ଜା କରା ହେଲେ ଇ ଯେନ୍ ପଇସା ଜମା ମାନାଲ କିର ଆବ ଦେଖା ନେମାନ

ଏଇଠି ଶେଷ ହେଲା କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କାର୍ଯ୍ୟକ୍ରମ ମାକାପୁପୁ ଝକା ଝକା ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ଗଡ଼ବଡ଼। କଣ୍ଠଦାନ କରିଛନ୍ତି ଶ୍ରୀଚରଣ ଏବଂ ସଂଗ୍ରାମ। ସଙ୍ଗୀତ ପ୍ରେମାନନ୍ଦ, ଗୀତ ରଚନା ପ୍ରେମାନନ୍ଦ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ହେଲେ ଦୁଃଖୀଶ୍ୟାମ ତ୍ରିପାଠୀ, ଗୀତ ରଚନା ନରସିଂହ ପ୍ରସାଦ ଗୁରୁ।

0: ଶୁଣୁଥିଲେ କେତୋଟି ସମ୍ବଲପୁରୀ ଗୀତ।
1: ଦେଶ ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
2: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପହିଲା ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ପୁନଃ ନିର୍ମାଣର 75 ବଛର ପୂର୍ତ୍ତି ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026 ଦେଲେ ଯୋଗ। କେନ୍ଦ୍ର ସରକାରଙ୍କର ବିକଶିତ ଭାରତ ନିଶ୍ଚିତ ରୋଜଗାର ଆଉ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025 ଆଇବା ଜୁଲାଇ 1 ନୁ କାର୍ଯ୍ୟାନ୍ୱୟନ ଲାଗି ଚଳିତ ଆର୍ଥିକ ବର୍ଷରେ 95,692 କୋଟି ଟଙ୍କାର ହୋଇଛି ବ୍ୟୟ ବରାଦ। ପଶ୍ଚିମ ଏସିଆନ ହୋଇଥିବା

ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ, ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଉଛି। ଉପସ୍ଥାପନାରେ ମୁଁ ଆପଣଙ୍କର ପ୍ରିୟ ଯୁବସାଥୀ ଭବତୋଷ ପିସି। ଶ୍ରୋତାବନ୍ଧୁ, ଯଦି ଉର୍ଦ୍ଦୁର ମହାନ କାଳ୍ପନିକ ଲେଖକମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଏ, ତେବେ ସାଦତ ହାସନ ମଣ୍ଟୁଙ୍କ ନାମ ନିଃସନ୍ଦେହରେ ସାମିଲ ହେବ। ମଣ୍ଟୁ ଏପରି ବିଷୟଗୁଡ଼ିକୁ ସମ୍ବୋଧିତ କରିବା ପାଇଁ ତାଙ୍କର କଲମ ଧରିଥିଲେ, ଯାହା ଉପରେ ଆଲୋଚନା କରିବାକୁ ସବୁଠାରୁ ସ୍ପଷ୍ଟବାଦୀ ବ୍ୟକ୍ତି ମଧ୍ୟ ସଙ୍କୋଚ କରୁଥିଲେ। 11 ମେ 1912 ଜନ୍ମଗ୍ରହଣ କରିଥିଲେ ମଣ୍ଟୁ। ସେ ମାନବ ଜୀବନର କଠୋର ବାସ୍ତବତାକୁ ତାଙ୍କ କୃତିର ମୁଖ୍ୟ ବିଷୟବସ୍ତୁ କରିଥିଲେ। ମଣ୍ଟୁ ଲୁଧିଆନା ଜିଲ୍ଲାର ସମାରାଲାଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରାରମ୍ଭିକ ଶିକ୍ଷା ଅମୃତସରରେ ପାଇଥିଲେ। ତାପରେ ସେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟକୁ ଗଲେ, କିନ୍ତୁ ସେ ସେଠାରେ ତାଙ୍କର ପାଠପଢ଼ା ସମାପ୍ତ କରିପାରିନଥିଲେ ଏବଂ ଅମୃତସରକୁ ଫେରିଆସିଥିଲେ। ପ୍ରାରମ୍ଭରେ ସେ ଲାହୋରରେ ପତ୍ରିକା ପାଇଁ କାମ କରିଥିଲେ ଏବଂ ପରେ ଦିଲ୍ଲୀର ଅଲ୍ ଇଣ୍ଡିଆ ରେଡିଓରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ଅତ୍ୟନ୍ତ ସଫଳ ରେଡିଓ ନାଟକ ଏବଂ ଫିଚର ଲେଖିଥିଲେ। କିଛି ସମୟ ପରେ ସେ ମୁମ୍ବାଇ ଚାଲିଯାଇଥିଲେ, ଯେଉଁଠାରେ ସେ ବିଭିନ୍ନ ଚଳଚ୍ଚିତ୍ର ପତ୍ରିକା ସହିତ ଜଡ଼ିତ ଥିଲେ। ଏହି ସମୟ ମଧ୍ୟରେ ସେ ଅନେକ ଚଳଚ୍ଚିତ୍ର ପାଇଁ କାହାଣୀ ଏବଂ ସଂଳାପ ମଧ୍ୟ ଲେଖିଥିଲେ। ଦେଶ ବିଭାଜନ ପରେ ସେ ଲାହୋରରେ ବାସ କଲେ, ଯେଉଁଠାରେ ଜାନୁଆରୀ 18 1955 ତାଙ୍କର ଦେହାନ୍ତ ହେଲା। ତାଙ୍କର 20 ବର୍ଷର ସାହିତ୍ୟିକ ଜୀବନ ମଧ୍ୟରେ ମଣ୍ଟୁ ଶହ ଶହ କାହାଣୀ ଲେଖିଥିଲେ। ତାଙ୍କର ସ୍ୱତନ୍ତ୍ର ଗୁଣ ହେଉଛି ଯେ ସେ ତାଙ୍କ କାହାଣୀ ମାଧ୍ୟମରେ ନିରନ୍ତର ଭାବରେ ତୀକ୍ଷ୍ଣ ପ୍ରଶ୍ନ ଉଠାଇଥିଲେ। ଜୀବନର ପରିବର୍ତ୍ତନ ଏବଂ ସମୟର ବିବିଧ ରଙ୍ଗକୁ ଅତି ନିକଟରୁ ଅବଲୋକନ କରୁଥିଲେ। ଶ୍ରୋତାବନ୍ଧୁ, ଏତ ଥିଲା ମହାନ ଲେଖକ ସାଦତ ହାସନ ମଣ୍ଟୁଙ୍କ ଜୀବନୀ ବିଷୟରେ। ବର୍ତ୍ତମାନ ଚାଲନ୍ତୁ ଶୁଣିନେବା ଗୋଟିଏ ଗୀତ। କଣ୍ଠ ଉଦିତ ନାରାୟଣ ଓ ନିବେଦିତା, ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ବିକାଶ ଦାସ, କଥାଚିତ୍ର ଆକାଶେ କି ରଙ୍ଗ ଲାଗିଲା।

0: ଗୀତଟି ତ ଶୁଣିଲେ ଶ୍ରୋତାବନ୍ଧୁ, ଆଶା କରୁଛି ଏ ଗୀତଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଶ୍ରୋତାବନ୍ଧୁ, ଗୀତଟିଏ ଶୁଣିଲେ ସତେ ମନକୁ ଟିକିଏ ଭଲ ଲାଗେ, ଆରାମ ଲାଗେ। ତେବେ ସେ ଗୀତକୁ ଗାଉଥିବା କଣ୍ଠଶିଳ୍ପୀଙ୍କ ଜୀବନୀ କେମିତି ଥାଏ, ଏ ବିଷୟରେ ଜାଣିବା ପାଇଁ ଆପଣମାନଙ୍କର ମଧ୍ୟ ଇଚ୍ଛା ଥିବ। ତେବେ ବର୍ତ୍ତମାନ ଚାଲନ୍ତୁ ଶୁଣିବା କଣ୍ଠଶିଳ୍ପୀ ସୁପ୍ରିୟା ଶର୍ମାଙ୍କ ସହିତ ଗୋଟିଏ ସାକ୍ଷାତକାର।
1: ମ୍ୟାଡମ୍, ଆକାଶବାଣୀ ସମ୍ବଲପୁର କେନ୍ଦ୍ରକୁ ଆପଣଙ୍କୁ ସ୍ୱାଗତ। ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡମ୍?
2: ସମସ୍ତଙ୍କୁ ମୋର ନମସ୍କାର, ମୁଁ ସିଙ୍ଗର ସୁପ୍ରିୟା ଶର୍ମା, ମୁଁ ଆସିଛେ ସୁବର୍ଣ୍ଣପୁର ମାଟିରୁ। ତ ଆଜ୍ଞା, ଆପଣମାନେ ଜାଣିଥିବେ ସୁବର୍ଣ୍ଣପୁର ମାଟି ହଉଛି ସୁନାର ମାଟି, ଆଉ ସେଇ ମାଟିର କଳାକାରଟେ ମୁଇଁ। ତ ସେନୁ ଆମେ ଆସିଛୁ, ଆଉ ମୋର ଘର ବି ହଉଛି ସୋନପୁର ଡିଷ୍ଟ୍ରିକ୍ଟ, ବ୍ଲକ ବି ହଉଛି ସୋନପୁର।
1: ଆଜ୍ଞା, ପଢାପଢି କାଣା କରୁଛନ୍?
2: ପଢାପଢି ମୁଇଁ ପ୍ଲସ ଟୁ ସାରିକି ଏବେ ନର୍ସିଂ କରୁଥିଲି, ତ ସେଟା ବି ମୋର ଏଇ ଇୟର ହିଁ ସରିଛି।
1: ଆଜ୍ଞା, ଆପଣ କହିଲେ ନର୍ସିଂ କରୁଛନ୍?
2: ଆଜ୍ଞା,
1: ତାର ସାଙ୍ଗରେ ଗୀତ, ଗୀତ ବି ବାଛିଛନ୍, ନର୍ସିଂରେ ବି ବାଛିଛନ୍, ତ ଏଇଟା କେନ୍ତି କିରି ବାଛିଲେ ମ୍ୟାଡମ୍? ମାନେ ଇତାର ଯୋଡ଼ିଟା କେନ୍ତି କିରି ବନଲା?
2: ଆଜ୍ଞା, ଦେଖୁନ୍, ପହିଲା ତ ଘର ଲୋକେ ଚାହିଁସନ୍ ଯେ ମୋର ଝିଅ ପାଠ ସାଠ ପଢିକିନା କିଛି ଜବ୍ କରୁ, ତ ସେନ୍ତା ହିଁ ମା ବାପାଙ୍କ ଲାଗି ହିଁ ମୁଇଁ ପାଠ କେବେ ଧ୍ୟାନ ଦେଲି, ଆଉ ଯେହେତୁ ମୋର ପ୍ରିୟ ଥିଲା ଗୀତ ଗାଇବାଟା, ତ ମୁଇଁ ସେଟାକେ ବି କଣ୍ଟିନ୍ୟୁ ରଖିଲି ମୋର ପାଠ ପଢା ସାଙ୍ଗେ। ତ ମୋର ନର୍ସିଂ ବି କଣ୍ଟିନ୍ୟୁ ରହିଲା, ଆଉ ମୋର ଗୀତ ବି କଣ୍ଟିନ୍ୟୁ ରହିଲା। ତ ଆଗକେ ବି ଚାହିଁମି ଯେ ମୁଇଁ ସେଟା ଦୁଇଟା କଣ୍ଟିନ୍ୟୁ କରିପାରିବି ଯେମିତି।
1: ଆଜ୍ଞା, ଆପଣ କେବେଠାରୁ ମ୍ୟାଡମ୍ ଗୀତରେ ପ୍ରଥମ ପାଦ ଥାପିଥିଲେ?
2: କହିବାରକେ ଗଲେ ଯେନ୍ମାନେ ବି ଶିଶୁ ମନ୍ଦିରରେ ପଢିଥିବେ ସେମାନେ ଜାଣିବେ ଯେ ସଙ୍ଗୀତ କାଣା ଏ। ଯେହେତୁ ଶିଶୁ ମନ୍ଦିର ଛୁଆ ଡେଲି ଯଦି ଘଣ୍ଟେ ଲେଖାନ୍ ପ୍ରାର୍ଥନା କରିବା, ତ ଅଟୋମେଟିକଲି ଲାଗ୍ସି ଯେ ହଁ ମୁଇଁ ବି ଗୀତ ଗାଇପାରମି। ତ ସେନ୍ତା ହିଁ ମୁଇଁ ଯେତେବେଳେ ସ୍କୁଲରେ ପଢୁଥିଲି କ୍ଲାସ 6-7 କ୍ଲାସରେ, ସେତେବେଳେ ଆମର ସ୍କୁଲରେ ବହୁତ କମ୍ପିଟିସନ ମାନେ ହଉଥିଲା, ଆମ ଡିଷ୍ଟ୍ରିକ୍ଟ ଜଜ୍ ମାନେ ଆସୁଥିଲେ, ଯେନ୍ମାନେ କି ଦେଶ ବିଦେଶରେ ବହୁତ ନାଁ ବି କମେଇଛନ୍। ତ ସେମାନଙ୍କର କଥା ଆହୁରି ଛୁଆମାନଙ୍କର ଯେନ୍ ପାଠ କରିଥିଲେ ସେମାନଙ୍କୁ ଦେଖିକିନା ମୋର ବି ଇଣ୍ଟରେଷ୍ଟ ବଢ଼ିଲା ଯେ ମୁଇଁ ବି ସିଙ୍ଗିଂ କରିପାରମି। ତ ମୁଇଁ ବି ଆଗେ ଆଗେ ସ୍କୁଲ ଲେଭେଲରୁ ହିଁ 6-7 କ୍ଲାସରୁ ହିଁ ପାର୍ଟିସିପେଟ୍ କଲି, ଆଉ ସଙ୍ଗ ପ୍ରତି ଇଣ୍ଟରେଷ୍ଟ ବି ହେଲା, ଆଉ ମାଙ୍କ ଠାରୁ ବି ମୁଇଁ ଶିଖିଲି ଯେହେତୁ ମା ବି ଛୁଆ ଦିନୁ ଗାଉଥିଲେ।
1: ଆଜ୍ଞା, ମାନେ ମାଙ୍କର ବି ଏ ଦିଗ ପ୍ରତି ଇଚ୍ଛା ଅଛି।
2: ଆଜ୍ଞା,
1: ତାହେଲେ ପରିବାରର ଅବଦାନ ତ ନିଶ୍ଚିତ ଭାବରେ ପୁରାପୁରି ଥିବା?
2: ହଁ, ବହୁତ ଭଲ ଭାବରେ।
1: ତ ପରିବାରର ଅବଦାନ ମାନେ ଏ ଦିଗ ପ୍ରତି ମା ବାପାଙ୍କର ଯୋଉ ସହଯୋଗଟା ଥିସି ସେଟା କେନ୍ଦ୍ରିକରି ଅଛି, ଟିକେ ଆମର ଯୁବପିଢ଼ିଙ୍କୁ କହିବେ, ତାଙ୍କର ଅଭିଭାବକ ମାନେ କେନ୍ଦ୍ରିକରି ସହାୟକ ହେବେ ତାଙ୍କୁ, ସେ ବାବଦରେ ଟିକେ କିଛି କହିବେ?
2: ଆଜ୍ଞା, ମା ବାପାଙ୍କର ଅବଦାନ ତ ଛୁଆମାନଙ୍କର ଉପରେ ଥିଲେ ଯାଇ ହିଁ ଛୁଆ ଗୋଟେ ଆଗକେ ବଢିପାରସି। ତ ସେନ୍ତା ହିଁ ମୋର ମା ବି ଛୁଆଦିନୁ ଗାଉଥିଲେ, ତ ସେ ମତେ ଏନ୍ତା ଗୀତ ମାନେ ଶିଖାନ୍ ଯେନ୍ଟାକି ମୁଇଁ କମ୍ପିଟିସନରେ ଗାଇଲେ ଆଗକେ ଯାଇପାରମି। ତ ସେନ୍ତା ହିଁ ମାଙ୍କ ଠାନୁ ମୁଇଁ ଶିଖି ଶିଖି ଏବେ ଯେମିତି ଆଗକେ ଗାଉଛେ, ଆଉ ମୁଇଁ ଚାହିଁମି ଏଇଟା କହିବାଲି ଚାହିଁମି ଯେ ମୋର ମା ବାପା ବି ଦିନ ଥିଲା ମତେ କହୁଥିଲେ ସ୍କୁଲ ଲେଭେଲରେ ଗା, କମ୍ପିଟିସନରେ ଗା, ବାକି ମୁଇଁ ଏବେ ଯେନ୍ତା ଲାଇଭ ପ୍ରୋଗ୍ରାମ ମାନେ କରୁଛେ ରାତି ରାତି ଯାଇକିନା, ତ ବହୁତ ମା ବାପା ଚାହିଁସନ୍ ଯେ ମୋ ଛୁଆ କିଛି କରୁ, ବଟ୍ ସମାଜକେ ଦେଖିକିନା ଏଇଟା ବି କହିସନ୍ ଯେ ନାଇଁ ମୋ ଝିଅ ପିଲା ଏଇଟା ବାହାରକେ ନାଇଁ ଯାଉ। ତ ସେନ୍ତା ବି ମୋର ଲାଇଫରେ ବହୁତ କିଛି ଥର ହେଇଥିଲା ଯେନ୍ଥିରେ କି ମା ବାପା ଚାହୁଁଥିଲେ ଯେ ମୋ ଝିଅ ବାହାରକୁ ନାଇଁ ଯାଉ, ସେ ଚାହୁଁଥିଲେ ଗାଉ, ବାକି ତାଙ୍କର ମନରେ ବି ଡର ଥିଲା ଯେ ଝିଅ ପିଲା ସବୁବେଳେ ବାହାରକୁ ଯିବାଟା ଭଲ ନାହିଁ, ବାକି ଧୀରେ ଧୀରେ ସମସ୍ତେ ଜାଣିଲେ ଯେ ନାଇଁ କଳା ଲାଇନରେ ତ ଏମିତି ହେବ ଏକା, ତ ମା ବାପା ବି ସପୋର୍ଟ କଲେ, ସେଥିପାଇଁ ମୁଁ ଏତେ ଆଗକୁ ଗଲି, ଆଉ ଏବେ ବି ସପୋର୍ଟ କରୁଛନ୍ ଯେହେତୁ, ତ ଚାଲିଛି ଆଉ।
1: କହିଲେ ମା ଗୁରୁ, ମା ତ ସମସ୍ତଙ୍କର ପ୍ରଥମ ଗୁରୁ, କିନ୍ତୁ ଏ ଦିଗରେ ଆପଣଙ୍କର ଗୁରୁ କି?
2: ଏ ଦିଗରେ କହିବାକୁ ଗଲେ ତ ମୁଁ ପ୍ରପର୍ଲି କାହାଠାରୁ ସେମିତି ଶିଖି ନାହିଁ, ବାକି ଯେ ଆମ ସୋନପୁର ଅଛନ୍ତି ଶାଶ୍ୱତ କୁମାର ତ୍ରିପାଠୀ, ଆଜ୍ଞା ସେ ଯେହେତୁ ଆମ ସୋନପୁର ମାଟିର କଳାକାର, ତ ମୁଁ ତାଙ୍କୁ ପ୍ରଥମେ ଜଜ୍ ହିସାବରେ, ଡିଷ୍ଟ୍ରିକ୍ଟ ଜଜ୍ ହିସାବରେ ତାଙ୍କୁ ହିଁ ଭେଟିଥିଲି। ତ ତାଙ୍କଠାରେ ମୁଁ ବର୍ଷେ ଯାଇଥିଲି ଶିଖିବା ପାଇଁ, ତ ସେ ଯେହେତୁ ଗୋଟେ ଫୋକ୍ ସିଙ୍ଗର ଆଏ, ତ ମତେ ବି କିଛି ସେଭଳି ଫୋକ୍ ଗୀତ ମାନେ ଶିଖାଇଲେ, ଆଉ ଯେହେତୁ ମୁଁ ଗୋଟେ ପରଫର୍ମର ଆଏ, ତ ସେ ମତେ କିଭଳି ଗୋଟେ ଷ୍ଟେଜ୍ ପରଫର୍ମର ହେବ ସେଭଳିଆ ଜ୍ଞାନ ଦେଇଛନ୍ତି। ତ ମୁଁ ଆଉ ସଙ୍ଗୀତ କିଛି ଶିଖିନି, ବାକି କେମିତି ଗୋଟେ ଭଲ ପରଫର୍ମର ହେଇପାରିବି ସେଟା ସେ ମତେ ଶିଖାଇଛନ୍ତି। ଆଉ ତାଙ୍କ ସହିତ ଆମର କମଲେଶ ଚକ୍ରବର୍ତ୍ତୀ ସାର୍ ହେଲେ, ଆଉ ପଦ୍ମିନୀ ଦୋରା ମ୍ୟାମ୍ ହେଲେ, କ୍ରିଷ୍ଣା ପଟେଲ ମ୍ୟାମ୍ ହେଲେ, ଏମାନେ ମାନେ ସବୁ ଗୋଟେ ଗୋଟେ ଫୋକ୍ ସିଙ୍ଗର। ତ ମୁଁ ବି ଚାହେଁ ଯେ ସେମାନଙ୍କ ଭଳିଆ ମୁଁ ବି ଗୋଟେ ଫୋକ୍ ସିଙ୍ଗର ନାଁରେ ଜଣାଯାଉ, ମୋ ନାଁଟା ବି ସେମାନଙ୍କ ଭିତରେ ଆସୁ, ତ ସେଇ ଚେଷ୍ଟା ଏବେ ବି ଚାଲୁଛି। ତ ମୁଁ ତ ମୋ ମେଣ୍ଟର ସେଇ ପଦ୍ମିନୀ ଦୋରା ମ୍ୟାମ୍, କ୍ରିଷ୍ଣା ପଟେଲ ମ୍ୟାମ୍, ଏମାନଙ୍କ ହିଁ ମାନେ।
1: ଆଜ୍ଞା, ବିଶ୍ୱ ପ୍ରସିଦ୍ଧ ରଙ୍ଗବତୀ ଗୀତ,
2: ଆଜ୍ଞା
1: ତାଙ୍କର ପଦ୍ମଶ୍ରୀ କ୍ରିଷ୍ଣ ପଟେଲ, ତାଙ୍କଠୁ ଆପଣ ଶିଖି ସାରିଲେଣି,
2: ଆଜ୍ଞା,
1: ତ ତାଙ୍କଠୁ ଆପଣ କିଭଳି ଭାବରେ ଇନସ୍ପାୟାର ହେଉଛନ୍ତି?
2: ଦେଖନ୍ତୁ, ଆଜିକାଲି ସିଙ୍ଗର କହିଲେ ବହୁ ପ୍ରକାର ସିଙ୍ଗର ଅଛନ୍ତି, ବାକି ମତେ ଯାହା ଲାଗେ, ଯେହେତୁ ଆମେ ଆମ ସମସ୍ତେ କହନ୍ତି ସମ୍ବଲପୁରୀ ପିନ୍ଧିବା, ସମ୍ବଲପୁରୀ ଖାଇବା, ସମ୍ବଲପୁରୀ ଗାଇବା, ତ ସେଟା କହିଲେ କେବଳ ହେବନି, ଆମେ କିଭଳି ଆମର ପରମ୍ପରା, ଆମର ସଂସ୍କୃତି, ସେଟାକୁ ନେଇ ଆମେ କେମିତି ଆଗକୁ ଯିବା,

0: ତ ମୁଁ ସେଟା ସବୁବେଳେ ଦେଖେ। କ୍ରିଷ୍ଣା ପଟେଲ ମ୍ୟାମ୍ ହେଲେ, ପଦ୍ମିନୀଧରା ମ୍ୟାମ୍ ହେଲେ, ମନି ଚକ୍ରବର୍ତ୍ତୀ, ବହୁତ ଗୁଡ଼ାଏ ଏମିତି ଏମିତି ଫୋକ୍ ସିଙ୍ଗର ଅଛନ୍ତି ଯେମାନଙ୍କୁ ଦେଖିକି ମୋତେ ବହୁତ ଖୁସି ଲାଗେ। ତାଙ୍କ ନାଁ ଆଗରେ କ'ଣ ଲେଖାଯାଏ ନା, ଏମାନେ ହେଉଛନ୍ତି ଲୋକଗୀତ ଗାୟିକା। ତ ମୁଁ ବି ଚାହେଁ ସେଇଭଳି ମୋ ନାଁରେ ବି ହଉ, ତ ମୁଁ ବି ଚାହେଁ ସବୁବେଳେ ଯେ ମୁଁ ବି ଗୋଟେ ଫୋକ୍ ସିଙ୍ଗର ହେବି। ତ ସେ କ୍ରିଷ୍ଣା ପଟେଲ ମ୍ୟାମ୍ଙ୍କୁ ଯେତେବେଳେ ମୁଁ ଦେଖେ, ସେ ଗୋଟେ ଡିସିପ୍ଲିନ୍ ସିଙ୍ଗର, ସେ କେବଳ ନିଜର ଲୋକଗୀତ ଗାଇ ଗାଇ ହିଁ ସେ ଗୋଟେ ପଦ୍ମଶ୍ରୀ ଆୱାର୍ଡ ପାଇଛନ୍ତି। ତ ସେଭଳି ମୁଁ ବି ଚାହେଁ ତାଙ୍କ ଭଳିଆ ଯେ ଯଦି ସମସ୍ତଙ୍କ ଦୟା ଏବଂ ଆଶୀର୍ବାଦ ରହିବ, ତ ମୁଁ ବି ସେଭଳିଆ ଗୋଟେ ସିଙ୍ଗର ହେଇପାରିବି ଭବିଷ୍ୟତରେ ଆଶା କରୁଛି।
1: ଆଜ୍ଞା, ନିଜକୁ କ୍ରିଷ୍ଣା ପଟେଲ ମ୍ୟାଡମଙ୍କ ସହିତ ଆପଣ ତୁଳନା କରୁଛନ୍ତି, ମ୍ୟାଡମ ପଦ୍ମଶ୍ରୀ, ଆପଣ କେବେ ଭାବିଛନ୍ତି କି ମୁଁ ଯାଇକି ପଦ୍ମଶ୍ରୀ ପାଇବି ବୋଲି?
0: ନା, ସେଭଳି ତ କେବେ ଭାବି ନାହିଁ। ସେ ମ୍ୟାଡମ ତାଙ୍କର ପାଦ ଧୂଳି ସମାନ ବି ଆମେ ହେବୁନି, ଆଉ ସେ ହଉଛନ୍ତି ଆମ ଭଗବାନ ସ୍ୱରୂପ। ଯେମିତି ଆମର ହିନ୍ଦୀ ଇଣ୍ଡଷ୍ଟ୍ରିରେ କୁହାଯାଏ ନା, ଲତା ମଙ୍ଗେସ୍କର ହଉଛନ୍ତି ଆମ ସରସ୍ୱତୀ, ତ ସେଭଳି ମୁଁ ବି ଭାବି ଯେ କ୍ରିଷ୍ଣା ପଟେଲ ମ୍ୟାମ୍ ବି ମୋ ଭଳି ଗୋଟେ ସରସ୍ୱତୀ ସମାନ। ତାଙ୍କ ଗୀତ ଗୁଡ଼ିକ ଏଭଳି ଥାଏ ଯେ ମୁଁ ସେଟା ଏବେ ପର୍ଯ୍ୟନ୍ତ ବି ଗାଇବି ବୋଲି ତାଙ୍କ ଭଳିଆ ହୋଇପାରିବନି। ହଁ, ଆମେ କିଛି ଚେଷ୍ଟା କରିପାରିବୁ, ତାଙ୍କ ଯାହା କଥା କହିଛନ୍ତି, ଯାହା ଗୀତ ଗାଇଛନ୍ତି, ଆମେ ଆମ ପିଢି ତ କିଛି ବଞ୍ଚେଇ ରଖିପାରିବୁ, କିଛି କିଛି ତାହା ଆମେ ଆମ ନୂଆ ଯୁବପିଢିକୁ ଶିଖେଇ ପାରିବୁ, ସେଟା ମୁଁ କେବଳ ଚେଷ୍ଟା କରିପାରିବି।
1: ଆପଣ ଆଜି ପର୍ଯ୍ୟନ୍ତ କହିଲେ ଶିଶୁ ମନ୍ଦିରରୁ ଶିଖି ଆସୁଛି, ପ୍ରାର୍ଥନାରୁ ଆରମ୍ଭ ହୋଇଛି, ଲାଇଭ ଯାଉଛନ୍ତି, ଏବେ ସେଇ ଦିନ ଭିତରେ ଆଜି ପର୍ଯ୍ୟନ୍ତ କୋଉ କୋଉ ଜାଗାରେ ଆପଣ ପ୍ରଦର୍ଶନ କରିସାରିଛନ୍ତି?
0: ସେମିତି କହିବାକୁ ଗଲେ ତ ଷ୍ଟାର୍ଟିଂ ତ କରିଥିଲି ସୋନପୁର ମାଟିରୁ ହିଁ, ଆଉ ଏବେ ଓଡ଼ିଶାର ପ୍ରତି ଡିଷ୍ଟ୍ରିକ୍ଟ ଗାଁ ସବୁଆଡେ କରିସାରିଲୁଣି, ଏବଂ ଓଡ଼ିଶାର ବାହାରକୁ ମଧ୍ୟ ଯାଇକି ଆମେ କଳା ପ୍ରଦର୍ଶନ କରି ଆସିସାରିଲୁଣି।
1: ଆଜ୍ଞା, ଓଡ଼ିଶା ବାହାରେ କୋଉ ଜାଗା ଯାଇଥିଲେ ମ୍ୟାଡମ?
0: ଓଡ଼ିଶାରେ ଆମେ ଯାଇଥିଲୁ ବେଙ୍ଗଲୋରଠାରେ,
1: ଆଜ୍ଞା
0: ବେଙ୍ଗଲୋର ଯାଇଛୁ, ନୂଆଦିଲ୍ଲୀ ଯାଇଛୁ, ଦୁଇଟି ଜାଗା।
1: ଏତେ ଦିନ ଭିତରେ ଆଜ୍ଞା, ମାନେ ପ୍ରଥମ ଦିନରୁ ଶିଶୁ ମନ୍ଦିରରୁ ଆଜି ପର୍ଯ୍ୟନ୍ତ ଲାଇଭ ଷ୍ଟେଜ୍ ଶୋ ପର୍ଯ୍ୟନ୍ତ,
0: ଆଜ୍ଞା,
1: ଭଲ ଅନୁଭୂତି କ'ଣ, ଖରାପ ଅନୁଭୂତି କ'ଣ?
0: ପ୍ରଥମେ ତ ଭଲ ଅନୁଭୂତି କହିବାକୁ ଯିବି, ଯେହେତୁ ଲାଇଭ ପରଫର୍ମାନ୍ସରେ ଏତେ ସାରା ଅଡିଏନ୍ସ ଥାନ୍ତି, ଏତେ ସାରା ଭଲ ପାଇବାର ଦିଅନ୍ତି କି ମୋତେ ଖରାପ ଅନୁଭୂତି ଜାଗାରେ ଭଲ ଅନୁଭୂତି ବେଶୀ ଦେଖିବାକୁ ମିଳିଛି। ଯେମିତିକି ଭଲ ଅନୁଭୂତି କହିଲେ, ଯେହେତୁ ମୁଁ କିଛି ଶିଖି ନାହିଁ, ମୋତେ ଗୋଟେ ଭଲ ପରଫର୍ମର କିଭଳି ହେବ ସେଭଳି ଶିକ୍ଷା ଦିଆଯାଇଥିଲା ସାର୍ଙ୍କଠୁ, ତ ମୁଁ ଚାହୁଁଥିଲି ଯେ କେମିତି ଗୋଟେ ଭଲ ପରଫର୍ମର ହେବି। ତ ସେହିଭଳି ମୁଁ ସବୁବେଳେ ଯେବେ ବି ଷ୍ଟେଜ୍କୁ ଯାଏ, ତ ଭଲ ଅନୁଭୂତି ହିଁ ହେଇଛି। ଯଦି ମୁଁ ଭଲ ଗାଇବି ତ ଦର୍ଶକଙ୍କୁ ଭଲ ଲାଗିବ, ତ ଭଲ ଅନୁଭୂତି ହେଇଛି। ବହୁତ ସାରା ଆହୁରି ନାମୀ ଦାମୀ କଳାକାରମାନଙ୍କ ସହ ମୁଁ ଗାଇଛି, ଯାହାକି ମୋର ସ୍ୱପ୍ନ ଥିଲା। ପଦ୍ମିନୀଧରା ମ୍ୟାଡମଙ୍କ ସହ ବି ମୁଁ ଯାଇଛି ପ୍ରୋଗ୍ରାମ କରି, ତ ଏମିତି ଏମିତି ଭଲ ଅନୁଭୂତି ବହୁତ ହୋଇଛି, ଆଉ ଆଗକୁ ମଧ୍ୟ ହୋଇ ଚାଲିଥିବ। ଆଉ ଖରାପ ଅନୁଭୂତି ତ ସେମିତି କିଛି ନାହିଁ, ବାକି କଳାକାର ଲାଇନରେ ତ କିଛି କିଛି ଛୋଟ ବୋଟ କିଛି ହୋଇଥାଏ, ବାକି ଏମିତି କିଛି ହୋଇନି ଏବେ ପର୍ଯ୍ୟନ୍ତ।
1: ଆଜ୍ଞା, ଆଜି ପର୍ଯ୍ୟନ୍ତ ଏଭଳି କିଛି ଅନୁଭୂତି ଯେଉଁଟାକି ଜୀବନରେ କେବେ ଭୁଲି ପାରିବେନି?
0: ହଁ, ଏମିତି ତ ହୋଇଛି ଯେ ଏବେ ଯାହା କହିଲି, ମୁଁ 5 ବର୍ଷ ହେଲା ଲାଇଭ ପରଫର୍ମାନ୍ସ କରୁଛି, କିନ୍ତୁ ଓଡ଼ିଶା ଭିତରେ ହିଁ କରୁଥିଲି, ଓଡ଼ିଶା ବାହାରକୁ ଯାଇ ନ ପାରୁଥିଲି, ପାଠ ପଢା ଏସବୁ ରହିଯାଉଥିଲା, ତ ଯାଇ ନ ପାରୁଥିଲି। ବାକି ଏବେ ରିସେଣ୍ଟଲି 6-7 ମାସ ତଳ କଥା ହଉଛି, ଆମେ ବେଙ୍ଗଲୋର ଯାଇଥିଲୁ, ତ ଯେମିତି ମୁଁ କହିଲି କ୍ରିଷ୍ଣା ପଟେଲ ମ୍ୟାମ୍, ପଦ୍ମିନୀଧରା ମ୍ୟାମ୍, ଏସବୁ ମ୍ୟାମ୍ଙ୍କୁ ମୁଁ ଫଲୋ କରି ଆଉ ତାଙ୍କର ହିଁ ଗୀତ ଗାଏ। ତ ସେମିତି ହିଁ ମୁଁ ବେଙ୍ଗଲୋର ଯେତେବେଳେ ଯାଇଥିଲି, ମୁଁ ଭାବିଲି କି ବହୁତ ସାରା ଟିମ୍ ଯାଇଥିବେ ଓଡ଼ିଶାରୁ, ଲେକିନ୍ ମୁଁ ଜାଣିନଥିଲି ସେଠାରେ ପଦ୍ମିନୀଧରା ମ୍ୟାମ୍ ବି ଯାଇଥିବେ। ତ ଯେତେବେଳେ ତାଙ୍କୁ ସେଠାରେ ମୁଁ ଦେଖିଲି, ତ ଅଟୋମେଟିକଲି ଖୁସି ତ ବହୁତ ଲାଗିଲା, ଆଉ ଗୋଟେ ଷ୍ଟେଜ୍ରେ ଆମେ ପରଫର୍ମ ବି କଲୁ, ତ ସେଟା ମୋର ଲାଗି ବହୁତ ବଡ଼ ଦିନ ଥିଲା ଯେ ମୁଁ ଯାହାର ଗୀତ ମୁଁ ଶୁଣି ଶୁଣି ଏବେ ପରଫର୍ମ କରୁଛି, ଗାଉଛି, ତ ତାଙ୍କ ସହିତ ଯଦି ମୋତେ ଷ୍ଟେଜ୍ ସେୟାର କରିବାକୁ ମିଳିବ, ତ ସେଥିରୁ ଆଉ କିଛି ବଡ଼ କଥା ହୋଇପାରିବନି। ତ ସେଇଟାକୁ ମୁଁ ଏବେ ପର୍ଯ୍ୟନ୍ତ ଭୁଲି ପାରୁନି, ଆଉ ମୋ ଲାଇଫ୍ର ବୋଧହୁଏ ସବୁନୁ ଭଲ ପରଫର୍ମାନ୍ସ ଆଉ ଭଲ ଅନୁଭୂତି ସେଇଟା ହିଁ ଥିଲା।
1: ଆଜ୍ଞା, ଗୁରୁଙ୍କ ସହିତ ଷ୍ଟେଜ୍ ବାଣ୍ଟିଥିଲି।
0: ଆଜ୍ଞା
1: ଆଜ୍ଞା, ଏହି ଦିଗ ପ୍ରତି ଆପଣଙ୍କର ଦିନଚର୍ଯ୍ୟା କ'ଣ ଅଛି, ମାନେ ଆପଣଙ୍କର ଡେ ଟୁ ଡେ ଲାଇଫ୍ରେ ଆପଣ କିଭଳି ଭାବରେ ରିୟାଜ କରନ୍ତି, ପ୍ରାକ୍ଟିସ୍ କରନ୍ତି, କିଭଳି ଭାବରେ ସମୟ ଦିଅନ୍ତି?
0: ଯେଭଳି ଗୋଟେ ସିଙ୍ଗର ପାଇଁ ରିୟାଜ କରିବାଟା ତ ମୁଖ୍ୟ ଜିନିଷ, ତ ସେଇଭଳି ମୁଁ ବି ମୋ ଗୁରୁମାଙ୍କଠାରୁ ଯାହା ବେସିକ୍ ଶିଖିଛି, ତ ପ୍ରତିଦିନ ମୁଁ ସକାଳୁ ଉଠି ଘଣ୍ଟେ ରିୟାଜ କରେ, ତାପରେ ଯାହା ମୋର ନିତ୍ୟକର୍ମ ମୁଁ ସାରି ମୋ ପଢାପଢି ବି କରେ। ଯଦି ପ୍ରୋଗ୍ରାମ ଥିବ ରାତିରୁ, ତ ବେଳାରେ ଖାଇ ପିଇକିନା ରାତିରେ ପ୍ରୋଗ୍ରାମ ଯାଏ, ସେଇଭଳି ଆର ଫେର ପୁଣି ରାତିରେ ଯଦି ଟାଇମ୍ ମିଳିଲ ପୁଣି ଅଧା ଘଣ୍ଟା ରିୟାଜ କରେ, ତ ଦିନକୁ 2 ଥର ତ ରିୟାଜ କରେ ହିଁ।
1: ଆଜ୍ଞା, ଭବିଷ୍ୟତରେ କ'ଣ ଭାବିଛନ୍ତି, କ'ଣ କରିବେ, କ'ଣ ହେବେ ବୋଲି ଭାବିଛନ୍ତି?
0: ଭବିଷ୍ୟତରେ ତ ଭଗବାନଙ୍କ ଇଚ୍ଛା, ଯାହା ମୋର ଇଚ୍ଛା ତ ଥିଲା ମୁଁ ଗୋଟେ ଭଲ ସିଙ୍ଗର ହୋଇଥାନ୍ତି, ଯେଭଳି ମୋ ଯାହାକୁ ମୁଁ ଗୁରୁ ବୋଲି ମାନୁଛି ତାଙ୍କ ଭଳିଆ କିଛି ନାଁ କମେଇ ପାରିଥାନ୍ତି। ସରସ୍ୱତୀ ମାତାଙ୍କ ଯଦି ଆଶୀର୍ବାଦ ଥିବ, ତ ସେଭଳି ଲାଇନକୁ ଯାଇପାରିବି, ନହେଲେ ନର୍ସିଂ କରିଛି। ମା ବାପାଙ୍କ ଇଚ୍ଛା ଥିଲା ଯେ ମୁଁ ମେଡିକାଲ ଲାଇନରେ କିଛି ଜବ୍ କରିବି, ତ ଯେହେତୁ ମୋ ନର୍ସିଂ ସରିଯାଇଛି ଅଲରେଡି, ତ ଜବ୍ ବି କରିବି, ଆଉ ଭବିଷ୍ୟତରେ ଯଦି ଭଗବାନ ସାଥ ଦେବେ ତ ମୋର ସ୍ୱପ୍ନ ବି ପୁରା ହେବ, ତ ଚେଷ୍ଟା କରୁଛି ଆଗକୁ ବି କରିବି।
1: ଆଜ୍ଞା, ଦେଖନ୍ତୁ, ଏଇ ଆମର କାର୍ଯ୍ୟକ୍ରମଟି ଯୁବପିଢ଼ିକୁ ପ୍ରୋତ୍ସାହିତ କରାହୁଏ, ଯୋଉ ଯୁବପିଢ଼ି ଆମର ଶିଖିବା ପାଇଁ ଚାହୁଁଛନ୍ତି ଗୀତ, ତାଙ୍କୁ ଆପଣ କିଭଳି ଭାବରେ ପ୍ରୋତ୍ସାହିତ କରିବେ, କିଭଳି ଭାବରେ ବାର୍ତ୍ତା ଦେବେ?
0: ବହୁତ ଗୁଡ଼ିଏ ଛୁଆ ଅଛନ୍ତି ଯେଭଳି

0: ମୁଁ ଗୋଟେ ସୋନପୁର ଗୋଟେ ଛୋଟ ଟାଉନ ତ ସେଠାରେ ଏମିତି ଶିଖିବା ପାଇଁ କିଛି ବ୍ୟବସ୍ଥା ନାହିଁ। ମୁଁ ଫିର ବି ଯାହା ମୋ ଦ୍ୱାରା ହେଲା ମୁଁ ସମସ୍ତଙ୍କ ଠୁ କଣ୍ଟାକ୍ଟ କଲି ଆଉ ମୁଁ ଶିଖିଲି। ତ ସେମିତି ମୁଁ ବି ଏବେ ବି ବହୁତ ଛୁଆ ଅଛନ୍ତି ଯେଉଁମାନେ ମୋତେ ପଚାରନ୍ତି ଦିଦି ତମେ କେଉଁଠି ଶିଖିଛ, ଗୀତ ଗାଉଛ ଏତେ ଭଲ ଗାଉଛ। ତ ମୁଁ ସମସ୍ତଙ୍କୁ କହେ ଯେ ମୁଁ କେଉଁଠି ଶିଖି ନାହିଁ, ନର୍ମାଲ ବେସିକ ଜିନିଷ ଜାଣିଗଲେ ବୋଧେ ସମସ୍ତେ ଗାଇ ପାରିବେ, ଯେହେତୁ କିଛି ଭଗବାନ ତ ସମସ୍ତଙ୍କୁ ଉପରୁ ତ ତିଆରି କରିକି ପଠେଇ ନାହାନ୍ତି ନା, ସମସ୍ତେ ସବୁ କିଛି କରିପାରିବେ। ତ ଯଦି ଶିଖିବାର ଅଛି ତ ସେଥିପ୍ରତି ଭଲ ଭାବେ ତାଙ୍କୁ କହନ୍ତି ନା ଇଣ୍ଟରେଷ୍ଟ ଦେବାକୁ ପଡ଼ିବ, ତ ସେଭଳି ମୁଁ ବି ଯେମିତି ଇଣ୍ଟରେଷ୍ଟ ଦେଲି ମୋ ଗୁରୁଙ୍କଠୁ ଶିଖିଲି, ସେଭଳି ସେମାନେ ଆଜିକାଲି କ'ଣ ହେଉଛି ଯେଉଁମାନେ ଜଣେ ଚିତ୍ର କରୁଛି ତ ସେ ବିନା ଗୁରୁଙ୍କ ବିନା ତ ଜ୍ଞାନ ହୁଏ ନାହିଁ, ତ ସେଭଳି ସଙ୍ଗୀତ ଶିଖିବା ପାଇଁ ବି ଗୋଟେ ଗୁରୁ ତ ଆବଶ୍ୟକ। ଯୁବପିଢ଼ିମାନଙ୍କୁ ମୁଁ ଏହା ହିଁ କହିବି ଯେ ଯେଉଁ ବି କାମ କରିବା ଇଣ୍ଟରେଷ୍ଟ ଦେଇକି କରିବା, ତ ଯେଭଳି ମୁଁ ଚାହୁଁଛି ଯେ ମୁଁ ଲୋକଗୀତରେ ହିଁ ନାଁ କମାଇବି, ତ ମୁଁ ସେଭଳି ମୁଁ ମୋ ଗୁରୁ ଚୟନ କଲି ଆଉ ମୁଁ ଶିଖିଲି। ତ ମୁଁ ଯୁବପିଢ଼ିମାନଙ୍କୁ ବି ସେଇଆ ଏହା ହିଁ କହିବାକୁ ଚାହୁଁଛି ଯେ ଯଦି ଆପଣମାନେ ନିଜ ଅଞ୍ଚଳକୁ ଭଲ ପାଉଛନ୍ତି ତ ସେହିଭଳି ଆପଣ ନିଜର ଅଞ୍ଚଳ ଗୀତକୁ ବି ମଧ୍ୟ ଭଲ ପାଆନ୍ତୁ, ଏବଂ କେମିତି ଆମ ଲୋକଗୀତ ଆଗକୁ ଯିବ, ଆମ ସଂସ୍କୃତି ଆଗକୁ ଯିବ, କିଭଳି ଆମେ ସମସ୍ତଙ୍କୁ ଆମର କଳା ଦର୍ଶାଇ ପାରିବା ସେଭଳି ଚେଷ୍ଟା କରିବା, ଏବଂ ଯେଉଁମାନେ ଏଇ ଲାଇନ୍ରେ ଅଛନ୍ତି ଅଲରେଡ଼ି ସେମାନେ ନାଁ ହାସିଲ କରିସାରିଛନ୍ତି ସେମାନଙ୍କଠୁ ଆମେ ଜ୍ଞାନ ଆହରଣ କରିବା, ଆମେ ବି ଆମ ଏଇ ଯୁବପିଢ଼ି ଆଉ ଆମ ଆଗ ପିଢ଼ିମାନଙ୍କୁ ବି ଆମେ ତାହା ଶିଖେଇ ପାରିବା।
1: ଆପଣଙ୍କର ଭଲ ଲାଗୁଥିବା ଗୋଟେ ଗୀତ କ'ଣ କୁହନ୍ତୁ ଆପଣଙ୍କୁ ଯୋଉଟା ବହୁତ ଭଲ ଲାଗେ?
0: ଭଲ ଲାଗେ ତ ଯେଭଳି ମୁଁ ଗୁରୁ କହିଲି ମୋ ପଦ୍ମିନୀ ଦୋରା ମ୍ୟାମ୍ଙ୍କର ଗୋଟେ ଗୀତ ଅଛି ଯାହାକି ମୁଁ ପ୍ରଥମ ଥର ଷ୍ଟେଜ୍ରେ ଗାଇବି ଥିଲି, ସେଟା ଗୋଟେ କୃଷ୍ଣଙ୍କର ଭଜନ ଅଛି।
1: ହଁ ଦୀପେ ତ ଯିଏ ଶୁଣିପାରିଲେ ଭଲ ହେବ।
0: ହଉ।

0: ଆଜ୍ଞା, ବହୁତ ସୁନ୍ଦର ଲାଗିଲା, ବହୁତ ସୁନ୍ଦର ମ୍ୟାଡ଼ାମ୍। ଆପଣ ଶେଷରେ ଆମର ଯୁବପିଢ଼ିଙ୍କୁ କ'ଣ ବାର୍ତ୍ତା ଦେବେ ମ୍ୟାଡ଼ାମ୍ ଆପଣଙ୍କ ପକ୍ଷରୁ?
1: ଶେଷରେ ଏଇଆ ହିଁ କହିବି ଯେ ଯାହା ମୁଁ କହିଲି ପ୍ରଥମରେ କହିଲି ଯେ ସମସ୍ତେ ଆମେ ସମ୍ବଲପୁରୀ ଦିନ ମାନିଥାନ୍ତୁ। ତ ସମସ୍ତେ କହନ୍ତି ନା ସମ୍ବଲପୁରୀ ଦିନ, ତ ଆଜି ସମ୍ବଲପୁରୀ ପିନ୍ଧିବା, ସମ୍ବଲପୁରୀ ଖାଇବା। ତ ସେଭଳି ସମ୍ବଲପୁରୀ ଗାଇବା ବି ତ ସମ୍ବଲପୁରୀରେ ବହୁତ ଗୁଡ଼ାଏ ଗୀତ ଅଛି। ତ ସେ ଆମ ସାଂସ୍କୃତିକ ଗୀତ, ଯାହା ଆମେ ଲୋକଗୀତ ଯାହାକୁ କହୁଛୁ। ତ ମୁଁ ଚାହୁଁଛି ଯେ ଯେହେତୁ ମୁଁ ଗୋଟେ ଲୋକ ଗାୟିକା ହେବାକୁ ଚାହୁଁଛି, ତ ସମସ୍ତ ଯୁବପିଢ଼ିକୁ ମୁଁ ଗୋଟେ ସିଙ୍ଗର ହିସାବରେ ଏହା କହିବାକୁ ଚାହିଁବି ଯେ ସମସ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନେ ଦେଖନ୍ତୁ, କରନ୍ତୁ, ଏବଂ ଯେଉଁମାନେ ଗୀତ ପ୍ରତି ଇଣ୍ଟରେଷ୍ଟେଡ଼ ଅଛନ୍ତି ସେମାନେ ଲୋକଗୀତ ଶିଖନ୍ତୁ, ଗାଆନ୍ତୁ, ଆଉ ଆମର ଏଇ ପରମ୍ପରା ଆଉ ଆମର ଏହି ଗୀତ ଗୁଡ଼ିକୁ ବଜାୟ ରଖିଥାନ୍ତୁ। ଆଉ ଆଗକୁ ଯେମିତି ଆମ ନୂଆ ପିଢ଼ିମାନେ ବି ଏହି ଗୀତମାନେ ଶୁଣିବାକୁ ପାଇବେ, ତାହା ଆମକୁ ଆହୁରି ଭଲ ଲାଗିବ।
0: ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ୍। ଆମେ ବି ଆପଣଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ମା ସମଲେଶ୍ୱରୀଙ୍କ ଠାରେ ପ୍ରାର୍ଥନା କରୁଛୁ। ବହୁତ ବହୁତ ଧନ୍ୟବାଦ ଆମର କାର୍ଯ୍ୟକ୍ରମରେ ଆସିଥିବାରୁ।
1: ଧନ୍ୟବାଦ।
2: ଶ୍ରୋତା ବନ୍ଧୁ, ସାକ୍ଷାତକାର ଶୁଣୁଥିଲେ କଣ୍ଠଶିଳ୍ପୀ ସୁପ୍ରିୟା ଶର୍ମାଙ୍କ ସହିତ। ଶ୍ରୋତା ବନ୍ଧୁ, ଆଜି ହେଉଛି ପ୍ରସିଦ୍ଧ ଭାରତୀୟ ଓକିଲ ଏବଂ ସ୍ୱାଧୀନତା ସଂଗ୍ରାମୀ ଆସଫ ଅଲ୍ଲୀଙ୍କ ଜନ୍ମବାର୍ଷିକୀ। ଆସଫ ଅଲ୍ଲୀଙ୍କ ଜନ୍ମ 11 ମଇ 1888 ହୋଇଥିଲା। ସେ ଲଣ୍ଡନରେ ଆଇନ ପାଠ ପଢ଼ିଥିଲେ ଏବଂ ଅସହଯୋଗ ଆନ୍ଦୋଳନ ସମୟରେ ତାଙ୍କର ଆଇନ ଅଭ୍ୟାସ ତ୍ୟାଗ କରିଥିଲେ। ଭାରତ ଫେରିବା ପରେ ସେ ଜାତୀୟତାବାଦୀ ଆନ୍ଦୋଳନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ସେ ଧାର୍ମିକ ବିଭାଜନକୁ ଦୂର କରିବା ଏବଂ ସାମ୍ପ୍ରଦାୟିକ ସଦ୍ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ଚେଷ୍ଟା କରିଥିଲେ। କେନ୍ଦ୍ରୀୟ ବିଧାନସଭା କକ୍ଷରେ ବୋମା ଫିଙ୍ଗିବା ଅଭିଯୋଗରେ

ବାସ ବୋଲି ଭଗତ ସିଂ ସୁଖଦେବ ଏବଂ ରାଜଗୁରୁଙ୍କୁ ସମର୍ଥନ କରିଥିଲେ। ଭାରତ ଛାଡ଼ ଆନ୍ଦୋଳନ ସମୟରେ ତାଙ୍କୁ ଜେଲ୍ ମଧ୍ୟ ପଠାଯାଇଥିଲା। ଅଗଷ୍ଟ ମାସ 1946 ମସିହାରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ସମୟରେ ସେ ରେଳମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଦୁଇଥର ଓଡ଼ିଶାର ରାଜ୍ୟପାଳ ଭାବରେ ମଧ୍ୟ ନିଯୁକ୍ତ ହୋଇଥିଲେ 1948 ମସିହାରେ ଏବଂ ପୁଣି ଥରେ 1951 ମସିହାରେ। ସେ ଆମେରିକାରେ ଭାରତର ପ୍ରଥମ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିଥିଲେ। ଏହାପରେ ତାଙ୍କୁ ସ୍ୱିଜରଲ୍ୟାଣ୍ଡରେ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଥିଲା। ସ୍ୱିଜରଲ୍ୟାଣ୍ଡରେ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରୁଥିବା ସମୟରେ 2 ଏପ୍ରିଲ 1953 ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। ଶ୍ରୋତାବନ୍ଧୁ, ଏତ ଥିଲା ସ୍ୱାଧୀନତା ସଂଗ୍ରାମୀ ଏବଂ ଭାରତୀୟ ଓକିଲ ଆସଫ ଅଲ୍ଲୀଙ୍କ ବିଷୟରେ। ବର୍ତ୍ତମାନ ଚାଲନ୍ତୁ ଶୁଣିନେବା ଗୋଟିଏ ଗୀତ। କଣ୍ଠ ଅରିଜିତ ସିଂ, ରଚନା ଗୁଲଜାର, ସଙ୍ଗୀତ ପ୍ରୀତମ, କଥାଚିତ୍ର ଦ ସ୍କାଏ ଇଜ୍ ପିଙ୍କ।

0: କାମ ଆଜ ଉପର ବେଲା 4 ବଜେନୁ ହେଲା ମୂଲ। ସନ୍ଧ୍ୟା ଧୂପ ସେ ସେବାର ତକ ଭିତର କାଠ ଠାନୁ ଭକ୍ତମାନଙ୍କର ବନ୍ଦ ରହିବା ଦର୍ଶନ। ବରଗଡ଼ ଜିଲ୍ଲାନୁ ଆଇଷ୍ଠାନୁ ମୂଲ ହେଲା ଧାନଗିନା। 183ଟା ମଣ୍ଡି ଜରିଏ ଚାଲିଛେ ଧାନଗିନା। ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି ଜିଲ୍ଲାପାଳ ଆଉ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ହେଇଛି ଅନୁଷ୍ଠିତ। ଶିବିରଟି 73ଟା ବ୍ୟକ୍ତିଗତ ଆଉ 5ଟା ଗୋଷ୍ଠୀଗତ ଅଭିଯୋଗର କରିଥିଲେ ଶୁଣାଣି। ବରଗଡ଼ ଜିଲ୍ଲା ଭେଡ଼ାନ ପଞ୍ଚାୟତ ସମିତି କାର୍ଯ୍ୟାଳୟନ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋଏଲ ଆଉ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରହଲାଦ ସହାୟ ମୀନାଙ୍କର ମିଳିତ ଅଧ୍ୟକ୍ଷତାରେ ମୋଟ 59ଟା ଜନ ଅଭିଯୋଗର ହୋଇଥିଲା ଶୁଣାଣି। ଆଇପିଏଲ୍ କ୍ରିକେଟର ଗଲାକାଲ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁମ୍ବାଇ ଇଣ୍ଡିଆନ୍ସକେ ହରେଇକରି ଜିତିଛେ ମ୍ୟାଚ୍। ଆଉର୍ ଆଜ ସଞ୍ଜେ ପଞ୍ଜାବ କିଙ୍ଗସ୍ ଆଉ ଦିଲ୍ଲୀ କ୍ୟାପିଟାଲ୍ସ ଭିତରେ ହିମାଚଳ ପ୍ରଦେଶନ ହେବା ମ୍ୟାଚ୍। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରନ ଘୂର୍ଣ୍ଣିବଳୟର ପ୍ରଭାବ ଥି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସାଙ୍ଗେ ରାଜ୍ୟର ବଡ଼ଭାଗୀ ଇଲାକାନ ବର୍ଷାର ହେବା ରହିଛେ ସମ୍ଭାବନା। ଏସିନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 8 ବଜେ।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ, ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସନ୍ଧ୍ୟା 6:10ରେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ, ସନ୍ଧ୍ୟା 6:30ରେ ଶୁଣିବେ ଯୁବଶକ୍ତି, ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:25ରେ ଜିଲ୍ଲା ହାଲଚାଲ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 7:30ରେ କୃଷି ସଂସାର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଡାଏଲ୍ ନମ୍ବର କୃଷି ସଂସାର। ରାତି 8:02ରେ ଶୁଣିବେ ଜନଗଣନା 2027କୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପ୍ରସ୍ତୁତ ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ। ଅଂଶଗ୍ରହଣ କରିଛନ୍ତି କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ପୂର୍ବତନ ନିର୍ଦ୍ଦେଶକ ତଥା ଭାରତୀୟ ସୂଚନା ସେବାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଡକ୍ଟର ଗିରିଶ ଚନ୍ଦ୍ର ଦାସ, କାର୍ଯ୍ୟକ୍ରମ ପରିଚାଳନା ସୁପ୍ରୀତି ମିଶ୍ର। ରାତି 8:30ରେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ କଣ୍ଠ ସଙ୍ଗୀତ ଶୁଣିବେ ଶିଳ୍ପୀ ବିଦୁଷୀ ନିର୍ମଳା ଦେବୀ। ରାତି 9:15ରେ ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ, ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 10:02ରେ ଶୁଣିବେ ନାଟକ ଯାହା ତୁମ ଇଚ୍ଛା, ରଚନା ବ୍ରଜେନ୍ଦ୍ର ନାୟକ, ପ୍ରଯୋଜନା ଜୟରାମ ମୁଣ୍ଡା। ଏବଂ ରାତି 10:30ରେ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏଥର ଶୁଣନ୍ତୁ ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 6:30ରେ ଆଜିର ଭାବନା, ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝି। ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ ବାୟୁ ପ୍ରଦୂଷଣ ଜନିତ ନାକ ରୋଗ ଓ ନିରାକରଣ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସତ୍ୟଜିତ ମିଶ୍ର। ସକାଳ 7:35ରେ ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଲବାଣୀ। ସକାଳ 8:30ରେ ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ କାହ୍ନୁ କେଶବ ବୈଦାର, ଗଣେଶ ନାଗ ଓ ସୂର୍ଯ୍ୟମଣି ସାହୁ। ସକାଳ 8:45ରେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ କିରଣ ବାଳା ସାହୁ, ସଂଯୁକ୍ତା ଶତପଥୀ ଏବଂ ମମତା ରାଉତରାୟ। ଦିନ 11:05ରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, ବଜାରେ ବଜାବାଲା, କଣ୍ଠଶିଳ୍ପୀ ସୁରେନ୍ଦ୍ର କୁମାର ସାହୁ, ଦୁର୍ଗାନାରାୟଣ ପ୍ରସାଦ ମିଶ୍ର, ଥବିର ସାହୁ ଏବଂ ଶଙ୍କର ପ୍ରସାଦ ଦତ୍ତ। ଦିନ 12:30ରେ ଏନ୍ସିଆର୍ଟି ଦ୍ୱାରା ପ୍ରାୟତ କାର୍ଯ୍ୟକ୍ରମ ଶୁଣିବେ। ଦିନ 1:05ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ସୁନୀତି ବେହେରା ଏବଂ ଧରଣୀଧର ପଣ୍ଡା। ଏବଂ ଦିନ 1:20ରେ ଘର ସଂସାର କାର୍ଯ୍ୟକ୍ରମରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସଖୀ, ଯାହାର ବିଷୟବସ୍ତୁ ରହିଛି ସୁସ୍ଥ ଗଛ ସୁସ୍ଥ ପରିବେଶ। ଏଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆପଣ ଅନେକ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଆରମ୍ଭ କରୁଛୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୀଚରଣଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି, ଗୀତିକାର ବିଜୟ ମଲ୍ଲ।

0: ଦେଶ ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଦାନ କରିଛନ୍ତି ଶକ୍ତି ମିଶ୍ର, ଗୀତିକାର ଅରୁଣ ମନ୍ତ୍ରୀ।

0: ସେବାରେ ଆକାଶବାଣୀର 90 ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6ଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଏ ଗୀତଟି। ଦ୍ୱୈତ କଣ୍ଠରେ ଗାଇଛନ୍ତି ଇରା ମହାନ୍ତି ଓ କୁମାର ବାପି। ଗୀତିକାର ଅରୁଣ ମନ୍ତ୍ରୀ।

0: ଶୁଣିଲେ କେତୋଟି ଓଡ଼ିଆ ଲଘୁ ସଙ୍ଗୀତ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ।
1: ଦେଶ ସେବାରେ ଆକାଶବାଣୀର 90 ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6ଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
2: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ। ଶ୍ରୋତା ବନ୍ଧୁ, ରକ୍ତଦାନ ମହାପୁଣ୍ୟ, ପୁଣି ରକ୍ତଦାତାଙ୍କୁ ଆମେ ଜୀବନଦାତା ବୋଲି କହୁ। ଏହି ରକ୍ତଦାନ ପରି ମହତଦାନକୁ ଏବେର ଯୁବପିଢ଼ି ଆଗେଇ ନେଉଛନ୍ତି। କେହି ବି ରକ୍ତ ଅଭାବରୁ ଯେପରି ଆଖି ନ ବୁଜନ୍ତି ସେହି ସଂକଳ୍ପ ନେଉଛନ୍ତି। ସରକାରୀ ଓ ବେସରକାରୀ ସ୍ତରରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ସ୍ୱେଚ୍ଛାକୃତ ଭାବେ ରକ୍ତ ସଂଗ୍ରହ କରାଯାଉଛି। ଲୋକମାନଙ୍କୁ ରକ୍ତର ଆବଶ୍ୟକତା ସମ୍ପର୍କରେ ସଚେତନ କରାଯାଉଛି। ଏ ଦିଗରେ ଯୁବବର୍ଗ ନେତୃତ୍ୱ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ରହିଛି ଆଲୋଚନା, ରକ୍ତଦାନ ମହତଦାନ ହେଉ ଯୁବବର୍ଗଙ୍କ ସ୍ଲୋଗାନ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଡକ୍ଟର ଶୁଭେନ୍ଦୁ ମେହେର।
3: ରକ୍ତଦାନ ମହତଦାନ ହେଉ ଆଜିର ଯୁବବର୍ଗଙ୍କୁ ଆହ୍ୱାନ। କି ସୁନ୍ଦର।

ଆହା କି ଆନନ୍ଦମୟ ଏହି ବିଶାଳ ସଂସାର, ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ଅପାର। ସବୁଜ ସୁନ୍ଦର ପ୍ରାକୃତିକ ପରିବେଶ, ନଈ ନାଳ ନିର୍ଝରିଣୀର କୁଳୁକୁଳୁ ନାଦ ଏ ସୃଷ୍ଟିର ଆନନ୍ଦମୟ ଉପାଦାନ। ଏତେ ସୁନ୍ଦର ଉପାଦାନ ସବୁକୁ ଖଞ୍ଜି ଭଗବାନ ସୁନ୍ଦର ସୃଷ୍ଟିଟିଏ ତିଆରି କରିଛନ୍ତି। ସେଇ ମଧୁମୟ ସୃଷ୍ଟିର ଶ୍ରେଷ୍ଠ ଜୀବ ଭାବରେ ମଣିଷକୁ ସବୁଠୁ ଅଧିକ ସୁନ୍ଦର ଓ ବୁଦ୍ଧିମାନ କରି ଗଢି ତୋଳିଛନ୍ତି। ତେଣୁ ତ ସ୍ୱଭାବ କବି ଗଙ୍ଗାଧର ମେହେର ଗାଇ ଉଠିଛନ୍ତି, ବିଶ୍ୱ ଦେଖ ମଧୁମୟରେ ଜୀବନ, ବିଶ୍ୱ ଦେଖ ମଧୁମୟ। ପ୍ରକୃତରେ ଏଇ ଜଗତ ହିଁ ଭଗବାନଙ୍କର ଦାନ ଓ ମଣିଷ ହିଁ ଭଗବାନଙ୍କର ଶ୍ରେଷ୍ଠ ସୃଷ୍ଟି। ବେଳେବେଳେ ମଣିଷର ବ୍ୟସ୍ତବହୁଳ ଜୀବନର ଘଟଣା ଦୁର୍ଘଟଣା ବା ରୋଗ ହିଁ ତାର ଜୀବନର ପଥକୁ ଅଟକାଇ ଦିଏ। ଦେବଦୂତ ଭଳି କେବେ କେବେ ଯଦି ସହୃଦୟ ବ୍ୟକ୍ତି ଜଣେ ସେହି ବିପଦ ସମୟରେ ରକ୍ତ ବୁନ୍ଦାଏ ଦାନ କରନ୍ତି, ପ୍ରାଣୀଟିଏ ବଞ୍ଚିଯାଏ। ସେଥିପାଇଁ ରକ୍ତଦାନ ହେଉଛି ପୃଥିବୀର ଶ୍ରେଷ୍ଠ ଦାନ। ଆଦିମ କାଳରୁ ଆଜି ପର୍ଯ୍ୟନ୍ତ ଏ ପୃଥିବୀ ପୃଷ୍ଠରେ ଯେତେ ପ୍ରକାର ଦାନ ଅଛି, କୌଣସି ଦାନରେ ମଣିଷ ଜୀବନ ପାଏ ନାହିଁ, କେବଳ ରକ୍ତ ଦାନରେ ମଣିଷ ଜୀବନ ପାଇଯାଏ। ସେଥିପାଇଁ ତ ସ୍ଲୋଗାନ ଅଛି, ରକ୍ତଦାନ ଜୀବନ ଦାନ, ରକ୍ତଦାନ ମହାପୁଣ୍ୟ। ପୁରାଣ କାଳରୁ ଅନ୍ନଦାନ, ବସ୍ତ୍ରଦାନ, ଗୋଦାନ, ଭୂମିଦାନ, ସୁବର୍ଣ୍ଣ ଦାନ ଓ ଶିକ୍ଷାଦାନ ଆଦି ଅନେକ ପ୍ରକାର ଦାନ ରହିଛି। ଏସବୁ ଦାନ କରି ସାରିବା ପରେ ମଣିଷ ଯେତିକି ଆତ୍ମତୃପ୍ତି ଲାଭ କରେ, ତାଠାରୁ ଅଧିକ ଆତ୍ମତୃପ୍ତି ରକ୍ତଦାନ କଲେ ମିଳିଥାଏ। ମଣିଷକୁ ଶ୍ରେଷ୍ଠ ପ୍ରାଣୀ ଭାବରେ ଭଗବାନ ଯେହେତୁ ଗଢିଛନ୍ତି, ଶ୍ରେଷ୍ଠତ୍ଵକୁ ବଜାୟ ରଖିବା, ମାନବିକତାର ପରିଚୟ ଦେବା, ସମାଜ ପାଇଁ, ଜାତି ପାଇଁ, ମାଟି ପାଇଁ କିଛି କରିବାର ଦାୟିତ୍ୱ ଆମ୍ଭମାନଙ୍କର ରହିଛି। ନିଜକୁ ସମାଜ ପାଖରେ ସମର୍ପିତ ରଖିପାରିଲେ ଜୀବନ ସାର୍ଥକ ହେବ ନିଶ୍ଚୟ। ସେଥିପାଇଁ ସନ୍ଥ କବି ଭୀମ ଭୋଇ ସେଦିନ ଗାଇ ଉଠିଥିଲେ, ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ। ଏଠାରେ କିନ୍ତୁ ପ୍ରାଣୀଙ୍କ ଦୁଃଖ ଦୂର ହେବା ସହିତ ନିଜେ ମଧ୍ୟ ଆନନ୍ଦ ଓ ଆତ୍ମତୃପ୍ତି ପାଇପାରିବା, କାରଣ ରକ୍ତର ବିକଳ୍ପ ଆଜି ପର୍ଯ୍ୟନ୍ତ କିଛି ହୋଇପାରି ନାହିଁ। ଅନେକଙ୍କର ଭ୍ରାନ୍ତ ଧାରଣା ବି ଥାଏ ଯେ ରକ୍ତଦାନ କରିଦେଲେ ଆମର ଶରୀର ଦୁର୍ବଳ ହୋଇଯିବ, ଏପରି ଭାବିବା ସମ୍ପୂର୍ଣ୍ଣ ଭୁଲ, କାରଣ ଗୋଟିଏ ବୁନ୍ଦା ରକ୍ତରେ 3.5 ମିଲିୟନ ଲୋହିତ ରକ୍ତକଣିକା ଥାଏ। ରୋହିତ ରକ୍ତକଣିକା ଥିବାରୁ ଲାଲ ଦେଖାଯାଏ। ରକ୍ତଦାନ କରିବା ପରେ ଏହି ରକ୍ତ 2 ସପ୍ତାହରୁ 3 ସପ୍ତାହ ମଧ୍ୟରେ ଭରଣା ହୋଇଯାଏ। ରକ୍ତଦାନ ଅର୍ଥ ନିଜ ଶରୀରରୁ ସ୍ୱଇଚ୍ଛାରେ ରକ୍ତ ବାହାର କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଦେବା, ଏହା ଏକ ମହତ ଦାନ। ରକ୍ତ ଏମିତି ଏକ ଜିନିଷ ଯାହା ଅନ୍ୟ କେଉଁଠି ତିଆରି ହୁଏ ନାହିଁ, କେବଳ ମଣିଷ ହିଁ ମଣିଷକୁ ଦେଇପାରିବ। ଦୁର୍ଘଟଣା, ଅସ୍ତ୍ରୋପଚାର, କର୍କଟ, ଥାଲାସେମିଆ, ପ୍ରସବ ସମୟରେ ମା ମାନଙ୍କୁ ରକ୍ତ ଦରକାର ହୁଏ। ଆମେ ଯାହାକୁ ରକ୍ତ ଦେଉଛନ୍ତି ତାକୁ ଜାଣିନୁ, ତଥାପି ଆମ ରକ୍ତ ତାଙ୍କର ଜୀବନ ବଞ୍ଚାଉଛି, ଏହା ହିଁ ପ୍ରକୃତ ମାନବିକତା। ଗୋଟିଏ ଲୋହିତ ରକ୍ତ କଣିକାର ଆୟୁଷ 120 ଦିନ। ଜଣେ ଲୋକ ରକ୍ତ ନ ଦେଲେ ବି ଏହି ଲୋହିତ ରକ୍ତ କଣିକାର ଆୟୁଷ 120 ଦିନ ପୁରିଗଲେ ଆପେ ଆପେ ମରିଯାଏ। ରକ୍ତଦାନ କଲେ ଗୋଟିଏ ଲୋକର ଜୀବନ ରକ୍ଷା ହୋଇଯାଏ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ କିଛି ପୁଣ୍ୟ ମଧ୍ୟ ଅର୍ଜନ ହୁଏ ବୋଲି ବିଶ୍ୱାସ ରହିଛି। ଏହି ଜୀବନ ପ୍ରଦାୟିନୀ ଲାଲ ରକ୍ତ କଣିକାର ଦାନ ଯେ ଅନେକ ଲୋକଙ୍କ ମୁହଁରେ ହସ ଫୁଟାଇ ପାରେ, ଏଥିରେ ଦ୍ୱିମତ ନାହିଁ। ଆମେ 18 ବର୍ଷରୁ ଆରମ୍ଭ କରି 60 ବର୍ଷ ପର୍ଯ୍ୟନ୍ତ ରକ୍ତଦାନ କରିପାରିବା। ରକ୍ତଦାନ ପ୍ରାୟ 90 ଦିନ ବ୍ୟବଧାନରେ କରିପାରିବା। ଜଣେ ସୁସ୍ଥ ସବଳ ମଣିଷ ଦେହରେ 5 ରୁ 6 ଲିଟର ରକ୍ତ ଥାଏ। ରକ୍ତଦାନ କରିବା ସମୟରେ ନିଜର ଶରୀର ସୁସ୍ଥ ଓ ସବଳ ଥିବା ସହ ଓଜନ 45 କିଲୋଗ୍ରାମରୁ ଅଧିକ ଓ ହିମୋଗ୍ଲୋବିନ୍ 12.5
5 ରୁ ଅଧିକ ଥିବା ନିହାତି ଆବଶ୍ୟକ। ପୁରୁଷ 3 ମାସରେ ଥରେ ଓ ମହିଳା 4 ମାସରେ ଥରେ ରକ୍ତ ଦେଇପାରିବେ। ରକ୍ତଦାନ କରିବା ସମୟରେ ପେଟ ଖାଲି ନଥିବ କିମ୍ବା ସମ୍ପୂର୍ଣ୍ଣ ଭର୍ତ୍ତି ହୋଇନଥିବା ଆବଶ୍ୟକ। ହାଲକା ଖାଦ୍ୟ ଖାଇ ରକ୍ତଦାନ କରିବା ଠିକ ଅଟେ। ରକ୍ତଦାନ କରିବା 2 ମାସ ପୂର୍ବରୁ କୌଣସି ପ୍ରକାରର ଟୀକା ନେଇନଥିବା ଆବଶ୍ୟକ ଅଟେ। ଆମେ ବାରମ୍ବାର ରକ୍ତ

0: ଅନେକ ସଂସ୍ଥା ମାଧ୍ୟମରେ ଆଜି ଅନେକ ଅନୁଷ୍ଠାନ, ଯୁବଗୋଷ୍ଠୀ, ସାମାଜିକ ସଂସ୍ଥା ତଥା ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନେ ରକ୍ତ ସଂଗ୍ରହ କରି ରକ୍ତ ଅଭାବ ସମୟରେ ଯୋଗାଇ ଦେବାର ମାଧ୍ୟମ ସାଜୁଛନ୍ତି। ରକ୍ତଦାନ କରି ସାମାଜିକ ସେବା କରିବା ସହିତ ଆଉ ଏକ ଅମୂଲ୍ୟ ଜୀବନ ବଞ୍ଚାଇ ପାରୁଛନ୍ତି। ରକ୍ତଦାନ କରିବା ପରେ ମନରେ ଏକ ଅଲଗା ଶାନ୍ତି ଆଉ ସନ୍ତୋଷ ମିଳେ, କାରଣ ଆମେ ଏକ ଅଜଣା ଲୋକର ଜୀବନ ବଞ୍ଚାଇ ପାରିଲେ। ରୋଗୀ ଅପରେସନ ହେବା ପୂର୍ବରୁ ରକ୍ତର ଆବଶ୍ୟକତା ହୋଇଥାଏ। ମୃତ୍ୟୁକୁ ଅପେକ୍ଷା କରିଥିବା ବ୍ୟକ୍ତି ପାଇଁ ରକ୍ତ ହେଉଛି ସବୁଠାରୁ ଅଧିକ ମୂଲ୍ୟବାନ। ଯେକୌଣସି ଦେଶ ବିକଶିତ ହେବା ପାଇଁ ତାର ନାଗରିକ ପ୍ରଥମେ ସୁସ୍ଥ ହେବା ଆବଶ୍ୟକ। ପ୍ରତିବର୍ଷ ଭାରତରେ 12%ରୁ ଅଧିକ ଲୋକ ରକ୍ତ ଅଭାବରେ ମୃତ୍ୟୁବରଣ କରୁଛନ୍ତି। ଯେତେବେଳେ ଆମେ ରକ୍ତଦାନ କରୁ, ଆମେ ଜଣେ ଶ୍ରମିକ, ଜଣେ କୃଷକ, ଜଣେ ଯବାନ, ଜଣେ ଡାକ୍ତର, ଜଣେ ବୈଜ୍ଞାନିକଙ୍କର ଜୀବନ ବଞ୍ଚାଇ ଥାଉ। ସେମାନେ ବଞ୍ଚିଲେ ହିଁ ଦେଶ ଗଢିବେ। ରକ୍ତଦାନ ସିଧାସଳଖ ସମାଜର ପୁଞ୍ଜିକୁ ବଢାଏ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ 2047 ସଂକଳ୍ପ କେବଳ ରାସ୍ତା, ବିଜୁଳି, ଶିଳ୍ପ ନୁହେଁ, ଏକ ସୁସ୍ଥ, ସକ୍ଷମ ଓ ସହାନୁଭୂତିଶୀଳ ଭାରତର ପରିକଳ୍ପନା। ରକ୍ତଦାନ ଏହି ସଂକଳ୍ପ ସହ ଏମିତି ଯୋଡି ହୋଇ ରହିଛି ଆମର ଭାବନା, ବିକଶିତ ଭାରତର ମୂଳଦୁଆ। ଏହା ଦେଶର ବିଶ୍ୱାସ ଓ ସହାନୁଭୂତିର ପୁଞ୍ଜି ତିଆରି କରେ। ଯେତେବେଳେ ପ୍ରତି ଯୁବକ ବର୍ଷକୁ ଅନ୍ତତଃ ଥରେ ବି ରକ୍ତଦାନ କରିବେ, ଭାରତ ରକ୍ତ କ୍ଷେତ୍ରରେ ଆତ୍ମନିର୍ଭର ହୋଇଯିବ। ଯେଉଁ ଦେଶର ନାଗରିକ ବିନା ସ୍ୱାର୍ଥରେ ଅନ୍ୟ ପାଇଁ ରକ୍ତ ଦିଅନ୍ତି, ସେ ଦେଶ ହିଁ ପ୍ରକୃତରେ ବିକଶିତ। ସଚେତନତା ସହ ଆଗେଇ ଆସିଲେ ଆମକୁ କାହାର ଦେଶ ଉପରେ ନିର୍ଭର କରିବାକୁ ପଡିବ ନାହିଁ। ଏହା ହିଁ ଆତ୍ମନିର୍ଭର ଭାରତ। ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ଉଚ୍ଚ ନୀଚ ଭେଦଭାବ ଭୁଲି ଆମେ ସମସ୍ତେ ରକ୍ତଦାନ ପାଇଁ ସଂକଳ୍ପ ନେବା, ଏ ସମାଜ ପାଇଁ ଏକ ନୂତନ ଆଲୋକ ସାଜିବା, ନିଜେ ରକ୍ତଦାନ କରିବା ସହିତ ନିଜର ପରିବାର, ଆତ୍ମୀୟ ସ୍ୱଜନ, ବନ୍ଧୁ ବାନ୍ଧବ, ସାହି ପଡ଼ିଶାର ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ରକ୍ତଦାନ କରିବା ପାଇଁ ଆହ୍ୱାନ ରଖିବା। ତେବେ ଆସନ୍ତୁ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା।
1: ଶୁଣୁଥିଲେ ଆଲୋଚନା, ରକ୍ତଦାନ ମହତଦାନ ହେଉ ଯୁବବର୍ଗଙ୍କ ସ୍ଲୋଗାନ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଡକ୍ଟର ଶୁଭେନ୍ଦୁ ମେହେର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଅପା ଦେଖ,
2: ହାପି ବର୍ଥଡେ ଭାଇ।
1: ଦେଖ ବା, ମୋର ଫେଭରେଟ୍ କଲର
2: ସବୁବେଳେ ସପିଂ।
1: ଆଇ ନୋ ମା, ଖର୍ଚ୍ଚ କରିବାର ବୟସ ଏଇଟା, ରାଇଟ?
3: ସେଭିଂ କରିବାର ବି ବୟସ ଏଇଟା।
4: ଆଇ ନୋ ବାପା, ସେଭ୍ କର, ଉଚିତ ଜାଗାରେ ନିବେଶ କର, ମୂଳଧନ ଉପରେ ସୁଧ ମିଳିବ, ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ। ଆଇ ନୋ ନା। RBI କହେ,
5: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସୋମନାଥ ଅମୃତ ପର୍ବ ହଜାର ବର୍ଷ ପର୍ଯ୍ୟନ୍ତ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରିବାକୁ ସରକାର ସଂକଳ୍ପବଦ୍ଧ। ଭିବି ଚିରାମଜୀ ଆଇନ ଆସନ୍ତା ଜୁଲାଇ ପହିଲାରୁ ଦେଶରେ କାର୍ଯ୍ୟକାରୀ ହେବା ନେଇ ବିଜ୍ଞପ୍ତି ପ୍ରକାଶ। ପୁରୀ ଶ୍ରୀମନ୍ଦିରରେ ରତ୍ନଭଣ୍ଡାରର ପୁନଃ ଗଣତି କାର୍ଯ୍ୟ ଆରମ୍ଭ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟର 20 ଜିଲ୍ଲାରେ ବର୍ଷା ସମ୍ଭାବନା। ସୋମନାଥ ଅମୃତ ପର୍ବ କେବଳ ଏକ ଉତ୍ସବ ନୁହେଁ, ଏହା ଦେଶକୁ ଆଗାମୀ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ପ୍ରେରଣା ଯୋଗାଉଥିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ଆଜି ପୁନଃନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026ରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି, ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅମରାତ୍ମାର ପବିତ୍ର ନିଦର୍ଶନ। ସୋମନାଥ ମନ୍ଦିରର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍କରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ସୋମନାଥ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ 11 ତୀର୍ଥସ୍ଥଳୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଜଳାଭିଷେକ କରାଯାଇଥିଲା। ଏହି ଅବସରରେ ଶ୍ରୀ ମୋଦି ସେଠାରେ ଧ୍ୱଜ ପୂଜା ଉତ୍ସବରେ ଯୋଗ ଦେଇଥିଲେ।
1: सृजन के संकल्प को जिसे सोमनाथ ने चरितार्थ किया है, मैं यहाँ देख रहा हूँ असत्य पर सत्य की विजय को जिसे प्रभाष पाटन।

0: मैंने बार बार जिया है। मैं यहाँ देख रहा हूँ हजारों वर्षों की आध्यात्मिक चेतना को, जिसने मानव मात्र के कल्याण की सीख समूचे विश्व को दी है। मैं यहाँ देख रहा हूँ भारत के उस अविनाशी स्वरूप को, जिसे सदियों के कुत्सित प्रयास भी न मिटा सके न हरा सके।
1: ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏରୋବାଟିକ୍ସ ଟିମ୍ ପକ୍ଷରୁ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରାଯାଇଥିବା ବେଳେ ହେଲିକପ୍ଟର ସାହାଯ୍ୟରେ ସୋମନାଥ ମନ୍ଦିର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସୋମନାଥ ଅମୃତ ପର୍ବ ସମ୍ପର୍କିତ ଏକ ବିଶେଷ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ। ଏହା ପୂର୍ବରୁ ଶ୍ରୀ ମୋଦି ଏକ ରୋଡ୍ ଶୋରେ ହମରଜୀ ଗୋହିଲ ସର୍କଲ୍ ପର୍ଯ୍ୟନ୍ତ ଯାଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଭୁବନେଶ୍ୱର ଏକାମ୍ରକ୍ଷେତ୍ରସ୍ଥିତ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କାର୍ଯ୍ୟକ୍ରମରେ ଯୋଗଦେଇ ସୋମନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଥିବା ଅଦୃଶ୍ୟ ଏବଂ ଗଭୀର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଭାରତୀୟ ସଂସ୍କୃତିର ସୁରକ୍ଷା ଏବଂ ଶୈବପୀଠଗୁଡ଼ିକର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଗୁରୁତ୍ୱାରୋପ କରି କହିଛନ୍ତି, ସୋମନାଥ ମନ୍ଦିର 140 କୋଟି ଭାରତୀୟଙ୍କ ଆତ୍ମସମ୍ମାନର ପ୍ରତୀକ। ମନ୍ଦିର ପୁନରୁଦ୍ଧାର 75 ବର୍ଷ ଭାରତର ସାଂସ୍କୃତିକ ପୁନଃଜାଗରଣ ନୂଆ ଅଧ୍ୟାୟ। ସୋମନାଥ ମନ୍ଦିରର ପୁନରୁଦ୍ଧାର ଥିଲା ଲୌହମାନବ ସର୍ଦ୍ଦାର ପଟେଲଙ୍କ ଭାରତୀୟ ସଭ୍ୟତାର ପୁନଃସ୍ଥାପନର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଦେଶରେ ସାଂସ୍କୃତିକ ପୁନଃଜାଗରଣ ଘଟୁଛି। ବିକାଶ ଓ ଐତିହ୍ୟକୁ ଏକତ୍ର କରି ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀ ଭାବେ ଗଢ଼ି ତୋଳିବାକୁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ସୋମନାଥ ସ୍ୱାଭିମାନ ପର୍ବ ପାଳିତ ହୋଇଯାଇଛି। କଟକର ଧବଳେଶ୍ୱର ପୀଠ, ନୟାଗଡ଼ ଜିଲ୍ଲାର ଲଡ଼ୁବାବାଙ୍କ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରଦ୍ଧାଳୁମାନେ ବଡ଼ ପରଦାରେ ସୋମନାଥ ମନ୍ଦିରର ସିଧାସଳଖ ପୂଜାର୍ଚ୍ଚନା ଦେଖିଥିଲେ। କେନ୍ଦ୍ର ସରକାର ବିକଶିତ ଭାରତ, ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025କୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଜୁଲାଇ ମାସ 1 ତାରିଖରୁ ଦେଶରେ ଏହି ଆଇନ କାର୍ଯ୍ୟ କରିବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିଭିଜି ରାମଜୀ ଯୋଜନାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରାମଜୀ ଯୋଜନା 2005 ମସିହାର ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ନୂଆ ଆଇନରେ 100 ଦିନ ବଦଳରେ ଗୋଟିଏ ଆର୍ଥିକ ବର୍ଷରେ 125 ଦିନର କର୍ମସଂସ୍ଥାନ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଗ୍ରାମୀଣ ବିକାଶ ଓ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ଭଳି ବ୍ୟବସ୍ଥା ନୂଆ ଆଇନରେ ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ କଲେ ଭତ୍ତା ଦିଆଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୀତ କରାଯାଇଥିବା କୁହାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜି ଅପରାହ୍ନରେ ଭିତର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ପୁନଃ ଆରମ୍ଭ ହୋଇଛି। ଚଳିତ ମାସରେ 9 ଦିନ ଧରି ଗଣତି ମଣତି କାର୍ଯ୍ୟ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଭିତର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଗତମାସ 14 ତାରିଖରୁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କରାଯାଇ ପ୍ରାୟ 100ରୁ ଉର୍ଦ୍ଧ୍ୱ ଅଳଙ୍କାରର ଗଣତି ଶେଷ ହୋଇଛି। ରତ୍ନ ଅଳଙ୍କାର ଗଣତି ସମୟରେ ଶ୍ରୀମନ୍ଦିରର ବଣିଆ ସେବକ, ରତ୍ନ ବିଶାରଦ ଏବଂ ଆର୍ବିଆଇର ଅଧିକାରୀମାନେ ଉପସ୍ଥିତ ଥିଲେ। ସିସିଟିଭି ମଧ୍ୟରେ ସମସ୍ତ ଗଣତି କାର୍ଯ୍ୟ କରାଯିବା ସହ ରତ୍ନ ଅଳଙ୍କାରର ସମ୍ପୂର୍ଣ୍ଣ ଭିଡ଼ିଓଗ୍ରାଫି ଏବଂ ଫଟୋଗ୍ରାଫି କରାଯାଇଛି ବୋଲି ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ନୂଆପଡ଼ା ଜିଲ୍ଲାର ଖରିଆର ପର୍ଯ୍ୟନ୍ତ ପ୍ରାୟ 70 କିଲୋମିଟର ଦୀର୍ଘ ରାସ୍ତାକୁ 4 ଲେନ୍ ବିଶିଷ୍ଟ କରାଯିବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହି ରାସ୍ତା ମଧ୍ୟରେ 5ଟି ମୁଖ୍ୟ ସେତୁ ଓ 15ଟି ଛୋଟ ସେତୁର ନିର୍ମାଣ କରାଯିବ। ରାସ୍ତା ନିର୍ମାଣ ପାଇଁ 640 କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ସେତୁ ନିର୍ମାଣ ପାଇଁ 91 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ ତେଲ ନଦୀ ଉପରେ ଥିବା ପୁରୁଣା ସେତୁର ମଧ୍ୟ ମରାମତି ଓ ନବୀକରଣ ହେବ। କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ମଧ୍ୟରେ ଯୋଗାଯୋଗକୁ ତ୍ୱରିତ ସୁଗମ କରିବା ଲକ୍ଷ୍ୟ ନେଇ ଏହି ରାସ୍ତା ନିର୍ମାଣ କରାଯିବ। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଗମନାଗମନ ସୁବିଧା ହେବା ସହ କ୍ଷୁଦ୍ର ଚାଷୀ ଓ ବ୍ୟବସାୟୀମାନେ ବିଶେଷ ଉପକୃତ ହେବେ। ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦିନିକିଆ କେନ୍ଦ୍ରାପଡ଼ା ଜିଲ୍ଲାରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଇଛି। 1998 ମସିହା ମଇ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ

0: ବିହାରୀ ବାଜପେୟୀଙ୍କ ସରକାର ରାଜସ୍ଥାନର ପୋଖରାନ୍ଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ। ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲାର ଭେଡେନ୍ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଓ ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାୟ ମୀନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ 69ଟି ଅଭିଯୋଗର ଶୁଣାଣି କରାଯାଇ ସମସ୍ୟାଗୁଡ଼ିକର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାୟଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ 29ଟି ଅଭିଯୋଗର ଶୁଣାଣି କରି ତିନି ଜଣଙ୍କୁ ରେଡ୍କ୍ରସ ପାଣ୍ଠିରୁ 30,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପୁରୀ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର କୃଷ୍ଣପ୍ରସାଦ ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ 2ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ 2ଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଓ ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ଅଭିଯୋଗର ଶୁଣାଣି କରି 5 ଜଣଙ୍କୁ ରେଡ୍କ୍ରସ ପାଣ୍ଠିରୁ 15,000 ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ଆୟୋଜିତ ଶିବିରରେ ଜିଲ୍ଲାପାଳ ମଧୁମିତା ରଥ 19ଟି ସମସ୍ୟାର ତତ୍କାଳ ସମାଧାନ କରିଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ ଶୁଣାଣି କରି 29ଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 21ଟି ଅଭିଯୋଗର ଶୁଣାଣି କରାଯାଇ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ 6ଟି ଅଭିଯୋଗର ଶୁଣାଣି କରାଯାଇ ତତ୍କାଳ ସମାଧାନ କରାଯାଇଥିଲା। 4 ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ 57ଟି ଅଭିଯୋଗର ଶୁଣାଣି କରି ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ବହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସୋମନାଥ ଅମୃତ ପର୍ବ 1000 ବର୍ଷ ପର୍ଯ୍ୟନ୍ତ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରିବାକୁ ସରକାର ସଂକଳ୍ପବଦ୍ଧ। ଭିଭିଜି ରାମଜୀ ଆଇନ ଆସନ୍ତା ଜୁଲାଇ 1ରୁ ଦେଶରେ କାର୍ଯ୍ୟକାରୀ ହେବା ନେଇ ବିଜ୍ଞପ୍ତି ପ୍ରକାଶ। ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ପୁନଃ ଗଣତି କାର୍ଯ୍ୟ ଆରମ୍ଭ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟର 20 ଜିଲ୍ଲାରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଜଲ୍ଦି ଟିଫିନ୍ ପ୍ୟାକ୍ କର ରାଜୁ, ମୋବାଇଲ ଛାଡେ।
2: ଆରେ ଦିଦି, ବ୍ୟାଙ୍କର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ୍ କରୁଛି ଦିଦି।
1: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ୍ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
2: ତ ଠିକ୍ ନମ୍ବର
1: ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ କିମ୍ବା କାର୍ଡରେ।
2: ତମେ ତ ବଞ୍ଚାଇ ଦେଲ ଦିଦି,
1: କାମରୁ ନୁହେଁ।
3: ଆର୍ବିଆଇ କହେ,
4: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଆଜିର ପ୍ରସଙ୍ଗ, ସୋମନାଥ ଅମୃତ ପର୍ବ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ନୀନା ସାହୁ। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଇଛି। 5 ଦିନ ଧରି ଜାରି ରହିଥିବା ଏହି ସମାରୋହ କୁମ୍ଭାଭିଷେକ ସହ ସମାପନ ହୋଇଛି। 11ଟି ପବିତ୍ର ତୀର୍ଥସ୍ଥଳୀରୁ ଆସିଥିବା ଜଳ ଦ୍ୱାରା ମନ୍ଦିର ଶିଖରରେ କୁମ୍ଭାଭିଷେକ ଅନୁଷ୍ଠିତ ହୋଇଛି। ସୋମନାଥ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଅଭିଷେକ କରାଯାଇଛି। 90 ମିଟର ଉଚ୍ଚ କ୍ରେନ୍ ବ୍ୟବହାର ମାଧ୍ୟମରେ ଏକ ବିଶାଳ କୁମ୍ଭକୁ ମନ୍ଦିର ଶିଖରକୁ ଉଠାଯାଇ ବୈଦିକ ମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ପବିତ୍ର ଜଳବିଧି ଅନୁଷ୍ଠିତ ହୋଇଛି। ଭାରତୀୟ ବାୟୁସେନାର ଯବାନ ପବିତ୍ର ପ୍ରଭାସ ପଟନ ଭୂମିରେ ଚିତ୍ତାକର୍ଷକ

0: ଏକକ କ୍ରୀଡ଼ା ପ୍ରଦର୍ଶନ କରିଛନ୍ତି। ବାୟୁ ଏବଂ ଭୂମିବାୟୁ ମଧ୍ୟରେ ସମନ୍ୱିତ ଯୁଦ୍ଧ କୌଶଳ ପ୍ରଦର୍ଶନ କରାଯାଇଛି। ଏକ ହେଲିକପ୍ଟର ମାଧ୍ୟମରେ ମନ୍ଦିର ଶିଖର ଉପରେ ଗତକାଲି ପୁଷ୍ପବୃଷ୍ଟି କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ୍ଦିରର ଧ୍ୱଜପୂଜା ଓ ମହାପୂଜାରେ ଅଂଶଗ୍ରହଣ କରିଛନ୍ତି। 1026 ମସିହାରେ ସୋମନାଥ ମନ୍ଦିର ଉପରେ ପ୍ରଥମ ଥର ପାଇଁ ଆକ୍ରମଣ ହୋଇଥିଲା। ବହୁ ବର୍ଷ ଧରି ଆକ୍ରମଣକାରୀଙ୍କ ଦ୍ୱାରା ସୋମନାଥ ମନ୍ଦିର ବାରମ୍ବାର ଧ୍ୱଂସ ଏବଂ ଲୁଣ୍ଠିତ ହୋଇଥିଲା। ପ୍ରତ୍ୟେକ ଥର ଭକ୍ତ ଏବଂ ଶାସକ ଏହାର ପୁନଃ ନିର୍ମାଣ ମାଧ୍ୟମରେ ହୃତ ଗୌରବର ପୁନରୁଦ୍ଧାର କରିଛନ୍ତି। ସୋମନାଥ ମନ୍ଦିର ଭାରତର ସବୁଠାରୁ ପବିତ୍ର ତୀର୍ଥସ୍ଥଳୀଗୁଡ଼ିକ ମଧ୍ୟରୁ ଗୋଟିଏ। ଭଗବାନ ଶିବଙ୍କ 12 ଆଦି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଭାବେ ସୋମନାଥ ମନ୍ଦିରକୁ ଗଣନା କରାଯାଏ। ଚଳିତ ବର୍ଷ ପ୍ରଥମ ଆକ୍ରମଣର 1000 ବର୍ଷ ପୂର୍ତ୍ତି ପାଳନ କରାଯାଇଛି। ଏହି ଅବସରରେ ଗତ ଜାନୁଆରୀ 11 ଏବଂ 12 ତାରିଖରେ ଅନୁଷ୍ଠିତ ସ୍ୱାଭିମାନ ପର୍ବରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ। ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ଶ୍ରୀ ମୋଦି ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହିତ ସେଠାରେ ପବିତ୍ର ପୂଜା ଏବଂ ଜାତିର କଲ୍ୟାଣ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। 72 ଘଣ୍ଟା ଧରି ଓଙ୍କାର ମନ୍ତ୍ର ମଧ୍ୟ ଜପ କରାଯାଇଥିଲା। ପ୍ରଭାସ ପଟନଠାରେ ଏକ ବିଶାଳ ସୌର୍ଯ୍ୟଯାତ୍ରା ଆୟୋଜନ ସହ ଶତାବ୍ଦୀ ଧରି ସୋମନାଥ ମନ୍ଦିରକୁ ସୁରକ୍ଷିତ ରଖିଥିବା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ 108 ଘୋଡ଼ାର ଏକ ପ୍ରତୀକାତ୍ମକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଚଲୋ ଚଲେ ସୋମନାଥ ଅଧୀନରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଯାତ୍ରାକୁ ଗତମାସ 30 ତାରିଖରେ ଶୁଭାରମ୍ଭ କରାଯାଇଥିଲା। ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ 1300ରୁ ଅଧିକ ଭକ୍ତ ସୋମନାଥ ଯାତ୍ରା କରିଥିଲେ। 1951 ମସିହାରେ ସୋମନାଥ ମନ୍ଦିର ପୁନଃ ଭକ୍ତଙ୍କ ପାଇଁ ଉନ୍କକ୍ତ ହୋଇଥିଲା। ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ସେହି ବର୍ଷ ପୁନଃ ନିର୍ମିତ ମନ୍ଦିରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହା ପୂର୍ବରୁ ସ୍ୱାଧୀନତା ପରେ 1947 ମସିହାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସୋମନାଥ ମନ୍ଦିରର ଧ୍ୱଂସାବଶେଷ ପରିଦର୍ଶନ କରିବା ସହିତ ମନ୍ଦିର ପୁନଃ ନିର୍ମାଣ ପାଇଁ ସଂକଳ୍ପବଦ୍ଧ ହୋଇଥିଲେ। ଭାରତର ସାଂସ୍କୃତିକ ଆତ୍ମବିଶ୍ୱାସକୁ ପୁନରୁଦ୍ଧାର କରିବା ପାଇଁ ସୋମନାଥ ମନ୍ଦିରର ପୁନଃ ନିର୍ମାଣ ଅତ୍ୟାବଶ୍ୟକ ବୋଲି ସର୍ଦ୍ଦାର ପଟେଲ ଦୃଢ଼ ବିଶ୍ୱାସ ରଖିଥିଲେ। ଜନଭାଗିଦାରୀ ଏବଂ ଜାତୀୟ ସଂକଳ୍ପ ମାଧ୍ୟମରେ ବର୍ତ୍ତମାନର ଏହି ମନ୍ଦିର କୈଳାସ ମହାମେରୁ ପ୍ରସାଦ ସ୍ଥାପତ୍ୟ ଶୈଳୀରେ ପୁନଃ ନିର୍ମିତ ହୋଇଛି। 2003 ମସିହାରେ ସେଠାରେ ଆଲୋକ ଏବଂ ଶବ୍ଦ ପ୍ରଦର୍ଶନୀ ଆରମ୍ଭ ହୋଇଥିଲାବେଳେ 2017 ଏହାକୁ ଅଧିକ ବିକଶିତ କରାଯାଇଥିଲା। 3D ଲେଜର ପ୍ରଯୁକ୍ତିବିଦ୍ୟା ବ୍ୟବହାର ମାଧ୍ୟମରେ ସେଠାରେ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅଧିକ ଆକର୍ଷଣୀୟ ହୋଇପାରିଛି। ମନ୍ଦିରର 27 ଫୁଟ ଧ୍ୱଜାଦଣ୍ଡ ସ୍ଥାୟୀ ଆଧ୍ୟାତ୍ମିକ ଉପସ୍ଥିତିକୁ ପ୍ରତିନିଧିତ୍ୱ କରୁଛି। ମନ୍ଦିରରେ ଥିବା 1666 ସୁନା ଖଚିତ କଳସ ଏବଂ 14,200 ଧ୍ୱଜ ଶତାବ୍ଦୀ ଧରି ଶ୍ରଦ୍ଧା ଏବଂ କାରିଗରୀ କୌଶଳକୁ ପ୍ରତିଫଳନ କରିଆସୁଛି। ଭାରତର ତୀର୍ଥଯାତ୍ରାର ଏହା ଏକ ପ୍ରାଣକେନ୍ଦ୍ର। ମନ୍ଦିରକୁ ବାର୍ଷିକ 92-97 ଲକ୍ଷ ଭକ୍ତଙ୍କର ଆଗମନ ହୋଇଥାଏ। ଶ୍ରୀ ସୋମନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମଧ୍ୟ ବିଭିନ୍ନ ସାମାଜିକ ଏବଂ କଲ୍ୟାଣମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ସେଗୁଡ଼ିକ ମଧ୍ୟରେ ଶିକ୍ଷା ବିକାଶ ଓ ଦକ୍ଷତା ତାଲିମ, ମାଗଣା ଖାଦ୍ୟ ଯୋଗାଣ ଓ ଚିକିତ୍ସା ସହାୟତା, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ର ପାଇଁ ବିଭିନ୍ନ ପ୍ରକାର ଅଭିଯାନ, ମହିଳା ସଶକ୍ତିକରଣ ଓ ସ୍ଥାୟିତ୍ୱ ଦିଗରେ ମଧ୍ୟ ବହୁବିଧ ପଦକ୍ଷେପ ଅନ୍ତର୍ଭୁକ୍ତ। ଶତାବ୍ଦୀ ଧରି ସୋମନାଥ ମନ୍ଦିର ଭାରତବାସୀଙ୍କର ଆସ୍ଥା, ବିଶ୍ୱାସ ଏବଂ ସ୍ଥାୟିତ୍ୱର ପ୍ରତୀକ ହୋଇ ରହିଆସିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ସୋମନାଥ ଅମୃତ ପର୍ବ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ନୀନା ସାହୁ।
2: ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ଏହି ସୂଚନା ପରେ

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଶମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ସୋମନାଥ ଅମୃତ ପର୍ବ ହଜାରେ ବଛର ତକ ଦେଶବାସୀଙ୍କୁ ପ୍ରେରଣା ଯୋଗାବା କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାକେ ଦେଶର ସାଂସ୍କୃତିକ ରାଜଧାନୀ ବନାବାର ଲାଗି ସରକାର ସଂକଳ୍ପବଦ୍ଧ। ଭିଭିଜି ରାମଜୀ ଆଇନ ଆଇବା ଜୁଲାଇ ଏକ ତାରିଖ ଦେଶରେ କାର୍ଯ୍ୟକାରୀ ହେବାର ଲାଗି ବାହାରିଲା ବିଜ୍ଞପ୍ତି। ବରଗଡ଼ ଜିଲ୍ଲାର ଆଇଷ୍ଠାନ ମୂଲ ହେଲା ଡାଲୁଆ ଧାନଘିନା। ଆଉର୍ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ହୋଇଥିବା ଲଘୁଚାପର ପ୍ରଭାବ ଥି ଦେଶର 20 ଜିଲ୍ଲାର ବର୍ଷାର ସମ୍ଭାବନା। ଏଥର ପୁରା ଖବର। ସୋମନାଥ ଅମୃତ ପର୍ବ ହଜାରେ ବଛର ତକ ଦେଶବାସୀଙ୍କୁ ପ୍ରେରଣା ଯୋଗାବା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଦେଶର ପହିଲା ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ଆଜ ପୁନଃ ନିର୍ମାଣକେ 75 ବଛର ପୂରିଥିବାର ଅବସରରେ ସୋମନାଥ ଅମୃତ ପର୍ବ 2026 ଯୋଗ ଦେଇକରି ଶ୍ରୀ ମୋଦି କହିଛନ୍, ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ ଭକ୍ତି ଆଉ ଦେଶର ଅନ୍ତରାତ୍ମାର ନିଦର୍ଶନ ହୋଇକରି ରହିଛି। ସୋମନାଥ ମନ୍ଦିରର ଭବ୍ୟ ଆଉ ପବିତ୍ର ପରିବେଶ ଭିତରେ ମହାଦେବଙ୍କର ପୂଜା ଅର୍ଚ୍ଚନା ଆଉ କୁମ୍ଭ ଅଭିଷେକ ଗୋଟିଏ ଅବିସ୍କରଣୀୟ ମୁହୂର୍ତ୍ତ ହୋଇଛି। ସୋମନାଥ ମନ୍ଦିର ଇତିହାସରେ ପହିଲା ଥର ଲାଗି 11 ତୀର୍ଥସ୍ଥଳୀନୁ ପବିତ୍ର ପାଏନ ଆଣିକରି ଜଳାଭିଷେକ କରାଯାଇଥିଲା। ଏ ଅବସରରେ ଶ୍ରୀ ମୋଦି ସେନ ଗୋଟିଏ ପତାକା ଉତ୍ତୋଳନ ଉତ୍ସବ ଥି ଯୋଗ ଦେଇଥିଲେ।
1: हमारी आस्था हमें जीवन जीने का तरीका भी सिखाती है, क्योंकि हम मानते हैं सर्वम खलित्वम ब्रह्म, अर्थात सृष्टि का हर एक घटक, इस संपूर्ण प्रकृति भी ईश्वर का ही स्वरूप है। इसलिए हमारी आस्था नदियों में भी है, वृक्षों में भी है, हम जंगलों को भी श्रद्धा की दृष्टि से देखते हैं, हम पर्वतों में भी पवित्रता का भाव रखते हैं। और आज जब दुनिया प्राकृतिक जीवन शैली की ओर लौट रही है, हमें हमारी शक्ति को भी पहचानना हो।
0: ଭାରତୀୟ ବାୟୁସେନା ତରଫୁ ସୂର୍ଯ୍ୟକିରଣ, ଏରୋବେଟିକ୍ସ ଟିମ୍ ତରଫୁ ଭିନ୍ ଭିନ୍ କଳାକୌଶଳ ପ୍ରଦର୍ଶନ କରାଯାଇଥିବାର ବେଳେ ହେଲିକପ୍ଟର ଜରିଏ ସୋମନାଥ ମନ୍ଦିର ଉପରେ ଫୁଲ ବର୍ଷା କରାଯାଇଥିଲା। ସୋମନାଥ ଅମୃତ ପର୍ବ ବାବଦ ଗୋଟିଏ ଖାସ୍ ପ୍ରଦର୍ଶନୀକେ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ। ତାର ଆଗନୁ ଶ୍ରୀ ମୋଦି ଗୋଟିଏ ରୋଡ୍ ଶୋ ଥି ହମିରଜୀ ଗୋହିଲ ସର୍କଲ ତକ ଯାଇକରି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍। ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବଛର ପୂର୍ତ୍ତି ଅବସରରେ ଆଜି ଭୁବନେଶ୍ୱର ଏକାମ୍ର କ୍ଷେତ୍ର ନଥିବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ପୀଠନ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମଟି ଯୋଗ ଦେଇକରି ସୋମନାଥ ଆଉ ଲିଙ୍ଗରାଜଙ୍କର ଭିତରେ ଥିବାର ଅଦୃଶ୍ୟ ଆଉ ଗଭୀର ସମ୍ପର୍କ ବାବଦେ ଆଲୋକପାତ କରିଥିଲେ। ଭାରତୀୟ ସଂସ୍କୃତିର ସୁରକ୍ଷା ଆଉ ଶୈବପୀଠମାନଙ୍କର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇକରି କହିଛନ୍, ସୋମନାଥ ମନ୍ଦିର 140 କୋଟି ଭାରତୀୟଙ୍କର ଆତ୍ମସମ୍ମାନର ପ୍ରତୀକାଏ। ମନ୍ଦିର ପୁନରୁଦ୍ଧାରର 75 ବର୍ଷର ଭାରତର ସାଂସ୍କୃତିକ ଜାଗରଣର ନୂଆ ଅଧ୍ୟାୟ ହୋଇଛି। ସୋମନାଥ ମନ୍ଦିରର ପୁନରୁଦ୍ଧାର ଥିଲା ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଭାରତୀୟ ସଭ୍ୟତାର ପୁନଃ ସ୍ଥାପନାର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୂରଦର୍ଶୀ ନେତୃତ୍ୱ ଥି ଦେଶେ ସାଂସ୍କୃତିକ ପୁନଃ ଜାଗରଣ ହେଉଛେ। ବିକାଶ ଆଉ ଐତିହ୍ୟକେ ଏକଠନିଆ କରିକରି ଓଡ଼ିଶାକେ ଦେଶର ସାଂସ୍କୃତିକ ରାଜଧାନୀ ବନାବାରକେ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟ ସରକାର 330 କୋଟି ଟଙ୍କା ଖର୍ଚ୍ଚାଥି ଏକାମ୍ର କ୍ଷେତ୍ରର ବିକାଶ ଆଉ 1000 କୋଟି ଟଙ୍କା ଖର୍ଚ୍ଚାଥି ଶ୍ରୀଜଗନ୍ନାଥ ସଂଗ୍ରହାଳୟ ବାଗିର ପ୍ରକଳ୍ପ ଲାଗି ଖର୍ଚ୍ଚା କରିବେ। ସଂସ୍କୃତି ଭିତ୍ତିକ ଅର୍ଥନୀତିକେ ତହକାବାର ଲାଗି ପର୍ଯ୍ୟଟନ ଜରିଏ ସ୍ଥାନୀୟ ଲୋକଙ୍କର ଲାଗି ରୋଜଗାର ତିଆରି କରବାରଟା ସରକାରଙ୍କର ମୂଳ ଲକ୍ଷ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
2: ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଏବଂ ପ୍ରଭୁ ଶ୍ରୀ ସୋମନାଥଙ୍କର ମଧ୍ୟରେ ଏକ ଅଦୃଶ୍ୟ ତଥା ଗଭୀର ସମ୍ପର୍କ ନିବିଡ଼ ଭାବରେ ପ୍ରତିଷ୍ଠା ହୋଇ ଆସିଅଛି। ଗୁଜରାଟ ପଶ୍ଚିମ ତଟରେ ସୋମନାଥ ଯେମିତି ସମୁଦ୍ରର ଗର୍ଜନ ସହ ଶିବତତ୍ତ୍ୱ ପ୍ରଚାର କରୁଛନ୍ତି, ଓଡ଼ିଶାର ସେହି ପୁଣ୍ୟଭୂମିରେ ଲିଙ୍ଗରାଜ ମହାପ୍ରଭୁ ସେମିତି କୋଟି କୋଟି ଓଡ଼ିଆଙ୍କର ଆସ୍ଥାକୁ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ଦେଇ ଆସିଅଛନ୍ତି। ଉଭୟ ସୋମନାଥ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଆମର ପ୍ରାଚୀନ ସ୍ଥାପତ୍ୟର ପ୍ରାଚୀନ କଳାର ଏକ ସ୍ୱତନ୍ତ୍ର ପରିଚୟ।
0: କାର୍ଯ୍ୟକ୍ରମଟି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇକରି ଭାରତର ସାଂସ୍କୃତିକ ପରମ୍ପରା ଆଉ ଶୈବପୀଠମାନଙ୍କର ମହିମା ଉପରେ ଆଲୋଚନା କରିଥିଲେ। ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଆଜି ପାଳନ କରାଯାଉଛି। 1998 ମେ ମାସର ଆଜିର ଦିନେ ସେବେଲର ପ୍ରଧାନମନ୍ତ୍ରୀ ଅଟଲ ବିହାରୀ ବାଜପେୟୀଙ୍କ ନେତୃତ୍ୱ ଥି ଭାରତ ତରଫୁ ରାଜସ୍ଥାନର ପୋଖରାନଠାରେ ସଫଳତାର

0: ତେ ପରମାଣୁ ପରୀକ୍ଷା କରାଯାଇଥିଲା। ଭାରତର ଇ ସାହସ କେ ବିଶ୍ୱ ଦରବାରନ ପହଞ୍ଚାବାର ଲାଗି ଫି ବଛର ଆଜିର ଦିନକେ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଭାବେ ପାଳନ କରାଯାଉଛି। ଇ ବଛର ଇ ଦିବସର ବାର୍ତ୍ତା ରହିଛେ ସମାବେଶୀ ବିକାଶ ଲାଗି ଦାୟିତ୍ୱପୂର୍ଣ୍ଣ ନବସୃଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜନେଇକରି କହିଛନ୍, ପ୍ରଯୁକ୍ତି ବିଦ୍ୟା ଆଉ ଆତ୍ମନିର୍ଭରଶୀଳ ଭାରତ ଗଠନଥି ଗୋଟିଏ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହୋଇଛେ। 1998 ମସିହାର ସଫଲ ପୋଖରାନ୍ ପରୀକ୍ଷଣକେ ଭାରତର ବୈଜ୍ଞାନିକ କ୍ଷମତା ଆଉ ଆତ୍ମବିଶ୍ୱାସର ପ୍ରତୀକ ଭାବେ ଶ୍ରୀ ମୋଦି ବର୍ଣ୍ଣନା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଇ ଅବସରରେ ଦେଶର ବୈଜ୍ଞାନିକ ନବପ୍ରବର୍ତ୍ତକ ଇଞ୍ଜିନିୟର ଆଉ ଯୁବ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜନେଇକରି କହିଛନ୍, ଇସବୁ ପ୍ରତିଭାଶାଳୀ ବ୍ୟକ୍ତିମାନେ ନିଜର ନବୋନ୍ମେଷ ଆର୍ ବୈଜ୍ଞାନିକ କୌଶଳ ଜରିଏ ଭାରତର ପ୍ରଗତିଥି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍, ବୈଜ୍ଞାନିକ ଆଉ ଗବେଷକମାନଙ୍କର ନିରନ୍ତର ପ୍ରୟାସ ଆଉ ଆତ୍ମନିର୍ଭର ସୁରକ୍ଷିତ ଆଉ ଭବିଷ୍ୟତମୁଖୀ ଭାରତ ଗଠନ ଲାଗି ବହୁତ ଜରୁରୀ ଆଏ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କେନ୍ଦ୍ର ସରକାର ବିକଶିତ ଭାରତ ନିଶ୍ଚିତ ରୋଜଗାର ଆଉ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025କେ କାର୍ଯ୍ୟକାରୀ କରବା ଲାଗି ବିଜ୍ଞପ୍ତି ବାହାର କରିଛନ୍। ଆଇବା ଜୁଲାଇ 1 ତାରିଖନୁ ଦେଶେ ଇ ଆଇନ କାମ କରବା। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁସାରେ ଭିବିଜି ରାମଜୀ ଯୋଜନାଥି ଫି ଆର୍ଥିକ ବଛରେ 125 ଦିନର କାମ ଯୋଗାଇ ଦିଆଯିବା। ଆମର ସମ୍ବାଦଦାତାଙ୍କ ସୂଚନା ଅନୁସାରେ ଚଳିତ ଆର୍ଥିକ ବଛରେ ଇ ଯୋଜନାର କାର୍ଯ୍ୟାନ୍ୱୟନ ଲାଗି 95,692 କୋଟି ଟଙ୍କା ଖର୍ଚ୍ଚା କରାଯିବା। ରାଜ୍ୟ ସରକାରଙ୍କର ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ନଥିବାର ଅଳଙ୍କାରମାନଙ୍କର ଗନ୍ତି କାମ ଆଜି ଉପରବେଳା 4 ବଜେ ମୂଲ ହୋଇଛି। ଭିନ୍ ଭିନ୍ ରତ୍ନଭଣ୍ଡାରର ଗନ୍ତି ଖେପେ ଖେପେ ପାଖାପାଖି 57 ଘଣ୍ଟାନୁ ଅତକା ହୋଇସାରିଛି। ପୁରା ପ୍ରକ୍ରିୟା ବ୍ୟବସ୍ଥାବଳୀ ଅନୁସାରେ ସ୍ୱଚ୍ଛତା ଆଉ ଅଧିକୃତ ସେବକ ତଥା ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ମାଜିଷ୍ଟ୍ରେଟ ଅଧିକାରୀଙ୍କର ଉପସ୍ଥିତିଥି ଗନ୍ତିମନ୍ତି କରାଯାଉଛି। ସନ୍ଧ୍ୟା ଧୂପ ଶେଷ ହେବାର ତକ ଭିତର କାଠନୁ ଭକ୍ତମାନଙ୍କର ଦର୍ଶନ ବନ୍ଦ ରହିବା, ବାହାର କାଠ ପାଶୁ ଦର୍ଶନ ବ୍ୟବସ୍ଥା ଜାରି ରହିବା। ଇତାର ଉତ୍ତରର ଗନ୍ତି ଦିନମାନଙ୍କର ବାବଦେ ସୂଚନା ଇ କ୍ଷେପେ ଉତ୍ତରୁ ଘୋଷଣା କରାଯିବା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍।
1: ମଇ ମାସ 11 ତାରିଖ 2026 ମସିହା ଏବଂ ଆସନ୍ତାକାଲି ମଇ ମାସ 12 ତାରିଖ 2 ଦିନ ଧରି ଚାଲିବ ଏବଂ ଆସନ୍ତା ସପ୍ତାହରେ ପୁଣି ଆମେ କମାଣ୍ଡର ଏବଂ ସେବକ ନିଜଙ୍କ ସହ ବାର୍ତ୍ତାଳାପ କରିକି ଯାହା ନୂତନ ନିର୍ଘଣ୍ଟ ପ୍ରସ୍ତୁତ କରିବୁ। ଏହି ସମୟ ଭିତରେ ଯାହା ବି ପୂର୍ବବତ୍ ଯେଉଁ ନିୟମ କାନୁନ ଥିଲା ସେହି ହିସାବରେ ହେବ, ତ ଶ୍ରଦ୍ଧାଳୁମାନେ ବାହାର କାଠରେ ଦର୍ଶନ କରିବେ, ମହାପ୍ରଭୁଙ୍କ ନୀତିକାନ୍ତରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ।
0: ବରଗଡ଼ ଜିଲ୍ଲାର ବରଗଡ଼ ନିୟନ୍ତ୍ରିତ ବଜାର କମିଟିର ଗୁଡ଼େସିରା ବଜାର ପରିସରନ ଡାଲୁଆ ଧାନଗିନା ଆଜିଠାନୁ ମୂଲ ହୋଇଛି। ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଧାନଗିନାର ଶୁଭାରମ୍ଭ କରିଛନ୍। ଏ ଅବସରରେ କେତେଜଣ ଚାଷୀଙ୍କଠାନୁ ଧାନଗିନା ଯାଇଥିଲା, ଆଉ 4 ଜଣ ଚାଷୀଙ୍କୁ ପେକ୍ସ ଆଉ ଆର୍ଏମ୍ସି ତରଫରୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମଟି ଗୁଡ଼େସିରା ପଥର୍ଲା ଗୋବିନ୍ଦପୁର ଚକରକେନ୍ ଗ୍ରାମ ପଞ୍ଚାୟତର 100 ନୁ ଅତକା ଚାଷୀ ଯୋଗ ଦେଇଥିଲେ। ଆକାଶବାଣୀର 90 ବଛର ପୂର୍ତ୍ତି ଅବସରରେ ଆଇବାକାଲ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫ ଲୋକ ସଙ୍ଗୀତ ସମାରୋହ ନୂଆ 90ର ଆୟୋଜନ କରାଯାଉଛି। ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟନ ବେଲବୁଡ଼ର 6:30 ବଜେ ହେବାରକେ ଥିବାର ସମାରୋହଟି ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଳାକାରମାନେ ଲୋକନାଚ ଆଉ ଲୋକଗୀତ ପରିବେଷଣ କରିବେ। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କର ଯୁଗ୍ମ ଜନଶୁଣାଣି ଶିବିର ଆଜି ହୋଇଯାଇଛି। ସମ୍ବଲପୁର ଜିଲ୍ଲା ଜମେନକିରା ବ୍ଲକ କାର୍ଯ୍ୟାଳୟଠାରେ ହୋଇଥିବାର ଜନଶୁଣାଣି ଶିବିରଠି 72ଟା ଅଭିଯୋଗ ଆସିଥିଲା। ରେଡ୍କ୍ରସ ଅଧୀନଥି ଜଣକୁ 50,000 ଟଙ୍କା ସାହାଯ୍ୟ ବାବଦେ ଦିଆଯାଇଥିଲା। ବୌଦ୍ଧ ଜିଲ୍ଲା ହରବଙ୍ଗା ପଞ୍ଚାୟତ ସମିତିନ ହୋଇଥିବାର ଜନଶୁଣାଣି ଶିବିରଠି 73ଟା ଅଭିଯୋଗ ଆସିଥିବା ବେଳେ 29ଟାର ତୁର୍ତ୍ତି ସମାଧାନ କରାଯାଇଛି। ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷନ ହୋଇଥିବାର ଶିବିରଠି 18ଟା ଅଭିଯୋଗ ଆସିଥିଲା। ବରଗଡ଼ ଜିଲ୍ଲା ଭେଡ଼େନ ପଞ୍ଚାୟତ ସମିତି କାର୍ଯ୍ୟାଳୟନ ହୋଇଥିବାର ଅଭିଯୋଗ ଶୁଣାଣି ଶିବିରଠି 59ଟା ଅଭିଯୋଗ ଆସିଥିଲା। ସୁବର୍ଣ୍ଣପୁର ଜିଲ୍ଲା ବିନକା ବ୍ଲକ ମହଦା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟନ ହୋଇଥିବାର ଶୁଣାଣି ଶିବିରଠି 105ଟା ଅଭିଯୋଗ ଆସିଥିଲା। ସେଥିର୍ ଭିତରୁ 25ଟା ସମସ୍ୟାର ତୁର୍ତ୍ତି ସମାଧାନ କରାଯାଇଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଆଉ ତାର ପାଖର ଇଲାକାନ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବତି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରନ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଇତାର ପ୍ରଭାବତି ରାଇଜେ ବର୍ଷା ହେବାର ସମ୍ଭାବନା ରହିଛି। ଆଇବା 24 ଘଣ୍ଟା ଭିତରେ ଚଡ଼କ ମାରିକିରି ବର୍ଷା ହେବା ବୋଲି ରାଜ୍ୟର 20ଟା ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ

ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେର ଘାଏ। ସୋମନାଥ ଅମୃତ ପର୍ବ ହଜାରେ ବଛର ତକ ଦେଶବାସୀଙ୍କୁ ପ୍ରେରଣା ଯୋଗାବା କହିଲେ ପ୍ରଧାନମନ୍ତ୍ରୀ। ଭିଭିଜି ରାମଜୀ ଆଇନ ଆଇବା ଜୁଲାଇ ଏକ ତାରିଖ ଦେଶେ କାର୍ଯ୍ୟକାରୀ ହେବା ଲାଗି ବାହାରିଲା ବିଜ୍ଞପ୍ତି। ବରଗଡ଼ ଜିଲ୍ଲା ଆଇଷ୍ଠାନ ମୂଲ ହେଲା ଡାଲୁଆ ଧାନଘିନା। ଆଉର୍ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ନହିଥିବାର ଲଘୁଚାପର ପ୍ରଭାବତି ଦେଶର 20ଟା ଜିଲ୍ଲାନ ବର୍ଷାର ସମ୍ଭାବନା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ଓ ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଆଗାମୀ ହଜାର ବର୍ଷ ପାଇଁ ନାଗରିକଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଉଛି ସୋମନାଥ ଅମୃତ ମହୋତ୍ସବ, କହିଲେ ପ୍ରଧାନମନ୍ତ୍ରୀ। ଭାରତର ପ୍ରତିରକ୍ଷା ଉତ୍ପାଦନ ଏକ ଦଶନ୍ଧିରେ 174 ଗୁଣ ବୃଦ୍ଧି। ଦେଶରେ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ସରକାରଙ୍କ ସୂଚନା। ଏବଂ ଆଇସିସି ପୁରୁଷ ଅନ୍ତର୍ଜାତୀୟ ଦିନିକିଆ ର୍ୟାଙ୍କିଙ୍ଗ୍ ତାଲିକାରେ ଶୀର୍ଷରେ ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଆଜି ଆତ୍ମବିଶ୍ୱାସର ସହ ଆଗେଇ ଚାଲିଛି ଏବଂ ଦେଶ ପ୍ରଗତିରେ ସାଂସ୍କୃତିକ ଐତିହ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଗୁଜରାଟର ପ୍ରଭାସ ପାଟନ ସୋମନାଥ ମନ୍ଦିରଠାରେ ଆୟୋଜିତ ସୋମନାଥ ଅମୃତ ପର୍ବ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି ଶତାବ୍ଦୀ ଧରି ଏହି ସାଂସ୍କୃତିକ ଐତିହ୍ୟସ୍ଥଳୀ ଦେଶ ପରିଚୟର ପ୍ରତୀକ ହୋଇପାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସୋମନାଥ ମନ୍ଦିରର ପୁନଃନିର୍ମାଣ କରି ସମଗ୍ର ବିଶ୍ୱକୁ ଭାରତ ସ୍ୱାଭିମାନର ସହିତ ନିଜର ଐତିହ୍ୟକୁ संरक्षण कर पारे बोली प्रदर्शित कर।
2: यहाँ देख रहा हूँ विनाश में सृजन के संकल्प को, जिसे सोमनाथ ने चरितार्थ किया है। मैं यहाँ देख रहा हूँ असत्य पर सत्य की विजय को, जिसे प्रभाष पाटन ने बार बार जिया है। मैं यहाँ देख रहा हूँ हजारों वर्षों की आध्यात्मिक चेतना को, जिसने मानव मात्र के कल्याण की सीख समूचे विश्व को दी है। मैं यहां

0: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ସଂକ୍ରାନ୍ତରେ ଏବଂ ଜନସାଧାରଣଙ୍କ ଉପରେ ଏହାର ସର୍ବନିମ୍ନ ପ୍ରଭାବକୁ ହ୍ରାସ କରିବା ଲାଗି ଦେଶର ପ୍ରସ୍ତୁତ ସମ୍ପର୍କରେ ଆଲୋଚନା କରାଯାଇଛି। ଆମେରିକା ଇସ୍ରାଏଲ୍ ଇରାନ୍ ମଧ୍ୟରେ ଚାଲିଥିବା ବିବାଦର 70 ଦିନରୁ ଉର୍ଦ୍ଧ୍ୱ ହୋଇଥିଲେ ମଧ୍ୟ କେତେକ ରାଷ୍ଟ୍ର ସମେତ ଭାରତରେ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ମୂଲ୍ୟ ସ୍ଥିର ରହିଛି। ବୈଠକରେ ବୈଦେଶିକ ବିନିମୟ ମୁଦ୍ରା ପାଣ୍ଠି $703 ବିଲିୟନ୍ ସ୍ଥିର ରହିଥିବା ସୂଚନା ଦିଆଯାଇଛି। ଭାରତ ହେଉଛି ବିଶ୍ୱର ତୃତୀୟ ସର୍ବବୃହତ୍ ତୈଳ ବିଶୋଧନକାରୀ ଏବଂ ଚତୁର୍ଥ ସର୍ବବୃହତ୍ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ରପ୍ତାନୀକାରୀ ରାଷ୍ଟ୍ର। ଭାରତ 150 ଦେଶକୁ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ରପ୍ତାନୀ କରି ଘରୋଇ ଚାହିଦା ପୂର୍ଣ୍ଣ କରିଛି। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସାଧାରଣଙ୍କୁ ଦେଇଥିବା ଆହ୍ୱାନକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଆନ୍ତଃ ମନ୍ତ୍ରଣାଳୟସ୍ତରୀୟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ସରକାର ଉପଭୋକ୍ତାମାନଙ୍କୁ ତୈଳ ଯୋଗାଣ ସୁନିଶ୍ଚିତ କରିଛନ୍ତି। ଗତ 3 ଦିନ ମଧ୍ୟରେ 1,26,00,000 ଏଲ୍ପିଜି ଗ୍ୟାସ୍ ବୁକିଂ କରାଯାଇଥିବାବେଳେ ଉପଭୋକ୍ତାମାନଙ୍କୁ 1,14,00,000 ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଆଯାଇଛି। ଶ୍ରୀମତୀ ଶର୍ମା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ପେଟ୍ରୋଲ୍ ଏବଂ ଡିଜେଲ୍ ବ୍ୟବହାର ହ୍ରାସ କରିବା ସହ ସରକାରୀ ପରିବହନ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍ତି ବ୍ୟାଘ୍ର ସଂରକ୍ଷଣ ପରିବେଶ ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଅନୁଧ୍ୟାନ ପାଇଁ କମ୍ପାନୀ ସହାୟତା ପାଣ୍ଠିର ଆବଶ୍ୟକତା ରହିଛି। ନୂଆଦିଲ୍ଲୀରେ ସିଆଇଆଇ ବାର୍ଷିକ ବାଣିଜ୍ୟ ସମ୍ମିଳନୀରେ ଯୋଗଦେଇ ବିଶ୍ୱର ବ୍ୟାଘ୍ର ସଂରକ୍ଷଣ ଉଦ୍ୟମ ଦିଗରେ ଉଦ୍ୟୋଗପତିମାନେ ସକ୍ରିୟ ଭାବେ ସମର୍ଥନ ଜଣାଇବାକୁ ଶ୍ରୀ ଯାଦବ ଆହ୍ୱାନ ଦେଇଛନ୍ତି। ଇରାନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ବିବାଦର କୌଣସି ସ୍ଥାୟୀ ସମାଧାନ ହୋଇପାରୁ ନାହିଁ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଏବଂ ଅସ୍ଥିରତାର ସମାଧାନ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଉଦ୍ୟମ ଏବଂ ଯୁଦ୍ଧବିରତି ସତ୍ତ୍ୱେ ବିବାଦର ଅନ୍ତ ହୋଇନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହରେ ଚୀନ୍ ଗସ୍ତ ଅବସରରେ ସେଠାକାର କର୍ତ୍ତୃପକ୍ଷଙ୍କ ସହ ଇରାନ୍ ସହ ଚାଲିଥିବା ବିବାଦ ସମ୍ପର୍କରେ ଆଲୋଚନା କରିବାର ସମ୍ଭାବନା ରହିଛି। ଆଇସିସି ପୁରୁଷ ଅନ୍ତର୍ଜାତୀୟ ଦିନିକିଆ ଦଳ ର୍ୟାଙ୍କିଙ୍ଗ୍ରେ ଭାରତ ଶୀର୍ଷସ୍ଥାନ ବଜାୟ ରଖିଛି। ଆଇସିସି ପକ୍ଷରୁ ଆଜି ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହା ଦର୍ଶାଯାଇଛି। ଭାରତର ରେଟିଙ୍ଗ୍ 1 ପଏଣ୍ଟ ହ୍ରାସ ପାଇ 118ରେ ପହଞ୍ଚିଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଆଗାମୀ 1,000 ବର୍ଷ ପାଇଁ ନାଗରିକଙ୍କୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଉଛି ସୋମନାଥ ଅମୃତ ମହୋତ୍ସବ, କହିଲେ ପ୍ରଧାନମନ୍ତ୍ରୀ। ଭାରତର ପ୍ରତିରକ୍ଷା ଉତ୍ପାଦନ 1 ଦଶନ୍ଧିରେ 174 ଗୁଣ ବୃଦ୍ଧି। ଦେଶରେ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ସରକାରଙ୍କ ସୂଚନା ଏବଂ ଆଇସିସି ପୁରୁଷ ଅନ୍ତର୍ଜାତୀୟ ଦିନିକିଆ ର୍ୟାଙ୍କିଙ୍ଗ୍ ତାଲିକାରେ ଶୀର୍ଷରେ ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ବାରିପଦାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସମୀକ୍ଷା କରିଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ
3: ଆମେ ମୟୂରଭଞ୍ଜ ଜିଲ୍ଲାକୁ ଏକ ଆଦର୍ଶ ଜିଲ୍ଲା ବନେଇବା ପାଇଁ ଚାହୁଁଛୁ, ତେଣୁ ଏଠି 4 ୟୁଏଲ୍ବି ଥିଲା, ଏବେ ଆହୁରି ଆମେ 6ଟି ନୂଆ ୟୁଏଲ୍ବି ତିଆରି କରିଛୁ। ତେଣୁ ନୂଆ ୟୁଏଲ୍ବି ର କାର୍ଯ୍ୟକ୍ରମ ଆରମ୍ଭ କରିବା, ନୂଆ କାମ ଆରମ୍ଭ କରିବା, ସେଗୁଡ଼ାକୁ ଆମେ ଡ୍ରେନେଜ୍ ପାଇଁ ଆଉ ଷ୍ଟ୍ରିଟ୍ ଲାଇଟ୍ ପାଇଁ ଏବଂ ରୋଡ୍ ପାଇଁ ମଧ୍ୟ ପଇସା ଦିଆହେଇଛି, ଏବଂ ଅଫିସ୍ ଯେଉଁଠି ଜାଗା ମିଳିଛି ସେଠି ଅଫିସ୍ ବିଲ୍ଡିଂ ପାଇଁ ମଧ୍ୟ ଆମେ ପଇସା ଦେଇଛୁ। ତେଣୁ ନୂଆ ୟୁଏଲ୍ବିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ମଧ୍ୟ ତାଙ୍କ ସହିତ ଆଲୋଚନା କରାଗଲା, ଏବଂ ଯେଉଁ ୟୁଏଲ୍ବି ଆମର ପୁରୁଣା ଅଛି ତାକୁ ଆମେ ଏଥର ସବୁଠୁ ଅଧିକ ବଜେଟ୍ରେ ପଇସା ଦିଆହେଇଛି। ମୋର ଡିପାର୍ଟମେଣ୍ଟକୁ କରିବା ସହିତ ସହିତ ତଳ ସ୍ତରକୁ ମଧ୍ୟ ଯାଇକି ମୁଁ ୟୁଏଲ୍ବି ସ୍ତରରେ ମଧ୍ୟ ରିଭ୍ୟୁ କରୁଛି। ଏବେ ଯାଇଥିଲି ସୋନପୁର ଯାଇଥିଲି, ସେଠି ରିଭ୍ୟୁ କଲି, ଅନୁଗୁଳ ଜିଲ୍ଲାରେ କଲି, ସେଇଭଳିଆ ଆଜି ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଯୋଉ ଚାରିଟି ପୁରୁଣା ୟୁଏଲ୍ବି ଏବଂ ଛଅଟି ନୂଆ ୟୁଏଲ୍ବିର ମଧ୍ୟ ରିଭ୍ୟୁ କଲୁ ଏବଂ ଆଗାମୀ ଦିନରେ ଯେତିକି ପଇସା ଆସୁଛି ତଳ ସ୍ତରରେ ତାକୁ ତ୍ୱରାନ୍ୱିତ ଗତିରେ କାମ ହେଲେ ଡେଭଲପମେଣ୍ଟଟା ଲୋକଙ୍କୁ ଦିଶିବ ଏବଂ ଲୋକ ତା ଲାଭବାନ ହେଇପାରିବେ। ଯିଏ ଭୁଲ କରିବ ଯାହାକୁ ଆମେ ରିଭ୍ୟୁରେ

0: ଧରିବୁ ତାକୁ ତା ଉପରେ ଆକ୍ସନ ନିଆଯିବ। ତେଣୁ ଆମେ ଚାହୁଁଛୁ ଜିଲ୍ଲାର ଡେଭଲପମେଣ୍ଟଟା ତ୍ୱରାନ୍ୱିତ ଗତିରେ ହଉ। ସେଭଳି ଭାବରେ ବାରିପଦାକୁ ମଧ୍ୟ ଆଗାମୀ ଦିନରେ ଆମେ ଏଇଟାକୁ ସୁରେଶ ସିଟି ବନେଇବୁ କରିବୁ, ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟିର ଅନ୍ତର୍ଭୁକ୍ତ କରିବୁ। ତେଣୁ ଆଗାମୀ ଦିନରେ ଲୋକଙ୍କର କେମିତି ଯାହା ଯାହା ଆବଶ୍ୟକତା ଅଛି ତାକୁ ବି କେମିତି ମେଣ୍ଟା ଯାଇପାରିବ ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
1: ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିଚାଳିତ ଯୁକ୍ତ ତିନି ଚୂଡ଼ାନ୍ତ ପରୀକ୍ଷାଫଳ ପ୍ରକାଶ ପାଇଛି। ପରୀକ୍ଷାଫଳ ସମ୍ପର୍କରେ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି କହିଛନ୍ତି,
2: ଆକ୍ଚୁଆଲି ଆମର ଆଜି ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ୟୁନିଭର୍ସିଟିର ଆଜି ୟୁଜି ପରୀକ୍ଷା ରେଜଲ୍ଟ ବାହାରିଲା। ତା ଦେହରେ ଆମର ଆକ୍ଚୁଆଲି ଆର୍ଟ୍ସ ସାଇନ୍ସ କମର୍ସ ତିନିଟା ଫାକଲ୍ଟି ଯୋଉ ଅଛି, ଆର୍ଟ୍ସର 85.90%, ସାଇନ୍ସର 70.28%, କମର୍ସର 73.73%, ଓଭରଅଲ 81.59% ରେଜଲ୍ଟ ହେଇଛି। ଆର ବର୍ଷ ପାଇଁ ଆର ବର୍ଷ 81.29% ହେଇଥିଲା, ଏ ବର୍ଷ ତାଠାରୁ ଟିକେ ଅଧିକ ଭଲ ହେଉଛି ଏବଂ ଆର ବର୍ଷ ଆଉ ଚିନ୍ତା କରିବୁ ଆହୁରି ଅଧିକ ଭଲ ରେଜଲ୍ଟ ବାହାରିବ।
1: ସାନ୍ତାଳୀ ଭାଷାର ଲିପି ଅଲଚିକିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି। କୁଳିଅଣା ବ୍ଲକର ଶୁଖୁଆପଡ଼ାରେ ଆୟୋଜିତ ଉତ୍ସବରେ ବକ୍ତାମାନେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନୀ ଓ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାରିପଦା ପୌରାଞ୍ଚଳରେ ପାଲବଣୀଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମାରକୀ କମିଟି ପକ୍ଷରୁ ଆୟୋଜିତ ଉତ୍ସବରେ ପୂର୍ବତନ ବାଚସ୍କତି ସାନନ୍ଦ ମାରାଣ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାରତୀ ହାଁସ୍ତା, ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଜୁ ଜନତା ଦଳ ରାଜ୍ୟ ଉପସଭାପତି ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଯୋଗଦେଇ ସାନ୍ତାଳୀ ଭାଷାର ସୁରକ୍ଷା ଓ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ। ବାରିପଦା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ପାର୍ଥସାରଥୀ ମହାନ୍ତ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ମୋଟ 600 ନମ୍ଘରରୁ 588 ନମ୍ଘର ରଖି ରାଜ୍ୟରେ ଟପ୍ପର ହୋଇଛନ୍ତି। ବାରିପଦା ପୌରାଞ୍ଚଳର ମଧୁବନ ସାହି ବାସିନ୍ଦା ପାର୍ଥସାରଥୀଙ୍କ ବାପା ଗଣେଶ ମହାନ୍ତ ଜଣେ ପାଇପ୍ ମିସ୍ତ୍ରୀ ଓ ମା ସାବିତ୍ରୀ ମହାନ୍ତ ଆଶାକର୍ମୀ ଭାବେ କାର୍ଯ୍ୟରତ ଅଛନ୍ତି। ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବା ବେଳେ ଛାତ୍ର ପାର୍ଥସାରଥୀଙ୍କ ଏହି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି। ବାରିପଦା ପୌର ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପନଗରପାଳ ସୀମା ଦାସ ଛାତ୍ର ପାର୍ଥସାରଥୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସେହିପରି କୁଡ଼ମାଲି ସାଂସ୍କୃତିକ ସଂଘ ଏବଂ କଡ଼ମୀ ଶିକ୍ଷକ ମଞ୍ଚ ପକ୍ଷରୁ ଛାତ୍ର ପାର୍ଥସାରଥୀ ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବାରିପଦାର ଶହୀଦ ସ୍ମୃତି ଭବନଠାରେ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ୱ ଶ୍ରମିକ ଦିବସ ପାଳନ କରାଯାଇଥିଲା। ଉତ୍ସବରେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବର୍ଷା ଓ ଝଡ଼ ତୋଫାନ ସମୟରେ ବିଦ୍ୟୁତ୍ କର୍ମଚାରୀମାନେ ନିଷ୍ଠାର ସହ କାର୍ଯ୍ୟ କରୁଥିବା କହିଥିଲେ। ଉତ୍ସବରେ ପୂର୍ବତନ ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାସଂଘର କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି, ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା, ଦୁର୍ଗାପ୍ରସାଦ ମହାନ୍ତି ପ୍ରମୁଖ ବିଦ୍ୟୁତ୍ କର୍ମଚାରୀମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
3: କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେକୋଲୋ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

ଚାଷୀ ଭାଇ ବହେନମାନଙ୍କୁ ମୋର ଜୁହାର। ଆଜ କାର୍ଯ୍ୟକ୍ରମର ଉପସ୍ଥାପନା କରୁଛେ ମୁଇଁ ତୃପ୍ତିମୟୀ ପଣ୍ଡା। ଆଜ ସୋମବାର ଆମର କାର୍ଯ୍ୟକ୍ରମ ଡାଏଲ ନମ୍ବର କୃଷି ସଂସାର ଥି ଆମେ ସିଧା କଥା ହେମା। ଆମର କାର୍ଯ୍ୟକ୍ରମ ଡାଏଲ ନମ୍ବର କୃଷି ସଂସାର ଥି ଆମର ସାଙ୍ଗେ ଯୋଡ଼ି ହେବାର୍କେ ଆମକୁ ଫୋନ କରୁନ। ଆମର ଫୋନ ନମ୍ବର ଦୁଇଟା ହେଲା 0663241124 আর 0663241123।

0: हेलो, डायल नंबर कृषि संसार।
1: कृषि संसार आकाशवाणी ସମ୍ବଲପୁର।
0: ଆଜ୍ଞା ଜୁହାର।
1: ଆଜ୍ଞା
0: ହଁ ଶୁଭୁଛି ତ।
1: ଜୟ ମା ସମଲେଶ୍ୱରୀ, ଜୟ ଜଗନ୍ନାଥ, ଜୟ ସୀତାରାମ।
0: ଆଜ୍ଞା ଆପଣଙ୍କର ପରିଚୟ
1: ମାନନ କିଷାନ କହୁଛେ, ଜିଲ୍ଲା ଝାରସୁଗୁଡା, ନୟକ୍ରା ବ୍ଲକ, ଗ୍ରାମ ପଞ୍ଚାୟତ ବାପଲେଡା, କେନ୍ଦୁଡି, ଜଙ୍ଗଲପଡା ନୁ ପରମାନନ୍ଦ କିଷାନ କହୁଛି।
0: ଆଚ୍ଛା ପରମାନନ୍ଦ ବାବୁ, ଆମର ମାନେ ଆମର ଗୋଟେ

0: Rotan.
1: ଆଜ୍ଞା ସେ ହରେଶ ପରୁଆ ସ୍ୱର୍ଣ୍ଣ ପ୍ରଭାକର କରିଥିଲେ ଫୋନ ମୋର।
0: ଆଚ୍ଛା
1: ତ ଆଜ୍ଞା ଏତେ ମୁଇଁ ତ ସବୁବେଳେ କଥା ଲାଗୁଛି ମୋର ବାପା ସାଙ୍ଗେ କଥା ଲାଗୁ ତାପନେ ପୁରା ସନ୍ତୋଷ ରେଡିଓ ସେ କାଠର ଗାଳି ଶୁଣୁଥିଲେ ତାପନେ ଟିକେ ଚାଷ କରୁଛ। ହଁ
0: ହଁ ଦଉନ୍ ଦଉନ୍ ଦଉନ୍। ଆଚ୍ଛା ବେଲେ ଆଉ ଆପଣଙ୍କର କଥା ଟିକେ କହୁନ୍, କାଣା କରସନ୍?
1: ଆଜ୍ଞା ମୋତେ ସେ କାଠି ଫାଟି ସିଏ ଚିତ୍ର ଫିତ୍ର କରୁଛେ, ତାପରେ ଆମର ଘର ଟିକେ ଭଙ୍ଗା ଭୁଇ ଚାଲିଛେ, ନିଜେ ଇଟା ଗଢି କରି ନିଜେ ତିଆର କରୁଛେ।
0: ହଁ ମାନେ ସବୁ ଜିନିଷ ଜାନସନ୍ ବୋଲୁନ୍,
1: ସବୁ ଜିନିଷ ଆଜ୍ଞା ଭଗବାନ ମା ସମଲେଙ୍କର କୃପା,
0: ସବୁ ପ୍ରକାରର କଳା ଅଛେ ବୋଲୁନ୍,
1: ସବୁ କଲା ଦେଇ ଦେଇଛନ୍, ସେ କଲା ଠାକୁର ସବୁ ଦେଇ ଦେଇଛନ୍,
0: ନିଜର ଘର ନିଜେ ବି ବନେ ପକଉଛନ୍, ଚିତ୍ର ବି ଚିତ୍ର ବି କରି ପକଉଛନ୍,
1: ସବୁ ଯେନ ବିହା ମନକେ ସୋନ କଟାକ୍ତି ଗାଡି ଡେକରେସନ୍ ସବୁ,
0: ଆର ଘରେ
1: ଫୁଲ ଗଛ ମାନେ ଲଗା ହେଇଛେ।
0: ହଁ
1: ଗୁଲା ଫୁଲ ଅଛେ, ରଜନୀଗନ୍ଧା ଅଛେ, ଆଉ ସିନେରି ଗଛ ମାନେ ଅଛେ ବହୁତ, ପ୍ରିୟା ଗଛ ତିନିଟା ଅଛେ।
0: ହଁ ବେଲେ ରେଡିଓ ଆପଣଙ୍କର ବାପା ବି ଶୁନସନ୍, ସୌକ ରଖିଛନ୍, ଆଉ ଆପଣ ବି ଶୁନସନ୍ ବୋଲୁନ୍।
1: ଆପଣ ହରେଶ ପରୁଆ ନା ଦେଖି ପକାଇନ ଫଟୋ ହେଇଛ ସାଙ୍ଗେ।
0: ହଁ ହଁ ଆଉ ଆଉ କାଣା କାଣା ସୌକ ଅଛେ ଆପଣଙ୍କର?
1: ମୋମୁ ପଢୁଛେ, ତା ମୋମୁ ଦା ଛଚା ଛୁଚି କରୁଛନ୍, ତା ସେ ମୋର୍ମା ବୁଢ଼ୀ ଲୋକ କାହିଁ ଯାଇନି ପାରେ, ଦିଟା ତୁଲି ଦେସି ଛଚା ଛୁଚି କରସନ୍, ବାପା ଚାଷ କରୁଛନ୍ କୁନ୍ଦରୁ କୁନ୍ଦରା, ଇଟା ଏଖେନ ଅଦା ମାନେ ଟାଇମ ଆସିଗଲାନ ଶୀତଳ ଷଷ୍ଠୀ ତ 19 ତାରିଖ ଆଜ୍ଞା ଦେଖିଯିମା, ସାବିତ୍ରୀ ବ୍ରତ 16 ତାରିଖ ଶନିବାର ଦିନେ, ତାହେଲେ କେନ୍ଦୁ କୁନ୍ଦା ଚାର ଚୁରୁ, ଇଟା ଆମର ଜଙ୍ଗଲ ନାଇଁ ଜଙ୍ଗଲ ପଡ଼ା କହିଲି ଜଙ୍ଗଲ କେନ୍ଦୁ ଦେହି କେନ୍ଦୁ
0: ବେଲେ ସାବିତ୍ରୀ ବ୍ରତ କରୁଛନ୍ ବୋଲୁନ୍ ଘରେ ସଭେ।
1: ହଁ ତାର ପରେ ପରେ ପଦ୍ମଫୁଲ ଟିକେ ଆନି ଲାଗବା ସେ।
0: ହଁ ହଁ ପୂଜା ପାଠ ତିହାର ବାହାର ଇଟା ତ ଆମର ଖୁସି ହେ।
1: ହଁ ଦିଦି
0: ପୂଜା ପାଠ ତିହାର ବାହାର କେ ନେଇକିନା ଆମେ ବଞ୍ଚିଛୁ, ଆଉ ଗୁଟେ ଯେତେ ଦୁଃଖ ଥିଲେ ବି ତିହାର ବାହାର ଆସିଲେ ଆମେ ମାନେ ପୁରା ସଜି ଧଜି କିନା କରୁଛୁ, ଇଟା ହିଁ ମନର ଶାନ୍ତି ଆଉ ଖୁସି ହେ। ବେଲେ ଠିକ ଅଛେ, ଆଉ ବଢିଆ ଲାଗଲା ଆପଣଙ୍କର ସାଙ୍ଗେ କଥା ହେଇକିନା, ଏନ୍ତା ଆମକୁ ଫୋନ କରୁଥିବେ, ଆମର ସବୁ କାର୍ଯ୍ୟକ୍ରମ ଥି ଆମର ମାନଙ୍କର ସାଙ୍ଗେ ଯୋଡି ହେଉଥିବେ।
1: ଆଉ ଆଜ୍ଞା ଶୁଣତ ଆଉ ଗୋଟେ ଦେଶେ କ ଖ ଗ ଯେ ନାଟକଟା ଦେଇଥିଲା ବହୁତ ବଢିଆ ଲାଗଲା।
0: ଆଚ୍ଛା
1: ତ ଚିଠି ଚିଠି ଲେଖିକରି ଦିଆ ହେଇଥିଲା ପହଞ୍ଚିଲା କି ନିଜେ ହ୍ୱାଟ୍ସଆପ୍ ମାଧ୍ୟମରେ ବି ପଠାଯିବା?
0: ଆମେ ଆମେ ଦେଖିଦେମୁ, ଆପଣ ଚିଠି ଦେବେ, ନାଟକ ଯେନ୍ ଯେନ୍ କାର୍ଯ୍ୟକ୍ରମ ଆମର ଆପଣଙ୍କୁ ଭଲ ଲାଗବା ଚିଠି ଦେବେ, ଆଉ ଆମେ ଦେଖମୁ।
1: ଠିକ ଅଛି ଆଜ୍ଞା, ଆଉ ଶ୍ରୋତା ଅଛନ୍, ସବୁ ଶ୍ରୋତା
0: ବହୁତ ଶ୍ରୋତା ଫୋନ କରୁଛନ୍, ସମକର ଖୁସି ହେ କଥା ହେବାର ଲାଗି, ଆମର ସାଙ୍ଗେ ଯୋଡି ହେବାର ଲାଗି,
1: ସମକର ଖୁସି ଆଜ୍ଞା, ବହୁତ ପରମାନନ୍ଦ ଏକି ଆନନ୍ଦ। ଜୟ ମା ସମଲେ, ଜୟ ଜଗନ୍ନାଥ, ଜୟ ସୀତାରାମ, ଜୁହାର।
0: ହ୍ୟାଲୋ ହ୍ୟାଲୋ ଡାଇଲ ନମ୍ବର କୃଷି ସଂସାର କେ ଆପଣଙ୍କୁ ସ୍ୱାଗତ, ଆପଣଙ୍କର ପରିଚୟଟା ଦଉନ୍। ହଁ ଗରିବ କର୍ଣ୍ଣ ଆଜ୍ଞା, ନାଇଁ ଭଲ ଲାଗଲା ଆପଣ ଫୋନ କଲେ ଯେ, ଆପଣ ସବୁ ହେଲୋ ଅନୁରୋଧ ଥି ଫୋନ କରସନ୍, ଆଉ ସେ ଦିଲବାଲେ ସିନେମାର ଗାନାଟା ଶୁନସନ୍ ନାଇଁ? ଗୁଟେ ଗାନା ଆପଣଙ୍କର ପୁରା ସେଟା ହିଁ ଶୁନସନ୍ ବେଲେ ଆଜି ଆଉ କହୁନ, ଆଉ କାଣା ଘରେ କେନ୍ତା କେନ୍ତା ସଭେ ଅଛନ୍? ଓହୋ ଆପଣ କାଇଁ ଦୁକାନ କରିଥିଲେ କାଇଁ ଯେ, ଦୁକାନ କେନ୍ତା ଚାଲୁଛେ? ଚାଲିଛେ ହଁ, ଆଉ ଚାଷ ବାସ କରସନ୍ କି ନାଇଁ? ଆପଣ ଯେନ୍ ଆମର ସବୁ କାର୍ଯ୍ୟକ୍ରମ ମାନକେ ଯେନ୍ ଫୋନ କରସନ୍, ଆମର ସାଙ୍ଗେ ଯୋଡି ହେସନ୍ ନାଇଁ, ବହୁତ ବଢିଆ ଲାଗସି ଆଜ୍ଞା।
2: ନା
0: ମୋ ନାଁ ହେଲା ତୃପ୍ତିମୟୀ ପଣ୍ଡା।

0: କୃଷି ସଂସାର ହେଇଥିବେ କଥା ମୋର ସାଙ୍ଗେ, ଆମେ କଥା ହେଇଥିଲା ଏଇ ଯେନ୍ ଆମର ହେଲୋ ଅନୁରୋଧ ଗୀତ ଶୁଣିବାର କାର୍ଯ୍ୟକ୍ରମ ଲାଇଭ ଇନ୍ ଥିବି ନାଇଁ ମୁଇଁ ଜାଣି ଯାଇଛେ ଆପଣ କେନ୍ ଗୀତ ଶୁଣସନ୍ ମୁଇଁ ଠିକ୍ ସେ ଜାଣିଛେ। ଠିକ ଅଛେ ଆଜ୍ଞା, ଆଉ ଇହାଦେ ଆହୁରି ଶ୍ରୋତା ମାନେ ଫୋନ କରୁଛନ୍, ରଖମା। ଜୁହାର ଜୁହାର ଜୁହାର। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ହଁ, ଡାଇଲ ନମ୍ବର କୃଷି ସଂସାର କେ ଆପଣଙ୍କୁ ସ୍ୱାଗତ।
1: ନମସ୍କାର ଆଜ୍ଞା।
0: ନମସ୍କାର ନମସ୍କାର।
1: କେନ୍ତା ଅଛନ୍ ଆଜ୍ଞା?
0: ଆମେ ତ ସଭେ ବହୁତ ବଢିଆ ଅଛୁ, ଆପଣ ମାନେ କେନ୍ତା କେନ୍ତା ଅଛନ୍ କହୁନ।
1: ଆମେ ମାନେ ବି ଆଜ୍ଞା ବହୁତ ବଢିଆ ଅଛୁ ଆଜ୍ଞା, ଚାଷୀ ଲୋକ ଚାଷ କାମ ଚାଲିଛି।
0: ହଁ
1: ତ ଆପଣ ମାନେ ଆମର ଲାଗି ଗଲା ନ?
0: ହଁ ଆପଣଙ୍କର ପରିଚୟଟା ଦଉନ।
1: ନାମ ଆଜ୍ଞା ଉପେନ୍ଦ୍ର ସିଂହ।
0: ଆଜ୍ଞା। ହ୍ୟାଲୋ।
1: ମୋର ନାଁଟା ଆଜ୍ଞା ଉପେନ୍ଦ୍ର ସିଂହ, ଆଖି ଫୁଟା ଆଜ୍ଞା।
0: ହଁ ଆଜ୍ଞା, ହଁ ହଁ ଜାଣିଲି ଜାଣିଲି। ଆଉ ଘରେ ସବୁ କିଏ କିଏ ଅଛନ୍?
1: ଘରେ ଆଜ୍ଞା ସମସ୍ତେ ଅଛନ୍ ଆଜ୍ଞା, ପିଲା ଛୁଆ।
0: ହଁ
1: ଆମର ଆମେ ଚାର ଭାଇ ନେଉଛୁ, ମୋର କେତେ ଛୁଆ ବି।
0: ହଁ ଆଉ କାଣା କରସନ୍ ଆପଣ?
1: ଚାଷ କାମ କରସେ ଆଜ୍ଞା।
0: ଚାଷ କାମ ବଢିଆ ଜିନିଷଟେ କରୁଛନ୍, ଚାଷ କାମ ଯାହା ରହେ ସେ କାମ ନୁ ତ ଆଉ ସୁଖ ନାଇଁ ନ।
1: କଥା ହେଲା ଆଜ୍ଞା, ଯେନ୍ ବାବୁରେ କର୍ମା ବି ଯଦି ଯେ ଜଣାନ ନା ହେଲା ଯେ ତୁଫାନ କରମା ନାଇଁ ଆଜ୍ଞା, ଆଉ ବେକାର ଲୋକ ଗଲା।
0: ହ୍ୟାଲୋ।
1: ହ୍ୟାଲୋ।
0: ହଁ ଆଜ୍ଞା କହୁନ।
1: ନାଇଁ ଆମେ ଯଦି ଜବାନ ନେଇ ପାରିଲା ବୋଲେ କିଛି କଥା ନାହିଁ, କମ ସେ କମ କିଷାନ ଦେଇକିରି ମାନେ ନିଜ କୁଟୁମ୍ବ ତାମାନେ ପେଟ ପୋଷମାର ଦେଇଦେମେ।
0: ହଁ ହଁ ନାଇଁ ଖାଲି କୁଟୁମ୍ବର କେନୁ ମାନେ ସମସ୍ତଙ୍କର ପେଟ ପୋଷୁଛନ୍ ଆମର ଚାଷୀ ଭାଇ ବହନ ମାନେ, ସେଥିଲାଗି ତ ସେଥିଲାଗି ଆମେ ଭୁଖେ ନାଇଁ ରହିବାର କି, ସେମାନେ କ୍ଷେତେ ଖଲାଥି ମେହନତ କରୁଛନ୍ ବୋଲିକରି ଆମେ ମାନେ ଶାନ୍ତି ଥି ଘରେ ଶୁଛୁ ଆଉ ଖାନା ପିନା ଟିକେ ପାଇ ପାରୁଛୁ, ଖାଇବାରଟା ହେଥିଲାଗି ଆମର ଚାଷୀ ଭାଇ ବହନ ମାନଙ୍କୁ ସବୁବେଳେ ଆମର ଭିତରେ ତାର ମାନେ ବହୁତ ସମ୍ମାନ ଅଛେ ତାଙ୍କର ମାନଙ୍କର ପ୍ରତି। ଆଉ ଚାଷୀ ଭାଇ ବହନ ମାନେ ଯଦି ପରିଶ୍ରମ ନାଇଁ କରବେ ଆମେ ମାନେ କେମିତି ଖାଇ ପିଇ ପାରମୁ?
1: ହଁ ଚାଷୀ ତ ଖରା ଶୀତ ବର୍ଷା ଏଗୁଡ଼ା ଚାଷ ନାଇଁ ପାରିବେ, ସବୁ ଚାଷୀ
0: ହେଇପାରବେ। ଆଉ ଚାଷୀ ମାନେ ବି ଆମର ଗୋଟେ ଗୋଟେ ତାର ମାନେ ସୈନିକ, ସେମାନଙ୍କୁ ବି ଆମେ ସମ୍ମାନ କରବାର କଥା ମୁଇଁ
1: ଭାବୁଛି। ଜୟ ଯବାନ ଜୟ କିଷାନ।
0: ହଁ ସେଥିଲାଗି ଆଉ ବହୁତ ବହୁତ ବଢିଆ ଲାଗିଲା ଆଜ୍ଞା ଆପଣଙ୍କର ସାଙ୍ଗେ
1: କଥା। ଠିକ ଅଛି ଆଜ୍ଞା, ନମସ୍କାର ଆଜ୍ଞା।
0: ହଁ ଆଜ୍ଞା ଜୁହାର। ଆଜ ତ ସମିଆ ହେଇଗଲାନ ଆମର ଡାଏଲ ନମ୍ବର କୃଷି ସଂସାର କାର୍ଯ୍ୟକ୍ରମ କେ, ଇନେ ରଖମା। ସବୁ ସୋମବାର ଡାଏଲ ନମ୍ବର କୃଷି ସଂସାର କାର୍ଯ୍ୟକ୍ରମ ଥି ଆମର ସାଙ୍ଗେ ଯୋଡ଼ି ହଉନ୍, ଆମକୁ ଫୋନ୍ କରୁନ୍। ଆମକୁ ଫୋନ୍ କରବାର ନମ୍ବର ଦୁଇଟା ହେଲା 0663241240 ଆର 0663241231। ଉପସ୍ଥାପନା ଦାୟିତ୍ୱ ଥି ଆଜ୍ ମୁଇଁ ଥିଲି ତୃପ୍ତିମୟୀ ପଣ୍ଡା, ବୈଷୟିକ ସହାୟତା କରୁଥିଲେ ଲକ୍ଷ୍ମୀନାରାୟଣ ଦାସ ଆର୍ ଅଶୋକ କୁମାର ପ୍ରଧାନ।

ଶୁଣନ୍ତୁ, ଦୈନିକ ବଜାର ପରିସ୍ଥିତି। ପ୍ରଥମେ ପାଇକାରୀ ମୂଲ୍ୟ ସମ୍ପର୍କରେ। ସମ୍ବଲପୁର ବଜାରରେ ମୋଟା ଚାଉଳ କ୍ୱିଣ୍ଟାଲ ପ୍ରତି 3000 ଟଙ୍କାରୁ 3600 ଟଙ୍କା ଥିବାବେଳେ ସୋରିଷ ଚାଉଳ 4800 ଟଙ୍କାରୁ

5,500 ଟଙ୍କା, ଚିନାବାଦାମ 8,000 ଟଙ୍କାରୁ 9,500 ଟଙ୍କା, ସୋରିଷ 10,000 ଟଙ୍କାରୁ 11,000 ଟଙ୍କା ମଧ୍ୟରେ, ସୋରିଷ ତେଲ 15,733 ଟଙ୍କାରୁ 20,999 ଟଙ୍କା, ଗୁଡ଼ 4,000 ଟଙ୍କାରୁ 4,900 ଟଙ୍କା, ଆଳୁ 900 ଟଙ୍କାରୁ 1,060 ଟଙ୍କା ମଧ୍ୟରେ ରହିଛି। ଏଥର ଶୁଣନ୍ତୁ ଖୁଚୁରା ମୂଲ୍ୟ ସମ୍ପର୍କରେ। ସମ୍ବଲପୁର ବଜାରରେ ମୋଟା ଚାଉଳ କିଲୋଗ୍ରାମ ପ୍ରତି 35 ଟଙ୍କାରୁ 40 ଟଙ୍କା ଥିବାବେଳେ ସରୁ ଚାଉଳ 53 ଟଙ୍କାରୁ 60 ଟଙ୍କା, ସୋରିଷ ତେଲ 162 ଟଙ୍କାରୁ 215 ଟଙ୍କା, ଆଳୁ 15 ଟଙ୍କାରୁ 18 ଟଙ୍କା, ଅଟା 33 ଟଙ୍କାରୁ 48 ଟଙ୍କା, ମୁଗ ଡାଲି 95 ଟଙ୍କାରୁ 108 ଟଙ୍କା, ହରଡ଼ ଡାଲି 103 ଟଙ୍କାରୁ 125 ଟଙ୍କା, ବନସ୍ପତି ଘିଅ 145 ଟଙ୍କାରୁ 152 ଟଙ୍କା ମଧ୍ୟରେ, ପିଆଜ 15 ଟଙ୍କାରୁ 25 ଟଙ୍କା ଏବଂ ଚିନି 46 ଟଙ୍କାରୁ 50 ଟଙ୍କା ମଧ୍ୟରେ ରହିଛି। ଏଥିଲା ଦୈନିକ ବଜାର ପରିସ୍ଥିତି।

0: କୃଷି ସଂସାର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ଆଜି ସୋମନାଥ ମହାଦେବଙ୍କର ପୂଜାର କୁମ୍ଭାଭିଷେକ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ ସୋମନାଥ ମନ୍ଦିର ହେଉଛି ବିଶ୍ୱାସ ଭକ୍ତି ଆର୍ ଅନ୍ତରାତ୍ମାର ନିଦର୍ଶନ। ଜୁଲାଇ 1 ତାରିଖରୁ କାର୍ଯ୍ୟକାରୀ ହେବା ବିକଶିତ ଭାରତ ନିଶ୍ଚିତ ରୋଜଗାର ଆର୍ ଆଜୀବିକା ମିଶନ ଗ୍ରାମୀଣ ଆଇନ ଭିଭି ରାମଜୀ କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି। ଦେଶକେ ବରକସ କରିବା ଲାଗି 7 ସୂତ୍ରୀ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପୋଖରାନ ପରମାଣୁ ପରୀକ୍ଷଣକେ ସୁରତା କରିବା ଲାଗି ଆଜି ସାରା ଦେଶ ମନାଯାଉଛେ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ। ଦେଶରେ ସମ୍ଭାବ୍ୟ ବନ୍ୟା ଆର୍ ଖରା ଝାଉକେ ମୁକାବିଲା ବାବଦେ ଆଜି ନୂଆଦିଲ୍ଲୀରେ ସମୀକ୍ଷା କରିଛନ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଆଜି ପାଳନ କରାଯାଇଛି ସୋମନାଥ ସ୍ୱାଭିମାନ ପରବ। ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କହିଲେ ସୋମନାଥ ଆର୍ ଲିଙ୍ଗରାଜ ଭିତରେ ରହିଛି ଗହୀର ସମ୍ପର୍କ। ପୁରୀ ଶ୍ରୀମନ୍ଦିରରେ ଆଜି ଫେର ମୂଲ ହେଇଛି ଭିତର ରତ୍ନ ଭଣ୍ଡାର ଗଣତି। ରାଜ୍ୟର ଆଇନ ଶୃଙ୍ଖଳା ଆର୍ ଅପରାଧ ନିୟନ୍ତ୍ରଣକେ ଆହୁରି ବରକସ କରିବା ଲାଗି ଭୁବନେଶ୍ୱରରେ ଗୋଟିଏ ଉଚ୍ଚା ଦର୍ଜାର ସମୀକ୍ଷା ବୈଠକ କରିଛନ୍ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ। ରାଜ୍ୟର ବୌଦ୍ଧ ଆର୍ ଝାରସୁଗୁଡ଼ା ସହିତ ଭିନ୍ ଭିନ୍ ଜିଲ୍ଲାରେ ପାଳନ କରାଯାଇଛି ସୋମନାଥ ସ୍ୱାଭିମାନ ପରବ। ଆକାଶବାଣୀର 90 ବର୍ଷର ପୂର୍ବାର ଲାଗି ଆବାକାଲ ଆକାଶବାଣୀ ସମ୍ବଲପୁର ତରଫ ହେବା ଲୋକସଙ୍ଗୀତ ସମାରୋହ ନୂଆ 90। ବରଗଡ଼ ଜିଲ୍ଲାନୁ ଆଷ୍ଠାନୁମୂଲ ହେବା ଡାଲୁଆ ଧାନଘିନା। ବୌଦ୍ଧ ଜିଲ୍ଲାନୁ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅଧୀନତି କିଶୋର କିଶୋରୀମାନଙ୍କ ଲାଗି ହୋଇଯାଇଛି ଗୋଟିଏ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଚାର୍ଲେନ୍ କରାଯିବା ଭବାନୀପାଟଣାନୁ ଖରିଆର 17 କିଲୋମିଟର ରାସ୍ତା। କହିଲେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ପଶ୍ଚିମ ଓଡ଼ିଶାର ସମ୍ବଲପୁର ବୌଦ୍ଧ ଦେବଗଡ଼ ବରଗଡ଼ ଆର୍ ସୁବର୍ଣ୍ଣପୁର ଜିଲ୍ଲାର ଆଜି ହୋଇଯାଇଛି ଯୁଗ୍ମ ଜନ ଅଭିଯୋଗ ଶୁଣାଣି। ଆଇପିଏଲ୍ କ୍ରିକେଟ୍ ଥି ଆଜିର ମ୍ୟାଚ୍ ଖେଳିବେ ଦିଲ୍ଲୀ କ୍ୟାପିଟାଲ୍ସ ଆର୍ ପଞ୍ଜାବ କିଙ୍ଗ୍ସ। ଏବେ 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବ ବୋଲି ରାଜ୍ୟର 20 ଜିଲ୍ଲାକେ ସତର୍କ ସୂଚନା ଦେଇଛେ ପାଣିପାଗ ବିଭାଗ। ଏଥିରେ ମୁଖ୍ୟ ଖବର ଇନ ଶେଷ ହେଲା। ଇତରତର ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
0: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣି କଟକ କେନ୍ଦ୍ରରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହିତ ଶୁଣନ୍ତୁ ସାକ୍ଷାତକାର। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।

0: ତେବେ ରଥ କାର୍ଯ୍ୟ ତ ଆଗେଇ ଚାଲିଛି, ଆଗକୁ ରଥଯାତ୍ରା ପୂର୍ବ ବର୍ଷ ମାନଙ୍କ ତୁଳନାରେ ଭକ୍ତଙ୍କ ସଂଖ୍ୟା ତ ଶ୍ରୀମନ୍ଦିରରେ ଯେମିତି ବଢୁଛି ଏ ବର୍ଷ ଆହୁରି ଅଧିକ ହେବ। ତେବେ ଶୃଙ୍ଖଳିତ ଦର୍ଶନ ବା ଶୃଙ୍ଖଳିତ ନୀତିକାନ୍ତି ପାଇଁ ଅନ୍ୟ ସବୁ ସେବା ତ ନିଜକୁ ମାନଙ୍କ ସହିତ କିଭଳି ସମନ୍ୱୟ ରକ୍ଷା କରାଯାଇଛି?
1: ରଥଯାତ୍ରା ହେଉ କିମ୍ବା ଶ୍ରୀମନ୍ଦିରର ଯେକୌଣସି ଯାନିଯାତ୍ରା ପର୍ବପର୍ବାଣି ହେଉ, ଶ୍ରୀମନ୍ଦିରର ସେବକମାନଙ୍କ ସହିତ ଆମର ଉତ୍ତମ ସମନ୍ୱୟ ଏବଂ ସହଯୋଗ ନିହାତି ଜରୁରୀ। ସେଥିପାଇଁ ଯାହା ବି ଆମେ ଯୋଗସୂତ୍ର ରକ୍ଷା କରିବା କଥା ଶ୍ରୀମନ୍ଦିରର ଛତିଶା ନିଯୋଗ ଜରିଆରେ ଏବଂ ଯେଉଁ ସେବା ସମ୍ପୃକ୍ତ ଯେଉଁ ନିଯୋଗ ଅଛନ୍ତି ତାଙ୍କ ସହିତ ଆମେ ବ୍ୟକ୍ତିଗତ ଭାବରେ ଏବଂ ଆନୁଷ୍ଠାନିକ ଭାବରେ ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁ। ଜିଲ୍ଲାପାଳଙ୍କ ସ୍ତରରେ, ମୁଖ୍ୟ ପ୍ରଶାସକଙ୍କ ସ୍ତରରେ, ଆମ ନୀତି ପ୍ରଶାସକ ଏବଂ ଅନ୍ୟାନ୍ୟ ସମସ୍ତ କର୍ମକର୍ତ୍ତାଙ୍କ ସ୍ତରରେ ଆମେ ବିଭିନ୍ନ ସମନ୍ୱୟ ବୈଠକ କରିଥାଉ। ଚଳିତ ବର୍ଷ ମଧ୍ୟ ସେହି ବୈଠକଗୁଡ଼ିକ ଆରମ୍ଭ ହୋଇସାରିଛି ଏବଂ ବିଗତ ଦିନ ଭଳି ସମସ୍ତ ସେବାୟତ ନିଯୋଗର ଯାହା ବି ସହଯୋଗ ରହିଛି ତାହା ନିଶ୍ଚିତ ଭାବରେ ଜାରି ରହିବ। ଆମେ ଆମ ତରଫରୁ ସମନ୍ୱୟ ରକ୍ଷା କରିବା ପାଇଁ ମହାପ୍ରଭୁଙ୍କ କୃପାରୁ ଚେଷ୍ଟା କରିବୁ ଏବଂ ତାଙ୍କରି ନିର୍ଦ୍ଦେଶରେ ଏବଂ ତାଙ୍କରି ଆଶୀର୍ବାଦରୁ ସବୁକିଛି ଠିକ୍ ହିସାବରେ ସମ୍ପନ୍ନ ହେବ ବୋଲି ଆଶା କରିବୁ।
0: ସାର୍, ଏଥର ଆମେ ଦେଖୁଛୁ ଯେ ଗୁଣ୍ଡିଚା ମନ୍ଦିର, ଯାହା ପ୍ରଭୁଙ୍କର ଜନ୍ମବେଦୀ, ତାହା ଦେହରେ ବହୁତ ନବକଳେବର ହେଉଛି। କିଭଳି ଭାବରେ ସେ ଭକ୍ତଙ୍କୁ ଆଉ ଏଥର ନୂଆ କରି ଜଗନ୍ନାଥଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ?
1: ଶ୍ରୀ ଗୁଣ୍ଡିଚା ମନ୍ଦିର ଆମ ଘୋଷଯାତ୍ରା କାହିଁକି ଆମ ଶ୍ରୀକ୍ଷେତ୍ରର ମହିମା ଏବଂ ଯାହା ବି ତାର ତତ୍ତ୍ୱ ଅଛି ସେଥିରେ ଅଙ୍ଗାଙ୍ଗୀ ଜଡ଼ିତ ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରେ ହିଁ ହେଉଛି ଆଡ଼ପ ମଣ୍ଡପ ବିଜେ ହେବେ ଠାକୁରମାନେ ଯେତେବେଳେ ଘୋଷଯାତ୍ରା ସମୟରେ, ଏବଂ ତାହା ହେଲା ଶ୍ରୀଜୀଉମାନଙ୍କର ଜନ୍ମବେଦୀ। ତେଣୁ ତାର ଯାହା ବି କିଛି ଉନ୍ନତିକରଣ କରିବା କଥା ଆମେ ପରିକଳ୍ପନା କରୁଥିଲେ ତାକୁ ଗତ ବର୍ଷଠାରୁ ଆରମ୍ଭ କରାଯାଇଛି। ଗତ ବର୍ଷ ଘୋଷଯାତ୍ରାର ପୂର୍ବରୁ ଆପଣ ଦେଖିଥିବେ ଯାହା ତାର ପଶ୍ଚିମ ପାର୍ଶ୍ୱ ଅଛି, ତାର ନାକଚଣା ଦ୍ୱାର ହେଉ, ସିଂହଦ୍ୱାର ହେଉ, ସୂଚନା କେନ୍ଦ୍ର ହେଉ, ଅଭ୍ୟର୍ଥନା କେନ୍ଦ୍ର ହେଉ, ବାକି ଯାହା ବି ପାରିପାର୍ଶ୍ୱିକ ଉନ୍ନତିକରଣ କରାଯାଇଥିଲା, ଚଳିତ ବର୍ଷ ଆମେ ଆଉ ଟିକେ ତାକୁ ବ୍ୟାପକ କରିଛୁ। ଉତ୍ତର ପାର୍ଶ୍ୱରେ ଯେଉଁ ଗୁମୁଟ ଅଛି, ଯେଉଁ ନୃସିଂହ ମନ୍ଦିର ପାଖରେ, ତାର ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି ଆମ କଳିଙ୍ଗ ସ୍ଥାପତ୍ୟରେ, ଏବଂ ବାକି ତିନୋଟି ପାର୍ଶ୍ୱ ଯେଉଁ ରହିଯାଇଥିଲା ପ୍ରାଚୀରର, ବାହ୍ୟ ପ୍ରାଚୀରର, ତାର ଖଣ୍ଡଲାଇଟ୍ ପ୍ରସ୍ତର ଆଚ୍ଛାଦନ ଏବଂ ମନ୍ଦିର ଭିତରେ ମଧ୍ୟ ଯେଉଁ ଚଟାଣ ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି। ନୂଆ ହିସାବରେ ଆମେ ତାକୁ ପ୍ରସ୍ତର ଚଟାଣଗୁଡ଼ିକ ନୂଆ କରୁଛେ ଏବଂ ବଲ୍ଲଭ ଘର, ଟୁଣିଆ ମହଲ ଏବଂ ଆଉ ଯେଉଁ ଆମର ଦଶଶାଳାର ଯେଉଁ ଏନେକ୍ସି ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନୂଆ କରାଯାଉଛି। ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଆମେ ଯେଉଁ ସେବାୟତ ବନ୍ଧୁମାନେ ଅଛନ୍ତି, ଆମ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଯେଉଁମାନେ ସେବକ ସଦସ୍ୟ ଅଛନ୍ତି ଏବଂ ସେବକ ସମ୍ପୃକ୍ତ ସେବାର ଯେଉଁମାନେ ସେବକମାନେ ଅଛନ୍ତି ତାଙ୍କ ପରାମର୍ଶ ଆମେ ନେଉଛୁ ଏବଂ ବିଭିନ୍ନ ସମୟରେ ସେ ସେବକ ବନ୍ଧୁମାନେ ତାକୁ ପରିଦର୍ଶନ କରୁଛନ୍ତି, ସମୀକ୍ଷା କରୁଛନ୍ତି। ଆମ ବୈଷୟିକ କମିଟି ଯେଉଁ ରହିଛି ଶ୍ରୀମନ୍ଦିରର ସେମାନେ ମଧ୍ୟ ଯାଇକି ଦେଖୁଛନ୍ତି ଏବଂ ଶ୍ରୀମନ୍ଦିର ଭଳି ଆମେ ଆପଣ ଖବର ପାଇଥିବେ ଶ୍ରୀମନ୍ଦିରର ନାଟମଣ୍ଡପକୁ ଆମେ ବାତାନୁକୂଳିତ ବା ଏୟାର କଣ୍ଡିସନିଂ କରିବାକୁ ଯାଉଛେ, କାର୍ଯ୍ୟ ଆରମ୍ଭ ହୋଇସାରିଛି। ଠିକ୍ ସେହିଭଳି ଶ୍ରୀ ଗୁଣ୍ଡିଚା ମନ୍ଦିରର ମଧ୍ୟ ଯେଉଁ ନାଟମଣ୍ଡପ ଅଛି, ଜଗମୋହନ ଅଞ୍ଚଳ ଅଛି, ତାକୁ ମଧ୍ୟ ବାତାନୁକୂଳିତ କରାଯାଉଛି ଏବଂ ଆମେ ଆଶା କରୁଛୁ ମହାପ୍ରଭୁଙ୍କ କୃପାରୁ ଚଳିତ ବର୍ଷର ଘୋଷଯାତ୍ରା ପୂର୍ବରୁ ତାକୁ ସମ୍ପୂର୍ଣ୍ଣ କରିବା ପାଇଁ।
0: ଗତଥର ଗୋଟିଏ ଦୁର୍ଘଟଣା ଘଟିଥିଲା ଗୁଣ୍ଡିଚା ମନ୍ଦିର ପାଖରେ, ଏସବୁ ବ୍ୟବସ୍ଥା ଭିତରେ ଜନଗହଳିକୁ ନିୟନ୍ତ୍ରଣ କରିବା ଆଉ ତାଙ୍କର ବି ସୁରକ୍ଷାକୁ ଜଗିବା ପାଇଁକା ଏଥରକ କ'ଣ ସବୁ ପ୍ରସ୍ତୁତି କରାଯାଇଛି ଶ୍ରୀମନ୍ଦିର ପ୍ରଶାସନ ଆଉ ଜିଲ୍ଲା ପ୍ରଶାସନ ମିଳିତ ଭାବରେ?
1: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଅବଗତ ଅଛୁ, ସଚେତନ ଅଛୁ। ଆମେ ସବୁବେଳେ ଚାହିଁବୁ ଯେତେ ବି ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସନ୍ତୁ, ସମସ୍ତଙ୍କର ସୁବିଧା ହେଉ, ଦର୍ଶନ ବ୍ୟବସ୍ଥା ଠିକ୍ ହିସାବରେ ହେଉ ଏବଂ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଯୋଗସୂତ୍ର ରକ୍ଷା କରୁ ଅନ୍ୟାନ୍ୟ ଯେଉଁ ସଂସ୍ଥା ଅଛି ରାଜ୍ୟ ସରକାରଙ୍କର। ଯେମିତି ଆପଣ ଜାଣିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ନୀତିକାନ୍ତି ସମ୍ପାଦନ ପାଇଁ ବିଶେଷ କରି ଆମେ ଦାୟିତ୍ୱ ବହନ କରୁ, କିନ୍ତୁ ଘୋଷଯାତ୍ରା ଯେହେତୁ ଏକ ଏଭଳି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବା ପର୍ବ ଯେଉଁଥିରେ କି ଲକ୍ଷାଧିକ ଲୋକ ବି ଆସିବେ ଏବଂ ତା ପାଇଁ ଲକ୍ଷାଧିକ ଆମର ଯେଉଁ ବ୍ୟବସ୍ଥା ଯେଉଁ ଅଛି ସେଥିରେ ସଂଖ୍ୟାଧିକ ଆମର ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ ମଧ୍ୟ ସେଥିରେ ନିୟୋଜିତ ହୋଇଥାନ୍ତି। ତେଣୁ କୌଣସି ପ୍ରକାର ଦୁର୍ଘଟଣା ବା ଘଟଣାକୁ ରୋକିବା ପାଇଁ ଯାହା ବି ପ୍ରସ୍ତୁତି କରିବା କଥା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯୋଗସୂତ୍ର ରକ୍ଷା କରୁଛୁ, କାରଣ ବାହାରେ ଯାହା ବି ଜିଲ୍ଲା ପ୍ରଶାସନ ବା ପୁଲିସ ପ୍ରଶାସନ ବା ଅନ୍ୟାନ୍ୟ ଯେଉଁ ସଂସ୍ଥାଗୁଡ଼ିକ ଅଛନ୍ତି ତାଙ୍କର ବି ଦାୟିତ୍ୱ ରହୁଛି। ତେଣୁ ଆମେ ଯୋଗସୂତ୍ର ରକ୍ଷା କରୁଛୁ ଏବଂ ଆମେ କହିବୁ ଯେ କେଉଁ ସମୟରେ ନୀତିକାନ୍ତି ହେଉଛି, କେଉଁ ସମୟରେ ନୀତି ବହୁଳତା ଅଛି, କେଉଁ ସମୟରେ ଅଧିକ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସିବେ, ସେହି ସୂଚନା ଆମେ ପୁଲିସ ପ୍ରଶାସନକୁ ଦେବୁ, ଜିଲ୍ଲା ପ୍ରଶାସନ ମାଜିଷ୍ଟ୍ରେଟକୁ ଦେବୁ ଏବଂ ଚଳିତ ବର୍ଷ ଶରଧାବାଲି ଏବଂ ଯେଉଁ ରଥ ଚକଡ଼ା ଅଛି ସେହି ଭିତରେ ଯେମିତି କି ଯାହା ବି ଅଲଗା ଆନୁଷଙ୍ଗିକ ବ୍ୟବସ୍ଥା କରିବା କଥା ତାର ଆମେ ପ୍ରଶାସନ ସହିତ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯେଉଁ ସଂସ୍ଥାଗୁଡ଼ିକ ଅଛି ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛୁ। ଆମେ ଆଶା କରିବା, ପ୍ରାର୍ଥନା କରିବା ମହାପ୍ରଭୁଙ୍କୁ ଯେ ଚଳିତ ବର୍ଷର ଘୋଷଯାତ୍ରା ମଧ୍ୟ ଶୃଙ୍ଖଳିତ ଭାବରେ ସମାପନ ହେବ।
0: ପ୍ରତିବର୍ଷ ତୁଳନାରେ ଅଧିକ ଭକ୍ତ ଆସିବାର ସମ୍ଭାବନା ରହୁଛି, ତେବେ ସେମାନଙ୍କ ପାଇଁ ଆପଣଙ୍କର

0: ଯାହା ସବୁ ନୀତିକାନ୍ତି ଅଛି ବା ସେମାନଙ୍କର ରହଣି, ସେମାନଙ୍କର ଖାଦ୍ୟପେୟ ପାନୀୟ, ଏସବୁ ବ୍ୟବସ୍ଥା ଅନ୍ୟ ସବୁ ବିଭାଗ ସହିତ କିଭଳି ତାଳମେଳ କରିକି ଆପଣ କରୁଛନ୍ତି ସେ ସମ୍ପର୍କରେ ଟିକେ?
1: ନିଶ୍ଚିତ ଭାବରେ, ଯେତେ ବି ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତ ଆସିବେ ସମସ୍ତଙ୍କର ସୁବିଧା ଜନକ ଭାବରେ ଦର୍ଶନ କରିବା ପାଇଁ ବା ରହଣି ବା ପାନୀୟ ଜଳ ବ୍ୟବସ୍ଥା, ଶୌଚ ବ୍ୟବସ୍ଥା, ଖାଦ୍ୟ ପାନୀୟ ମଧ୍ୟ ବହୁତ ସ୍ୱେଚ୍ଛାସେବୀ ସଂସ୍ଥା ମଧ୍ୟ ତାଙ୍କର ବ୍ୟବସ୍ଥା କରିଥାନ୍ତି। ସେହିସବୁର ସମନ୍ୱୟ କରିବା ପାଇଁ ଆମର ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଅଛି, ଯାହାକି ପ୍ରତି ମାସ ଆମେ ତାର ସମୀକ୍ଷା କରୁଛେ। ରାଜସ୍ୱ ଆୟୁକ୍ତ ବା ଆରଡିସିଙ୍କ ସ୍ତରରେ ଏକ ବୈଠକ ମଧ୍ୟ ହୁଏ, ବିଧି ମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ମଧ୍ୟ ତାର ସମୀକ୍ଷା ନିୟମିତ ଭାବରେ କରାଯାଉଛି। ରାଜ୍ୟସ୍ତରଙ୍କର ବିଭିନ୍ନ ବିଭାଗ ମଧ୍ୟ ସେଥିରେ ସାମିଲ ଅଛନ୍ତି, ଆମେ ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛୁ। ଏବଂ କେନ୍ଦ୍ର ସରକାରଙ୍କର ଯେତେ ବି ସଂସ୍ଥା ଅଛି, ରେଳବାଇ ହେଇପାରେ କିମ୍ବା ପୋଷ୍ଟାଲ ହେଇପାରେ, ଧରି ନିଅନ୍ତୁ ସଂଖ୍ୟାଧିକ ଲୋକ ଆସିବେ, ସେହି ସମୟରେ ଠିକ୍ ହିସାବରେ ଏଟିଏମ୍ରୁ ପଇସା କାଢ଼ିବାର ଅଛି, ତେଣୁ ତା ବ୍ୟବସ୍ଥା କରାଯିବ। କେତେବେଳେ ଦେଖିବେ କୌଣସି ହିସାବରେ ଯେମିତି କେହି ରାହା ଜାଣେ କିମ୍ବା କିଛି ଖରାପ କାର୍ଯ୍ୟ ନ କରନ୍ତି, ତା ପାଇଁ ପୁଲିସର ତୀକ୍ଷ୍ଣ ନଜର ରହିବ। ଯଦି କୌଣସି ହିସାବରେ କେହି ଆତଙ୍କବାଦୀ କାର୍ଯ୍ୟ କିଏ କରିବା ପାଇଁ ଯଦି ଚେଷ୍ଟା ବି କରିବେ, ଅପଚେଷ୍ଟା ବି କରିବେ, ତା ପାଇଁ ଯେଉଁମାନେ କେନ୍ଦ୍ର ସରକାରଙ୍କ ଯେଉଁ ସଂସ୍ଥା ଅଛି ସେମାନେ ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ତେଣୁ ସମସ୍ତଙ୍କର ସମ୍ମିଳିତ ଉଦ୍ୟମରେ ହିଁ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ସମାପିତ ହୋଇଥାଏ। ଚଳିତ ବର୍ଷ ମଧ୍ୟ ଯଥେଷ୍ଟ ପୂର୍ବରୁ ଆମେ ସେଥିପାଇଁ ପ୍ରସ୍ତୁତି କରିଛୁ। ବାକି ମହାପ୍ରଭୁଙ୍କର ନିଶ୍ଚିତ ଭାବରେ ଆମେ କୃପା ଭିକ୍ଷା ପାଇଁ ପ୍ରାର୍ଥନା କରିବୁ, କାରଣ ଏହା ଏକ ଏତେ ବଡ଼ ମାର୍ଗ ପ୍ରକ୍ରିୟା ଯେ ସମସ୍ତଙ୍କର ସହଯୋଗ ଦରକାର, ସମନ୍ୱୟ ଦରକାର। ଆମେ ଆମ ତରଫରୁ, ଶ୍ରୀମନ୍ଦିର ପ୍ରଶାସନ ତରଫରୁ, ସମସ୍ତ ସେବକ, ସମସ୍ତ ନିୟୋଜିତ କର୍ମଚାରୀ ଆମେ ସମର୍ପଣ ମନୋଭାବ ନେଇକି ଶ୍ରଦ୍ଧାର ସହିତ, ସମ୍ମାନର ସହିତ ଏ ପ୍ରକ୍ରିୟାରେ ସାମିଲ ହୋଇକି ନିଜକୁ ସୌଭାଗ୍ୟଶାଳୀ ମନେ କରୁଛୁ ଏବଂ ମହାପ୍ରଭୁଙ୍କର ଆଶିଷ କାମନା କରୁଛୁ, ତାଙ୍କର ଏହି ଯାତ୍ରା ଠିକ୍ ହିସାବରେ ସମାପିତ ହେଉ।
0: ନିଶ୍ଚୟ ତାଙ୍କର ଆଶିଷରୁ ଏଥର ରଥଯାତ୍ରା ଶୃଙ୍ଖଳିତ ଭାବରେ ସମ୍ପାଦିତ ହେଉ, ଏତିକି କାମନା କରିବା।
1: ଜୟ ଜଗନ୍ନାଥ, ମହାପ୍ରଭୁ ସମସ୍ତଙ୍କର କଲ୍ୟାଣ କରନ୍ତୁ। ଜୟ ଜଗନ୍ନାଥ,
0: ଧନ୍ୟବାଦ।
2: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ପ୍ରାୟ ପ୍ରସ୍ତୁତି ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହିତ ଶୁଣିଲେ ସାକ୍ଷାତକାର। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର।
1: କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେଗୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର।

0: ଦେଶ ସେବାରେ ଆକାଶବାଣୀର 90 ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6ଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ ଭକ୍ତି ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ରିଷଭ ପଞ୍ଚାଲଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତିକାର ମୋହିତ ବାଜପେୟୀ, ସଙ୍ଗୀତ କୁମାର ଅନସିଥ।

0: ସେବାରେ ଆକାଶବାଣୀର 90 ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6ଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଏଥର ଶୁଣନ୍ତୁ ନନ୍ଦିନୀ ଶରଣ, ହରିଓମ୍ ଶରଣ ଓ ସାଥୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଗୀତିକାର ହରିଓମ୍ ଶରଣ, ସଙ୍ଗୀତ ବେଦ ସେଠୀ।

0: শুনিলে দুইটি হিন্দি ভক্তিগীত।
1: ଦେଶ ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
0: ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ବିଦୁଷୀ ନିର୍ମଳା ଦେବୀଙ୍କ କଣ୍ଠରେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ, ଏକ ଗଭୀର ଭାବପ୍ରବଣ ଶାନ୍ତିପ୍ରଦ ରାଗ ଯାହା ହିମାଳୟ ପାଦଦେଶର ଲୋକସଙ୍ଗୀତରୁ ଉତ୍ପନ୍ନ ଏବଂ ଏହା ମୁଖ୍ୟତଃ ଏହାର ରୋମାଣ୍ଟିକ୍, ଭକ୍ତିପୂର୍ଣ୍ଣ ଏବଂ ସ୍ମୃତିସ୍ପଷ୍ଟ ଅନୁଭବ ପାଇଁ ଜଣାଶୁଣା ଓ ଶାନ୍ତିର ଭାବନା ସୃଷ୍ଟି କରୁଥିବା ରାଗ। ପାହାଡ଼ି ବୋଲ ସାୱନ କା ନଜାରା ହେ।

ବିଦୁଷୀ ନିର୍ମଳା ଦେବୀଙ୍କ କଣ୍ଠରେ ରାଗ ପାହାଡ଼ି ଶୁଣିଲେ। ଶିଳ୍ପୀଙ୍କ କଣ୍ଠରେ ଏଥର ଶୁଣନ୍ତୁ ମାରୱା ଥାଟରୁ ଉତ୍ପନ୍ନ ଏକ ସୁନ୍ଦର ଭାବପ୍ରବଣ ଏବଂ ରୋମାଣ୍ଟିକ ରାଗ ସୋହିନୀ ଆଧାରିତ ଠୁମରି। ବୋଲ ହେଲା ପ୍ରେମ ନ ଜାନେ ରସିଆ।

0: ରାଜୁ କଣ ଆଜି ଏତେ ଶୀଘ୍ର ଗାଧୁଆ ପାଧୁଆ ସାରିଲୁଣି? କୁଆଡେ ଯିବାର ଅଛି କି?
1: ହଁ ବାପା, ଡ୍ୟୁଟିରେ।
0: ଡ୍ୟୁଟିରେ କାଇଁ? ଅଫିସ ଟାଇମ୍ ତ ହେଇନି।
1: ମୋ ଚାକିରିରେ ଅଫିସ ଟାଇମ୍ଟା ନାମକୁ ମାତ୍ର, ଦିନ ରାତି ଡ୍ୟୁଟି ଡ୍ୟୁଟି। ଆଜି ମନ୍ତ୍ରୀ ଆସୁଛନ୍ତି, ତେନ୍ତୁଳିଆ ଗାଁ ଯିବାକୁ ହବ, ସ୍ୱାସ୍ଥ୍ୟ କେନ୍ଦ୍ର ଉଦ୍ଘାଟନ ହବ, ସ୍ୱାସ୍ଥ୍ୟମନ୍ତ୍ରୀ, ଲୋକାଲ ଏମ୍ଏଲ୍ଏ, କଲେକ୍ଟର, ଏସ୍ପି ତଥା ମନ୍ତ୍ରୀଙ୍କ ଆଖପାଖ ଅନେକ ଲୋକ ଆସୁଛନ୍ତି, ଆଉ ମୋ ମୁଣ୍ଡ ଉପରେ ଭାରି ବୋଝ। 100 ଲୋକଙ୍କର ଖାନାପିନା ବନ୍ଦୋବସ୍ତ ବି କରିବାକୁ ହେବ, ଭିଆଇପିଙ୍କ ପାଇଁ ପୁଣି ସ୍ପେଶାଲ ଡିସ୍।
0: ତେନ୍ତୁଳିଆ କେତେ ଦୂର ଏଠୁ?
1: ଏଇ 20-22 କିଲୋମିଟର ଭିତରେ ହବ।
0: ମନ୍ତ୍ରୀ କେତେବେଳେ ଆସିବେ?
1: ସରକାରୀ ଭାବରେ ତ ଦିନ ଗୋଟାଏ 20 ମିନିଟରେ ପହଞ୍ଚିବା କଥା, ହେଲେ ପ୍ରକୃତରେ କହିହବନି, 2-3 ବି ହେଇପାରେ।
0: ତୁ ବାକିମାନଙ୍କର କାମ ସବୁ ବାଣ୍ଟି ଦେଇଛୁ ତ?
1: ହଁ, ଅଫିସର 4 ଷ୍ଟାଫ୍ କାଲିଠୁ ଯାଇ କ୍ୟାମ୍ପ କରିଛନ୍ତି।
0: କାହିଁ ସେ ଏତେଟା ବ୍ୟସ୍ତ ହେଉଛୁ ଯେ?
1: ଗଲେ କ'ଣ ହବ ବାପା, କାମ କିଏ କଲେ ତ? ଆଜିକାଲି ନିଜେ ସିଧାସଳଖ ତଦାରଖ ନ କଲେ କିଛି କାମ ହବନି, ଆଉ ଆରେଞ୍ଜମେଣ୍ଟରେ କିଛି ଗଡ଼ବଡ଼ ହେଲେ ମନ୍ତ୍ରୀ ଆଉ କାହାକୁ ତ କହିବେନି, ଗାଳି ଖାଇବ ବିଡ଼ିଓ।
0: ଆଚ୍ଛା, ତେନ୍ତୁଳିଆ କେମିତି, ଭଲ ଜାଗା?
1: ପାହାଡ଼ିଆ ଅଞ୍ଚଳ, ନିରୀହ ଆଦିବାସୀ ଲୋକେ ଅଛନ୍ତି, ଏ ଯାଏଁ ଇଲେକ୍ଟ୍ରି ଲାଇନ୍ ବି ଯାଇନି, ରାସ୍ତା ବି ତଦ୍ରୁପ। ମୁଁ ଆସିଲା ପରେ ଚେଷ୍ଟା କରି ସ୍କୁଲ ଘରଟି କରେଇଛି ବାପା।
0: ମତେ ଟିକେ ତୋ ସାଙ୍ଗରେ ନିଅନ୍ତୁନି, ଚିପ୍ ଗାଡ଼ିରେ ତ ଯିବୁ ତ, ଡାକ୍ତରଖାନାଟା ଦେଖି ଆସନ୍ତି।
1: ତମେ ପରା ଆଜି ଗାଁକୁ ଫେରିବ ବାପା, ତେନ୍ତୁଳିଆ ଗଲେ ଫେରୁ ଫେରୁ ରାତି ହବ, ତମେ ଆଉ ଯାଇପାରିବନି।
0: ତ କ'ଣ ହେଲା, ଆଜି ନହେଲେ କାଲି ଯିବି।
1: ନାଇଁ ବାପା, ତମେ ଆଜି ହିଁ ଯାଅ, ମା ଓ ମୀନା ସେପଟେ ବ୍ୟସ୍ତ ହେଉଥିବେ।
0: କଥା କ'ଣ ନା, ନୂଆ ଜାଗା, ନୂଆ ଡାକ୍ତରଖାନା, ମୋର ବି ଟିକେ ବୁଲି ଆସିବାର ଇଚ୍ଛା ହେଉଛି।
1: ଡାକ୍ତରଖାନା କାହିଁ ପାଇଲ ବାପା? ଏଇଟା କେବଳ ଶିଳାନ୍ୟାସ ସ୍ଥାପନ ହବ, କାନ୍ଥ ଉଠୁ ଉଠୁ ଯୁଗ ପାଇଯିବ, ଆଉ ସେମିତି ବି ସେଠାକୁ ମୁଁ ତୁମକୁ ନେଇଯିବା ପାଇଁ ଚାହୁଁନି। ତୁମର ପୁଅ ଜଣେ ବିଡ଼ିଓ, ଜଣେ ଓଏଏସ୍ ଅଫିସର ବୋଲି ତୁମର ଯେଉଁ ଗର୍ବ ଅଛି ତାହା ବଜାୟ ରହୁ ବୋଲି ମୁଁ ଚାହେଁ ବାପା।
0: କାହିଁକି, ମୁଁ ଗଲେ ସେଥିରେ ବାଧା ହେବ କି?
1: ନିଶ୍ଚିତ ଭାବରେ ବାପା।
0: କ'ଣ କହୁଛୁ ରାଜୁ?
1: ମନ୍ତ୍ରୀ ନେତାଙ୍କ ଆଗରେ ଜଣେ ବିଡ଼ିଓ, ସାମାନ୍ୟ ଜଣେ ସରକାରୀ ଚାକର ବାପା, କେତେ ହୀନସ୍ଥା ହେବାକୁ ପଡ଼େ ମୁଁ ଜାଣିଛି। ଆମର ଦେହ ସୁଆ ହେଇଗଲାଣି, ତୁମେ ଦେଖିଲେ ହୁଏତ ସହିପାରିବନି। ହଁ ବାପା,
0: ମତେ ସହିବା କଥା କହୁଛୁ ରାଜୁ? ଅନିରୁଦ୍ଧ ସାହୁ, ଅପାଠୁଆ, 3 କ୍ଲାସରୁ ଅଧିକା ପଢ଼ିନି, ଜୀବନ ସାରା ଚପରାସୀ ଚାକିରି କରି କରି କଟିଯାଇଛି। କେତେ ଅଫିସର, କେତେ ବାବୁ, ବଡ଼ ବାବୁଙ୍କ ଠାରୁ କେତେ କଥା ଯେ ନ ସହିଛି ସେ।
1: ହଁ ବାପା, ମୁଁ ଜାଣେ ତମେ 3rd ଶ୍ରେଣୀ ପାଠ ପଢ଼ିଛ, ବେଶୀ ପାଠ ପଢ଼ିଥିବା ଅଫିସରଙ୍କ ଗାଳିଗୁଲଜ ତୁମକୁ ବହୁତ ସହିବାକୁ ପଡ଼ିଛି। ହେଲେ ବାପା, ମୁଁ ତ ଆଗଧାଡ଼ିରେ ବସି ପାଠ ପଢ଼ିଛି, ଏମ୍ଏ, ଏମ୍ଫିଲ୍, PhD କରିଛି, ୱେଷ୍ଟ ପାଇଛି, ମୋତେ ତ ଅକ୍ଷର ବି ପଢ଼ିନଥିବା ଲୋକ ଗାଳିଗୁଲଜ କରୁଛନ୍ତି, ଅଭଦ୍ର ବ୍ୟବହାର ଦେଖାଉଛନ୍ତି, ଗାଁର କୁଜି ନେତା ଠାରୁ ଆରମ୍ଭ କରି ସରପଞ୍ଚ, ଏମ୍ଏଲ୍ଏ ଠୁ ଆରମ୍ଭ କରି ମନ୍ତ୍ରୀ ସମସ୍ତଙ୍କର ଭର୍ସନ ସହିବାକୁ ପଡ଼ୁଛି। ନିଜ ଅଫିସର PNP ଏମ୍ଏଲ୍ଏଙ୍କ ପାଖ ଲୋକ ହୋଇଥିବାରୁ ତାକୁ ଅର୍ଡରଟା ଦେବା ଆଗରୁ 2 ଚିନ୍ତା କରିବାକୁ ପଡ଼େ ବାପା। ପାଠର ମୂଲ୍ୟ ଏବେ କ'ଣ ବାପା? ସେତେବେଳେ ସରକାରୀ ପିଅନ ଚାକର ଯେଉଁ ମାନସମ୍ମାନ ଥିଲା, ଏବେ ତ ଅଫିସରମାନଙ୍କର ବି ନାହିଁ, ଏବେ ତ 60ର ମୂଲ୍ୟ ବେଶୀ ବାପା। ଜାଣିଛ, ମହେନ୍ଦ୍ରକୁ ମନେ ଅଛି ନା, ମୋ ସହ ହାଇସ୍କୁଲରେ ପଢୁଥିଲା?
0: ହଁ ହଁ, ଏଇ ଆମ ବଡ଼ ଶଳାଙ୍କ ପୁଅ ତ?
1: ନାଇଁ ନାଇଁ ନାଇଁ, ସେ ମହେନ୍ଦ୍ର ନୁହେଁ, ମହେନ୍ଦ୍ର ମୋ ସହ ପଢୁଥିଲା, ଜଗତ ମହେନ୍ଦ୍ର ପୁଅ।
0: ଆଚ୍ଛା ଆଚ୍ଛା ଆଚ୍ଛା, ଏଇ ଆମ ଗାଁ ଜଗତର ସାନ ପୁଅ ମହେନ୍ଦ୍ର କଥା କହୁଛୁ? କାଇଁ ସିଏ ତ ଆଉ ମେଟ୍ରିକ ବି ପାସ୍ କରିପାରିଲାନି, ଭାରି ବଦମାସ ପିଲାଟେ, କୋଉଠି ଅଛି ସେ ଆଜିକାଲି, ଦିଶୁନାହିଁ ତ?
1: ସିଏ ଏବେ ବିଖ୍ୟାତ ଯୁବନେତା ବାପା, ଶାସକ ଦଳର ଯୁବନେତା, ରାଜ୍ୟ କମିଟିର ଉପସଭାପତି, ସବୁ ମନ୍ତ୍ରୀଙ୍କ ପ୍ରିୟ ଭାଜନ, ପ୍ରାୟ ସମୟ ରାଜଧାନୀରେ ରହୁଛି, ନିଜର ଗାଡ଼ି ବି କଲାଣି, ଆଉ କେଇ ବର୍ଷ ପରେ ସିଏ ବି ମନ୍ତ୍ରୀ ହବ।
0: କ'ଣ କହୁଛ ରାଜୁ?
1: ହଁ ବାପା, ମୁଁ ଖବର ପାଇଛି ଆଜି ସିଏ ବି ଆସୁଛି। ଆଜି ସିଏ ବି ଚୌକିରେ ବସିଲା ପରେ ମୋତେ ତା ପାଖରେ ମୁଣ୍ଡ ନୁଆଁ ଛିଡ଼ା ହେବାକୁ ପଡ଼ିବ ବାପା, ତାକୁ ପାନ, ସିଗାରେଟ୍ ଆଉ ଥଣ୍ଡା ପାନୀୟ ବି ଧରିବାକୁ ପଡ଼ିବ।
0: ଆଚ୍ଛା, ମହେନ୍ଦ୍ର ଏଡ଼େଟେ ଲୋକ ହେଇଗଲେଣି?
1: ହଁ ବାପା, ଏଡ଼େ

0: ତାହେଲେ ମୁଁ ତ ସାଥିରେ ଯିବିନି କହୁଛୁ?
1: ହଁ ବାବା, ତୁମେ ବରଂ ଗାଁକୁ ଫେରିଯାଅ, ମୁଁ ଯଦୁ ଆସୁ କହିଦେବି ତମକୁ ବସ୍ଷ୍ଟାଣ୍ଡରେ ଛାଡ଼ି ଆସିବ।
0: ନାଇଁ ନାଇଁ, ମୁଁ ଟାଇମ୍ ହେଲେ ରିକ୍ସାରେ ଚାଲିଯିବି। ଆଚ୍ଛା, ତୁ ତ ନଥିବୁ, ଘର ଚାବିଟା?
1: ଯଦୁ ଥିବ, ଚାବିଟା ତା ହାତରେ ଦେଇଦେବ।
0: ସାରା ଘରଟାର ଚାବି ତା ହାତରେ ଦେଇଦେବାକୁ କହୁଛୁ?
1: ଯଦୁ ବହୁତ ବିଶ୍ୱସ୍ତ ବାପା, ଲକ୍ଷେ ଟଙ୍କା ପଡ଼ିଥିଲେ ବି ଛୁଇଁବନି।
0: ତଥାପି କେତେବେଳେ କେଉଁ ମନ ଲୋଭ ମଣିଷକୁ ବେଳେବେଳେ ପଥଭ୍ରଷ୍ଟ କରାଇଦିଏ ତ, ତେଣୁ ଟିକେ ଜଗି ରଖି ଚଳିବୁ। ତୁ ଆଉ ଯିବୁ କେତେବେଳେ? ତୋ ଗାଡ଼ି କାହିଁ?
1: ଟାଇମ୍ ତ ହେଇଗଲାଣି, ଆସିବା କଥା।
0: କୁଆଡ଼େ ଯାଇଛି କି?
1: ବ୍ରେକ୍ଟା ସାମାନ୍ୟ ଲୁଜ୍ ଅଛି, ମରାମତି ପାଇଁ ଗ୍ୟାରେଜ୍ ପଠେଇଛି। ସବୁବେଳେ ପାହାଡ଼ିଆ ରାସ୍ତାରେ ଯିବା ଆସିବା ହଉଛି ତ?
0: ଦେଖ, ଗାଡ଼ି ମଟର କଥା, ସବୁବେଳେ ସଜାଗ ଥିବୁ।
1: ବାପା, ମୁଁ ଟିକେ ଫୋନ୍ କରେ, କ'ଣ ପାଇଁ ଏମିତି ଡେରି ହେଲା ଯେ?

0: ହ୍ୟାଲୋ ମିତଲ ଗ୍ୟାରେଜ୍। ହଁ ହଁ ବିଡ଼ିଓ କହୁଛି, ନମସ୍କାର। କ'ଣ ହେଲା, ଗାଡ଼ି କାମ ଚାଲିଛି? ଆହୁରି 15-20 ମିନିଟ୍ ଲାଗିଯିବ। ହଉ ଶୀଘ୍ର କର, ଜରୁରୀ ଏଁ, ନହେଲେ ଚାକିରିଟା ଚାଲିଯିବ। ଆଚ୍ଛା ଆଚ୍ଛା ଆଚ୍ଛା, ହଁ ଡ୍ରାଇଭରକୁ କହିବ ସିଧା ଏଠିକି ଆସିବ। ହଉ ନମସ୍କାର। ଆହୁରି 15-20 ମିନିଟ୍ ଲାଗିଯିବ କହୁଛି।
1: ରାଜୁ, କ'ଣ କିଛି ଚିନ୍ତା କଲୁ?
0: କ'ଣ ବାପା,
1: ଏ ତୋର ବଦଳି କଥା।
0: ମୁଁ ଚିନ୍ତା କଲେ କ'ଣ ହବ ବାପା, 4-4 ଥର ରିପ୍ରେଜେଣ୍ଟେସନ ଦେଇସାରିଲିଣି।
1: ଟିକେ କୁହାବଲା କର।
0: କାହାକୁ କହିବି ବାପା, କାହିଁକି ବା କହିବି, କିଏ ବା କାହିଁକି ଶୁଣିବ ମୋ କଥା? ମୋର କଥା ଶୁଣିଲେ ଯଦି କାହାର ଲାଭ ହୋଇଥାନ୍ତା ତାହେଲେ ସେ ଶୁଣନ୍ତା। ଆଜିକାଲି ବିନା ଲାଭରେ କେହି କାହାକୁ ଶୁଣିନି ବାପା।
1: ଆଉ କେତେ ଦିନ ଏମିତି ଦୂରରେ ରହିବୁ କହିଲୁ? କେତେବେଳେ କ'ଣ ହେଇଗଲେ ଖବରଟିଏ ବି ପହଞ୍ଚେଇବା ଦୂରହ ବେପାର। ଆଉ ଏମିତି ଜାଗାରେ ତୁ ଅଛୁ ଯେ ଫୋନ ବି ପ୍ରାୟ ମିଳେନି।
0: ଫୋନ କଥା କହୁଛ, ଲୋକାଲ ତ ମିଳେନି, ଦୂର ଜାଗା କଥା ଛାଡ଼।
1: ଆମେ ବୁଢ଼ାବୁଢ଼ୀ ହେଲୁଣି, ତୁ ଆମର ଗୋଟିଏ ବୋଲି ପୁଅ, ତୁ ତ ଜାଣିଛୁ। ବାହା ହେବାର 12 ବର୍ଷ ପରେ କେତେ ପୂଜା ଅର୍ଚ୍ଚନା ଦାନ ପୂର୍ଣ୍ଣ କଲା ପରେ ତତେ ପାଇଛୁ। ସେ ସମୟରେ ପୁଅ ପାଖରେ ରହିବାକୁ କୋଉ ମା ବାପର ଇଚ୍ଛା ନଥାଏ କହିଲୁ? ବିଚାରା ବୋହୁଟା ବି ଆମ ପାଇଁ ବଡ଼ ହଇରାଣରେ ପଡ଼ିଯାଇଛି, ତାକୁ ହେଲେ ସାଙ୍ଗରେ ନେଇ ଆସନ୍ତୁ। ତୋ ଛୁଆଟା ବି ତତେ କେତେ ଝୁରିଛି ଜାଣିଛୁ?
0: ବାପା ମୋତେ ବି ଆଉ ଏକା ଏକା ରହିବାକୁ ଭଲ ଲାଗୁନି। ମା ବାପା ସ୍ତ୍ରୀ ଝିଅ ସମସ୍ତଙ୍କଠାରୁ ଏତେ ଦୂରରେ କେତେ ଯନ୍ତ୍ରଣାଦାୟକ ମୁଁ ଜାଣେ। ତୁମେ ବି ହୁଏତ ତୁମ ଜୀବନରେ ଘର ଛାଡ଼ି ଏତେ ଦିନ ଏତେ ଦୂର କେବେ ନଥିବ। ମୀନା ପ୍ରତି ବି ଅନ୍ୟାୟ ହେଉଛି ବାପା, ବାହା ହେବାର 3 ବର୍ଷ ହେଲାଣି, ବାହାରେ ଏକା ରହୁଛି। ହେଲେ ମୁଁ ନିରୁପାୟ ବାପା, ତମେ ଯଦି ରାଜି ହୁଅନ୍ତ ସମସ୍ତେ ତାକୁ ଏଇଠିକି ଚାଲି ଆସନ୍ତେ।
1: ତୋ ମା ରାଜି ହବନି, ଗାଁ ଘର ଜମିବାଡ଼ି ତ ପୁଣି ଦେଖଭାଲ କରିବାକୁ ହବ। ତାପରେ ଏ ବୟସରେ ଗାଁ ଛାଡ଼ିବା ଭଲ ଲାଗୁନି ରେ ବାବୁ, ତୁ ବରଂ ତୋ ସ୍ତ୍ରୀ ଝିଅକୁ ନେଇ ଆଣ, ଆମେ ଦିହେ ବୁଢ଼ାବୁଢ଼ୀ ଯେମିତି ସେମିତି କରି ଚଳିଯିବୁ।
0: ନାଇଁ ବାପା ନାଇଁ, ମୀନା ସେଇଠି ଥାଉ, ତମର ଏ ବୟସରେ ତମକୁ ଗାଁରେ ଛାଡ଼ି ଦେଇ ଆସିବୁ ନିହାତି ସ୍ୱାର୍ଥପରତା ହେଇଯିବ ବାପା। ମୋର ତ ପୁଣି ଗୋଟେ କର୍ତ୍ତବ୍ୟ ଅଛି, ନିଜ ପେଟରୁ ଦାନା କାଟି ମୋତେ ଏତେ ପାଠ ପଢ଼େଇଲ, ମଣିଷ କଲ, ଅଥଚ ମୁଁ ହାଇସ୍କୁଲ ପାସ୍ କଲା ପରେ ଖାଲି ବାହାରେ ଘୁରୁଛି ଯେ ଘୁରୁଛି, ଅଧା ଜୀବନ ବାହାରେ ବାହାରେ କଟିଗଲାଣି, ଏମିତି ଚାକିରି କରି ଲାଭ କ'ଣ ବାପା? ନିଜ ବାପା ମାଙ୍କୁ ଦେଖିଯିବା ପାଇଁ ଯାହାର ସମୟ ସୁବିଧା ହେଉନି, ନିଜର ସ୍ତ୍ରୀ ସହ ସନ୍ତାନ ସହ ଦେଖା କରିବା ପାଇଁ ଯାହାର ଫୁର୍ସତ ନାହିଁ, ସେ ଯେତେ ବଡ଼ ଅଫିସର ହେଲେ ବି ଲାଭ କ'ଣ? ସେ କାମରେ 100,000 ଟଙ୍କା କମେଇଲେ ବି କିଛି ଅର୍ଥ ନାହିଁ ତା ବାପା। ମୁଁ ଗାଁକୁ ଯାଇପାରୁନି ବୋଲି ତୁମେ ଏତେ ଦୂର ଚାଲି ଆସୁଛ,

0: ମୋତେ ଲଜ୍ଜା ଲାଗୁଛି ବାପା।
1: କ'ଣ କରିବି, ମନ ମାନେନି। ତୁ ତ କାମରେ ଲାଗ, ତୁ ଭଲ ପଇସା ଅର୍ଜନ କର, ଯେ ସହର ଭିତରେ ଗୋଟାଏ ଘର କରିବା, ତୋ ପିଲା ଛୁଆଙ୍କୁ ପାଠ ପଢ଼ାଇବା ପାଇଁ ସୁବିଧା ହେବ। ଆଉ ମୁଁ ଏମିତି ମଝିରେ ମଝିରେ ଏଠିକି ଆସୁଥିବି।
0: ତମେ ଆଉ ଆସିବନି ବାପା। ଦେଖ, ତୁମର ସ୍ୱାସ୍ଥ୍ୟ ଭଲ ନାହିଁ, ଏତେ ଦୂର ଯିବା ଆସିବାଟା କେତେବେଳେ କ'ଣ, ବରଂ ମୁଁ ନିଜେ ମଝି ମଝିରେ ଯିବାର ବ୍ୟବସ୍ଥା କରୁଛି। ମୁଁ ବି ଖାଲି ପଇସା ପଠେଇ ଦେଇ ନିଶ୍ଚିନ୍ତ ହୋଇ ରହିଯାଉଛି। ହେଲେ ବାପା, ମୁଁ କହି ସିନା ଦଉଛି, ଏ କାମ ଏତେଟା ଦାୟିତ୍ୱପୂର୍ଣ୍ଣ ଯେ ଛାଡ଼ି ଯିବା ବହୁତ ଦୂରହ ବ୍ୟାପାର। ବେଳେବେଳେ ଇସ୍ତଫା ଦେଇଦେବା ପାଇଁ ଇଚ୍ଛା ହୁଏ। ନାମକୁ ମାତ୍ର ସରକାରୀ ଅଫିସର, ପୁରା ପଲିଟିକାଲାଇଜଡ ପୋଷ୍ଟଟା, ହାତେ ମାପି ଚାଖଣ୍ଡେ ନ ଚାଲିଲେ।
1: ତୁ କାହିଁକି ସେସବୁ ବାଜେ କଥା ଭାବୁଛୁ କହିଲୁ? କେତେ କଷ୍ଟ କରି ପାଠ ପଢି ଅଫିସରଟା ହେଇଛୁ, ଇସ୍ତଫା ଦେବୁ? ପ୍ରଶ୍ନ ଉଠୁନି। ତାପରେ କ'ଣ କରିବୁ? ତୋତେ ପଚାରିବ କିଏ?
0: ମୁଁ ଆମ ଗାଁ ପାଖରେ କୋଉଠି ଗୋଟେ ମାଷ୍ଟର ଚାକିରି କରିବି ବାପା, ସେଇଥିରେ ହିଁ ଶାନ୍ତି ଅଛି।
1: ମାଷ୍ଟର ଚାକିରିଟା ପାଇବା ସହଜ କଥା ଭାବୁଛୁ? ଆଜିକାଲି ବିନା ଟ୍ରେନିଂ ବାଲାଙ୍କୁ ତ ମାଷ୍ଟର ଚାକିରି ମିଳୁନି।
0: ମୁଁ ଟ୍ୟୁସନ କରି ପେଟ ପୋଷିବି ବାପା, ନହେଲେ ପାନ ଦୋକାନ କରିବି। ପାନ ଦୋକାନୀ ମାନଙ୍କର ପଛକେ ସ୍ୱାଧୀନତା ଅଛି ବାପା, ସେମାନଙ୍କୁ ଦେଖିଲେ ମୋତେ ଈର୍ଷା ଲାଗେ। ଅଫିସର ହେଇଗଲେ କ'ଣ ହେଲା, ସ୍ୱାଧୀନତା ବିହୀନ ଜୀବନର ମାନେ ଦାସତ୍ୱର ଜୀବନ।
1: ମଣିଷ ବେଶୀ ଭାବୁକ ହେଇଗଲେ ଏମିତି ଅଦ୍ଭୁତ ଚିନ୍ତା ସବୁ କରେ ରାଜୁ। ତୁ ଠିକ ଅଛୁ, ବ୍ୟସ୍ତ ହୁଅନା, ଟିକେ ଲଢ଼ାଲଢ଼ି କରି ବଦଲିଟା କରେଇ ପକା। ନିଜ ଜିଲ୍ଲା ଭିତରେ ଯେଉଁ ଜାଗା ହେଲେ ବି କିଛି ଯାଏ ଆସେ ନାହିଁ।
0: ହେଲେ ବାପା, ଏଇ ଚାକିରିରେ ଶାନ୍ତି ନାହିଁ, ଯା ବି କୁହ।
1: କୋଉଥିରେ ଶାନ୍ତି ଅଛି କହିଲୁ? ମାଷ୍ଟର ଚାକିରିରେ? ଆରେ କପି ଧରିଲେ ପିଲା ବାଡ଼େଇବେ। ଡାକ୍ତର ଚାକିରିରେ? ଅପରେସନ ପରେ ରୋଗୀ ମରିଗଲେ ଲୋକ ବାଡ଼େଇବେ, ପୁଣି କୋର୍ଟ କଚେରୀ କେତେ କ'ଣ। ତାପରେ ଭାବିଲେ ସବୁଠି ଶାନ୍ତି ଅଛି, ଭାବିଲେ କୋଉଠି ଶାନ୍ତି ନାହିଁ।
0: ବାପା, ମୁଁ ବିଜନେସଟା ଆରମ୍ଭ କଲେ କେମିତି ହୁଅନ୍ତା?
1: ତୋ ଦ୍ୱାରା ସେଇଟା ହବନି ରେ ରାଜୁ, ମୁଁ ବେଶ ଭଲ କରି ଜାଣିଛି। ତୁ 2 କୁ 4 କରିପାରିବୁନି। ସରକାରୀ ଚାକିରି କରିଛୁ, ଭଲ ଅଛି, ସମ୍ମାନ ଅଛି, ରିଟାୟର୍ଡ ପରେ ପେନ୍ସନ୍ ମିଳିବ। ଆରେ ମୁଁ ଯଦି ପେନ୍ସନ୍ ପାଉନଥାନ୍ତି, ତତେ କେମିତି ଏତେ ପାଠ ପଢ଼େଇଥାନ୍ତି କହିଲୁ? ତୋର ପୁଣି ଝିଅଟେ, ଏହାପରେ ପୁଣି ଆଉ ନାହିଁ ବୋଲି କହୁଛୁ। ଝିଅଟା ଶାଶୁଘରକୁ ଗଲା ପରେ କେମିତି କରିବୁ? ବୁଢ଼ାବୁଢ଼ୀ ହେଲା ପରେ ତମେ ଚଳିବ କେମିତି? ପେନ୍ସନ୍ଟା ମିଳୁଥିଲେ ତତେ କାହା ଆଗରେ ହାତ ପାତିବାକୁ ପଡ଼ିବନି।
0: ପେନ୍ସନ୍ ପାଇବା କଥା ଆଜିଠୁ କାହିଁକି ଚିନ୍ତା କରିବ ବାପା, ଆହୁରି 25 ବର୍ଷ ବାକି ଅଛି ରିଟାୟାର କରିବାକୁ। ଦେଖୁଛ ତ, ଜୀବନଟା କେତେ କ୍ଷଣସ୍ଥାୟୀ, କାଲି କ'ଣ ହବ ଯେ କହିହବନି।
1: ତା ତ ସତ କଥା, ହେଲେ ସେମିତି ଯଦି ସମସ୍ତେ ଭାବି ବସିବେ ତାହେଲେ ସଂସାର ଚଳିବନି। ଆରେ ଦେଖୁ ଦେଖୁ ସମୟ ଚାଲିଯିବ, ତୁ ପରା ବାପ ହେଇଗଲୁଣି, ଏ କାଲି ଜନ୍ମ ହେଇଛୁ ପରିକା ଲାଗୁଛି ମତେ।
2: କବାଟ ଖୋଲା ଅଛି?
0: ଓ ଆନନ୍ଦ, ହଁ ଶୁଣ, ଗାଡି ଗ୍ୟାରେଜରୁ ଆସିନି, ମୁଁ ରେଡି ହେଇକି ଅଛି, ଗଲ ଟିକେ ଦେଖ କ'ଣ ହେଲା ଯେ। ଶୁଣ, ଯଥାଶୀଘ୍ର ସମ୍ଭବ ଗାଡି ନେଇକି ଆସ, ଚା। ବାପା, ଏଇ ହେଲା ଆନନ୍ଦ, ମୋ ଅଫିସର ଜୁନିୟର କିରାଣୀ, ହେଲେ ଅଧା ବିଡ଼ିଓ ସିଏ, ରୁଲିଂ ପାର୍ଟିର ଲୋକ, ଲୋକାଲ ଏମ୍ଏଲ୍ଏଙ୍କ ଖାସ ଲୋକ। ଅଫିସର ଅଧା କାମ ୟାରି ଇଚ୍ଛାରେ ହୁଏ, ହାତରେ ଗୁଣ୍ଡା ବାହିନୀ। ଏମାନଙ୍କୁ ଖୁସି କରି ନ ରଖିଲେ ନିଜେ ବି ଏଇଠି ରହିପାରିବନି।
1: ଖୁସି କରି ନ ରଖିଲେ ଅର୍ଥ
0: ତାଙ୍କୁ ମନ ଇଚ୍ଛା ଛୁଟି ମିଳୁଥିବା କଥା, ଅଫିସ ଆସିଲେ ଅଫିସ ଆଗରେ ତାସ୍ ଖେଳିବାର ସୁଯୋଗ ମିଳୁଥିବା କଥା, ତାଙ୍କ ବନ୍ଧୁ ବାନ୍ଧବଙ୍କ ବେଆଇନ କାମ ସବୁ ହେଇପାରୁଥିବା କଥା, ଇତ୍ୟାଦି ଇତ୍ୟାଦି। ହେଲେ ମୁଁ କେବେ ତଳକୁ ଖସି ଯାଇନି ବାପା, ବ୍ୟକ୍ତିଗତ ସ୍ୱାର୍ଥ ପାଇଁ 5 ପଇସା କାଠୁ ନେଇନି।
1: ତା ତ ମୁଁ ଜାଣେ, ତୁ ଦୁର୍ନୀତି କରିପାରିବୁନି।
0: ନାଇଁ ବାପା, ଏମିତି ପୋଷ୍ଟରେ ତମେ ସତ ଚେଷ୍ଟା କଲେ ବି ସଚ୍ଚୋଟ ହୋଇପାରିବନି।
1: ଏ କ'ଣ କହୁଛୁ ରାଜୁ?
0: ହଁ ବାପା, ମୁଁ ପଇସା ପତ୍ର କାରବାର କରୁନି, ୟା ମାନେ ନୁହେଁ ଯେ ମୁଁ ଦୁର୍ନୀତି କରୁନି। ନୀତିହୀନ କାର୍ଯ୍ୟ କରିବା ହିଁ ତ ଦୁର୍ନୀତି। ମୁଁ ନୂଆ ନୂଆ ଜଏନ୍ କଲା ପରେ ମୋର ସଚ୍ଚୋଟ ପଣିଆ ଦେଖେଇବା ହେତୁ ଏତେ

0: ମୋର ମନ ଖରାପ ହବ ବୋଲି କହିନଥିଲି। ଅଫିସରେ ବି ଷ୍ଟାଫ୍ କୋପରେସନ୍ ମିଳିଲାନି। ଆସ୍ତେ ଆସ୍ତେ ମୁଁ ପରିସ୍ଥିତି ସହ ବୁଝାମଣା କରିଦେଲି, କାହାକୁ କିଛି କହିଲିନି। ଷ୍ଟାଫ୍ 12ଟାରେ ଆସି 3ଟାରେ ଗଲେ ବି କିଛି କହିଲିନି। ଏଇ ଆନନ୍ଦ ଭଳିଆ ଲୋକ ଯାହାର ଟେଣ୍ଡର ପାସ୍ କରିବା ପାଇଁ ସୁପାରିଶ କଲେ କରିଦେଲି। ବିଡିଓଙ୍କ ଗାଡ଼ିରେ ସରପଞ୍ଚର ଫ୍ୟାମିଲି ଯାତ୍ରା ବି ଦେଖିଗଲେ। ମନ୍ତ୍ରୀ ଓ ନେତାଙ୍କୁ ଆପ୍ୟାୟତ କରିବା ପାଇଁ ବିଦେଶୀ ମଦ ବି ମୋ ନିଜ ଫ୍ରିଜ୍ରେ ରଖିଲି।
1: ତୋ ଭଳିଆ ଆଦର୍ଶବାନ ବ୍ୟକ୍ତି,
0: ମୁଁ ଜଣେ ସରକାରୀ ଅଫିସର ବାପା, ବାସ୍ ଏବେ ସେତିକି ହିଁ ମୋର ପରିଚୟ।
1: ଆମେ ତ ତଳିଆ କର୍ମଚାରୀ ହେଇ ବି ନିଜ ଆଦର୍ଶରୁ କେବେ ହଟି ଯାଇନୁ, ନିଜର ବ୍ୟକ୍ତିତ୍ୱ ଭୁଲି ଯାଇନୁ।
0: ସେ ସମୟ ଆଉ ଏ ସମୟ ଭିତରେ ଅନେକ ପାର୍ଥକ୍ୟ ବାପା। ଏବେ ଯେତେ ଉପର ଚାକିରି କରିବ ସେତେ ତଳକୁ ତଳକୁ ଖସିଯିବ, ମୁଁ ଏବେ ବୁଝିପାରୁଛି ବାପା। ପ୍ରଶାସନିକ ସେବାର ଚାକିରି କେତେ କଷ୍ଟକର। ମୁଁ ଯେତେବେଳେ କଲେଜରେ ପଢ଼ୁଥିଲି, କଲେକ୍ଟର ତହସିଲଦାରଙ୍କର କାର୍ଯ୍ୟକଳାପ ବିରୁଦ୍ଧରେ କେତେ ସ୍ୱର ଉଠେଇଛି, କେତେ ଘେରଉ ଧର୍ମଘଟରେ ଭାଗ ନେଇଛି, କେତେ ପ୍ରତିବାଦ ସଭାରେ ଭାଷଣ ଦେଇଛି। ହେଲେ ସେମାନେ ଯେ କେତେ ଲାଚାର ଥିଲେ ଏବେ ଅନୁଭବ କରୁଛି ବାପା। ବାପା ତମେ ଜାଣିଛ, ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ତେନ୍ତୁଳିଆ ଗ୍ରାମ ପରିକ୍ରମା କରିବେ ହାତୀ ଉପରେ ବସି। ଏଇ ଆନନ୍ଦ ଖବର ଆଣିଲା, ହାତୀ ଦରକାର। ପାର୍ଟି ମେମ୍ବର ମାନଙ୍କର ଦାବି, ମନ୍ତ୍ରୀ ହାତୀରେ ବସିଯିବେ, ତାଙ୍କୁ ଏପରି ସମ୍ବର୍ଦ୍ଧନା ଦିଆଯିବ ଯେମିତି ଆଗରୁ କେଉଁଠି ଦିଆଯାଇନଥିବ। ତାଙ୍କୁ ଖୁସ୍ କରି ଦିଆଯିବ, ଦେଖେଇ ଦିଆଯିବ ଯେ ଏ ଇଲାକାରେ ପାର୍ଟି ସଂଗଠନ କେଡ଼େ ମଜବୁତ। ହେଲେ ହାତୀ ଆସିବ କେଉଁଠୁ ସେଇଟା ବି ମୋତେ ଚିନ୍ତା କରିବାକୁ ପଡ଼ୁଛି। ଜାଣିଛ, ସହରରୁ ସର୍କସ୍ ପାଲାଠୁ 1000 ଟଙ୍କା ଭଡ଼ାରେ ହାତୀ ଅଣା ହେଇଛି।
1: ଭଡ଼ାରେ ହାତୀ ଅଣା ହବ? ଏଠି କଣ ହାତୀ ନାହାନ୍ତି? ଏତେ ବଡ଼ ଜଙ୍ଗଲ ଏରିଆ,
0: ହାତୀ ତ ଅନେକ ଅଛନ୍ତି, ହେଲେ ପୋଷା ହାତୀ ନୁହଁ, ବଣୁଆ ହାତୀ। ଗୋଟେ ରଡ଼ିରେ ମନ୍ତ୍ରୀଙ୍କର ପିଳେଇ ପାଣି ହେଇଯିବ। ପୁଣି ମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ତୋରଣ ହେଇଛି, ଘଣ୍ଟ ଶଙ୍ଖ ସଂକୀର୍ତ୍ତନର ବ୍ୟବସ୍ଥା କରାଯାଇଛି, ତାଙ୍କ ଉପରେ ଫିଙ୍ଗିବା ପାଇଁ 100 କିଲୋ ଫୁଲ, ତାଙ୍କ ବେକରେ ଗଳିବା ପାଇଁ 50 କିଲୋ ଓଜନର ଫୁଲମାଳର ଆୟୋଜନ କରାହେଇଛି।
1: ଏତେ ଓଜନ ଫୁଲମାଳ ସମ୍ଭାଳି ପାରିବେ ତ?
0: ଏତେ ବଡ଼ ଦେଶର ବୋଝ ଯେଉଁମାନେ ସମ୍ଭାଳୁଛନ୍ତି ସେମାନଙ୍କ ପାଇଁ ଏଇଟା କି ବୋଝ?
1: ହେଲେ ଏସବୁ ଖର୍ଚ୍ଚ
0: ସରକାରୀ ପାଣ୍ଠିରୁ ତ କରିହବନି, ତେଣୁ ଅନ୍ୟ ଉପାୟରେ ମୋତେ ବନ୍ଦୋବସ୍ତ କରିବାକୁ ପଡ଼ୁଛି।
1: ତୁ କାଇଁ ବନ୍ଦୋବସ୍ତ କରିବୁ? ସେ ତ ପାର୍ଟି ପିଲାଙ୍କ କାମ।
0: କ'ଣ କରିବି, କାହାକୁ କହିବି? ମନ୍ତ୍ରୀ ଖୋଦ୍ ମୋତେ ଫୋନ୍ କରି କହିଛନ୍ତି ସବୁ ଯୋଗାଡ଼ କରିବାକୁ, ନହେଲେ ତାଙ୍କର ସର୍ବେ ହେବାକୁ ପଡ଼ିବ, ଆହୁରି ଜଙ୍ଗଲ ଭିତରକୁ ବତଳି ହେଇଯିବ।
1: ତାହେଲେ
0: ମୋର ସୁପାରିଶ ଚାନ୍ଦା ମକା ହେଇଛି, ଚାଉଳ କଳ ମାଲିକ, ଠିକାଦାର, ସିମେଣ୍ଟ ଡିଲର, କଣ୍ଟ୍ରୋଲ ଡିଲର, ମଦ ଦୋକାନୀ ଇତ୍ୟାଦିମାନଙ୍କଠୁ। ସେମାନେ ଯେତେବେଳେ ତାଙ୍କ କାମ ନେଇ ଆସିବେ ମୁଁ କେମିତି ମନା କରିବି କହ? ବାପା, ମୁଁ ଯାହା ବି କରିଛି ବା କରୁଛି ସବୁ ଚାପର ବଶବର୍ତ୍ତୀ ହେଇ, ହେଲେ ବିଶ୍ୱାସ କର, ମୁଁ ମୋ ନିଜ ପାଇଁ କାହାକରେ ହାତ ପତେଇନି, ଅଯଥାରେ କାହାକୁ ତୋଷାମତ କରିନି, ମୋର ନୈତିକ କର୍ତ୍ତବ୍ୟ ଯଥାସମ୍ଭବ ମୁଁ ପାଳନ କରୁଛି। ତମଠାରୁ ପିଲାଟି ଦିନରୁ ଶିଖିଥିବା ଗୁଣ ସବୁ ପୁରା ନ ପାରିଲେ ବି କିଛିଟା ପାଳନ କରୁଛି ବାପା। ଅନ୍ତତଃ ମୋର କୌଣସି ଦୁର୍ବଳତା ମୁଁ କାହାକରେ ପ୍ରକାଶ କରିନି, ସେଇଥିପାଇଁ କିଛିଟା ସମ୍ମାନ ତଥାପି ମୋ ପ୍ରତି ସେମାନଙ୍କର ଅଛି।
1: ତୁ ବ୍ୟସ୍ତ ହେବାର କିଛି ନାହିଁ। ଆରେ ଏ ନେତାମାନେ କେତେ ଦିନ କହିଲୁ? 5 ବର୍ଷ। ପୁଣି ନୂଆ ଲୋକ ଆସିବେ, ଏମାନଙ୍କୁ ସେଥିରେ ପଚାରେ କିଏ?
0: ଆଜି ଇଏ କଲେ କାଲି ସିଏ ତ ଆସିବ, ଇଏ ଆଉ ସିଏ ଭିତରେ କିଛି ତଫାତ ନାହିଁ। ଯେତେ ନୂଆ ଲୋକ ଆସିଲେ ବି ଆମ ପ୍ରତି ବ୍ୟବହାରର କିଛି ପରିବର୍ତ୍ତନ ହେବନି। ଆଜି ଅମୁକ ଗାଳି କରିଲା ତ କାଲି ଢେମୁକ ଗାଳି କରିବ, ବନ୍ୟା ହେବ, ବାତ୍ୟା ହେବ, ଚୁଡ଼ାଗୁଡ଼ ବାଟମାରଣା ହୋଇଯିବ, ଲୋକେ ଦୋଷ ଦେବେ ବିଡ଼ିଓକୁ, ନେତାଏ ଦୋଷ ଦେବେ ବିଡ଼ିଓକୁ।
1: ଆରେ କୋଉ ବର୍ଷ ସାରା ବନ୍ୟା ବାତ୍ୟା ହେଉଛି ନା କୋଉ ସବୁଦିନ ତୁ ବିଡ଼ିଓ ହେଇ ରହିବୁ? ପ୍ରମୋସନ ବି ତ ହବ।
0: ପ୍ରମୋସନ ପାଇଁ କ'ଣ ହେବି? ତହସିଲଦାର, ସବ୍ କଲେକ୍ଟର, ସିଏସ୍ଓ, ଆର୍ଟିଓ, ଯାହା ହେଲେ ବି ଏ ଚାଲରୁ ମୁକ୍ତି ନାହିଁ।
1: ତୁ ଏମିତି ହତାଶ କାହିଁ ହେଇଯାଇଛୁ କହିଲୁ?
0: ଚାକିରି ପ୍ରତି ଏଇଟା କେବଳ ମୋର ବିଷଣ୍ଣ ମନୋଭାବ ନୁହେଁ ବାପା, ଯାହା ସତ ସେଇଆ ମୁଁ କହୁଛି, ସନ୍ତୁଷ୍ଟ ରହିବାର ଛଳନ ମୁଁ କରିପାରୁନି।
1: ତୁ ଘର ପାଖକୁ ଚାଲିଆ ତ, ଖୁବ୍ ଦିନ ବାହାରେ ରହିଗଲୁଣି ନା, ସେଇପାଇଁ ତତେ ଏମିତି ଖରାପ ଲାଗୁଛି।
0: ମୋତେ ମୋ ଘର ପାଖକୁ କିଏ ନବ ବାପା?
1: କଲେକ୍ଟରଙ୍କୁ କହ।
0: କଲେକ୍ଟର ତ ନିଜେ ନିଜର ବଦଳି କରିପାରୁନାହାନ୍ତି।
1: ମନ୍ତ୍ରୀଙ୍କୁ କହ,

0: ତୁ ସ୍ୱାସ୍ଥ୍ୟମନ୍ତ୍ରୀ ଆସୁଛନ୍ତି, ତାଙ୍କୁ କହ।
1: କ'ଣ କହିବି, ମୋର ସ୍ୱାସ୍ଥ୍ୟ ଖରାପ ଅଛି, ମୋର ବଦଳି କରାଯାଉ ବୋଲି କହିବି? କାହିଁକି ବା କହିବି, ଯେବେ ମୋର ସ୍ୱାସ୍ଥ୍ୟ ଖରାପ ହିଁ ନାହିଁ।
0: ତୁମର ବିଭାଗୀୟ ମନ୍ତ୍ରୀକୁ କହ, ଆରେ ଆମ ନିର୍ବାଚନ ମଣ୍ଡଳୀର ଏମଏଲଏଙ୍କୁ ବି କହ।
1: ସେମାନେ କାହିଁକି ମୋ ପାଇଁ ଆଗ୍ରହ ଦେଖିବେ ବାପା? ତୁମର କିଏ ଚିହ୍ନା ପରିଚୟ ଅଛି ଶାସକ ଦଳରେ? କେବେ କେଉଁ ନେତା ପାଇଁ ତୁମେ କିଛି କାମ କରିଛ? କେବେ କା ପଛରେ ଗୋଡ଼େଇଛ? ବ୍ୟାନର ପୋଷ୍ଟର ମାରିଛ? ମୋର ଯେତେଦୂର ବିଶ୍ୱାସ, ତମେ ସେସବୁ କରିନ। ମୁଁ ବି ମୋର ଜାଣିବାରେ କାହା ପାଇଁ କିଛି କରିନି। ସେମାନେ ମୋଠୁ କ'ଣ ଲାଭ ପାଇଛନ୍ତି ବା ପାଇବେ ଯେ ମୁଁ କାମ କରିବି?
0: ଆରେ ତୋର ଭୋଟ ତ ପାଇଛନ୍ତି।
1: ମୁଁ ସେମାନଙ୍କୁ ଭୋଟ ନ ଦେଇ ବି ଥାଇପାରେ, ସେମିତି ଯୁକ୍ତି ବାଢ଼ିବେ ସେମାନେ ତାପରେ। ଆଉ ଯଦି ଦେଇବିଥିବି ତାହେଲେ ମୋ ଭୋଟ ନ ପାଇଥିଲେ ବି ସେମାନେ ଗୋଟେ ଭୋଟ ପାଇଁ ହାରିଯାଇନଥାନ୍ତେ, ସେମିତି ଯୁକ୍ତି କରିବେ ତାପରେ।
0: ସେଇଟା ତୋର ଭୁଲ ଧାରଣା। ଆରେ ଏତେ ଲୋକଙ୍କ କାମ ତ ପୁଣି ହେଉଛି, ସଭ୍ୟତା ଆଉ ମନ୍ତ୍ରୀ ନେତା ଧରୁନାହାନ୍ତି, ସଭ୍ୟତା ଆଉ ପାର୍ଟି କାମ କରୁନାହାନ୍ତି, ଲବି କରୁନାହାନ୍ତି, ଦୁନିଆ ତ ଚାଲିଛି ପୁଣି।
1: ଦୁନିଆ ଚାଲିଛି ହେଲେ ଲାଞ୍ଚରେ। କାମ କରିବା ପାଇଁ ପଲିଟିକାଲ ଲବି ନଥିଲେ ବି ପ୍ରଚୁର ଲାଞ୍ଚ ଦେବାର କ୍ଷମତା ଥିବା ଦରକାର। ହେଲେ ବାପା, ମୁଁ ଲାଞ୍ଚ ଦିଏ ମୋ କାମ କରେଇବିନି, ମୁଁ ଲାଞ୍ଚ ନେବିନି କି ଦେବିନି।
0: ତୋର ମୁଣ୍ଡ ବିଗିଡ଼ିଗଲାଣି ଦେଖୁଛି, କ'ଣ ସବୁ କହୁଛୁ, କାହାକୁ କହୁଛୁ, ଜାଣିପାରୁଛୁ ତ?
1: ମୁଁ କ'ଣ କରିବି ବାପା, ଉପାୟ ଶୂନ୍ୟ ହୁଏ ମୋ ମୁଣ୍ଡ ବିଗିଡ଼ିଯିବା ସ୍ୱାଭାବିକ କଥା। କହି କହି ଲେଖି ଲେଖି ଥକି ଗଲିଣି, କେହି ଶୁଣୁନାହାନ୍ତି।
0: ଆରେ ତୁ ମହେନ୍ଦ୍ରକୁ ଥରେ କହୁନୁ ତୁ ବଦଳି ପାଇଁ, ସେ ତୋର ପିଲାଦିନର ସାଙ୍ଗ, ଚେଷ୍ଟା କଲେ ହୁଏତ।
1: ବାପା କ'ଣ କହିଲ?
0: ହଁ ରାଜୁ, ମହେନ୍ଦ୍ରର ପରା ମନ୍ତ୍ରୀମାନଙ୍କ ସହ ସୁସମ୍ପର୍କ ଅଛି, ତାକୁ ଥରେ କୁହାବଲା କର, ସିଏ ବି ତ ଚାହିଁଲେ ହେବ।
1: ବାପା ଏ କଥା ତମେ କହୁଛ? ମୁଁ ବିଶ୍ୱାସ କରିପାରୁନି, ସମୟ ସମୟ ଭିତରେ ସତେ କେତେ ତଫାତ। ତମର ମନେ ଅଛି ବାପା, ମହେନ୍ଦ୍ର ମୋ ସହିତ ଏକା ଶ୍ରେଣୀରେ ପଢ଼ୁଥିଲା, ଗୋଟିଏ ଗାଁ ପିଲା। ଗାଁରୁ ସହର ସ୍କୁଲକୁ 2.5 କିଲୋମିଟର ଚାଲିକରି ଆମେ ପଢ଼ିବା ପାଇଁ ଯାଉଥିଲୁ। ମହେନ୍ଦ୍ର ମୋଠାରୁ 2 ବର୍ଷ ସିନିୟର ହେବା ସତ୍ତ୍ୱେ ସପ୍ତମ ଓ ନବମ ଶ୍ରେଣୀରେ ଥରେ ଲେଖାଏଁ ଫେଲ୍ ହେବାରୁ ଆମ ସାଙ୍ଗରେ ପଢ଼ୁଥିଲା। ସବୁଦିନ ଡେରିରେ ଆସେ ଆଉ ଶେଷ ଧାଡ଼ିରେ ବସେ, ପାଠ କିଛି ଆସୁନଥିଲା ଓ ବଦମାସି କରୁଥିଲା ବୋଲି ସାରଙ୍କଠାରୁ ବହୁତ ମାଡ଼ ଖାଉଥିଲା। ଖେଳ ଛୁଟି ପରେ ପଳେଇ ଯାଉଥିଲା ବୋଲି କେତେଥର ଜରିମାନା ବି ହେଇଛି। ଶିକ୍ଷକମାନଙ୍କୁ ବି ଖରାପ ଭାଷାରେ ଗାଳି ଦେବାକୁ ପଛଉ ନଥିଲା।
0: ଆଚ୍ଛା, ଏ ମହେନ୍ଦ୍ର ବିଷୟରେ ଏତେ କଥା କହିବାର ମାନେ?
1: ଥରେ ମହେନ୍ଦ୍ର ସହ ଏକା ସାଙ୍ଗରେ ଘରକୁ ଫେରୁଥିବାର ଦେଖି ଘରେ ପହଞ୍ଚିଲା ପରେ ମୋତେ କେତେ ବାଡ଼େଇଥିଲ ବାପା, ମନେ ଅଛି? ଆଉ ଥରେ ତା ସହିତ କଥା ହେଲେ ମୋ ମୁହଁ ଚାହିଁବନି ବୋଲି ଚେତାବନୀ ଦେଇଥିଲ।
0: ହଁ ପୁଅ, ମୋର ସବୁ ମନେ ଅଛି।
1: ମୁଁ ସେଇ କଥାକୁ ଆଜି ଯାଏ ପାଳନ କରିଆସିଛି ବାପା। ତୁମ ଆଦେଶରେ ମୁଁ ସେଇଦିନଠୁ ମହେନ୍ଦ୍ର ସହ କଥାବାର୍ତ୍ତା ପଦିଏ ବି ହେଇନି, ଅଥଚ ଆଜି ତମେ କହୁଛ ତାକୁ ଯାଇ ମୋର ଟ୍ରାନ୍ସଫର ପାଇଁ ରିକ୍ୱେଷ୍ଟ କରିବି। ଆଗ ବେଞ୍ଚରେ ବସି ହାତ ଟେକି ସବୁ ପ୍ରଶ୍ନର ଉତ୍ତର ଦେଉଥିବା, ଦିନକୁ 16 ଘଣ୍ଟା ପରିଶ୍ରମ କରି କ୍ଲାସରେ ପ୍ରଥମ ହେଉଥିବା ରାଜକିଶୋର ସାହୁ ଯିବ, 2-2 ଥର ଫେଲ୍ ହେଇ ପଛ ବେଞ୍ଚରେ ବସି ଲୁଚେଇ ଲୁଚେଇ ବିଡ଼ି ପିଉଥିବା ମହେନ୍ଦ୍ର ମହାନ୍ତି ପାଖକୁ ମୁଁ ହାତ ପତେଇ ଯିବି, ଟ୍ରାନ୍ସଫର ପାଇଁ ଅନୁରୋଧ କରିଯିବି ମହେନ୍ଦ୍ରକୁ? ମୋର ଏତେ ପାଠର ମୂଲ୍ୟ କ'ଣ ରହିଲା ବାପା?
0: ମୋର ବି ମନୋବଳ କମି କମି ଯାଉଛି ସେ ପୁଅ, ତା ନହେଲେ ମୁଁ ସେପଟେ ତୋ ମାର ସ୍ୱାସ୍ଥ୍ୟ ଖରାପ, ଏପଟେ ମୋର ଅପାଙ୍ଗ ଅବସ୍ଥା, ପରିସ୍ଥିତି ମୋତେ ଆହୁରି ଦୁର୍ବଳ କରିଦେଇଛି ରାଜୁ, ଶାରୀରିକ ସ୍ତରରେ ବି ମାନସିକ ସ୍ତରରେ ବି। ମହେନ୍ଦ୍ର ସାଥିରେ ମିଶିଥିଲୁ ବୋଲି ତତେ ବାଡ଼େଇଥିଲି, ମୋର ମନେ ଅଛି, ହେଲେ ଯୁଗ ବଦଳି ଯାଇଛି, ମୁଁ ବି ପରିସ୍ଥିତି ସହ ସାଲିସ କରିନେଇଛି, ମୁଁ ମୋର ଆଦେଶ ଫେରାଇ ନେଉଛି, ଯଦି କାମ ହେଇଯିବ ତାହେଲେ ମହେନ୍ଦ୍ରକୁ ଥରେ କହିଦେଲେ କ୍ଷତି କ'ଣ, କୋଉ ମହତଟା ଚାଲିଯିବ ଯେ?
1: ବାପା
0: ତୋ ମା ପାଇଁ, ବାପା ପାଇଁ, ସ୍ତ୍ରୀ ଝିଅ ପାଇଁ, ନିଜ ପାଇଁ ଟିକେ ଚିନ୍ତା କର ପୁଅ।
1: ମହେନ୍ଦ୍ର ପାଖରେ ମୁଁ ହାତ ପତେଇବି?
0: ହାତ ପତେଇବା କଥା କୋଉଠୁ ଆସିଲା? ସାଙ୍ଗ ଲୋକ ଏକା

0: ରାତିରେ ପଢ଼ୁଥିଲ ବୁଲୁଥିଲ, ଏତିକି ଆଉ କରିବନି? ଗଲା କଥା ସବୁ ଭୁଲିଛେ। ଏବେ ତ ମହେନ୍ଦ୍ର ବଡ଼ ଲୋକ ହେଲାଣି, ଦେଖ ତୁ ନଗଲେ ମୁଁ ନିଜେ ଯାଇ କହିବି।
1: ନାଇଁ ବାପା, ତୁମେ କାହିଁକି ଯିବ, ମୁଁ ନିଜେ କହିବି। ଅନ୍ତତଃ ଆଜି ଯାଏ ମୁଁ ଗୋଟିଏ ଜିନିଷ ପାଳନ କରି ଆସିଛି, ତୁମର ଆଦେଶ।
0: ମୁଁ ଆଗ ପଛ ବିଚାର କରି କହୁଛି ରାଜୁ, ତୋର ଆତ୍ମସମ୍ମାନ ଚାଲିଯିବ ବୋଲି ଭାବୁଛୁ? ଆଜି ନହେଲେ କାଲି ତ ମହେନ୍ଦ୍ର ମନ୍ତ୍ରୀ ହେବ, ଆଜି ନହେଲେ କାଲି ତ ତା ପାଖରେ ମୁଣ୍ଡ ନୁଆଇବାକୁ ପଡ଼ିବ। ଆଗରୁ ବନ୍ଧୁତାର ହାତ ବଢ଼ାଇଲେ କ୍ଷତି କ'ଣ? ତାପରେ ତୋର ବ୍ୟକ୍ତିଗତ ସମ୍ମାନ ଅପେକ୍ଷା ପରିବାର ସୁବିଧା ବେଶୀ ଜରୁରୀ ବୋଲି ଭାବ। ଆଜି ତ ମହେନ୍ଦ୍ର ଆସୁଛି, ଆଜି ତା କାନରେ କଥାଟା ପକା, ଏମିତି ସୁଯୋଗ ଆଉ ପାଇବନି। ଏମାନଙ୍କ ଦେଖା ମିଳିବାଟା କାଠିକର ପାଠ।
1: ହଉ ବାପା, ଯାହା ତୁମ ଇଚ୍ଛା। ହେଲେ ବାପା, ସମୟର ସ୍ରୋତରେ ତୁମର ଆଦର୍ଶ, ତୁମର ନୀତି ଏମିତି ଭାସିଯିବାଟା
0: ସବୁ ବୟସର ଚାପରେ ପୁଅ, ମୁଁ ସବୁ ବୁଝିବି ବୁଝି ନ ପାରିବାର ଅଭିନୟ କରିବାକୁ ବାଧ୍ୟ ହେଉଛି। ହାରି ହାରି ଯାଉଥିବାର ଅନୁଭବ ହେଉଥିଲେ ବି ଚିଣୁଥିବାର ଛଳନା କରିବା ପାଇଁ ବାଧ୍ୟ ହେଉଛି।
1: ମୁଁ ବାହାରିଲି ବାପା, ଡେରି ହେଲାଣି, ତମେ ବି ଯଥାଶୀଘ୍ର ବାହାରି ପଡ଼ିବ। 10 ଘଣ୍ଟା ରାସ୍ତା, ଏଇ ଦିନ 12ଟା ଗାଡ଼ିରେ ବାହାରିଗଲେ ରାତି 10ଟାରେ ପହଞ୍ଚିଯିବ। ମୁଁ ଆଜି ଫେରୁ ଫେରୁ ରାତି ହେଇଯାଇପାରେ ବାପା, ମାଙ୍କୁ କହିଦେବ, ଆଉ ମୀନାକୁ ଏଇ ଚିଠିଟା ଦେଇଦେବ। ହଁ, ଲିଜା ପାଇଁ ହିତୋପଦେଶ ବହିଟି କିଣିଦେଇଛି, ସେଇ ଟେବୁଲ ଉପରେ ଅଛି, ଦେଇଦେବ, ନିଜ ଦେହ ବା ଦେଖିଥିବ। ହଁ ହଁ, ଏଇ ଆସିଲି ଆସିଲି। ବାପା ତୁମେ ବ୍ୟସ୍ତ ହୁଅନି, ତୁମକୁ ଆଉ ଆସିବାକୁ ପଡ଼ିବନି, ମୁଁ ଆଜି ମହେନ୍ଦ୍ର ସହ କଥାବାର୍ତ୍ତା ହେଉଛି, ଦରକାର ପଡ଼ିଲେ ତା ଗୋଡ଼ ଛୁଇଁଦେବି, ହେଲେ ବଦଳଟା ନିଶ୍ଚୟ କରେଇବି।
0: ରାଜୁ,
1: ବାପା
0: ଶୁଣିଲୁ? ଆ ବାପା,
1: କ'ଣ ହେଲା?
0: ମହେନ୍ଦ୍ରକୁ କହିବା ଦରକାର ନାହିଁ ତୋର, ମୁଁ ବରଂ ଏମିତି ମଝିରେ ମଝିରେ ଆସୁଥିବି, ସବୁକିଛି ବରଂ ଏମିତି ଚାଲିଥାଉ। ଯେବେ ଭଗବାନ ଚାହିଁବେ ତୋର ବଦଳି ଜରୁରୀ, ତେବେ ହେବ ହିଁ ହେବ, ହେଲେ ତୋର ହାତ ପାତିବା ଦରକାର ନାହିଁ। ମହେନ୍ଦ୍ର ଭଲ ପିଲା ନୁହେଁ, ତା ସହ କଥାବାର୍ତ୍ତା ହବନି।
1: ବାପା ଏକି କଥା କହୁଛ ବାପା, ଥରେ ତାକୁ କହିଦେଲେ କ୍ଷତି କ'ଣ?
0: କହିଲି ପରା, ଏ ମୋର ଆଦେଶ, ଆଉ ଥରେ ତା ସହ କଥାବାର୍ତ୍ତା ହେବା ଚିନ୍ତା କଲେ ମୁଁ ମୁହଁ ଚାହିଁବୁନି।
1: ବାପା ହଉ ବାପା, ଯାହା ତୁମ ଇଚ୍ଛା।

ଶୁଣୁଥିଲେ ନାଟକ ଯାହା ତୁମ ଇଚ୍ଛା, ରଚନା ବ୍ରଜେନ୍ଦ୍ର ନାୟକ, ପ୍ରଯୋଜନା ଜୟରାମ ମୁଣ୍ଡା, ସହଯୋଗିତା ପ୍ରଭୁଦତ୍ତ ପ୍ରଧାନ। ରାଜୁ ଭୂମିକାରେ ଅଂଶଗ୍ରହଣ କରିଥିଲେ ଉତ୍ତମ କୁମାର ବେହେରା ଏବଂ ବାପା ଭୂମିକାରେ ଅଂଶଗ୍ରହଣ କରିଥିଲେ ପ୍ରେମଚାନ୍ଦ ଦାସ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ କଥାଚିତ୍ର ଉଲ୍କାର ଏ ଗୀତ। କଣ୍ଠଦାନ କରିଛନ୍ତି ଆରତୀ ମୁଖାର୍ଜୀ, ଗୀତରଚନା ସଚି ମହାନ୍ତି, ସଙ୍ଗୀତ ରାଜୁ ମିଶ୍ର ଓ ବିଭୁ ମହାନ୍ତି। ଅନୁରୋଧକାରୀ ଶ୍ରୋତା ହେଲେ ଲରମ୍ଭା ଅତାବିରା ଜିଲ୍ଲା ବରଗଡ଼ରୁ ବାବୁ, ସୁଜିତ, ରିଙ୍କୁ, ଅଞ୍ଜନ, ତୀର୍ଥ, ନାଗେଶ୍ୱର ଏବଂ ଖଗେଶ୍ୱର।

0: ଦେଶ ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ସମ୍ବଲପୁର ଜିଲ୍ଲା ଚାଉଁରପୁରରୁ କ୍ଷୀରେଶ୍ୱର, ପଦ୍ମିନୀ, ବବ୍ଲୁ ଏବଂ ବେଦବ୍ୟାସ ଏବଂ ତାଙ୍କ ସହିତ ମହଲାକଟା ବୌଲତଲ ଭେଡ଼େନ ଜିଲ୍ଲା ବରଗଡ଼ରୁ ରୋହିଣୀ ମେହେର, ସବିତା ମେହେର, ତ୍ରିବେଣୀ ମେହେର, ପ୍ରୀତି ମେହେର, ଶ୍ରାବଣୀ ମେହେର ଏବଂ ରୁଦ୍ରାଣୀ ମେହେର ଆପଣମାନଙ୍କ ଅନୁରୋଧରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ରାଜା ରାଣୀ କଣ୍ଠଦାନ କରିଛନ୍ତି ଟି ସୋରି ଓ ଗୀତା ଦାସ। ଗୀତ ରଚନା ଓ ସଙ୍ଗୀତ ସ୍ୱରୂପ ନାୟକ।

0: ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା 6 ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ଆକାଶେ କି ରଙ୍ଗ ଲାଗିଲା। କଣ୍ଠଦାନ କରିଛନ୍ତି ନିବେଦିତା। ଗୀତ ରଚନା ବିଜୟ ମଲ୍ଲ, ସଙ୍ଗୀତ ବିକାଶ ଦାସ। ଅନୁରୋଧକାରୀ ଶ୍ରୋତା ହେଲେ ବରଗଡ଼ ଜିଲ୍ଲା କାଦୋବାହାଲରୁ ସୁଶୀଲ, ଅନୁସୟା ଓ ମନୀଷ ଏବଂ ମହଲାକଟା ଉପରପଡ଼ା ଭେଡ଼େନ ଜିଲ୍ଲା ବରଗଡ଼ରୁ ରବୀନ୍ଦ୍ରନାଥ ମେହେର, ଓଙ୍କାରନାଥ ମେହେର, କେଦାରନାଥ ମେହେର, ଜଗଦୀଶ ମେହେର, ହେମନ୍ତ ମେହେର, ସୁଶାନ୍ତ ମେହେର ଏବଂ ଶ୍ରୀକାନ୍ତ ମେହେର।

ଦେଶ ସେବାରେ ଆକାଶବାଣୀର ନବେବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 12 ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ।

ଲୁଇସିରା ଭିଡ଼େନ୍ ଜିଲ୍ଲା ବରଗଡ଼ରୁ ମାଧ ସାଧ ଛୁଆନନୀ ବବି ଏବଂ କବି ଓ ତାଙ୍କ ସହିତ ବରଗଡ଼ ଜିଲ୍ଲା ସାରସପାଲିରୁ ରାଜକୁମାରୀ ଓ ସାଥୀ ଆପଣମାନଙ୍କ ଅନୁରୋଧରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ଆଦିମ ବିଚାର କଣ୍ଠଦାନ କରିଛନ୍ତି ସର୍ବେଶ୍ୱର ଭୋଇ ଓ ସ୍ମିତା। ଗୀତ ରଚନା ଚୂଡ଼ାମଣି। ସଙ୍ଗୀତ ପଙ୍କଜ ଜାଲ।

0: ଦେଶ ସେବାରେ ଆକାଶବାଣୀର ନବେ ବର୍ଷର ଅବିରତ ସେବା ଅବସରରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ ବାର ତାରିଖ ସନ୍ଧ୍ୟାରେ ପାଳନ କରୁଛି ଲୋକସଙ୍ଗୀତର କାର୍ଯ୍ୟକ୍ରମ ନୂଆ ନବେ। ଆମର ଶ୍ରୋତା ହେଉଛନ୍ତି ଆମର ପୁଞ୍ଜି ଏବଂ ସମସ୍ତଙ୍କୁ ଆମେ ସ୍ୱାଗତ କରୁଛୁ ସମ୍ବଲପୁର ସହରର ତପସ୍ୱିନୀ ପ୍ରେକ୍ଷାଳୟକୁ। ସନ୍ଧ୍ୟା ଛଅଟା ସୁଦ୍ଧା ନିଜର ଗରିମାମୟ ଉପସ୍ଥିତି ପ୍ରଦାନ କରି ଆମକୁ ଉତ୍ସାହିତ କରିବାକୁ ସାଦର ଅନୁରୋଧ।
1: କାର୍ଯ୍ୟକ୍ରମ ଶେଷରେ କଥାଚିତ୍ର ସବୁ ମାୟାରେ ବାୟାର ଏହି ଗୀତ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ଅନୁରାଧା ଓ ଫକୀର ପଟ୍ଟନାୟକ। ଗୀତ ରଚନା ପଞ୍ଚାନନ ମିଶ୍ର, ସଙ୍ଗୀତ ଅକ୍ଷୟ ମହାନ୍ତି। ଅନୁରୋଧକାରୀ ଶ୍ରୋତା ହେଲେ ହୁତୁମା, ବାଙ୍କିଗିଡ଼ି, ବିନକା ଜିଲ୍ଲା ସୁବର୍ଣ୍ଣପୁରରୁ ବିଶ୍ୱ ଅମାତ ଓ ପର୍ଶୁରାମ ଭୁଏ।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ଗୁଜରାଟର ବଡୋଦରାନ ସର୍ଦ୍ଦାର ଧାମ ହଷ୍ଟେଲକେ ଆଜି ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ ପଶ୍ଚିମ ଏସିଆ ବିବାଦ ହେଉଛି ଏ ଦଶକର ସବୁନୁ ବଡ଼ ସଙ୍କଟ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗବେଷଣା ଅନୁସାରେ 2026 ଆର୍ଥିକ ବର୍ଷରେ 6.6% ବଢ଼ବା ଭାରତୀୟ ଅର୍ଥନୀତି। ଜୁଲାଇ 1 ତାରିଖରୁ କାର୍ଯ୍ୟକାରୀ ହେବା ବିକଶିତ ଭାରତ ନିଶ୍ଚିତ ରୋଜଗାର ଆର ଆଜୀବିକା ମିଶନ ଗ୍ରାମୀଣ ଆଇନ ଭିବିଜି ରାମଜୀ। ଦେଶକେ ବରକସ କରିବା ଲାଗି 7 ସୂତ୍ରୀ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପୋଖରାନ ପରମାଣୁ ପରୀକ୍ଷଣକେ ସୁରତା କରିବା ଲାଗି ସାରା ଦେଶ ମନାଯାଉଛେ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ। ଦେଶେ ସମ୍ଭାବ୍ୟ ବନ୍ୟା ଆର୍ ଖରା ଝାଉର ମୁକାବିଲା ବିଷୟ ଆଜି ନୂଆଦିଲ୍ଲୀରେ ସମୀକ୍ଷା କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରନ ଆଜି ପାଳନ କରାଯାଇଛି ସୋମନାଥ ସ୍ୱାଭିମାନ ପରବ। ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଶର୍ମା। ଆଜି କହିଲେ ସୋମନାଥ ଆର୍ ଲିଙ୍ଗରାଜ ଭିତରେ ରହିଛି ଗହିର ସମ୍ପର୍କ। ରାଜ୍ୟର ଆଇନ ଶୃଙ୍ଖଳା ଆର୍ ଅପରାଧ ନିୟନ୍ତ୍ରଣକେ ବରକସ କରିବା ଲାଗି ଭୁବନେଶ୍ୱରରେ ଗୋଟିଏ ଉଚ୍ଚା ଦରଜାର ସମୀକ୍ଷା ବୈଠକ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନତି ଭଲ କାମ ଲାଗି ସମ୍ମାନିତ ହୋଇଛି ଓଡ଼ିଶା। ଆକାଶବାଣୀର 90 ବର୍ଷର ପୂର୍ତ୍ତି ଅବସରରେ ଆବାକାଲ ଆକାଶବାଣୀ ସମ୍ବଲପୁର ତରଫରୁ ସମ୍ବଲପୁରର ତପସ୍ୱିନୀ ପ୍ରେକ୍ଷାଳୟନ ହେବା ଲୋକସଙ୍ଗୀତ ସମାରୋହ ନୂଆ 90। ବୌଦ୍ଧ ଜିଲ୍ଲାର ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅଧୀନତି କିଶୋର କିଶୋରୀମାନଙ୍କ ଲାଗି ହୋଇଯାଇଛି ଗୋଟିଏ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଚେୟାରଲାଇନ୍ କରାଯିବା ଭବାନୀପାଟଣାରୁ ଖରିଆର 70 କିଲୋମିଟର ରାସ୍ତା। କହିଲେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ପଶ୍ଚିମ ଓଡ଼ିଶାର ସମ୍ବଲପୁର ବରଗଡ଼ ଦେବଗଡ଼ ବୌଦ୍ଧ ଆର୍ ସୁବର୍ଣ୍ଣପୁର ଜିଲ୍ଲା ନୁଆ ହୋଇଯାଇଛି ଯୁଗ୍ମ ଜନ ଅଭିଯୋଗ ଶୁଣାଣି। ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ଟି ପଞ୍ଜାବ କିଙ୍ଗସ୍ର 210 ରନ୍ର ଜବାବଦି ଦିଲ୍ଲୀ କ୍ୟାପିଟାଲ୍ସ ଏଛେନ୍ତ କରିଛେ 158 ରନ୍। ଏବେ 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବ ବୋଲି ରାଜ୍ୟର 20 ଜିଲ୍ଲାକେ ସତର୍କ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ମୁଖ୍ୟ ଖବରିନ ଶେଷ ହେଲା। ଜୁହାର।

ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ, ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 6:30ରେ ଆଜିର ଭାବନା ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ। ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ ବାୟୁ ପ୍ରଦୂଷଣ ଜନିତ ନାକ ରୋଗ ଓ ନିରାକରଣ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସତ୍ୟଜିତ ମିଶ୍ର। ସକାଳ 7:35ରେ ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଲବାଣୀ। ସକାଳ 7:55ରେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ବାଳକୃଷ୍ଣ ଦାସ। ସକାଳ 8:30ରେ ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ କାହ୍ନୁ କେଶବ ବହିଦାର, ଗଣେଶ ନାଗ ଓ ସୂର୍ଯ୍ୟମଣି ସାହୁ। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ସକାଳ 8:45ରେ କଣ୍ଠଶିଳ୍ପୀମାନେ ହେଲେ କିରଣ ବାଳା ସାହୁ, ସଂଯୁକ୍ତା ଶତପଥୀ ଏବଂ ମମତା ରାଉତରାୟ। ଦିନ 11:05ରେ ବଜାରେ ବଜାବାଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀମାନେ ହେଲେ ସୁରେନ୍ଦ୍ର କୁମାର ସାହୁ, ଦୁର୍ଗାନାରାୟଣ ପ୍ରସାଦ ମିଶ୍ର, ଥବିର ସାହୁ ଏବଂ ଶଙ୍କର ପ୍ରସାଦ ଦତ୍ତ। ଦିନ 12:30ରେ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ ଦିନ 1:05ରେ ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ସୁନୀତି ବେହେରା ଏବଂ ଧରଣୀଧର ପଣ୍ଡା। ଦିନ 1:20ରେ ଘର ସଂସାର କାର୍ଯ୍ୟକ୍ରମର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସଖୀ, ବିଷୟ ରହିଛି ସୁସ୍ଥ ଗଛ ସୁସ୍ଥ ପରିବେଶ। ଅପରାହ୍ନ 2:45ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏବଂ ଅପରାହ୍ନ 3:00ରେ ଶୁଣିବେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଏଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ରାତି 11:09 ସେକେଣ୍ଡ। ଶେଷ ହେଲା ଆଜିର ଅଧିବେଶନ। ଆଗାମୀକାଲି